ଆକାଶବାଣୀ ଜୟପୁର। ଆଜି ରବିବାର 1948 ଶତାବ୍ଦ ଭାଦ୍ରବ 17 ଦିନ 2026 ମସିହା ଅଗଷ୍ଟ ମାସର 30 ତାରିଖ। ଆପଣମାନଙ୍କୁ ଅନେକ ଅନେକ ସଦିଚ୍ଛା, ଶୁଭେଚ୍ଛା ତଥା ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ ଶୁଣୁଛନ୍ତି 103.6 ମେଗାହର୍ଜ ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ପ୍ରାତଃ 5:57 ମାଙ୍ଗଳିକ।

କହିବାଠାରୁ ଶୁଣିବା କଷ୍ଟକର ଏବଂ ଶୁଣିବାଠାରୁ ସହିବା କଷ୍ଟକର, କିନ୍ତୁ ସବୁଠାରୁ କଷ୍ଟକର ହେଲା ସବୁକିଛି ଭୁଲିଯାଇ ସ୍ୱାଭାବିକ ରହିବା। ଆକାଶବାଣୀ ଜୟପୁର, ସମୟ ସକାଳ 6:00। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ।

ହିନ୍ଦୀରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲେ ଆକାଶବାଣୀ ଦିଲ୍ଲୀରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଆଜି ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା।

ଶ୍ରୀରାମ ସ୍ତୋତ୍ର ଶୁଣିଲେ ପୁରାତନ ରଚନାରୁ ଶିଳ୍ପୀ ଥିଲେ ଜଗନ୍ନାଥ ପାଣିଗ୍ରାହୀ। ଏଥର ଭାଗୀରଥୀ ପାତ୍ରଙ୍କ ରଚନାରୁ ଶିଳ୍ପୀ ହେଉଛନ୍ତି ଶୈଳଭମା ମହାପାତ୍ର।

ଶୁଣିଲେ ଆଜି ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 123 ଭାଗ।

0: ଶୁଣିଲେ ରାମଚରିତ ମାନସ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଜିର ଅନୁଚିନ୍ତା ପ୍ରସ୍ତୁତି ଏବଂ ଉପସ୍ଥାପନ ଲକ୍ଷ୍ମୀଧର ସାହୁ
1: ଶ୍ରୁତିବୃନ୍ଦ ପିତା ଆରୁଣିଙ୍କର ଉପଦେଶ କ୍ରମେ ନଚିକେତା 12 ବର୍ଷ ବୟସରେ ଗୁରୁଙ୍କ ଆଶ୍ରମକୁ ଯାଇ ବିଦ୍ୟା ଅଧ୍ୟୟନ କଲେ। ସେଠାରେ ବ୍ୟାକରଣ ଆଦି 6 ଅଙ୍ଗ ସହିତ 4 ବେଦ ସମ୍ପୂର୍ଣ୍ଣ କରି 24 ବର୍ଷ ବୟସରେ ଘରକୁ ଫେରିଲେ। ସେ ମନେ ମନେ ବିଚାର କରିବାକୁ ଲାଗିଲେ ଯେ ତାଙ୍କର 4 ବେଦରେ ପୂର୍ଣ୍ଣ ଜ୍ଞାନ ଆସିଯାଇଛି, ତାଙ୍କ ସହିତ ସମକକ୍ଷ ହେବା ପାଇଁ ଏ ଜଗତରେ କେହି ନାହିଁ ଏବଂ ସର୍ବୋପରି ବିଦ୍ୱାନ ଓ ବୁଦ୍ଧିମାନ ସେ ଅଟନ୍ତି। ଏପରି ବିଚାର କରିବା ଦ୍ୱାରା ତାଙ୍କ ମନରେ ଗର୍ବ ଆସିଗଲା, ଫଳରେ ବିନୟ ଭାବ ଛାଡ଼ି ନିଜ ପିତାଙ୍କୁ ପ୍ରଣାମ ନ କରି ଉଦ୍ଧତ ଭାବରେ ତାଙ୍କ ଆଗରେ ବସିଗଲେ। ଋଷି ଆରୁଣୀ ପୁତ୍ରଙ୍କର ଏହି ଔଦ୍ଧତ୍ୟପୂର୍ଣ୍ଣ ଆଚରଣ ଦେଖି ଜାଣିଗଲେ ଯେ ସେ ବେଦ ଅଧ୍ୟୟନ କରିଥିବାରୁ ମନରେ ଗର୍ବ ଅନୁଭବ କରୁଛନ୍ତି। ତଥାପି ଋଷି ଆରୁଣୀ ମନରେ କୌଣସି ପ୍ରକାର କ୍ରୋଧ ପ୍ରକାଶ ନ କରି କହିଲେ, ହେ ପୁତ୍ର, ତୁମେ ଏଭଳି କ'ଣ ବିଦ୍ୟା ପଢ଼ି ଆସିଛ ଯେ ନିଜକୁ ସମସ୍ତଙ୍କଠାରୁ ଅତି ବଡ଼ ପଣ୍ଡିତ ବୋଲି ବିବେଚନା କରୁଛ? ବିଦ୍ୟାର ସ୍ୱରୂପ ହେଲା ବିନୟ। ଅଭିମାନୀ ଲୋକଙ୍କର ହୃଦୟରୁ ସମସ୍ତ ଗୁଣ ଦୂର ହୋଇଯାଏ ଏବଂ ସମସ୍ତ ଦୋଷ ଆପେ ଆପେ ଆସିଯାଏ। ଯଦି ତୁମେ ନିଜ ଗୁରୁଙ୍କଠାରୁ ସମସ୍ତ ବିଦ୍ୟା ପ୍ରାପ୍ତି କରିଛ, ତାହେଲେ କହ ଯେ ଏଭଳି କ'ଣ ଗୋଟିଏ ବସ୍ତୁ ଅଛି ଯାହାକୁ ଶୁଣିଲେ ସମସ୍ତ ବସ୍ତୁକୁ ଶୁଣିହେବ? ସେ ଗୋଟିଏ ବସ୍ତୁକୁ ବିଚାର କଲେ ଅନ୍ୟ ସମସ୍ତ ବସ୍ତୁମାନଙ୍କର ବିଚାର ହୋଇଯିବ। ସେହି ଗୋଟିକର ଜ୍ଞାନରେ ଜଣାନଥିବା ସମସ୍ତ ବସ୍ତୁ ବିଷୟରେ ଜ୍ଞାନ ହୋଇଯିବ। ଆରୁଣୀଙ୍କର ଏଭଳି ପ୍ରଶ୍ନରେ ନଚିକେତାଙ୍କର ମନରେ ଯେଉଁ ଗର୍ବ ଥିଲା ଗର୍ବ ହୋଇଗଲା। ସେ ଭାବିଲେ ଯେ ଏମିତିକା କୌଣସି ଗୋଟିଏ ବସ୍ତୁ ବିଷୟରେ ତ ସେ ଜାଣନ୍ତି ନାହିଁ, ଏଭଳି ଅଭିମାନ କରିବା କେବଳ ମିଥ୍ୟା ଅଟେ। ସେ ଅନୁତାପ କରି ନମ୍ର ଓ ବିନୟର ସହିତ ପିତାଙ୍କ ପାଦ ତଳେ ପଡ଼ି କହିଲେ, ହେ ପିତା, ଯେଉଁ ଗୋଟିଏ ବସ୍ତୁର ଶ୍ରବଣ ବିଚାର ଏବଂ ଜ୍ଞାନ ଦ୍ୱାରା ସମସ୍ତ ବସ୍ତୁଗୁଡ଼ିକର ଶ୍ରବଣ ବିଚାର ଏବଂ ଜ୍ଞାନ ହୋଇଯାଉଛି, ସେ ବସ୍ତୁଟି ବିଷୟରେ ମୋତେ ଟିକିଏ ଉପଦେଶ ଦିଅନ୍ତୁ। ଋଷି ଆରୁଣୀ ପୁତ୍ରର ବିନୟ ଭାବ ଦେଖି କହିଲେ, ଏଇ ଯେଉଁ ଦୃଶ୍ୟମାନ ଜଗତ ତୁମେ ଦେଖୁଛ, ଏହାର ଉତ୍ପତ୍ତି ପୂର୍ବରୁ ଏକ ଅଦ୍ୱିତୀୟ ସତ୍ ବ୍ରହ୍ମ ହିଁ ଥିଲେ। ସେ ସଂକଳ୍ପ କଲେ କି ମୁଁ ଏକରୁ ଅନେକ ହେବି। ଏଭଳି ସଂକଳ୍ପ କରି ସେ ପ୍ରଥମେ ତେଜ ଉତ୍ପନ୍ନ କଲେ, ତାପରେ ଜଳ ଉତ୍ପନ୍ନ କଲେ ଏବଂ ଏହାପରେ ଅନ୍ନର ଉତ୍ପନ୍ନ କଲେ, ଆଉ ଏହି 3ଟି ତତ୍ପରୁ ସମସ୍ତ ପଦାର୍ଥ ଉତ୍ପନ୍ନ କଲେ। ଜଗତରେ ଯେତେ ସବୁ ବସ୍ତୁ ଆମେ ଦେଖୁଛେ, ସେଗୁଡ଼ିକ ଏହି ତେଜ, ଜଳ ଏବଂ ଅନ୍ନର ସମ୍ମିଶ୍ରଣରେ ହିଁ ସୃଷ୍ଟି ହୋଇଛନ୍ତି। ଅଗ୍ନିଶିଖାରେ ଯେଉଁ ଲାଲ, ଧଳା, ଶ୍ୟାମ ବର୍ଣ୍ଣ ରହିଛି, ସେଥିରେ ଲାଲ ହେଲା ତେଜ, ଧଳା ହେଲା ଜଳ ଏବଂ ଶ୍ୟାମ ବର୍ଣ୍ଣ ହେଲା ଅନ୍ନ ବା ପୃଥିବୀ। ଏହି ତତ୍ତ୍ୱ ମଧ୍ୟ ସୂର୍ଯ୍ୟ, ଚନ୍ଦ୍ରମା ଏବଂ ବିଦ୍ୟୁତ୍ ମଧ୍ୟରେ ରହିଛି। ଯଦି ସୂର୍ଯ୍ୟ, ଚନ୍ଦ୍ରମା, ବିଦ୍ୟୁତ୍ ଭିତରୁ ତେଜ, ଜଳ ଏବଂ ପୃଥିବୀକୁ ଅନ୍ତର କରି ଦିଆଯାଏ, ତାହେଲେ ଅଗ୍ନିର ଅଗ୍ନିପଣ, ସୂର୍ଯ୍ୟଙ୍କର ସୂର୍ଯ୍ୟପଣ ଏବଂ ବିଦ୍ୟୁତ୍ର ବିଦ୍ୟୁତ୍ପଣ କିଛି ବି ରହିବ ନାହିଁ। ଏହିଭଳି ସମସ୍ତ ବସ୍ତୁଙ୍କ ବିଷୟରେ ବୁଝିବାକୁ ହେବ। ଋଷି ଆରୁଣୀ ପୁଣି କହିଲେ, ଆମେ ଖାଉଥିବା ଅନ୍ନ ମଧ୍ୟ 3 ରୂପରେ ପରିଣତ ହୁଏ। ସ୍ଥୂଳ ଭାଗ ବିଷ୍ଠା ହୋଇଯାଉଛି, ମଧ୍ୟଭାଗ ମାଂସ ହେଉଛି ଏବଂ ସୂକ୍ଷ୍ମ ଭାଗ ମନରୂପ ହୋଇଯାଉଛି। ଏଭଳି ଜଳର ସ୍ଥୂଳ ଭାଗରୁ ମୂତ୍ର, ମଧ୍ୟଭାଗରୁ ରକ୍ତ ଏବଂ ସୂକ୍ଷ୍ମ ଭାଗରୁ ପ୍ରାଣ ହେଉଛି। ଘିଅ, ତେଲ ଆଦି ତେଜସ୍ୱ ପଦାର୍ଥର ସ୍ଥୂଳ ଭାଗରୁ ଅସ୍ଥି ହୁଏ, ମଧ୍ୟମ ଭାଗରୁ ମଜ୍ଜା ତିଆରି ହୁଏ ଏବଂ ସୂକ୍ଷ୍ମ ଭାଗ ବାଣୀ ରୂପେ ପ୍ରକାଶ ହୁଏ। ଏଣୁ ମନ ଅନ୍ନମୟ ଅଟେ, ପ୍ରାଣ ଜଳମୟ ଅଟେ ଏବଂ ବାକ୍ ଶକ୍ତି ତେଜମୟ ଅଟେ। ଯେଭଳି ଦହିକୁ ମନ୍ଥନ କଲେ ସେଥିରୁ ସୂକ୍ଷ୍ମ

0: ପାରତତ୍ୱ ରୂପେ ଲୋହଣୀ ଉପରକୁ ଉଠି ଆସେ, ସେହିଭଳି ଏହି ଯେଉଁ ମନ, ପ୍ରାଣ ଏବଂ ବାକ୍ ଶକ୍ତି, ଏଗୁଡ଼ିକର ଉତ୍ପତ୍ତି ପାଇଁ ଯେଉଁ କାର୍ଯ୍ୟ, କାରଣ ଏବଂ ପରମ୍ପରା ରହିଛି, ଏହାର ମୂଳ ଉତ୍ସ ହେଲା ସେହି ଏକ ହିଁ ବସ୍ତୁ ସତ୍ ବ୍ରହ୍ମ। ଏହା ଅଣୁଭଳି ଅତି ସୂକ୍ଷ୍ମ ଏବଂ ସମସ୍ତ ଜଗତର ଆତ୍ମାରୂପ ଅଟନ୍ତି। ଏହିଭଳି ସତ୍ ସମ୍ପର୍କରେ ବିଭିନ୍ନ ଉଦାହରଣ ଦେଇ ଯେତେବେଳେ ଋଷି ଆରୁଣୀ ଆତ୍ମାର ସ୍ୱରୂପ ସମ୍ପର୍କରେ ପୁତ୍ର ନଚିକେତାଙ୍କୁ ଜ୍ଞାନ ଉପଦେଶ ଦେଲେ, ସେତେବେଳେ ନଚିକେତାଙ୍କର ଅନ୍ତର୍ନିହିତ ଜ୍ଞାନ ଚକ୍ଷୁ ଖୋଲିଗଲା ଏବଂ ନିଜକୁ କୃତାର୍ଥ ମନେ କଲେ।
1: ଶୁଣିଲେ ଆଜିର ଅନୁଚିନ୍ତା। ଉପସ୍ଥାପନା କଲେ ଲକ୍ଷ୍ମୀଧର ସାହୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚାଷବାସ କଥା।
2: ଆଜି ଚାଷବାସ କଥାରେ ରହିଛି ଭେଣ୍ଡି ଚାଷ ବିଷୟରେ। ଆମ ରାଜ୍ୟରେ ଭେଣ୍ଡି ଚାଷ ପ୍ରାୟତଃ ସବୁ ଋତୁରେ କରିବାର ଦେଖାଯାଏ। ଭେଣ୍ଡି ଏକ ପ୍ରିୟ ଖାଦ୍ୟ ହୋଇଥିବାରୁ ଆମ ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ଭେଣ୍ଡି ଚାଷ କରାଯାଇଥାଏ। ଭେଣ୍ଡି ଚାଷ କରିବାକୁ ବିଭିନ୍ନ କିସମର ବିହନ ଥିଲେ ମଧ୍ୟ ଆମ ରାଜ୍ୟରେ ଅନେକ କିସମର ଭେଣ୍ଡି ଚାଷ କରାଯାଇଥାଏ। ବିହନ ମଧ୍ୟରେ ପୁଷା ସାଉନି, ପୁଷା ମଖମଲ୍ଲି ଓ ବୈଶାଳୀ ବଧୁ, ଏମିତି ଅନେକ ପ୍ରକାର କିସମର ଭେଣ୍ଡି ମଞ୍ଜି ମିଳିଥାଏ। କ୍ଷେତ ନିର୍ଣ୍ଣୟ ବିଷୟରେ ଯଦି ଆମେ ଆଲୋଚନା କରିବା, ଭେଣ୍ଡି ସାଧାରଣତଃ ନିଗିଡ଼ା ଓ ଦୋରସା ମାଟିରେ ଚାଷ କରାଯାଇଥାଏ। ଜମି ଯେତେ ଅନୁର୍ବର ହୋଇଥିବ ତାହେଲେ ପ୍ରଚୁର ପରିମାଣର ଖତ ପ୍ରୟୋଗ କରି ଭେଣ୍ଡି ଚାଷ କଲେ ଭେଣ୍ଡି ବହୁ ପରିମାଣରେ ଅମଳ ହୋଇଥାଏ। ଯେଉଁଠାରେ ପାଣିର ସୁବିଧା ଥିବ ସେପରି ଜମିରେ ଶୀତଦିନ ଦୁଇ ମାସ ଛାଡ଼ି ଭେଣ୍ଡି ଚାଷ କରାଯାଇପାରେ। ଶୀତଦିନିଆ ଭେଣ୍ଡି ବିଶେଷ ବଡ଼ ହୋଇନଥାଏ, ସେହିପରି ଶୀତଦିନିଆ ଭେଣ୍ଡି ଚାଷରେ ଫଳ ମଧ୍ୟ କମିଯାଇଥାଏ। ବିହନ ଓ ଜମି ପ୍ରସ୍ତୁତି ବିଷୟରେ ଯଦି ଆମେ କହିବା, ଭେଣ୍ଡି ମଞ୍ଜି ଲଗାଇବାକୁ ହେଲେ ପ୍ରତି ଏକର ପିଛା 5 କିଲୋଗ୍ରାମ ମଞ୍ଜିର ଆବଶ୍ୟକତା ପଡ଼ିଥାଏ। ପ୍ରତି 1 କେଜି ବିହନକୁ 4 ଗ୍ରାମ କ୍ୟାପ୍ଟାନ ଆବଶ୍ୟକ ପରିମାଣରେ ଜଳରେ ମିଶାଇ ସ୍ପ୍ରେ କରିବାକୁ ପଡ଼ିଥାଏ। ଖରାଦିନେ ଲଗାଯାଉଥିବା ଭେଣ୍ଡି ଚାଷ ଲାଗି ପ୍ରତି ଏକର ପିଛା ସର୍ବାଧିକ 10 କିଲୋଗ୍ରାମ ଆବଶ୍ୟକ ହୋଇଥାଏ। ଜମିକୁ ଭଲ ଭାବେ ଗୁଣ୍ଡ ଚାଷ କରିବାକୁ ପଡ଼ିବ। ଶେଷ ଓଡ଼ ଚାଷ କରିବା ସମୟରେ ପ୍ରତି ଏକର ପିଛା ସର୍ବାଧିକ 12 ଗାଡ଼ି ସଢ଼ା ଗୋବର ଖତ ପ୍ରୟୋଗ କରି ତାହାକୁ ମାଟିରେ ମିଶାଇ ଦେବେ। ଜମିକୁ ଏହାପରେ ଗୋଟିଏ ଗୋଟିଏ ପଟ୍ଟାଳିରେ ବିଭକ୍ତ କରିବେ। ପ୍ରତି ପଟ୍ଟାଳିରେ ଜଳସେଚନ କରିବା ଲାଗି ସିଆର କରିଦେବେ। ବର୍ଷାଦିନିଆ ଭେଣ୍ଡି ଫସଲରେ ଧାଡ଼ିକୁ ଧାଡ଼ି 1.5 ଫୁଟ ବ୍ୟବଧାନରେ ପଟ୍ଟାଳି କରି ସର୍ବାଧିକ 10 ଇଞ୍ଚ ବ୍ୟବଧାନ ମଧ୍ୟରେ ଚାରା ଲଗାଇଦେବେ। ମଞ୍ଜିଗୁଡ଼ିକ ଲଗାଇ ସାରିବା ପରେ ମାଟିକୁ ଘୋଡ଼ାଇ ଦେବାକୁ ପଡ଼ିଥାଏ। ବର୍ଷା ଋତୁ ବ୍ୟତୀତ ଅନ୍ୟ ଋତୁରେ ଭେଣ୍ଡି ଲଗାଇଲେ ଭେଣ୍ଡି ଭଲ ହୋଇଥାଏ। ମଞ୍ଜି ଲଗାଇବାର 4 ସପ୍ତାହ ପରେ କୋଡ଼ା ଖୁସା କରିବାକୁ ପଡ଼ିଥାଏ। ତାପରେ ଆବଶ୍ୟକ ମତେ ସାର ଦେଇ ହୁଡ଼ା ଟେକିବାକୁ ପଡ଼ିବ। ଏହାର 3 ସପ୍ତାହ ପରେ ଆଉ ଥରେ କୋଡ଼ା ଖୁସା କରି ସାର ଦେଇ ହୁଡ଼ା ଟେକିବାକୁ ପଡ଼ିବ। ବର୍ଷା ଦିନକୁ ବାଦ ଦେଇ କ୍ଷେତରେ ଯେପରି ନିୟମିତ ଜଳସେଚନ ହୋଇପାରିବ ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ। ଭେଣ୍ଡି ଗଛରେ ସାଧାରଣତଃ ହଳଦୀଗୁଣ୍ଡ ପୋକ ଲାଗି ଗଛକୁ ଦୁର୍ବଳ କରିପକାନ୍ତି। ଏଥିଯୋଗୁଁ ଗଛରେ ଫଳ ମଧ୍ୟ କମିଯାଇଥାଏ। ଫଳବିନ୍ଧା ପୋକ ଗଛରେ ଲାଗିଲେ ଫଳ ସବୁ କଞ୍ଚା ହୋଇ ପୋକ ଖାଇଯାଇଥାନ୍ତି। ଏଥିଲାଗି

0: ଗଛରେ ସେଭିନ୍କୁ ପାଣିରେ ମିଶ୍ରଣ କରି ସ୍ପ୍ରେ କରିବାକୁ ପଡ଼ିଥାଏ। ଏହା ବାଦେ ଗଛରେ ସାହେବା ରୋଗ ଓ ପାଉଁଶିଆ ରୋଗ ହୋଇଥାଏ। ପାଉଁଶିଆ ରୋଗ ଦେଖାଦେଲେ ସଙ୍ଗେ ସଙ୍ଗେ ସଲ୍ଫର ଗୁଣ୍ଡ ଗଛରେ ସିଞ୍ଚନ କରିବାକୁ ପଡ଼ିବ। ସାହେବା ରୋଗାକ୍ରାନ୍ତ ଗଛ ସବୁଗୁଡ଼ିକୁ ଉପାଡ଼ିକିରି ଫୋପାଡ଼ି ଦେବାକୁ ପଡ଼ିବ। ଭେଣ୍ଡିକୁ କଷି ଅବସ୍ଥାରେ ତୋଳିଲେ ଅଧିକ ଅମଳକ୍ଷମ ହୋଇଥାଏ। ଏପରିକି ପ୍ରତି ଏକର ପିଛା ସର୍ବାଧିକ 40 କ୍ୱିଣ୍ଟାଲ ଭେଣ୍ଡି ଅମଳ ହୋଇଥାଏ।
1: ଚାଷବାସ କଥା ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ଭତ୍ରା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ଜଗନ୍ନାଥ ଭତ୍ରା ଏବଂ ସାଥୀ।
2: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରଖିଛୁ ଭତ୍ରା ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ନବରଙ୍ଗପୁର ଜିଲ୍ଲାର ଜାଗ୍ନିଗୁଡ଼ା ଗାଁର ଜଗନ୍ନାଥ ଭତ୍ରା ଏବଂ ସାଥୀ। ପ୍ରଥମେ ଭତ୍ରା ଭାଇ ଭଉଣୀମାନଙ୍କର ମୁଦି ମଗା ଗୀତ।

ଜଗନ୍ନାଥ ଭତ୍ରା ଏବଂ ସାଥୀମାନେ ପରିବେଷଣ କରିଥିବା ଭତ୍ରା ସମ୍ପ୍ରଦାୟର ଗୀତ ଶୁଣିଲେ ରିଞ୍ଜୁଡ଼ି କାର୍ଯ୍ୟକ୍ରମରେ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ଶୁଣନ୍ତୁ।

ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା କାର୍ଯ୍ୟକ୍ରମ ମନ୍ କି ବାତ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିବେ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତା କାର୍ଯ୍ୟକ୍ରମ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8ଟାରେ ପ୍ରଚାର କରିବୁ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତା କାର୍ଯ୍ୟକ୍ରମ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ ଦୁବାଇଠାରେ ମହିଳା ଏସିଆ କପ୍ T20 କ୍ରିକେଟ ଟୁର୍ଣ୍ଣାମେଣ୍ଟ 2026 ଅନ୍ତର୍ଗତ ଭାରତ ବନାମ ଥାଇଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ର ଉଭୟ ହିନ୍ଦୀ ଏବଂ ଇଂରାଜୀରେ ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିବେ ଆଜି ରାତି 7:30 ଖେଳ ଶେଷ ହେବା ପର୍ଯ୍ୟନ୍ତ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ସକାଳ 17:25ରେ ପ୍ରଚାର କରିବ ଟିକି ରାଇଜ। ଏଥିରେ ଶୁଣିବେ ନାଟିକା କୁହୁକ ଖଟିଆ। ପରିବେଷଣ କରିଛନ୍ତି ଭାରତୀ ବିଦ୍ୟାମନ୍ଦିର ଜୟପୁରର କଳାକାରମାନେ। ସୁରଲହରୀ ଶୁଣିବେ ସକାଳ 8:30ରେ ଶିଳ୍ପୀ ଧୀରାଜ ମହାନ୍ତି ଏବଂ ଶୈଳଭମା ମହାପାତ୍ର। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ଆଜି ଦିନ 10:30ରେ। ଭକ୍ତିଗୀତ ପ୍ରଚାର କରିବୁ ମଧ୍ୟାହ୍ନ 12:30ରେ। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ ଶୁଣିବେ ଦିନ 1:20ରେ। ଏଥିରେ ଶୁଣିବେ ସାକ୍ଷାତକାର ଚକ୍ଷୁଦାନ ମହତ୍ତାନ, ଏ ସମ୍ପର୍କରେ କହିଛନ୍ତି ଡକ୍ଟର ଆଶୁତୋଷ କର ଏବଂ ଖୁଦୁରୁକୁଣୀ ଓଷା ବିଷୟରେ କହିଛନ୍ତି କବିତା ସାହୁ। ଅପରାହ୍ନ 5:00ରେ ଶୁଣିବେ ଯୁବବାଣୀ, ଏଥିରେ ପ୍ରଚାର କରିବୁ ବାଟେ ଘାଟେ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସୂଚନା ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହା
2: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 137ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଦୂରଦର୍ଶନ ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା

0: ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଓଡ଼ିଶାକୁ ବିଶ୍ୱର କ୍ରୀଡ଼ା ରାଜଧାନୀ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆହ୍ୱାନ ଦେଇଛନ୍ତି। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଲୋକସେବା ଭବନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟର 314 ବ୍ଲକରେ ଅତ୍ୟାଧୁନିକ ଷ୍ଟାଡିୟମ୍ ଓ କ୍ରୀଡ଼ା ହବ୍ ନିର୍ମାଣ କରାଯାଉଥିବା କହିଛନ୍ତି।
1: ଆମ ସରକାର କ୍ରୀଡ଼ାକୁ ପ୍ରାଧାନ୍ୟ ଦେବା, କ୍ରୀଡ଼ାର ଭିତ୍ତିଭୂମିକୁ ପ୍ରାଧାନ୍ୟ ଦେବାକୁ ଯାଇ ପ୍ରତ୍ୟେକ ବ୍ଲକ ସ୍ତରରେ ଷ୍ଟାଡିୟମ୍ ନିର୍ମାଣ କରିବା ଏବଂ ଗାଁରେ ଥିବା ସେ ପ୍ରତିଭାମାନଙ୍କୁ ସାମ୍ନାକୁ ନେଇକରି ବିଶ୍ୱସ୍ତରୀୟ ସୁବିଧା କେମିତି ପହଞ୍ଚି ପାରିବ ତା ପାଇଁ କାମ କରୁଛନ୍ତି। ଭୁବନେଶ୍ୱର ରାଜଧାନୀରେ ମଧ୍ୟ ଆମେ ଯେଉଁ ଏକ ହାଇଟେକ୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ କରୁଛୁ ତାହାର ଜମି ଅଧିକ।
0: ରାଜ୍ୟରେ ଉର୍ବରକ ନବସୃଜନ କେନ୍ଦ୍ର ଏଫ୍ଆଇସିର ଏକ ୟୁନିଟ୍ ପ୍ରତିଷ୍ଠା ହେବ। ଲୋକସେବା ଭବନରେ ଏହି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏଫ୍ଆଇସି ପ୍ରତିନିଧି ଦଳ ସହ ଆଲୋଚନା କରିଛନ୍ତି। ରାସାୟନିକ ସାରର ବ୍ୟବହାର ହ୍ରାସ କରିବା, ଜୈବିକ ଓ ନିରନ୍ତର କୃଷିକୁ ପ୍ରୋହାହନ, ମୃତ୍ତିକାର ଗୁଣବତ୍ତା ଓ କୃଷି ଉତ୍ପାଦନ ବୃଦ୍ଧି ଉପରେ ବୈଠକରେ ଆଲୋଚନା ହୋଇଛି। ଓଡ଼ିଶାରେ ଏଫ୍ଆଇସିର ୟୁନିଟ୍ ପ୍ରତିଷ୍ଠା ହେଲେ ଏହା ବିଶ୍ୱର ଦ୍ୱିତୀୟ କେନ୍ଦ୍ର ହେବ। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଉପକୂଳ ଅବକ୍ଷୟ ରୋକିବା, ଜଳବାୟୁ ପରିବର୍ତ୍ତନ ଜନିତ ବିପଦର ମୁକାବିଲା ଏବଂ ଉପକୂଳବାସୀଙ୍କ ଜୀବିକା ସୁରକ୍ଷା ନେଇ ଆଲୋଚନା ହୋଇଛି। ବୈଠକରେ ଏସୀୟ ଉନ୍ନୟନ ବ୍ୟାଙ୍କ ଓ ଓଷ୍ଡମର ମିଳିତ ଉଦ୍ୟମରେ ରାଜ୍ୟର 573 କିଲୋମିଟର ସମୁଦ୍ର ତଟର ପ୍ରାଥମିକ ଅଧ୍ୟୟନ କରାଯାଇଛି। ଉପକୂଳ ସୁରକ୍ଷା, ପଟୁମାଟି ପରିଚାଳନା, ନୀଳ ଅର୍ଥନୀତି ଓ ଜଳବାୟୁ ସହନଶୀଳ ପର୍ଯ୍ୟଟନ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ସାମାଜିକ କ୍ଷେତ୍ରରେ ତଥ୍ୟଭିତ୍ତିକ ସମୀକ୍ଷା, ବିଭାଗୀୟ ସମନ୍ୱୟ ଓ ନିରନ୍ତର ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆହ୍ୱାନ ଦେଇଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ପ୍ରୟାସ ବୈଠକରେ ମହିଳା ଓ ଶିଶୁ ବିକାଶ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମେତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ଶିଶୁ ଓ ମାତୃପୋଷଣ, ପ୍ରାଥମିକ ସ୍ତରରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ମାତୃ ଓ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ ଏବଂ ସଂକ୍ରମଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ସେପ୍ଟେମ୍ବର 1 ଆରମ୍ଭ ହେଉଥିବା ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନକୁ ସଫଳ କରିବାକୁ ମୁଖ୍ୟ ଶାସନ ସଚିବ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ମ୍ୟାଲେରିଆ ନିରାକରଣ ଓ ଅନ୍ୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପାଇଁ ପ୍ରତିରୋଧ, ନିରୀକ୍ଷଣ ଓ ଚିକିତ୍ସା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱର ଖାରବେଳ ଭବନରେ ଅନୁଷ୍ଠିତ ବୈଷୟିକ ଟାସ୍କଫୋର୍ସ ବୈଠକରେ ମ୍ୟାଲେରିଆ ପ୍ରଭାବିତ ମାଲକାନଗିରିର ସମସ୍ତ ବ୍ଲକ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଦନ୍ତ ଚିକିତ୍ସା ସେବାକୁ ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ସରକାର ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କରିଛନ୍ତି। ସ୍ନାତକୋତ୍ତର ଯୋଗ୍ୟତା ହାସଲ କରି ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟରତ ଦନ୍ତ ଚିକିତ୍ସକଙ୍କୁ ମାସିକ 20,000 ଟଙ୍କା ପ୍ରୋତ୍ସାହନ ଅର୍ଥ ପ୍ରଦାନ କରାଯିବ। ଗତକାଲିଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ କହିଛନ୍ତି। ଅର୍ଥ ବିଭାଗର ଅନୁମୋଦନ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ଓସିଏସ୍ ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତା 28 ନଭେମ୍ବର 7 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। 2 ସିଟିଂରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ 22 ୱେବ୍ସାଇଟ୍ରେ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ। ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ଅତିରିକ୍ତ 1 ସମୟ ଦିଆଯିବ ବୋଲି ଓପିଏସ୍ସି ପକ୍ଷରୁ କୁହାଯାଇଛି। ଗତ ଜୁନ୍ ମାସରେ ହୋଇଥିବା ପ୍ରିଲିମିନାରୀ ପରୀକ୍ଷାରେ 5,690 ଜଣ ପ୍ରାର୍ଥୀ ମୁଖ୍ୟ ପରୀକ୍ଷା ଦେବା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ସମୁଦ୍ରକୂଳର ପ୍ରାଚୁର୍ଯ୍ୟତାକୁ ଉପଭୋଗ କରିବା ଏବଂ ସମୁଦ୍ରକୂଳକୁ ପରିଷ୍କାର ରଖିବା ନେଇ ସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜାତୀୟ ବେଳାଭୂମି ଦିବସ ପାଳନ କରାଯାଉଛି। ସମୁଦ୍ରକୂଳକୁ ସଫା ରଖିବା, ସମୁଦ୍ରକୂଳର ସଂରକ୍ଷଣ ଏବଂ ସାମୁଦ୍ରିକ ଜୀବଙ୍କର ସୁରକ୍ଷା ସମ୍ବନ୍ଧରେ କାମ କରୁଥିବା ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ଓ ସଚେତନ ସୃଷ୍ଟି କରିବା ପାଇଁ 2014 ଏହି ଦିବସ ପାଳନ କରାଯାଇ ଆସୁଛି। ପାଣିପାଗ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ରାଜ୍ୟର ସମସ୍ତ ବନ୍ଦରରେ 3 ବିପଦ ସଂକେତ ଦିଆଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଖି ଲାଲ ହେବାର କାରଣ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ମାଧୁରୀ ବେହେରା।
1: ସୁସ୍ଥ ଚକ୍ଷୁର କଳାଡୋଳାଟିକୁ ବାଦ ଦେଲେ ବାହାରକୁ ଦେଖାଯାଉଥିବା ଅଂଶଟି ପ୍ରାୟତଃ ଧଳା ଦେଖାଯାଏ। ଏହାକୁ କଞ୍ଜକ୍ଟାଇଭା ବା ଶ୍ୱେତ ଝିଲ୍ଲି କୁହାଯାଏ। ଆଉ ଟିକେ ପାଖରୁ ଅନୁଧ୍ୟାନ କଲେ ଏହି ଧଳା ଅଂଶଟିରେ ଛୋଟ ଛୋଟ ରକ୍ତନଳୀ ଦେଖାଯାଏ। ସାଧାରଣତଃ କୌଣସି କାରଣରୁ ଏହି ରକ୍ତନଳୀଗୁଡ଼ିକ ଉତ୍ତେଜିତ ବା ଆଘାତପ୍ରାପ୍ତ ହେଲେ ଚକ୍ଷୁଟି ଲାଲ ଦେଖାଯାଏ। କେତେକ ବ୍ୟକ୍ତିଙ୍କର କଞ୍ଜକ୍ଟାଇଭା ଧଳା ନ ହୋଇ ଟିକେ ଧୂସର ରଙ୍ଗର ହୋଇଥାଏ। ଏହାକୁ ମଡି କଞ୍ଜକ୍ଟାଇଭା କୁହନ୍ତି। ଏହା ଏକ ସାଧାରଣ ଅବସ୍ଥା ଓ ଚିନ୍ତାର କାରଣ ନୁହେଁ। ବେଶୀ ମଳିଲେ ବା କନ୍ଦାକଟା କଲେ ଚକ୍ଷୁ ଲାଲ ପଡ଼ିଥାଏ, କିନ୍ତୁ କିଛି ସମୟ ପରେ ଏହା ଠିକ୍ ହୋଇଯାଏ। କୌଣସି କାରଣରୁ ଯଦି ଗୋଟିଏ ବା ଦୁଇଟି ଚକ୍ଷୁ ଲାଲ ପଡ଼ିଯାଏ ଓ ବିନା ଚିକିତ୍ସାରେ ଭଲ ହୁଏ ନାହିଁ ବା ସାଧାରଣ ଚିକିତ୍ସା ସତ୍ତ୍ୱେ ବାରମ୍ବାର ଲାଲ ପଡ଼େ, ତାହେଲେ ତାହାର କାରଣ ନିରୂପଣ କରି ଚିକିତ୍ସା କରିବା ଉଚିତ। ଚକ୍ଷୁ ଲାଲ ହେବା ଏକ ସାଧାରଣ ଲକ୍ଷଣ। ଏହା ଅନେକ ପ୍ରକାର ଚକ୍ଷୁ ରୋଗର ଏକ ପ୍ରଥମ ବାହ୍ୟ ପ୍ରକାଶ। ଚକ୍ଷୁ ଲାଲ ହେବାର ସାଧାରଣ କାରଣଗୁଡ଼ିକ ହେଲା ପ୍ରଦାହ ବା ଇନ୍ଫେକ୍ସନ୍। ଚକ୍ଷୁର ଯେକୌଣସି ଅଂଶରେ ଇନ୍ଫେକ୍ସନ୍ ହେଲେ, ଧୂଳିମଳି ବା କୌଣସି ଫରେନ୍ ବଡି ପଡ଼ିଲେ, ୱେଲ୍ଡିଂ ଆଦି କଲା ସମୟରେ ଲୌହଗୁଣ୍ଡ କରତଗୁଣ୍ଡ ଆଦି ପଡ଼ି, କଳକାରଖାନାରେ ଗ୍ୟାସ ଗୁଣ୍ଡ ଆଦି ପଡ଼ିଲେ ଚକ୍ଷୁ ଲାଲ ହୁଏ। ଗ୍ରୀଷ୍ମ ଓ ବସନ୍ତ ଋତୁ ସମୟରେ ବିଶେଷ ଭାବରେ ପିଲାମାନଙ୍କର ଏଲର୍ଜି କଞ୍ଜକ୍ଟିଭାଇଟିସ୍ ହୋଇ ଚକ୍ଷୁ ଲାଲ ହୋଇଥାଏ। ଛୋଟ ଶିଶୁମାନଙ୍କ ନଖ ଦ୍ୱାରା ଆଘାତ ହୋଇ ମଧ୍ୟ ଚକ୍ଷୁ ଲାଲ ପଡ଼ିଥାଏ। କେଶ କଳା କରିବା ରଙ୍ଗ ବ୍ୟବହାର କଲେ ଆଖି ଲାଲ ପଡ଼ି ପତା ଫୁଲି ଯାଇଥାଏ। ଏହିପରି ସାଧାରଣ ଆଖିଧରା ବା କଞ୍ଜକ୍ଟିଭାଇଟିସ୍ ଭଳି ସାଧାରଣ ରୋଗରୁ ଆରମ୍ଭ କରି ଏକ୍ୟୁଟ୍ କଞ୍ଜେଷ୍ଟିଭ୍ ଗ୍ଲୋକୋମା, ଏକ୍ୟୁଟ୍ ୟୁଭିଆଇଟିସ୍ ଆଦି ଅନେକ ଗୁରୁତର ରୋଗରେ ମଧ୍ୟ ଚକ୍ଷୁ ଲାଲ ପଡ଼ିଥାଏ। ଆଖି ଲାଲ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ଚକ୍ଷୁ ରୋଗ ଅନୁଯାୟୀ ଚକ୍ଷୁରେ କେତେକ ଆନୁଷଙ୍ଗିକ ଲକ୍ଷଣମାନ ଦେଖାଯାଏ, ଯେପରିକି ଲୁହ ବା ପୁଜ ବାହାରିବା, ଆଖିପତା ଫୁଲିଯିବା, ଚକ୍ଷୁ ଖୁଞ୍ଚି ଖୁଞ୍ଚି ହେବା, ଚକ୍ଷୁରେ ପୀଡ଼ା ହେବା, ଲାଇଟ୍କୁ ଦେଖିଲେ ତା ଚାରିପଟେ ହ୍ୟାଲୋଜ୍ ବା ବଳୟ ଦେଖାଯିବା, ସର୍ବୋପରି ଚକ୍ଷୁର ଦୃଷ୍ଟିଶକ୍ତି ହଠାତ୍ ବା ଧୀରେ ଧୀରେ ହ୍ରାସ ପାଇବା ଇତ୍ୟାଦି। ତେଣୁ ଚକ୍ଷୁ ଲାଲ ପଡ଼ିଲେ ଡାକ୍ତରଙ୍କ ପରାମର୍ଶ ନେବା ଆଗରୁ ଆମକୁ କେତେକ ତଥ୍ୟ ପ୍ରତି ଦୃଷ୍ଟି ଦେବା ଉଚିତ, ଯେପରିକି ଏକ ସମୟରେ ଗୋଟିଏ ବା ଦୁଇଟି ଯାକ ଚକ୍ଷୁ ଲାଲ ପଡ଼ିଛି କି, ଚକ୍ଷୁ କେବଳ ଲାଲ ପଡ଼ିଛି ନା ତାର ଅନ୍ୟାନ୍ୟ ଲକ୍ଷଣମାନ ଯେପରିକି ଆଖି ଖୁଞ୍ଚି ହେବା, ଆଖିପତା ଫୁଲିବା, ବେଶୀ ଲୁହ ବା ପୁଜ ବାହାରିବା ଇତ୍ୟାଦି ଲକ୍ଷଣମାନ ଅନୁଭୂତ ହେଉଛି କି, ସେହି ସମୟରେ ପାଖପାଖ ଲୋକଙ୍କର ଆଖି ଲାଲ ପଡ଼ିଛି କି, ଦିନର ସବୁ ସମୟରେ ଆଖି ଲାଲ ରହୁଛି ନା ଏକ ନିର୍ଦ୍ଦିଷ୍ଟ ସମୟରେ ଚକ୍ଷୁ ଲାଲ ପଡ଼ୁଛି, ଆଗରୁ ଆପଣଙ୍କର ଏଲର୍ଜି, ଡାଇବେଟିସ୍, ଆଜମା, ଉଚ୍ଚ ରକ୍ତଚାପ ଆଦି ରୋଗ ଅଛି କି, ଆଖିରେ କିଛି ମାଡ଼ ବା ଆଘାତ ହୋଇଛି କି, ଚକ୍ଷୁ ଲାଲ ହେବା ସଙ୍ଗେ ସଙ୍ଗେ ଦୃଷ୍ଟିଶକ୍ତିରେ କିଛି ପ୍ରଭାବ ପଡ଼ୁଛି କି, ଯେପରିକି ଦୃଷ୍ଟିଶକ୍ତି ହଠାତ୍ ବା ଧୀରେ ଧୀରେ କମିଯାଉଛି କି, ଏହିସବୁ ତଥ୍ୟଗୁଡ଼ିକ ଠିକ୍ ଭାବରେ ଜଣେଇ ଡାକ୍ତରଙ୍କ ପରାମର୍ଶ ନେଲେ ରୋଗର କାରଣ ସଠିକ୍ ଭାବରେ ଜଣାପଡ଼ିଥାଏ ଓ ଚିକିତ୍ସା ମଧ୍ୟ ସୁଚାରୁ ରୂପେ ପରିଚାଳିତ ହୋଇଥାଏ।
0: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଆଖି ଲାଲ ହେବାର କାରଣ ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ମାଧୁରୀ ବେହେରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ସକାଳ 7 ବାଜି 15 ମିନିଟ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛିକ୍ଷଣ ମଧ୍ୟରେ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ତାସ୍କେଣ୍ଟଠାରେ ପ୍ରଧାନମନ୍ତ୍ରୀ ଓ ଉଜ୍ବେକିସ୍ତାନର ରାଷ୍ଟ୍ରପତିଙ୍କ ମଧ୍ୟରେ ଅନୁଷ୍ଠିତ ହେବ ଦ୍ୱିପାକ୍ଷିକ ଆଲୋଚନା। ନେପାଳ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଭାରତର 11 ଜଣିଆ ବୈଷୟିକ ଦଳ।

ଡିଜିଟାଲ୍ ଗିରଫ ସ୍କାମ୍ ଭଳି ସମସ୍ୟା ସମାଧାନର ପନ୍ଥା ବାହାର କରିବାକୁ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି କହିଲେ ପ୍ରଧାନ ବିଚାରପତି ଏବଂ ଓଡ଼ିଶାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ତାଙ୍କର 137ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ କରାଯିବ। ହିନ୍ଦୀ ପ୍ରସାରଣ ପରେ ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାସ୍କିନ୍ଠାରେ ଉଜ୍ବେକିସ୍ତାନ ରାଷ୍ଟ୍ରପତି ସାଭକାତ ମିର୍ଜିୟୋୟେଭ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ। ଏହା ପୂର୍ବରୁ ସେଠାକାର ଯୋଗ ମହାସଂଘ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଯୋଗଦେବେ। ରାଷ୍ଟ୍ରପତି ଭବନରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ବାଣିଜ୍ୟ ଓ ନିବେଶ, ପ୍ରତିରକ୍ଷା, ଡିଜିଟାଲ୍ ସଂଯୋଗୀକରଣ, ଶକ୍ତି, ଶିକ୍ଷା ଏବଂ ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହେବ। ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ବିରଳ ଖଣିଜ ପଦାର୍ଥ, ଖଣିକ୍ଷେତ୍ର, ଅନ୍ୟାନ୍ୟ ଉପଯୋଗୀ ଖଣିଜ ପଦାର୍ଥ, ଔଷଧ, କୃଷି ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ନୂତନ ମାର୍ଗ ଉନ୍କକ୍ତ କରିବା ଆଲୋଚନାରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ଗତ ଦଶନ୍ଧି ମଧ୍ୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର 300% ବୃଦ୍ଧି ପାଇଛି। ଭବିଷ୍ୟତରେ ଉଭୟ ଦେଶ ମିଳିତ ଭାବେ ବାଣିଜ୍ୟ କାରବାରକୁ ବର୍ତ୍ତମାନର $1 ବିଲିୟନ୍ରୁ ଦୁଇଗୁଣକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଲୋଚନା ପରିପ୍ରେକ୍ଷୀରେ କେତେକ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ। ନେପାଳର ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳବିଦ୍ୟୁତ୍ ସୁଡ଼ଙ୍ଗ ସ୍ଥଳରେ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ ନେଇ ଭାରତର ଏକ 11-ଜଣିଆ ବୈଷୟିକ ଦଳ ଇତିମଧ୍ୟରେ କାଠମାଣ୍ଡୁରେ ପହଞ୍ଚିଛନ୍ତି। ଡାକ୍ତର, ଅନ୍ୟ ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ସୁଡ଼ଙ୍ଗ କ୍ଷେତ୍ର ସହ ଜଡ଼ିତ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଏହି ଦଳ ସେଠାରେ କାର୍ଯ୍ୟ ଆରମ୍ଭ କରିଛି। ନୂଆକୋଟ୍ ଜିଲ୍ଲାର ତ୍ରିଶୁଳିରେ ପହଞ୍ଚି ଏହି ଦଳ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ପ୍ରଥମେ ଚିଲିମେ ଏବଂ ଲ୍ୟାଙ୍ଗଟକ୍ ଅଞ୍ଚଳର ଆକାଶମାର୍ଗରୁ ସର୍ଭେ କରିବା ପରେ ଭାରତୀୟ ଦଳ ସୁଡ଼ଙ୍ଗ ଅଞ୍ଚଳରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ନେପାଳ ସେନା, ସଶସ୍ତ ପୁଲିସ୍ ବାହିନୀ ଏବଂ ନେପାଳର ପୁଲିସ୍ ସୁରକ୍ଷା କର୍ମଚାରୀଙ୍କୁ ନେଇ ଗଠିତ ଏକ 82-ଜଣିଆ ଦଳ ଗତ ରାତିରେ ଭଗ୍ନାବଶେଷ ସଫା କରିବା ଏବଂ ସୁଡ଼ଙ୍ଗ ଭିତରେ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ନେପାଳ ସେନା ଦେଇଥିବା ସୂଚନା ଅନୁଯାୟୀ ଦେଶର ବିଭିନ୍ନ ଜଳବିଦ୍ୟୁତ୍ ସୁଡ଼ଙ୍ଗ ପ୍ରକଳ୍ପରୁ ଏପର୍ଯ୍ୟନ୍ତ 191 ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷରେ ସେଠାକାର କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ମୃତ୍ୟୁ ସଂଖ୍ୟା 675କୁ ବୃଦ୍ଧି ପାଇଛି। ପ୍ରାୟ 2400 ଲୋକ ନିଖୋଜ ଅଛନ୍ତି, ସେମାନଙ୍କ ମଧ୍ୟରେ 320 ଜଣ ବିଦେଶୀ ନାଗରିକ ଅନ୍ତର୍ଭୁକ୍ତ। 261 ବିଦେଶୀ ପର୍ଯ୍ୟଟକଙ୍କୁ ମିଶାଇ 4400ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ 15,000ରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି। ହେଲିକପ୍ଟର ମାଧ୍ୟମରେ ଉଦ୍ଧାର ଏବଂ ରିଲିଫ୍ ସାମଗ୍ରୀ ଯୋଗାଣକୁ ତ୍ୱରାନ୍ୱିତ କରାଯାଇଛି। ତେବେ କେତେକ ଅଞ୍ଚଳରେ ବର୍ଷା ଏବଂ କୁହୁଡ଼ି ଏଥିରେ ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି ରାସୁଆ ଜିଲ୍ଲା ଅଧିକାରୀ ସୂଚନା ଦେଇଛନ୍ତି। ଇତିମଧ୍ୟରେ ମୋଗଲିଙ୍ଗ କାଠମାଣ୍ଡୁ ରାଜପଥ ଉନ୍କକ୍ତ ହୋଇଛି, ତେବେ ବିଭିନ୍ନ ଅଞ୍ଚଳରେ ଏବେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ଥିବା ଜଣାପଡ଼ିଛି। ପ୍ରଭାବିତ ଅଞ୍ଚଳରେ ବର୍ଷା ଏବଂ ବଜ୍ରପାତ ଯୋଗୁଁ ନେପାଳ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଭୋଟେକୋଶି ନଦୀରେ ପୁନର୍ବାର ବନ୍ୟା ଆସିବା ନେଇ ନେପାଳ ସରକାର ନଦୀକୂଳ ବାସିନ୍ଦାକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଜାତୀୟ ବିପର୍ଯ୍ୟୟ ଆହ୍ୱାନ ହ୍ରାସ ଏବଂ ପରିଚାଳନା କର୍ତ୍ତୃପକ୍ଷ ଭୋଟେକୋଶି ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ନେଇ ସୂଚନା ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜିଠାରୁ ଦୁଇଦିନିଆ କେରଳମ୍ ଗସ୍ତରେ ଯିବେ। କେରଳମ୍ର ଆଲାପୁଝାଠାରେ ପ୍ରକାଶିତ ହେଉଥିବା ମାଲାୟାଲମ୍ ଦୈନିକ ପ୍ରମୁଖ ଖବରକାଗଜ କେରଳ କୌମୁଦୀର 115ତମ ବାର୍ଷିକ ସମାରୋହରେ ଯୋଗଦେବେ। ପରେ ଉପରାଷ୍ଟ୍ରପତି ପଥନମ୍ଥିଟ୍ଟା ସ୍ଥିତ ବହୁ ପୁରାତନ ଏବଂ ମର୍ଯ୍ୟାଦାଜନକ ଅରନମୁଲ୍ଲା ୱାଟର ଫେଷ୍ଟିଭାଲ୍ର ଉଦ୍ଘାଟନ କରିବେ। ସ୍ଥାନୀୟ ଫମ୍ପା ନଦୀରେ ଅନୁଷ୍ଠିତ ହେବାକୁ ଥିବା ଏହି ବାର୍ଷିକ ଜଳକ୍ରୀଡ଼ାରେ 51ଟି ସ୍ନେକ୍ ବୋଟ୍ ଅଂଶଗ୍ରହଣ କରିବେ। ଉପରାଷ୍ଟ୍ରପତି ଥିରୁବନନ୍ତପୁରମ୍ରେ ଓନମ୍ ପର୍ଯ୍ୟଟନ ସପ୍ତାହ ସମାପନ ସମାରୋହ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଉପରାଷ୍ଟ୍ରପତି ଆସନ୍ତାକାଲି ଲାକ୍ଷାଦ୍ୱୀପର ଅଗସ୍ତି ଗସ୍ତ କରିବେ। ସେଠାରେ ମତ୍ସ୍ୟ ପ୍ରାଣୀ ସମ୍ପଦ ଏବଂ ଗୋପାଳନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଗସ୍ତ କାର୍ଯ୍ୟକ୍ରମ ଶେଷ କରି କେରଳମ୍ ପ୍ରତ୍ୟାବର୍ତ୍ତନ କରି କୋଚି ରାଜଗିରି ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଆୟୋଜିତ ରୌପ୍ୟ ଜୟନ୍ତୀ ଉତ୍ସବରେ ସେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ଭାରତୀୟ

0: ନଗରପାଳିକା ଡିଜିଟାଲ୍ ଗିରଫ ସ୍କାମ୍ ଭଳି କ୍ଷେତ୍ର ଉପରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି। ଲଣ୍ଡନରେ ଆର୍ଥିକ ଅପରାଧ ଆଧାରିତ 43ତମ ଅନ୍ତର୍ଜାତୀୟ ଆଲୋଚନା ଚକ୍ରରେ ଯୋଗଦେଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହା କହିଛନ୍ତି। ସେ କହିଛନ୍ତି ସୁପ୍ରିମକୋର୍ଟ ସ୍ୱତଃପ୍ରବୃତ ଭାବରେ ଡିଜିଟାଲ୍ ଗିରଫ ସ୍କାମ୍ ଉପରେ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିଛନ୍ତି। ପୁଲିସ୍ ବିଚାର ବିଭାଗ ଅଧିକାରୀ କିମ୍ବା କୂଟନୈତିଜ୍ଞଙ୍କ ମିଥ୍ୟା ପରିଚୟ ଦେଇ କେତେକ ବ୍ୟକ୍ତିବିଶେଷ ଭିଡ଼ିଓ କଲ୍ ମାଧ୍ୟମରେ ଜନସାଧାରଣଙ୍କୁ ଠକୁଥିବାର ଦୃଷ୍ଟାନ୍ତ ପରିପ୍ରେକ୍ଷୀରେ କୋର୍ଟ ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ସମସ୍ୟାର ସମାଧାନ ପନ୍ଥା ବାହାର କରିବାକୁ କୋର୍ଟ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ଏଥିପାଇଁ ସଂସଦରେ ଆଇନ ପ୍ରଣୟନ ହେବା ପର୍ଯ୍ୟନ୍ତ କୋର୍ଟ ଅପେକ୍ଷା କରି ନାହାନ୍ତି ବୋଲି ସେ ସ୍ୱଷ୍ଟ କରିଛନ୍ତି। ଭାରତରେ ଆଇନ ଏବଂ ବିଚାର ବିଭାଗୀୟ ବ୍ୟବସ୍ଥା ପ୍ରତ୍ୟେକ ଅଂଶୀଦାରଙ୍କୁ ସେମାନଙ୍କ କାର୍ଯ୍ୟ ସମ୍ପାଦନ କରିବାକୁ ବାଧ୍ୟ କରିଥାଏ। ଏହି ଅବସରରେ ବେଆଇନ ଆର୍ଥିକ କାରବାର ଆଇନ, ଅର୍ଥନୈତିକ ପଳାତକ ଅପରାଧୀ ଆଇନ ଆଦି ଉପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆଲୋକପାତ କରିଛନ୍ତି। ଲକ୍ଷ୍ନୌଠାରେ ଆୟୋଜିତ ଶିଳ୍ପ ସମ୍ମିଳନୀକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀ ସେତୁ ଯୋଜନା ଅଧୀନରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଦକ୍ଷତା ବିକାଶ, ଉଦ୍ୟୋଗ କ୍ଷେତ୍ର ଏବଂ ବୃତ୍ତିଗତ ଶିକ୍ଷା ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ଏହି ବୈଠକରେ ଆଲୋଚନା ହେବ। ଲକ୍ଷ୍ନୌକୁ ତିନିଦିନିଆ ଗସ୍ତ ଅବସରରେ ଶ୍ରୀ ଗତକାଲି ଫ୍ରାଗନାନ୍ସ ପାର୍କ ଉଦ୍ଘାଟନ କରିଥିଲେ। ସମାବେଶକୁ ସମ୍ବୋଧନ କରି ଶ୍ରୀ ସିଂ କହିଛନ୍ତି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସାମାଜିକ ବନ୍ଧନକୁ ମଜବୁତ କରିବାରେ ଏହି ପାର୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏହି ଅବସରରେ ଲାଲା ଲଜପତ ରାୟ ଏବଂ ଶହୀଦ ଭଗତ ସିଂଙ୍କ ପ୍ରତିମୂର୍ତ୍ତିକୁ ପ୍ରତିରକ୍ଷା ମନ୍ତ୍ରୀ ଉନ୍କୋଚନ କରିଛନ୍ତି। 43,13,00,000 ଟଙ୍କାର ବିଭିନ୍ନ ପ୍ରକଳ୍ପର ମନ୍ତ୍ରୀ ଶ୍ରୀ ସିଂ ଶିଳାନ୍ୟାସ କରିଛନ୍ତି। ବାବାସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟର ଏକାଦଶ ସମାବର୍ତ୍ତନ ସମାରୋହରେ ମଧ୍ୟ ସେ ଯୋଗ ଦେଇଥିଲେ। ନୂଆଦିଲ୍ଲୀରେ ଗତକାଲି ବୟନଶିଳ୍ପ ଗବେଷଣା ସଂଘଗୁଡ଼ିକର ଦ୍ୱିତୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଛି। ବୟନଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ବୈଠକରେ ଦେଶରେ ବୟନଶିଳ୍ପ ଗବେଷଣା ଏବଂ ବିକାଶ କାର୍ଯ୍ୟର ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ସହ ଫଳାଫଳ ଆଧାରିତ ପଦକ୍ଷେପକୁ ପ୍ରୋହାହନ ପ୍ରଦାନ କରିବ। ଜାତୀୟ ପ୍ରାଥମିକତା ଏବଂ ବୟନଶିଳ୍ପ ବିକାଶ ନେଇ ବୈଠକରେ ମତ ବିନିମୟ ହୋଇଛି। ଷ୍ଟାର୍ଟଅପ୍ ଏବଂ ନବସୃଜନ ପରିବେଶକୁ ସୁଦୃଢ଼ କରିବା, ପାଣ୍ଠି ସଂଗ୍ରହ ଏବଂ ଜାତୀୟ ବୈଷୟିକ ମିଶନ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ, ଦକ୍ଷତା ବିକାଶ ଏବଂ ସଂସ୍କାର ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ପ୍ରତ୍ୟେକ ମଣିଷର ମର୍ଯ୍ୟାଦା ରହିଛି ଏବଂ ସେମାନଙ୍କ ମଧ୍ୟରେ ଭିନ୍ନତା ନଥାଏ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭଗବତ କହିଛନ୍ତି। ନ୍ୟୁୟର୍କରେ ଏକ ବିଶ୍ୱ ଏକ ମାନବିକତା ଶୀର୍ଷକ ଧାର୍ମିକ ନେତୃତ୍ୱ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଭଗବତ କହିଛନ୍ତି ସବୁ ପ୍ରକାର ଭିନ୍ନତା ପ୍ରକୃତି ଦ୍ୱାରା ସୃଷ୍ଟ ଏବଂ ଆମକୁ ତାହାକୁ ଗ୍ରହଣ କରିବାକୁ ପଡ଼ିବ। ତେବେ ବାସ୍ତବତା ହେଉଛି ଆମେ ସମସ୍ତେ ଏକ। ହିନ୍ଦୁତ୍ୱ ପ୍ରତ୍ୟେକ ମଣିଷର ମର୍ଯ୍ୟାଦାକୁ ସ୍ୱୀକାର କରିବା ସହ ପ୍ରକୃତ ସତ୍ୟ ପାଇଁ ଭିନ୍ନ ଭିନ୍ନ ପଥ ଆପଣେଇଥାଏ ବୋଲି ସେ କହିଛନ୍ତି। ଭାରତରେ ମୁସଲମାନଙ୍କର କୌଣସି ସ୍ଥାନ ରହିବା ଉଚିତ ନୁହେଁ ବୋଲି ଚିନ୍ତାଧାରା ରଖୁଥିବା ବ୍ୟକ୍ତି ହିନ୍ଦୁ ନୁହେଁ ବୋଲି ଶ୍ରୀ ଭଗବତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସମାଜକୁ ଶିକ୍ଷା ଦେବା ପାଇଁ ଧାର୍ମିକ ନେତୃତ୍ୱ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ଭଗବତ ଆହ୍ୱାନ ଦେଇଛନ୍ତି। ମହିଳା ଟି ଟ୍ୱେଣ୍ଟି ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଭାରତ ଥାଇଲାଣ୍ଡକୁ ଭେଟିବ। ଭାରତୀୟ ସମୟ ରାତି 8:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲି ଖେଳାଯାଇଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଶ୍ରୀଲଙ୍କା ସଂଯୁକ୍ତ ଆରବ ଏମିରେଟ୍ସକୁ 9 ପରାସ୍ତ କରିଛି। ଓଡ଼ିଶାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳରେ ମଧ୍ୟ ଆଜି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ତାସ୍କେଣ୍ଟଠାରେ ପ୍ରଧାନମନ୍ତ୍ରୀ ଏବଂ ଉଜ୍ବେକିସ୍ତାନର ରାଷ୍ଟ୍ରପତିଙ୍କ ମଧ୍ୟରେ ଅନୁଷ୍ଠିତ ହେବ ଦ୍ୱିପାକ୍ଷିକ ଆଲୋଚନା। ନେପାଳ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଭାରତର 11 ବୈଷୟିକ ଦଳ। ଡିଜିଟାଲ୍ ଗିରଫ ସ୍କାମ୍ ଭଳି ସମସ୍ୟାର ସମାଧାନର ପନ୍ଥା ବାହାର କରିବାକୁ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି କହିଲେ ପ୍ରଧାନ ବିଚାରପତି। ଏବଂ ଓଡ଼ିଶାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କୁନି କୁନି ପିଲାଙ୍କ ପାଇଁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଟିକି ରାଇଜ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ରଞ୍ଜନ କୁମାର ବେହେରା ଏବଂ ସୁରଭି ମହାପାତ୍ର।

0: ନମସ୍କାର ପିଲାମାନେ।
1: ପିଲାମାନେ, ତମେ ଗୀତଟିଏ ଶୁଣିଥିବ, ଆମ ଘର ଏକ ମନ୍ଦିର, ସେ ତ ସରଗଠୁ ସୁନ୍ଦର, ମମତାର ମୂରତି ମନେ ଦିଏ ସକତି, ଆମ ବାପା ମା ଆମର, ଆମେ ସବୁ ତାଙ୍କର। ହଁ ପିଲାମାନେ, ଆମ ଘର ହେଉଛି ଆମ ପାଇଁ ମନ୍ଦିର, କାରଣ ଏଇ ଘରେ ଆମେ ଜନ୍ମ ନେଇଥାଉ। କେତେ ସ୍ନେହ ଆଦର ପାଇ ଆମେ ଆସ୍ତେ ଆସ୍ତେ ବଡ଼ ହଉ। ତମକୁ ଯଦି ନିଦ ନ ଆସେ, ମା ଜହ୍ନମାମୁଁ ଗୀତ ଗାଇ ଶୁଆଇ ଦିଅନ୍ତି। ତମମାନେ ଯେତେବେଳେ ଚାଲିବା ଶିଖିବା ଆରମ୍ଭ କର, ମାନେ ଟିକେ ଟିକେ ପାଦ ପକାଅ, ବାପା ହୁଅନ୍ତୁ ମା ହୁଅନ୍ତୁ ସେମାନେ ତମ ଦୁଇ ହାତର ଆଙ୍ଗୁଠି ଧରି ଚାଲିବା ଶିଖାନ୍ତି। ଟିକେ ଟିକେ ଖନେଇ କଥା କହିଲା ବେଳେ ବାରମ୍ବାର କଥା କହି ତମମାନଙ୍କୁ କଥା କହିବା ଶିଖେଇଥାନ୍ତି। ଆଉ ତମର ଯେତେବେଳେ ଦେହ ଖରାପ ହୋଇଯାଏ, ସେମାନେ ଖାଇବା ପିଇବା ଛାଡ଼ି ତମର ସେବାରେ ଲାଗିଥାନ୍ତି। ପ୍ରତି ସମୟରେ ତମମାନେ ଯେମିତି ଭଲରେ ରହିବ, ଖୁସିରେ ରହିବ, ସେମାନେ ଚାହିଁଥାନ୍ତି। ଆଉ ତମ ମୁହଁରେ ହସ ଦେଖିଲେ ସେମାନେ ବି ଖୁସି ହୁଅନ୍ତି। ଆଉ ସବୁବେଳେ ତାଙ୍କର ଇଚ୍ଛା ଥାଏ ତମମାନେ କେମିତି ଗୋଟେ ଭଲ ମଣିଷ ହେବ। ସେଥିପାଇଁ ପୁରାଣ ହେଉ, ମହାଭାରତ ହେଉ, ବିଭିନ୍ନ ମହାପୁରୁଷଙ୍କର ଜୀବନୀ କାହାଣୀ ତମମାନଙ୍କୁ ଗପ ମାଧ୍ୟମରେ ଶୁଣେଇଥାନ୍ତି।

ହଁ ପିଲାମାନେ, ଭଲ କଥା ଭିତରେ ଯେମିତି ଅନ୍ୟ ପ୍ରତି ଦୟା ମନୋଭାବ ଦେଖାଇବା, ସବୁବେଳେ ସତ କଥା କହିବା, ବଡ଼ଙ୍କୁ ସମ୍ମାନ ଦେବା, ଛୋଟଙ୍କୁ ସ୍ନେହ କରିବା, ଅନ୍ୟକୁ ସାହାଯ୍ୟ କରିବା, କାହାର ଅମଙ୍ଗଳ ଚିନ୍ତା କରିବାନି, ଏମିତି ଅନେକ କଥା ଯେଉଁ କଥା ଲାଗି ତୁମେ ଘରେ ବାହାରେ ସବୁ ଜାଗାରେ ସମ୍ମାନ ପାଇବ। ଆଉ ତୁମମାନଙ୍କର ସମ୍ମାନ ହିଁ ବାପା ମାଙ୍କ ସମ୍ମାନ। ତୁମ ପ୍ରଶଂସାରେ ହିଁ ବାପା ମା ମାନେ ନିଜକୁ ଗର୍ବ ମନେ କରନ୍ତି। ଆଉ ସବୁଠୁ ବଡ଼ କଥା ଶିଖାଇଥାନ୍ତି ଭଗବାନଙ୍କ ଉପରେ ଅଗାଧ ବିଶ୍ୱାସ ରଖିବା। ଆଉ କଥାରେ ଅଛି ପିଲାମାନେ, ଘର ହେଉଛି ଆମର ପ୍ରଥମ ବିଦ୍ୟାଳୟ। ଏଇଠି ହିଁ ଆମେ ପ୍ରଥମେ ଆମ ଜୀବନକୁ ଶୃଙ୍ଖଳିତ କରିବା ଶିଖିଥାଉ। ପ୍ରଥମେ ଆମ ପାଠପଢ଼ାର ପ୍ରଥମ ଅକ୍ଷର କିଏ ଶିଖାଇଥାନ୍ତି? ଆମ ପ୍ରଥମ ଗୁରୁ ହେଉଛନ୍ତି ଆମ ବାପା ମା। ସେମାନେ ଆମକୁ ହାତ ଧରିକି ସିଲ

ରେ ଅକ୍ଷରେ ଶିଖେଇଥାନ୍ତି। ଘରର ଅଗଣା, ଘରର ବଗିଚା, ଘରେ ରହୁଥିବା ଜିଜିମା ଜିଜାପାଙ୍କ ସ୍ନେହ, ସେମାନଙ୍କ କହୁଥିବା ଭାଇ କହିଲା ଭଳି ଅନେକ କାହାଣୀ ଭିତରେ କେତେ ସୁନ୍ଦର ସୁନ୍ଦର ଉପଦେଶ ଥାଏ। ହଁ ପିଲାମାନେ, ବହୁତ ଭଲ ଲାଗେ।

0: ପିଲାମାନେ ତମମାନେ ଲକ୍ଷ୍ୟ କରିଥିବ, ବାପା ମା ହୁଅନ୍ତୁ ବା ଘରର ଗୁରୁଜନମାନେ ତମମାନଙ୍କୁ ସବୁବେଳେ କହନ୍ତି, କାହାର କେବେ ଖରାପ ଚିନ୍ତା କରନି। ଆଉ ଏହା ବି କହନ୍ତି, ଯିଏ ପରର ନିନ୍ଦା ବା ପରର ଅପକାର କରେ ଭଗବାନ ତାକୁ ଉଚିତ ଶିକ୍ଷା ଦିଅନ୍ତି ଆଉ ତାକୁ ବିପଦରେ ପକାନ୍ତି। ତମମାନେ କାହାଣୀ ମାଧ୍ୟମରେ ପୁରାଣ ପୃଷ୍ଠାର ଅନେକଗୁଡ଼ିଏ ଉଦାହରଣ ଶୁଣିଛ। ଯେମିତି କଂସ ରାଜା ପ୍ରଭୁ ଶ୍ରୀକୃଷ୍ଣଙ୍କ ମାମୁଁ ଥିଲେ, କିନ୍ତୁ ତାଙ୍କ ମୃତ୍ୟୁ ଭୟରେ ଶ୍ରୀକୃଷ୍ଣଙ୍କୁ ଜନ୍ମରୁ ମାରିବା ପାଇଁ ଅନେକ ରାକ୍ଷସ ସବୁଙ୍କୁ ପଠାଇଥିଲେ। କିନ୍ତୁ ପ୍ରଭୁ ଶ୍ରୀକୃଷ୍ଣ ତ ଅନ୍ତର୍ଯ୍ୟାମୀ, ସେ ସବୁ କଥା ଜାଣନ୍ତି, ସବୁ ରାକ୍ଷସଙ୍କୁ ମାରିଦେଇଥିଲେ। ଶେଷରେ କଂସ ରାଜା ମଧ୍ୟ ପ୍ରଭୁଙ୍କ ହାତରେ ମୃତ୍ୟୁବରଣ କରିଥିଲା।
1: କଥାରେ ଅଛି ଯେ ପିଲାମାନେ, ଯେ ପାଞ୍ଚେ ପରମନ୍ଦ ତାମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଜାଣତରେ ଅଜାଣତରେ ଆମେ କେବେ କାହାର ମନ୍ଦ ଚିନ୍ତା କରିବା ନାହିଁ, ତେଣୁକରି ତ ଆମେ ବାପା ମାଙ୍କ କଥା ଶୁଣିବା ନା। ଆଜି ଗୋଟିଏ ତମମାନଙ୍କ ପାଇଁ ଗୋଟିଏ ସୁନ୍ଦର କାହାଣୀ ନେଇକି ଆସିଛି, ଯେ ପାଞ୍ଚେ ପରମନ୍ଦ ତାମନ୍ଦ ପାଞ୍ଚନ୍ତି ଗୋବିନ୍ଦ।

ଗୋଟିଏ ସୁନ୍ଦର ଜଙ୍ଗଲ। ଜଙ୍ଗଲ ଭିତରେ ବିଲୁଆ ଆଉ ତା ସ୍ତ୍ରୀ ଗୋଟିଏ ଗୁମ୍ଫା ଭିତରେ ରହୁଥିଲେ। ବିଲୁଆ ତ ଭାରି ଚାଲାକ, ସେ ତା ସ୍ତ୍ରୀକୁ ଭାରି ଭଲ ପାଉଥିଲା। ସେ ସବୁବେଳେ ବାହାରକୁ ଯାଏ, କିଛି କିଛି ଖାଇବା ଜିନିଷ ଆଣି ତା ସ୍ତ୍ରୀକୁ ଦିଏ। ବିଲୁଆ ଆଉ ସ୍ତ୍ରୀ ବହୁତ ସୁନ୍ଦର ଜୀବନଯାପନ କରୁଥିଲେ। ଠିକ ଗୁମ୍ଫା ଆଗରେ ଗୋଟିଏ ବଡ଼ ଗଛ ଥିଲା, ସେଥିରେ ବିଭିନ୍ନ ପ୍ରକାର ଚଢ଼େଇମାନଙ୍କ ଭିତରେ ଗୋଟିଏ କାଉଟେ ରହୁଥିଲା। ସେ ମଧ୍ୟ ଏଇ ବିଲୁଆ ଆଉ ତା ସ୍ତ୍ରୀ ସାଙ୍ଗରେ ଭଲ ସଙ୍ଗାତ ବାନ୍ଧିଥିଲା। ଦିନେ ବିଲୁଆ ଏମିତି ବାହାରକୁ ଯାଇଛି ଖାଇବାକୁ ଯିବା ପାଇଁ, ସେହି ସମୟରେ ବଣର ବାଘ, ବାଘ ମାମୁଁ, ସିଏ ଏମିତି ଜଙ୍ଗଲରେ ବୁଲି ବୁଲି ନିରୀହ ପଶୁମାନଙ୍କୁ ମାରିକି ଖାଉଥିଲା। ଦିନେ କ'ଣ ହେଇଛି ନା, ଏମିତି ପଶୁ ଖୋଜୁ ଖୋଜୁ ଗୁମ୍ଫା ପାଖରେ ଯାଇକି ପହଞ୍ଚିଲା। ଗୁମ୍ଫା ପାଖରେ ଶୁଣିବାକୁ ପାଇଲା ବିଲୁଆ ଆଉ ତା ସ୍ତ୍ରୀର ହସ। ତା ମନରେ ଭାରି ରାଗ ଲାଗିଲା, କହିଲା, ଆରେ ଏମାନେ କ'ଣ ଏତେ ହସୁଛନ୍ତି ମ, ହଉ ହଉ ଦେଖିବା। ଗୋଟିଏ ଦିନ ଦେଖିକି ପଳେଇଲା, ଆଉ ଗୋଟିଏ ଦିନ ଗୁମ୍ଫା ପଛଆଡ଼େ ରହିକି ସେ ଲୁଚିକି ଦେଖୁଥିଲା ବିଲୁଆ ଆଉ ତା ସ୍ତ୍ରୀ କ'ଣ କରୁଛନ୍ତି। ସେ ଯେତେବେଳେ ଦେଖିଲା ବିଲୁଆ ଖାଦ୍ୟ ଖୋଜିବା ପାଇଁ ବାହାରକୁ ଯାଇଛି, ସେ କ'ଣ କଲା ନା, ପିଲାମାନେ ବିଲୁଆ ଟିକେ ଡେରିରେ ଫେରିବ ବୋଲି ଗୁମ୍ଫା ଭିତରକୁ ଗଲା। ଯାଇକି ନିରୀହ ବିଲୁଆର ସ୍ତ୍ରୀକୁ ସେ ଝାମ୍ପ ମାରିକି ପିଲାମାନେ ଖାଇଦେଲା। ଯେତେବେଳେ ବିଲୁଆ ଫେରିଛି, ସେ ସମୟରେ ଯାହା ଦେଖିଛି ସେ ଆଶ୍ଚର୍ଯ୍ୟ ହୋଇଯାଇଛି। ତା ସ୍ତ୍ରୀ ରକ୍ତ ଜୁଡ଼ୁବୁଡ଼ୁ ହୋଇକି ପଡ଼ି ରହିଛି। ସେହି ସମୟରେ ସେ ଚିତ୍କାର କରିକି କାନ୍ଦିଛି, କାରଣ ତା ସ୍ତ୍ରୀକୁ ନେଇକି ସେ ଅନେକ ସ୍ୱପ୍ନ ଦେଖୁଥିଲା, କେତେ ସୁନ୍ଦର ତାର ସମୟ ସେ ବିତାଉଥିଲା। ଏହି ସମୟରେ ଗଛ ଉପରେ ଥିବା କାଉ ଏ ଦୁଷ୍ଟ ବାଘର ସବୁ କାରନାମା ଦେଖୁଥିଲା। ସେ ଦେଖିଲା ଯେ ବାଘ ତ ଗଲା ଗୁମ୍ଫା ଭିତରକୁ ସତ କଥା, କିନ୍ତୁ ବାହାରିଲା ବେଳକୁ ତା ମୁହଁ ସାରା ରକ୍ତ ଲାଗିଥିଲା, ସେ ରକ୍ତକୁ ଚାଟି ଚାଟି ଆସୁଛି। ସେଥିରୁ ସେ ନିଶ୍ଚିତ ହୋଇଗଲା ଯେ ସେ ବିଲୁଆର ସ୍ତ୍ରୀକୁ ମାରିଦେଇଛି। ପିଲାମାନେ ଯେତେବେଳେ ବିଲୁଆର କାନ୍ଧ ଶୁଣିଛି, କୁଆ କା କା କରି ଡାକିଲା, ଯେତେବେଳେ ବିଲୁଆ ବାହାରକୁ ଆସିଲା ତା ଦୁଃଖ କାହାଣୀ କହିଲା, କୁଆ ସବୁ କଥା କହିଦେଲା, କହିଲା ଏମିତି ବାଘ ଆସିଥିଲା ଆଉ ଏମିତି ମାରିକି ପଳିଯାଇଛି। ବିଲୁଆ ତାର ଲୁହ ପୋଛିଲା ଏବଂ ଚିତ୍କାର କରି କହିଲା, ବାଘକୁ ଯେତେ ଦିନ ପର୍ଯ୍ୟନ୍ତ ମୁଁ ସବକ ଶିଖେ ନାହିଁ ମୁଁ ଶାନ୍ତିରେ ରହିବିନି। ହଁ ପିଲାମାନେ।

ବହୁତ ଜୋରରେ କାନ୍ଦି କାନ୍ଦିକି ବଣର ସବୁ ପଶୁପକ୍ଷୀମାନଙ୍କୁ ତା ଦୁଃଖ ଜଣାଇଲା। ଆଉ ସମସ୍ତେ କହିଲେ, ଆମେ ତୋତେ ଯାହା କହିଲେ ଆମେ ସାହାଯ୍ୟ କରିବୁ। ଏ ସମୟରେ ଗଲାବେଳକୁ ବିଲୁଆ ତ ଭାରି ଚାଲାକ ବିଲାମାନେ ହଠାତ୍ ଦେଖିଛି ମହୁ ଫେଣା। ବିଲୁଆକୁ ଗୋଟେ ସୁନ୍ଦର ଚିନ୍ତାଧାରା ଆସିଲା। ସେ ସେଇ ମହୁ ଫେଣା ପାଖକୁ ଗଲା, ମହୁମାଛିମାନଙ୍କୁ ତା ଗୁହାରି କଲା। ମହୁମାଛିମାନେ କଥା ଶୁଣିକି ବହୁତ ରାଗିଗଲେ, କହିଲେ, ବିଲୁଆ ଭାଇ କ'ଣ କରିବାର ଅଛି ଆମକୁ କୁହ। ବିଲୁଆ କହିଲା, ତମମାନେ କ'ଣ କରିବ ନା, ମୁଁ ଗୋଟେ ସୁନ୍ଦର ବାଜା ତିଆରି କରୁଛି, ତୁମେ ସେଇ ବାଜା ଭିତରେ ରହିବ, ମୁଁ ଗୋଟେ ପତଳା ଚମଡ଼ା ତା ଉପରେ ସିଲେଇ ଦେବି, ତା ଭିତରୁ ଯେତେବେଳେ ଶବ୍ଦ ବାହାରିବ ତାପରେ କ'ଣ ହବ ମୁଁ ତମମାନଙ୍କୁ କହିବି, ବାସ୍ ବାଜା ଫାଟିଲା ମାନେ ତୁମେ ବାଘକୁ ଆକ୍ରମଣ କରିବ। ପିଲାମାନେ ଠିକ୍ ସେମିତି କଲା, ବାଜାଟେ ତିଆରି କଲା, ତା ଭିତରେ ସବୁ ମହୁମାଛି ରହିଲେ, ଉପରେ ଗୋଟେ ପତଳା ଚମଡ଼ା ଲଗେଇକି ଆରାମସେ ସେ ବାଜା ବଜେଇଲା। ତା ବାଜା ଶୁଣିକି ସମସ୍ତେ ଆସିଲେ, ବଣ ଜଙ୍ଗଲର ପଶୁପକ୍ଷୀମାନେ, ଆଉ ସମସ୍ତେ ଆନନ୍ଦରେ ନାଚିବାକୁ ଲାଗିଲେ।

0: ଏଇ ସମୟରେ ଯୋଉ ବାଘଟି ମାରିଛି ସିଏ ଆସିକି ପହଞ୍ଚିଲା। ଆଉ କହିଲା, କ'ଣ ରେ ବିଲୁଆ, କେଡ଼େ ସୁନ୍ଦର ତ ବାଜା ବଜାଉଛୁ, ବଢ଼ିଆ ଲାଗୁଛି। ବିଲୁଆ କହିଲା, ହଁ ବାଘ ଭାଇ, ତମେ ଟିକେ ବଜେଇବ କି, ଦେଖ ଦେଖ କେତେ ବଢ଼ିଆ ଏଥିରୁ ଶବ୍ଦ ବାହାରୁଛି। ବାଘକୁ ଭାରି ଇଚ୍ଛା ହେଲା, କହିଲା, ହଁ ହଁ ମତେ ଦଉନୁ, ମୁଁ ଟିକେ ବଜେଇବି। ପିଲାମାନେ, ବାଘ ଯେମିତି ସେ ବାଜାକୁ ବଜେଇଛି, ଆଉ ଟିକେ ଜୋରରେ ବଜେଇବା ପାଇଁ ବିଲୁଆ କହିଲା। କହିଲା, ବାଘ ଭାଇ ଆଉ ଟିକେ ଜୋରରେ ବଜାନ୍ତୁ। ସେ ଯେତେବେଳେ ଜୋରରେ ବଜେଇ ଦେଇଛି, ବାସ୍ ଉପର ପତଳା ଚମଡ଼ାଟି ଫାଟିଗଲା। ତା ଭିତରୁ କିଏ ସବୁ ବାହାରିଲେ, ମହୁମାଛି। ବାଘକୁ ପୁରା ସମସ୍ତେ ଭିଣି ପକେଇଲେ, ବାଘ ଚିତ୍କାର କଲା। ମହୁମାଛି ମାନେ ତା ଆଖିକୁ କାମୁଡ଼ିଲେ, ତା ଦେହ ସାରା କାମୁଡ଼ିଦେଲେ। ଓହୋ, ବାଘ ଚିତ୍କାର କରିକି ଯୁଆଡ଼େ ଦୌଡ଼ୁଥିଲା। ପିଲାମାନେ, ଗୋଡ଼େ ଗୋଡ଼େ ମହୁମାଛି ମାନେ ତା ମୁହଁ ସାରା କାମୁଡ଼ି କାମୁଡ଼ି ତାକୁ ମାରିଦେଲେ। ସେହି ସମୟରେ ବିଲୁଆ ଯାଇକି ପହଞ୍ଚିଲା ବାଘ ପାଖରେ, କହିଲା, ରେ ବାଘ, ନିରୀହ ପଶୁ ଆମେ, ତୋର ତ କିଛି ଆମେ କ୍ଷତି କରିନଥିଲୁ, ତୁ କ'ଣ କଲୁ ଆମର, ତୁ ଯେମିତି କର୍ମ କଲୁ ସେଇ ଭଳିଆ ଫଳ ପାଇଲୁ।
1: ତେବେ ପିଲାମାନେ, କୁହାଯାଏ ଯେ ପାଞ୍ଚେ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଯେମିତି ଘରେ ବାପା ମା କହନ୍ତି, ଆମେ ପରର ଅମଙ୍ଗଳ ଚିନ୍ତା କରିବାନି, ସବୁବେଳେ ପରର ଭଲ ଚିନ୍ତା କରିବା।
0: ତା ସହିତ ପିଲାମାନେ, ଭଗବାନଙ୍କ ଉପରେ ଅଗାଧ ବିଶ୍ୱାସ ରଖିବା, ଆମେ ତାକୁ ଅନୁଭବ କରିବା। ହଁ ପିଲାମାନେ, ଏଇ ସଂସାର, ଏଇ ସୃଷ୍ଟି, ଯାହା ବି ତମେ ଦେଖୁଛ ସବୁ

0: ଭଗବାନଙ୍କର ଅବଦାନ ପିଲାମାନେ। ସେ ଆମକୁ ଦେଖାଯାଆନ୍ତିନି ପିଲାମାନେ, କିନ୍ତୁ ସେ ସବୁ ଦେଖନ୍ତି, ସବୁ ଶୁଣନ୍ତି। ଆଉ ଯିଏ ତାଙ୍କ ଉପରେ ଭରସା କରେ ନା, ଅସମୟରେ ଖରାପ ସମୟରେ ସେ ଆସି ଆମ ଆଗରେ ଉଭା ହୁଅନ୍ତି। ଚାଲ ପିଲାମାନେ, ତାହେଲେ ଆଜି ଗୋଟେ ସୁନ୍ଦର ନାଟକ ଶୁଣିବା। ନାଟକର ନାଁ ହେଲା କୁହୁକ ଖଟିଆ। ହଁ ପିଲାମାନେ, ଏହାକୁ ରଚନା କରିଛନ୍ତି ରଜନୀ ମହାରଣା, ଆଉ ଏହାକୁ ଉପସ୍ଥାପନ କରୁଛନ୍ତି ଭାରତୀ ବିଦ୍ୟା ମନ୍ଦିର ଜୟନଗର ଜୟପୁରର କୁନି କୁନି କଳାକାରମାନେ। ଚାଲ ପିଲାମାନେ ତାହେଲେ ଶୁଣିବା ନାଟକ କୁହୁକ ଖଟିଆ।
1: ଆରେ ନମସ୍କାର। ଆରେ ପିଲାମାନେ, ଆଜି ଏତେ ଚୁପଚାପ ବସିଛ ଯେ, କଣ ହେଲା, କଥା କଣ? ହଉ ଠିକ ଅଛି, ଆଜି ତାହେଲେ ତମେମାନେ ବୋଧେ ଗପଟିଏ ଶୁଣିବ। ଆଜି ମୁଁ ତୁମମାନଙ୍କୁ ଭଗବାନଙ୍କର ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ ଶୁଣାଇବି। ପିଲାମାନେ, ତୁମେମାନେ ତ ଜାଣିଥିବ, ମଣିଷ ବ୍ୟତୀତ ଆମେ ଅନ୍ୟ ପଶୁ ପକ୍ଷୀ ଗଛ ଲତା ଏମାନଙ୍କ କଥା ତ ବୁଝିପାରୁନୁ, କିନ୍ତୁ ଆଜିର ଗପରେ ମହାରାଜ କେମିତି ଗୁଡ଼ାଏ ରହସ୍ୟ କଥା ଜାଣିପାରିଲେ, ଚାଲ ପ୍ରଥମେ ସେ ବିଷୟରେ ଗପଟି ଶୁଣିନେବା।
2: ଭାଇମାନେ, ଆଜି ପରା ମହାରାଜ ସମୁଦ୍ରଗୁପ୍ତଙ୍କର ଜନ୍ମଦିନ, ହେଲେ ଆମେମାନେ ଉପହାର କଣ ଦେବା? ମହାରାଜଙ୍କୁ ତ ଛୋଟିଆ ଜିନିଷ ଦେଲେ କିଛି ଭଲ ଲାଗିବନି।
3: ରୁହ ରୁହ ରୁହ ଭାଇମାନେ, ହେଲେ ଦେବା କଣ, ଚାଲ ଆଜି ଚିନ୍ତା କରିବା।
4: ମୁଁ ତ ଜଣେ ପଣିଆ ଲୋକ, ମୋ ପାଖରେ ସୁନା ଚଢା ଆଉ କିଛି ନାହିଁ। ମୁଁ ରାଜାଙ୍କ ପାଇଁ ସୁନାର ମୁଦିଟିଏ କରିଛି।
5: ତାହେଲେ ତମେ କଣ ଦବ ଭାଇ?
6: ମୁଁ ଆଉ କଣ ଦେଇପାରିବି, ମୋ ପାଖେ ତ କିଛି ନାହିଁ। ମୁଁ ଜଣେ ଦରଜି, ରାଜାଙ୍କ ପାଇଁ ଭଲ ଡ୍ରେସ୍ ଟିଏ କରିଛି, ତାହିଁ ତାଙ୍କୁ ଉପହାର ଦେବି।
7: ମନ୍ତ୍ରୀ ମହାଶୟ, ମୋ ରାଜ୍ୟରେ ଥିବା ଗରିବ ପ୍ରଜାମାନଙ୍କୁ କଣ ଦରକାର? ତାଙ୍କର ଅଭାବ ଅସୁବିଧା ଦୂର କରିବା ପାଇଁ କଣ କଣ ସବୁ ଆବଶ୍ୟକ ତାହା ପୂରଣ କରାଯାଉ। ମହାମନ୍ତ୍ରୀ, ଗ୍ରାମରେ ଯେତେ ସବୁ ଗରିବ ଲୋକ କ୍ଷୁଧା ଅଛନ୍ତି, ସମସ୍ତଙ୍କ ପାଇଁ ଖାଇବାର ଆୟୋଜନ କରାଯାଉ, ଏବଂ ସମସ୍ତ ଗରିବ ଲୋକଙ୍କ ପାଇଁ ଲୁଗା ପଟା ଓ ଟଙ୍କା ବଣ୍ଟ ଯାଉ। ମୋ ଜନ୍ମଦିନରେ କେହି ହେଲେ ମନ ଦୁଃଖରେ ନ ଯାଆନ୍ତୁ।
5: ଯଥା ଆଜ୍ଞା ମହାରାଜ, ଆପଣଙ୍କ ଆଜ୍ଞା ଶିରଧାର୍ଯ୍ୟ।
2: ମହାରାଜ ତ ସଭାରେ ବସିଛନ୍ତି, ଚାଲ ତାଙ୍କ ଉପହାରଟା ଦେଇଦେବା।
7: ବଣିଆ, ତମେ ଏ କଣ ଦେଉଛ?
1: ମହାରାଜ, ଆପଣଙ୍କ ଜନ୍ମଦିବସରେ ଏ ଗରିବ ବଣିଆ ତରଫରୁ ଛୋଟିଆ ଉପହାରଟି ଗ୍ରହଣ କରନ୍ତୁ।
7: ସୁନାର ମୁଦି, ବାଃ କି ସୁନ୍ଦର! ଏଗୁଡାକ କଣ ବଣିଆ? ମୁଁ ପୁଣି ମୋ ଦେଶର ଗରିବ ପ୍ରଜାମାନଙ୍କ ଠାରୁ ଉପହାର ନେବି? କି ଲଜ୍ଜାର କଥା, ତୁମମାନଙ୍କୁ ମୁଁ ଦେବି, ମତେ କଣ ପାଇଁ ତୁମେ ମାନେ ଉପହାର ଦେଉଛ? ଠିକ ଅଛି, ଦେବା ଜିନିଷ ତ ଫେରା ଯାଏ ନାହିଁ, ମୁଁ ରଖିଦିଏ, କିନ୍ତୁ କେବେ ମତେ ଉପହାର ଦେବନି। ଦରଜି, ତମେ ପୁଣି? ମୁଁ ପରା ମନା କରିଥିଲି।
8: ମହାରାଜ, ମୋର ଉପହାରଟି ମନା କରନ୍ତୁନି ମହାରାଜ, ମୁଁ ଜଣେ ଗରିବ ଦରଜି, ବହୁତ ଦିନ ହେଲା ମୋର ହାତରେ ଡ୍ରେସ୍ଟି ତିଆରି କରିଛି, ଦୟାକରି ଗ୍ରହଣ କରନ୍ତୁ ମହାରାଜ।
7: ଠିକ ଅଛି, ଡ୍ରେସ୍ଟି ବଢ଼ିଆ ହୋଇଛି, ତୁମେ କଣ ହାତରେ ତିଆରି କରିଛ?
8: ଆଜ୍ଞା ମହାରାଜ।
2: ଶୁଣ ଶୁଣ ଶୁଣ ଭାଇମାନେ, ଆମ ସଭା ଭିତରେ କାଠର ଖଟିଆଟିଏ ମୁଣ୍ଡେଇ କିଏ ବସି ଆସୁଛି? ତାଙ୍କୁ ଅଟକାଅ ଅଟକାଅ।
7: ରହିଯାଅ, ତାଙ୍କୁ ଅଟକାଉଛ କାହିଁକି? ତାଙ୍କୁ ମୋ ପାଖକୁ ଆସିବାକୁ ଦିଅ।
5: ମହାରାଜଙ୍କର ହାତୀ ଦାନ୍ତର ପଲଙ୍କ ଥାଉ ଥାଉ ଏ ଲୋକଟି ଖଟିଆ ଉପହାର ଦେବ।
3: ନମସ୍କାର ମଣିମା। ମଣିମା, ଆପଣଙ୍କ ଜନ୍ମଦିନରେ ସମସ୍ତ

0: ମୋତେ ବହୁ ମୂଲ୍ୟବାନ ଉପହାର ଦେଇଥିବେ। ମୁଁ ଜଣେ ଗରିବ ବଢ଼େଇ, ନିଜ ହାତରେ ମୁଁ ଏ ଖଟିଆଟିଏ ତିଆରି କରି ଆଣିଛି। ଆପଣ ଦୟାକରି ମୋର ଏ ସାମାନ୍ୟ ଉପହାର ଗ୍ରହଣ କରନ୍ତୁ ମଣିମା।
1: ଠିକ୍ ଅଛି ଠିକ୍ ଅଛି, ଏ ଖଟିଆଟି ହେଲେ କଣ ହେଲା, ଜଣେ ଖୁସିରେ ଦେଇଥିବା ଉପହାରକୁ ଛୋଟ ବଡ଼ ଓ ଟଙ୍କା ସହ ତୁଲ୍ୟ କରାଯାଇପାରେ ନାହିଁ। ସ୍ୱୟଂ ଶ୍ରୀକୃଷ୍ଣ ହିଁ ସୁଦାମା ପରି ଗରିବ ପିଲାଟିକୁ ନିଜର ସାଙ୍ଗ କରି ତାଙ୍କ ସ୍ନେହରେ ଦେଇଥିବା ଖୁଦ କୁଣ୍ଡାକୁ ହିଁ ଗ୍ରହଣ କରିଥିଲେ। ମୁଁ ତ ଜଣେ ରାଜା, ମୁଁ କଣ ଭଗବାନ ଶ୍ରୀକୃଷ୍ଣ ଠାରୁ ବଡ଼? ବଢ଼େଇ, ଏ ଖଟିଆଟି ବଢ଼ିଆ ହୋଇଛି।
0: ମହାରାଜ କର ଯେ ହେଉ, ହେଲେ ମଣିମା ମୋର ଗୋଟିଏ ଗୁହାରି ଅଛି। ଆପଣ ଗୋଟିଏ ରାତି ଏଇ ଗରିବର ଖଟିଆରେ ଶୋଇବେ, ତେବେ ମୋର ଶ୍ରମ ସାର୍ଥକ ହେବ ମଣିମା। ମହାରାଜ, ବହୁତ ଦିନ ହେଲା ଏ ଖଟିଆଟି ତିଆରି କରିବା ବେଳେ ଭାବୁଥିଲି ଆପଣ ଗ୍ରହଣ କରିବେନି, ତେବେ ଭାରି ଦୁଃଖ ଲାଗିବ, କିନ୍ତୁ ଆଜି ମୁଁ ବହୁତ ଖୁସି ମଣିମା।
2: ମହାରାଜ କର ଯେ ହେଉ, ମହାରାଜ କର ଯେ ହେଉ।
1: ଦାସୀ ଦାସୀ, ଆରେ କୁଆଡେ ଗଲ ସମସ୍ତେ?
3: ଆଜ୍ଞା ମଣିମା।
4: କଣ ହେଲା ମଣିମା, ଆପଣ ମତେ ଡାକିଲେ?
1: ମୋର ଭଣ୍ଡାର ଘରେ ସମସ୍ତେ ଦେବା ଉପହାର ଜିନିଷ ସଜାଇ ରଖାଯାଇଛି, ସେଥିମଧ୍ୟରୁ ବଢେଇ ଦେବା ଖଟିଆଟି କୁ ଆଣି ମୋର ଶୋଇବା ପାଇଁ ପକାଯାଉ।
4: ଯାଏ ଭଣ୍ଡାର ଘରୁ ଖଟିଆଟି କାଢି ମଣିମାଙ୍କ ପାଇଁ ସେଜ ପାରିଦିଏ।
1: ଦେଖାଯାଉ ଖଟିଆଟିରେ ଶୋଇଲେ କେମିତି ଲାଗୁଛି।
0: ଭାଇମାନେ, ରାଜା ତ ଘୁଙ୍ଗୁଡ଼ି ମାରି ଶୋଇଛନ୍ତି, ଆମେ ରାଜମହଲ ବୁଲି ଆସିବା।
1: ଆରେ ଏ କଣ, ଖଟିଆଟି ଏତେ ଜୋରରେ ଦହଲି ଯାଉଛି କାହିଁକି? ଆରେ ଏ କିଏ ସବୁ କଥାବାର୍ତ୍ତା ହେଉଛନ୍ତି, ଏଠାରେ ତ କେହି ନାହାନ୍ତି।
5: ଭାଇମାନେ, ଆଜି କଣ ବୁଲି ଯିବାନି, ଚାଲ ରାଜମହଲ ବୁଲି ଆସିବା।
0: ହଁ ହଁ ଚାଲ, କାହିଁକି ଯିବା ନାହିଁ, ଚାଲ।
1: ଏ କଣ, ଖଟିଆର ଗୋଡ଼ ମାନେ କଣ କଥା ହେଉଛନ୍ତି, କି ଆଶ୍ଚର୍ଯ୍ୟର କଥା।
6: କଣ ଭାଇ, ରାଜମହଲରେ କଣ ସବୁ ଚାଲିଛି ଦେଖି ଆସିଲ?
0: ହଁ ହଁ ଭାଇ, କଣ କହିବି, ମୁଁ ଗଲା ବେଳକୁ ଚୋରମାନେ ରାଜାଙ୍କ ଟ୍ରେଜେରୀରେ ଚୋରି କରିବାକୁ ସିନ୍ଧି ଖୋଳୁଛନ୍ତି, ଓ ଚୌକିଦାର ମାନେ ନିଘୋର ନିଦରେ ଶୋଇଛନ୍ତି। ମୁଁ ଏ କଥା କହିବି ବୋଲି ତର ତର ହୋଇ ଫେରି ଆସିଲି, ହେଲେ ତୁମେ ମାନେ ଟିକେ ବୁଲି ଆସ, ଆଉ କଣ କଣ ଚାଲିଛି ରାଜ ଦରବାରରେ ଦେଖିବା।
1: ଏ କଣ, ଖଟିଆର ପ୍ରଥମ ଗଡ କଣ ସତରେ ବୁଲି ଯାଇଥିଲା, କଣ ସତରେ ଚୋର ପଶିଛି, ମତେ ତ ବିଶ୍ୱାସ ଆସୁନି, ଏଗୁଡାକ ବୋଧେ ମୋର ମନର ଭାବନା।
4: ହେଲେ ଭାଇ ମୁଁ ଟିକେ ବୁଲି ଆସେ ରାଜମହଲଟିରେ, ଆଉ କଣ କଣ ଚାଲିଛି ଦେଖେ। ଏ ବେବିଚାର ଗୁଡିକ ରାଜାଙ୍କ କାନରେ ଟିକେ ବାଜିଲେ ଭଲ ହେଇଥାନ୍ତା, ରାଜା ତ ନିଜେ ସର୍ତ୍ତକ ହୋଇଥାନ୍ତେ, ନା କଣ ଭାଇ ମାନେ?
1: ଏ କଣ ଚାଲିଛି, ମୁଁ ଟିକେ ଧୈର୍ଯ୍ୟ ଧରି ସବୁ କଥା ଶୁଣେ, ଏହା ତ ମୋର ମନର ଭାବନା ନୁହେଁ, ସତରେ ଏ ଖଟିଆର ଗୋଡ ମାନେ କଥାବାର୍ତ୍ତା ହେଉଛନ୍ତି।
4: ବୁଝିଲ ଭାଇମାନେ, ମୁଁ ପୁରା ମହଲ ବୁଲି ଫେରି ଆସିଲି, ଗୋଟିଏ ଜିନିଷ ଦେଖିଲି ଯାହାକି ଭାବିଲେ ଭାରି ଦୁଃଖ ଲାଗୁଛି। ବୁଝିଲ ଭାଇମାନେ, ରାଜା ନର୍ତ୍ତକ ଚନ୍ଦ୍ରପ୍ରଭାଙ୍କ ଘରେ ସେନାପତି ନାଚ ଦେଖୁଛନ୍ତି, ଅନ୍ୟ ଜଣେ ଗୁପ୍ତଚର ସହିତ ରାଜାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି।
7: ହଁ ଭାଇ, ଭାବିଲେ ତ ଭାରି ଦୁଃଖ ଲାଗେ, ରାଜାଙ୍କ ପରି ଭଲ ଲୋକ ତାଙ୍କ ରାଜ୍ୟରେ ପୁଣି ଏତେ ବ୍ୟଭିଚାର। ତୁମେ ଦୁଇ ଗୁଡ଼ ତ ବୁଲି ଆସିଲ, ଏବେ ମୁଁ ଯାଏ।
4: ଠିକ୍ ଅଛି, ଯାଅ ଭାଇ।
8: ଶୁଣ ଶୁଣ ଭାଇମାନେ, ମୁଁ ରାଜାଙ୍କ ବଗିଚା ଆଡ଼କୁ ବୁଲି ଯାଇଥିଲି, ସେଠାରେ ଦୁଇ ଜଣ ଓଲା ବସି କଣ ସବୁ କଥାବାର୍ତ୍ତା ହେଉଛନ୍ତି। ବଗିଚା ଭିତରେ ଥିବା ବଡ଼ ବଡ଼ ଗଛ ତଳେ କୁଆଡ଼େ ଅନେକ ଧନରତ୍ନ ପୋତା ହୋଇଛି।
0: ଏ କଣ କହୁଛ, ଏ କଥା କଣ ସତ?
5: କେଜାଣି ସତ କି ମିଛ, ରାଜା ଯଦି ଆମ କଥା ଶୁଣି ପରୀକ୍ଷା କଲେ ଜଣା ପଡ଼ିଥାନ୍ତା। ଠିକ୍ ଅଛି ଭାଇମାନେ,

0: ତିନି ଜଣ ତ ବୁଲି ସାରିଲ, ଶେଷରେ ମୁଁ ଯାଏ।
1: ଆରେ ତୁମେ ଏତେ ଶୀଘ୍ର କଣ ଚାଲି ଆସିଲ ଭାଇ?
0: ବୁଝିଲ ଭାଇମାନେ, ଗୋଟିଏ ବଡ଼ ଖବର। ରାଜାଙ୍କ ଜୋତା ଭିତରେ ଗୋଟିଏ ବିଷାକ୍ତ କଙ୍କଡ଼ା ପଶିଛି। ରାଜା ସେଜରୁ ଉଠି ଯେତେବେଳେ ଜୋତା ଭିତରେ ଗଡ଼ ଦେବେ, ସେତିକି ବେଳେ ସେ ରାଜାଙ୍କ ଗଡ଼କୁ କାମୁଡ଼ି ଦେବ।
1: ତେବେ କଣ କରାଯିବ, ଉପାୟ କଣ ଭାଇମାନେ, ଟିକେ ଚିନ୍ତା କର।
2: ରାଜାଙ୍କ ପରି ଭଲ ମଣିଷ ପୁଣି ଏତେ କଷ୍ଟ, କଣ କରିବା ଭାଇମାନେ?
3: କଥା ସବୁ ଶୁଣି ଆଉ ଥୟ ଧରି ରହି ପାରିବିନି। ମୋ ମନ ଭିତରଟା ଖାଲି ଆଉଟୁ ପାଉଟୁ ହେଉଛି। ଆରେ ସତରେ, ମୋ ଜୋତା ଭିତରେ ତ କଙ୍କଡ଼ା ବିଛଟିଏ! କଣ ଖଟିଆର ଗୋଡ ମାନେ ସବୁ କଥା ବୋଧେ ସତ କହୁଥିବେ। ଯାଏ ତାର ଅନୁସନ୍ଧାନ କରେ। ମହାମନ୍ତ୍ରୀ, ମହାମନ୍ତ୍ରୀ!
4: ଆଜ୍ଞାମଣିମା।
3: ସୈନ୍ୟ ମାନଙ୍କୁ ପଠାଇ ଟ୍ରେଜେରୀ ଘେରାଉ କରାଯାଉ।
4: ଆଜ୍ଞାମଣିମା, ଟ୍ରେଜେରୀ ଘେରାଉ କରାଗଲା, ଚୋର ବି ଧରା ପଡିଲା।
3: ମନ୍ତ୍ରୀ, ଚାଲ ନର୍ତ୍ତକୀ ଘରକୁ ଯିବା।
4: ଆଜ୍ଞାମଣିମା, ଚାଲନ୍ତୁ ଯିବା।
3: ଏଠାରେ କଣ ସେନାପତି ଓ ଆଉ ଜଣେ ଗୁପ୍ତଚର କିଏ? ସେମାନଙ୍କୁ ବନ୍ଦୀଶାଳରେ ରଖାଯାଉ।
4: ସୈନ୍ୟ, ଏମାନଙ୍କୁ ବନ୍ଦୀଶାଳରେ ରଖାଯାଉ।
3: କାଲି ସକାଳେ ଉଠି ତୁରନ୍ତ ବରଗଛ ମୂଳ ଖୋଳା ଯାଉ।
4: ଆଜି ସକାଳେ ବରଗଛ ତଳ ଖୋଳାଗଲା ମହାରାଜ। ସତକୁ ସତ ମାଟି ତଳରୁ ଅନେକ ସୁନା, ମହର ଓ ମଣିମାଣିକ୍ୟ ମିଳିଲା।
3: ତେବେ ସେ ବଢେଇ ଜଣକ କିଏ? ମନ୍ତ୍ରୀ, ବଢେଇ ଜଣକୁ ସଭାରେ ଡକାଯାଉ।
2: ଏ ଦେଶରେ ତ ଏମିତି କେହି ବଢେଇ ବାହାରିଲେ ନାହିଁ, ଏତେ ଖୋଜିଲେ ପରେ ବି କେହି ନାହାନ୍ତି। ତେବେ ସେ ଖଟିଆ ଦେବା ବଢେଇ ଜଣକ କିଏ?
3: କି ଆଶ୍ଚର୍ଯ୍ୟ ଘଟଣା! ଲୋକଟି ସଭା ମଝିରେ ଆସି ଖଟିଆଟିଏ ଦେଲେ। ସେ ଜଣେ ସାମାନ୍ୟ ଲୋକ ନୁହନ୍ତି, ପୁଣି ସେ ଖଟିଆ ଆଶ୍ଚର୍ଯ୍ୟଜନକ। ଖଟିଆ ତ କାଠରେ ତିଆରି, ସେମାନେ ପୁଣି ମଣିଷ ପରି କଥାବାର୍ତ୍ତା ହୁଅନ୍ତି? ଏ ଖଟିଆଟିକୁ ଦେବା ଲୋକ ସ୍ୱୟଂ ଭଗବାନ ଅଟନ୍ତି। ମଣିଷ ରୂପରେ ଆସି ମୋ ଦେଶରେ ଚାଲିଥିବା ବ୍ୟଭିଚାର, ଯାହାକି ମୁଁ କିଛି ଜାଣିନଥିଲି, ସେ ସବୁ ମତେ ଜଣେଇ ଦେବାକୁ ସେ ମଣିଷ ରୂପରେ ଆସିଥିଲେ।
5: ପିଲାମାନେ, ଗପଟି ତ ଶୁଣିଲ, କେମିତି ଲାଗିଲା?
6: ଭାରି ବଢିଆ ଲାଗିଲା।
5: ଦେଖିଲ ଏଥିରେ ଭଗବାନ କେମିତି ରୂପରେ ଆସିଥିଲେ? ଜାଣିଛ ପିଲାମାନେ, ଏ ପୃଥିବୀରେ ମଣିଷ ବ୍ୟତୀତ ଭଗବାନ ମଧ୍ୟ ଅଛନ୍ତି। ଏ ଗପଟିରୁ ତ ବୁଝିପାରିଥିବ, ଯଦି ଆମେ ଅନ୍ୟାୟ, ଅତ୍ୟାଚାର କରିବା ଓ ମିଛ କଥା କହିବା, ତାହେଲେ ଭଗବାନ କେଉଁ ରୂପରେ ଆସିବେ ତାହା ଆମେ ଜାଣିପାରିବା ନାହିଁ। କଣ ଜାଣିପାରିବା? ଆମେ ସବୁବେଳେ ଭଗବାନଙ୍କୁ ଏତିକି ପ୍ରାର୍ଥନା କରିବା, କୁଟ କପଟ ସ୍ୱଭାବ ଯାହାର ତାଙ୍କୁ ଦୂରୁ ମୁଁ କରଇ ଜୁହାର, ମତେ ନମିଶା ତାଙ୍କ ସାଥିରେ ସଦା ରଖ ସାଧୁ ଜନ କତିରେ, ଦୁଃଖୀ ଅରକ୍ଷିତ ସେବା କାରଣେ ବଳ ଦିଅ ମୋର କର ଚରଣେ, ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି। ପିଲାମାନେ, ଆଜିଠାରୁ ତୁମେମାନେ ଯେଉଁ କାମ କରିବ ଭାବିଚିନ୍ତି କରିବ। କଣ କରିବ? ଆଉ ସତ୍ପଥରେ ଚାଲିବ, ଚାଲିବ ନା? ମିଛ କହିବନି କି କାହା ପ୍ରତି ଅନ୍ୟାୟ କରିବନି। ଅନ୍ୟାୟ କଲେ କଣ ମିଳେ ଜାଣିପାରିଲ? ଏବେ ତ ସମୟ ଆସିଲାଣି, ଚାଲ ଏବେ ଆମେ ଘରକୁ ଯିବା।
7: ତେବେ ପିଲାମାନେ, ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ସମୟ ହେଇଯାଇଛି, ପୁଣି ମିଶିବା ଆସନ୍ତା ରବିବାର ଠିକ ସକାଳ 7:25ରେ ଆମର ଏହି କାର୍ଯ୍ୟକ୍ରମ ଟିକି ରାଇଜରେ। ଉଠିବା ତାହେଲେ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097।

ଟିକି ରହିଛ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ପ୍ରଯୋଜନାରେ ଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା ଏବଂ ସୁରଭି ମହାପାତ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି।

ଆଜି ପୂର୍ବାହ୍ନ 11:00ରେ ଶୁଣିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା କାର୍ଯ୍ୟକ୍ରମ ମନ୍ କି ବାତ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିବେ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତା କାର୍ଯ୍ୟକ୍ରମ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00ରେ ପ୍ରଚାର କରିବୁ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତା କାର୍ଯ୍ୟକ୍ରମ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ। ଏ କାର୍ଯ୍ୟକ୍ରମ ଆମେ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ ଦୁବାଇଠାରେ ମହିଳା ଏସିଆ କପ୍ T20 କ୍ରିକେଟ ଟୁର୍ଣ୍ଣାମେଣ୍ଟ 2026 ଅନ୍ତର୍ଗତ ଭାରତ ବନାମ ଥାଇଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ର ଉଭୟ ହିନ୍ଦୀ ଏବଂ ଇଂରାଜୀରେ ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିବେ ରାତି 17:30ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ରାତି 7:00। ସନ୍ଧ୍ୟା 6:10ରେ ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସାକ୍ଷାତକାର ବର୍ଷା ଦିନେ ଚାଷୀ ଭାଇଙ୍କ ସ୍ୱାସ୍ଥ୍ୟର ଯତ୍ନ। ଚୈତିଜନ ଶୁଣିବେ ଅପରାହ୍ନ 5:30ରେ, ଏଥିରେ ସ୍ଥାନ ପାଇଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡ଼ିଓ କେ ପାଚାରୁ, ବିଷୟ ପେଟ ବେମାର କେନ୍ତା ଭଲ ହେସି। ବିଶେଷଜ୍ଞ ଭାବେ ଯୋଗଦେବେ ଡକ୍ଟର ହରିପ୍ରସାଦ ରଥ। ଅପରାହ୍ନ 5:00ରେ ଶୁଣିବେ ଯୁବବାଣୀ, ଏଥିରେ ପ୍ରଚାର କରିବୁ ବାଟେ ଘାଟେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଖରଣୀ, ପ୍ରଚାର କରିବୁ ଦିନ 1:20ରେ, ଏଥିରେ ଶୁଣିବେ ସାକ୍ଷାତକାର ଚକ୍ଷୁଦାନ ମହଦାନ, ଏ ସମ୍ପର୍କରେ କହିଛନ୍ତି ଡକ୍ଟର ଆଶୁତୋଷ କର ଏବଂ ଖୁଦୁରୁକୁଣୀ ଓଷା ବିଷୟରେ କହିଛନ୍ତି କବିତା ସାହୁ। ଦିନ 1:05ରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଭକ୍ତିଗୀତ, ଭକ୍ତିଗୀତ ପ୍ରଚାର କରିବୁ ମଧ୍ୟାହ୍ନ 12:30ରେ, ଶିଳ୍ପୀ ଅରବିନ୍ଦ ମୁଦୁଲି, ନମିତା ଅଗ୍ରୱାଲ, ବସନ୍ତ ପାତ୍ର ଏବଂ ଇରା ମହାନ୍ତି। ସକାଳ 8:45ରେ ପ୍ରଚାର କରିବୁ ସୁଗମ ସଙ୍ଗୀତ, ସୁରଲହରୀ ଶୁଣିବେ ସକାଳ 8:30ରେ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ ଜୟପୁର, ସମୟ ସକାଳ 8:00 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ପ୍ରଭାତ, ପରେ ପରେ ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିବେ ଅଳ୍ପ ସମୟ ମଧ୍ୟରେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ବର୍ତ୍ତମାନ ସ୍ୱରଲହରୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଧୀରାସ ମହାନ୍ତି ଏବଂ ଶୈଳଭମା ମହାପାତ୍ର। କଣ୍ଠରେ କୁମୁଦଲତା ମହାନ୍ତିଙ୍କ ରଚନା।

ଏ ଗୀତଟି ସହ ଶେଷ ହେଲା ସୁରଲହରୀ କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ବିଭୁ କିଶୋର ଏବଂ ଶୈଳଭମା। ନରେନ୍ଦ୍ର ବେହେରାଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ରା।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି, ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି
1: ତେବେ ଚିନ୍ତା କରନ୍ତୁ ନାହିଁ ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ
2: ଆପଣମାନେ ବର୍ତ୍ତମାନ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ଏଥର ଶିଳ୍ପୀ ମହମ୍ମଦ ଆଜିଜ୍ ନିଜାମଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ସିଦ୍ଧାର୍ଥ

ଏହି ଗୀତଟି ସହ ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଆସନ୍ତୁ ଶୁଣିବା ହିନ୍ଦୀ କଥାଚିତ୍ର ଗୀତକୁ ନେଇ ଏକ ବିଶେଷ କାର୍ଯ୍ୟକ୍ରମ। ଉପସ୍ଥାପନା ଦମୟନ୍ତୀ ବୈକାର।

ହଁ ବନ୍ଧୁ, ଏମିତି ଗୀତ ଆଉ ଗଜଲକୁ ନେଇ ହିଁ ତ ଆକାଶବାଣୀ ଜୟପୁର ଆପଣଙ୍କ ସାମ୍ନାରେ ଠିଆ ହେଇ ଆସିଛି କାହୁଁ କେଉଁ କାଳରୁ। ତେବେ ଚାଲନ୍ତୁ ଏହି ସୁନ୍ଦର ସୁନ୍ଦର ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମକୁ। ଆଜି ଆପଣମାନଙ୍କ ପାଖରେ ଅଛି ମୁଁ ଦମୟନ୍ତୀ ବୈକା, ନମସ୍କାର। ହେ ସଖା ହେ ସଖା, ଦେହ ସିନା ଓଦା ସରସର ମାଠିଏ ପାଣିରେ, ଦେହ ସିନା ଓଦା ସରସର ମାଠିଏ ପାଣିରେ, ମନଟା ଭିଜିବା ଲାଗି କେତେ ଯେ ଶ୍ରାବଣ ଲୋଡ଼ା କିଏ ବୁଝିପାରେ।

ଚଗଲା ପବନ ଚଗଲା ମନକୁ ଚହଲେଇ ଦେଇଗଲା, ଅଦିନ ମେଘରେ ଅଧା ଅଧା କଢ଼ ଫୁଲ ହୋଇ ମହକିଲା, ଦେହରେ ମୋହର ଖରାବେଳ ତାତି ମନ ତଳେ ମିଠା ଶୀତ, କେଜାଣି କେଉଁଠୁ କିଏ ଆସି ଛୁଇଁ ଦେଲା ମୋର।

ତୁମେ କଳା କଳା କାଉଁରୀ ଚାନ୍ଦ ମୁଁ ଚେନ୍ନାଇ ଚନ୍ଦ୍ରକଳା, ତୁମେ କଳା କଳା କାଉଁରୀ ଚାନ୍ଦ ମୁଁ ଚେନ୍ନାଇ ଚନ୍ଦ୍ରକଳା, ଯାର ଚୁନା ଚୁନା ଅଭିମାନେ ଓଦା ମୋ ମନର ମଧୁଶାଳା।

ଅଡ଼ୁଆ ସୂତାରେ ଗଣ୍ଠି ପଡ଼ିଗଲା ବାଡ଼ୁଆ ସପନ ଜିତି ବରସାରା ଛୁରୀ ଛାତି ଦେଲା ଚିରି ପାଗଳ କରିଲା ମୋତେ କାଲି ଯାହା ଥିଲା ସାତ ସପନ ସେ ଆଜି ହୋଇଗଲା ସତ ଆ ଏବେ ଆଗ ପଛ ହୋଇ ବାଟ ଚାଲୁଥିବା ମିତ।

ବରଷା ଝରିଲେ ମହକେ ମାଟି ଏକ ମୁଁ ଝାଉଁଳି ଯାଏ, ଝିପି ଝିପି ମେଘ ଝରକା କାଚରେ ତୋ ମୁହଁ ଆଙ୍କି ଦିଏ, ଆଖିକୁ ସପନ ଆସିବା ଆଗରୁ ସକାଳ ଯାଉଛି ଚୁଟି।

ଆକାଶ ସକାଳର ସୂରୁଜରେ ପ୍ରୀତିର ରଙ୍ଗ ବୋଳି ନୂଆ ଏକ ଆକାଶକୁ ରଚିବା ସପନର ସେ ଆକାଶେ ପ୍ରେମ ପକ୍ଷୀ ଆମେ ଦୁହେଁ ନୂଆ ଏକ ନୀଳ ଏଠି ଗଢ଼ିବା।

ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଚାନ୍ଦ କାର୍ଯ୍ୟକ୍ରମରେ ଆଜି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି କାଏ କାଏ ଯେ ପେଟ ବେମାର ହେଲାନି। ଏ ସମ୍ପର୍କରେ ଆପଣମାନେ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854-230690। ବିଷୟଟି ପୁଣି ଥରେ କହି ରଖୁଛୁ, କାଏ କାଏ ଯେ ପେଟ ବେମାର ହେଲାନି। ଫୋନ୍ ନମ୍ବରଟି ମଧ୍ୟ ଆଉ ଥରେ କହି ରଖୁଛୁ, 06854-230690। ସୂଚନାଟି ଏତିକିରେ ଶେଷ ହେଲା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ବର୍ତ୍ତମାନ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ କଥାଚିତ୍ର ଶିକାରୀ, ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ସାନୁ। ସମୀରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଆଦେଶ ଶ୍ରୀବାସ୍ତବ।

ଏ ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ଆମେ ପ୍ରଥମେ ନେଇଛୁ ବତୀଘର କଥାଚିତ୍ରର ଏହି ଗୀତଟି। ଗୀତଟିକୁ ଗାଇଛନ୍ତି ପ୍ରଣବ ପଟ୍ଟନାୟକ। ଶିବବ୍ରତ ଦାସଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ପ୍ରଫୁଲ୍ଲ କର।

ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ ଏଠି ଆପଣଙ୍କୁ କହି ରଖୁଛୁ ଯେ ଆଉ କିଛି ସମୟ ପରେ ଅର୍ଥାତ୍ ପୂର୍ବାହ୍ନ 11:00 ଶୁଣିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା କାର୍ଯ୍ୟକ୍ରମ ମନ୍ କି ବାତ୍ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି। ପରବର୍ତ୍ତୀ କଥାଚିତ୍ର ମା ଓ ମମତା। ଗୀତଟିରେ କଣ୍ଠଦାନ କରିଛନ୍ତି ଅକ୍ଷୟ ମହାନ୍ତି ଏବଂ ଲୀଲା। ଅକ୍ଷୟ ମହାନ୍ତିଙ୍କ ଗୀତରେ

ଶେଷରେ ଆସନ୍ତୁ ଶୁଣିବା ଅଭିଳାଷ କଥାଚିତ୍ରରେ ଗୀତଟିଏ। ଗୀତଟିକୁ ଗାଇଛନ୍ତି ହେମଲତା, ଫକୀର ପଟ୍ଟନାୟକ ଏବଂ ସାଥୀ। ଦିଲୀପ ଦାସଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ସରୋଜ ପଟ୍ଟନାୟକ।

0: ଆଇଡିଆ ଏଭଳି ହୋଇଥାଏ ଯାହା ପଛରେ ଲୋକେ ନିଜ ଜୀବନର ସମସ୍ତ ଶକ୍ତି ବିନିଯୋଗ କରିଦେଇଥାନ୍ତି। ବନ୍ଧୁଗଣ, କିଛିଦିନ ପୂର୍ବେ ସୋସିଆଲ ମିଡିଆରେ କେହି ଜଣେ ଲେଖିଥିଲେ ଯେ ଆଷାଢ଼ ଏକାଦଶୀର ପବିତ୍ର ଅବସରରେ ମୋତେ ଏହା ଜଣାଇବାରେ ବହୁତ ଖୁସି ଲାଗୁଛି ଯେ ଇତିହାସକୁ ରୁଚିକର କରିବାର ନିଜ ପ୍ରଚେଷ୍ଟାର ମୁଁ ଶୁଭାରମ୍ଭ କରିବାକୁ ଯାଉଛି। ଆଗକୁ ସେ ଲେଖିଥିଲେ ଯେ ଏହି ଚିନ୍ତାଧାରାଟି ଖୁବ୍ ସହଜ, ଆପଣ ଏହି ୱେବ୍ସାଇଟ୍କୁ ଯାଆନ୍ତୁ ଏବଂ ଯେକୌଣସି ବର୍ଷକୁ ଚୟନ କରନ୍ତୁ। ସେଠାରେ ଆପଣ ଜାଣିପାରିବେ ଯେ ସେହି କାଳରେ ଭାରତର କେଉଁ ଅଞ୍ଚଳ କାହାର ଶାସନାଧୀନ ଥିଲା। ମୋତେ ମଧ୍ୟ ଏହା ବହୁତ ଚିତ୍ତାକର୍ଷକ ଲାଗିଲା, ଏହା ସମ୍ପର୍କରେ ଅଧିକ ଜାଣିବା ପାଇଁ ମୋର ଆଗ୍ରହ ହେଲା। ମୁଁ ଜାଣିପାରିଲି ଯେ ଏହି କାର୍ଯ୍ୟ ମୁମ୍ବାଇରେ ରହୁଥିବା ଶ୍ରୀଯୁକ୍ତ କୃଷ୍ଣ ଶେଷାଦ୍ରୀ ମହୋଦୟ କରିଛନ୍ତି। ମଜା କଥା ହେଲା ଯେ କୃଷ୍ଣଜୀ ଏହି ୱେବ୍ସାଇଟ୍ର ନାଁ ମଧ୍ୟ ଖୁବ୍ ସହଜ ରଖିଛନ୍ତି, www.bharatrajya.com। ତାଙ୍କର ଏହି ପ୍ରଚେଷ୍ଟା ସମ୍ପର୍କରେ ସୂଚନା ଆପଣମାନଙ୍କ ନିକଟକୁ ମଧ୍ୟ ପହଞ୍ଚିବା ଆବଶ୍ୟକ, ତେଣୁ ମୁଁ ଚିନ୍ତା କଲି ଏ ବିଷୟରେ କୃଷ୍ଣଜୀଙ୍କ ସହିତ ସିଧାସଳଖ କାହିଁକି କଥା ନ ହେବା। ବନ୍ଧୁଗଣ, କୃଷ୍ଣଜୀ ଆମ ସହିତ ଫୋନ୍ରେ ଯୋଡ଼ି ହେଉଛନ୍ତି। କୃଷ୍ଣଜୀ ନମସ୍କାର।
1: ନମସ୍କାର ସାର୍। ନମସ୍କାର
0: ଭାଇ। ମୁଁ ଜାଣିବାକୁ ପାଇଲି ଯେ ନା ଆପଣ ବୈଷୟିକ କୌଶଳ ଦୁନିଆର ଲୋକ ନା ଇତିହାସ ଶିକ୍ଷକ, ତଥାପି ଆପଣ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ଇତିହାସ ଉପରେ ଆଧାରିତ ଗୋଟିଏ ୱେବ୍ସାଇଟ୍ ତିଆରି କରିଦେଇଛନ୍ତି, ତେଣୁ ଏହା କେମିତି କଲେ ସେସବୁ ବିଷୟରେ ଜାଣିବା ପାଇଁ ମୁଁ ବହୁତ ଉତ୍କଣ୍ଠିତ।
1: ଧନ୍ୟବାଦ ସାର୍, ଆପଣଙ୍କ ସହିତ କଥା ହେବା ମୋର ବହୁତ ବଡ଼ ସୌଭାଗ୍ୟ। ସାର୍, ଯଦି ମୁଁ ମୋ ବିଷୟରେ କିଛି କହେ, ତେବେ ମୁଁ ଜଣେ ଇଞ୍ଜିନିୟର ଥିଲି, ପରେ ମୁଁ MBA କଲି, ତାପରେ ମୁଁ ମାର୍କେଟିଂ କ୍ଷେତ୍ରକୁ ଚାଲିଗଲି। କିନ୍ତୁ ଏସବୁ କରିବା ସତ୍ତ୍ୱେ ପିଲାଦିନୁ ମୋର ଇତିହାସରେ ଗଭୀର ରୁଚି ଥିଲା, ତେଣୁ ଇତିହାସ ଉପରେ କିଛି କରିବା ପାଇଁ, ଏହାକୁ ରୁଚିକର କରିବା ପାଇଁ ସବୁବେଳେ ମୋ ମନରେ ଆଗ୍ରହ ରହୁଥିଲା। ମୁଁ ଏହା ମଧ୍ୟ ଅନୁଭବ କରୁଥିଲି ଯେ ଆମେ ଯେଉଁଭଳି ଭାବରେ ଇତିହାସର ଶିକ୍ଷା ଦେଉଛୁ, ସେଥିରେ ଆମେ ବହୁତ କିଛି ସୁଧାର କରିପାରିବା, ବହୁତ କିଛି ପରିବର୍ତ୍ତନ କରିପାରିବା, ଇତିହାସକୁ କାହାଣୀ ଆକାରରେ ଲୋକଙ୍କ ନିକଟକୁ ପହଞ୍ଚାଇ ପାରିବା।
0: କୃଷ୍ଣଜୀ, ଭାରତୀୟ ଇତିହାସର ଏଭଳି କେଉଁ ଦିଗ ରହିଛି ଯେଉଁ ବିଷୟରେ ଅଧିକରୁ ଅଧିକ ଲୋକେ ଜାଣିବା ଦରକାର ବୋଲି ଆପଣ ଅନୁଭବ କଲେ?
1: ସାର୍, ଆପଣ ଲକ୍ଷ୍ୟ କରିଥିବେ ଯେ ଆମ ସ୍କୁଲ କଲେଜମାନଙ୍କରେ ଇତିହାସ ଶିକ୍ଷାଦାନ ସମୟରେ ଏହା କୌଣସି ଏକ ସାମ୍ରାଜ୍ୟ କିମ୍ବା ରାଜ୍ୟର ଦୃଷ୍ଟିକୋଣରୁ ଶିଖାଯାଇଥାଏ ଏବଂ ସେହି ସାମ୍ରାଜ୍ୟ ଉପରେ ଅସମାନୁପାତିକ ଧ୍ୟାନ ଦିଆଯାଇଥାଏ। ଏଭଳି ପରିସ୍ଥିତିରେ ଅନ୍ୟ ବହୁତ ମହାନ ସାମ୍ରାଜ୍ୟ ଯେମିତିକି ଚୋଳ, ପଲ୍ଲବ, କର୍କଟ ବଂଶ ଥିଲେ, କାଶ୍ମୀରରେ ମଧ୍ୟ ଅହୋମ ଥିଲେ, ଯେଉଁମାନେ ଅତି କମ୍ରେ 600 ବର୍ଷ ଆସାମରେ ନିଜ ସଂସ୍କୃତି, ନିଜ ମୂଲ୍ୟବୋଧକୁ ବଜାୟ ରଖିଥିଲେ, ଏସବୁ ବିଷୟରେ ପ୍ରାୟତଃ ଆମେ ଜାଣିପାରୁନାହିଁ। ତେଣୁ ମୁଁ ଭାବିଲି ଯେ ଏଭଳି କୌଣସି ଗୋଟିଏ ୱେବ୍ସାଇଟ୍ ତିଆରି କରାଯିବା ଉଚିତ, ଯାହାଦ୍ୱାରା ଏଭଳି ମହାନ ସାମ୍ରାଜ୍ୟଗୁଡ଼ିକ ସହ ମଧ୍ୟ ଲୋକେ ପରିଚିତ ହେବେ।
0: କୃଷ୍ଣଜୀ, ଆପଣ ଏତେ ପରିଶ୍ରମ କରୁଛନ୍ତି, ମୁଁ ଆପଣଙ୍କୁ ଗୋଟିଏ ହାଇପୋଥେଟିକାଲ ପ୍ରଶ୍ନ ପଚାରୁଛି। ଯଦି ଆପଣଙ୍କୁ ଭାରତୀୟ ଇତିହାସର କୌଣସି 3 ଜଣ ବ୍ୟକ୍ତିତ୍ୱଙ୍କ ସହିତ କଥା ହେବାର ସୁଯୋଗ ମିଳେ, ତେବେ ଆପଣ କାହା ସହିତ କଥା ହେବାକୁ ଚାହିଁବେ ଆଉ କାହିଁକି?
1: ହଁ ସାର୍, ପ୍ରଥମେ ମୁଁ ରାଜରାଜ ଚୋଳ କିମ୍ବା ରାଜେନ୍ଦ୍ର ଚୋଳଙ୍କ ସହିତ କଥା ହେବାକୁ ଚାହିଁବି, ଯିଏ ଚୋଳ ସାମ୍ରାଜ୍ୟର ସବୁଠାରୁ ଶକ୍ତିଶାଳୀ ଏବଂ ଗୁରୁତ୍ୱପୂର୍ଣ୍ଣ ରାଜାମାନଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କଠାରୁ ମୁଁ ଜାଣିବାକୁ ଚାହିଁବି ଯେ ବୃହଦେଶ୍ୱର ମନ୍ଦିର କିମ୍ବା ଗଙ୍ଗେଇକୁଣ୍ଡା ଚୋଳପୁରମ୍ରେ ରହିଥିବା ବଡ଼ ଶିବ ମନ୍ଦିର ନିର୍ମାଣ କରିବାର ଦୂରଦୃଷ୍ଟି କେଉଁଠୁ ପାଇଲେ? ଏଭଳି ଚିନ୍ତାଧାରା କେମିତି ଜୁଟିଲା ଯେ ଏମିତି କିଛି ନିର୍ମାଣ କରିଦେବା ଯାହା ଆଗାମୀ 1000-2000 ବର୍ଷ ପର୍ଯ୍ୟନ୍ତ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇ ପାରିବ? ତାଙ୍କଠାରୁ ମୁଁ ଏକଥା ଜାଣିବାକୁ ଚାହୁଁଛି। ଦ୍ୱିତୀୟ ବ୍ୟକ୍ତିତ୍ୱ ମୋ ମତରେ ଭାରତୀୟ ଇତିହାସର ଜଣେ ଅଣ୍ଡର ରେଟେଡ୍ ପର୍ସନାଲିଟି ସାର୍, ତାଙ୍କ ନାଁ ହେଉଛି ହେମୁ। ଭାରତୀୟ ଇତିହାସରେ ତାଙ୍କ ବିଷୟରେ ଅତି ବେଶୀରେ ମାତ୍ର 2-3 ଧାଡ଼ି ଦେଖିବାକୁ ମିଳେ। ସେ ଜଣେ ସାଧାରଣ ମଣିଷ ଥିଲେ, ଜଣେ ବ୍ୟବସାୟୀ ଥିଲେ, ଯିଏ ଗୋଟିଏ ସାମ୍ରାଜ୍ୟ ସୃଷ୍ଟି କଲେ, ଏବଂ କେବଳ ଯେ ସାମ୍ରାଜ୍ୟ ସୃଷ୍ଟି କଲେ ତାହା ନୁହେଁ, ସେ ଜଣେ ମିଲିଟାରୀ ଥିଙ୍କର ଥିଲେ, ଜଣେ ମିଲିଟାରୀ ଜିନିୟସ୍ ଥିଲେ, ଯିଏ ନିଜ ସମୟରେ 23ଟି ଯୁଦ୍ଧ ଲଢ଼ିଥିଲେ ଏବଂ ସେଥିରୁ 22ଟି ଯୁଦ୍ଧରେ ବିଜୟ ଲାଭ କରିଥିଲେ। ଜଣେ ସାଧାରଣ ମଣିଷଠୁ ଏତେ ବଡ଼ ରାଜା ହେବା ପଛରେ ରହିଥିବା ତାଙ୍କର ଚିନ୍ତାଧାରା ଏବଂ ତାଙ୍କ ଜୟଯାତ୍ରା ସମ୍ପର୍କରେ ଜାଣିବା ପାଇଁ ମୋର ବହୁତ ଆଗ୍ରହ ରହିଛି। ତୃତୀୟ ବ୍ୟକ୍ତିତ୍ୱ ଜଣକ ଅଧିକ କୌତୁହଳପ୍ରଦ ସାର୍, ସେ ଜଣେ ମହିଳା, ସେ ହେଉଛନ୍ତି ତ୍ରିଭୁବନ ମହାଦେବୀ। ସେ ତତ୍କାଳୀନ ଓଡ଼ିଶାର ଭୌମକର ବଂଶ ସହିତ ଜଡ଼ିତ। ତାଙ୍କ

0: ମଧ୍ୟ ବହୁତ କୌତୁହଳପ୍ରଦ। ଖ୍ରୀଷ୍ଟାବ୍ଦ 850 ପାଖାପାଖି ଯେତେବେଳେ ତାଙ୍କ ପଡ଼ୋଶୀ ପାଳ ସାମ୍ରାଜ୍ୟ ତାଙ୍କ ରାଜ୍ୟ ଉପରେ ଆକ୍ରମଣ କରିଥିଲା, ସେଥିରେ ଏଠାକାର ରାଜା ଯିଏକି ତାଙ୍କ ସ୍ୱାମୀ ଥିଲେ ସେ ଏହି ଯୁଦ୍ଧରେ ଶହୀଦ ହୋଇଯାଇଥିଲେ, ଯାହାଫଳରେ ତାଙ୍କ ରାଜ୍ୟର ସୀମା ବହୁତ ଛୋଟ ହୋଇଯାଇଥିଲା। ଏବଂ ଯିଏ ଏହାର ସର୍ଦ୍ଦାର ଥିଲେ ଏବଂ ଯିଏ ତାଙ୍କର ଲିଡର ଥିଲେ ସେ ସେହି ସାମ୍ରାଜ୍ୟ ତ୍ୟାଗ କରି ଚାଲିଯାଇଥିଲେ। ସେହିଭଳି ସମୟରେ ତ୍ରିଭୁବନ ମହାଦେବୀ ଜଣେ ମହିଳା ହୋଇଥିବା ସତ୍ତ୍ୱେ ଶାସନ ଭାର ନିଜ ହାତକୁ ନେଇଥିଲେ ଏବଂ ଭାରତୀୟ ଇତିହାସରେ ସେ ପ୍ରଥମ ସ୍ୱାଧୀନ ଶାସକ ହୋଇପାରିଥିଲେ। ସେ ଶାସନକୁ କେବଳ ଯେ ସ୍ଥିରତା ପ୍ରଦାନ କଲେ ତାହା ନୁହେଁ, ବରଂ ଏହାକୁ ଏତେ ଶକ୍ତିଶାଳୀ କରି ଗଢ଼ିଦେଲେ ଯେ ଏହାର ପରବର୍ତ୍ତୀ 100 ବର୍ଷ ପର୍ଯ୍ୟନ୍ତ କଳିଙ୍ଗ ଏବଂ ସେହି ଅଞ୍ଚଳରେ ରାଜୁତି କରିପାରିଲେ। ତେଣୁ ସାର୍, ଇତିହାସର ଏହି ତିନି ମହାନ ବ୍ୟକ୍ତିତ୍ୱଙ୍କ ସହ ମୁଁ ସାକ୍ଷାତ କରିବାକୁ ଚାହିଁବି।
1: କୃଷ୍ଣଜୀ, ଲାଗୁଛି ଆପଣ ସମ୍ପୂର୍ଣ୍ଣ ଭାବେ ଇତିହାସରେ ନିମଗ୍ନ। ମୁଁ ମଧ୍ୟ ଅତି ଉତ୍କଣ୍ଠାର ସହିତ ଆପଣଙ୍କ ୱେବ୍ସାଇଟ୍ ଦେଖିଛି ଏବଂ ମୋତେ ଏହା ସବୁଠାରୁ ଭଲ ଲାଗିଲା ଯେ ଆପଣ ଏହି ୱେବ୍ସାଇଟ୍ରେ ଏଭଳି ଗୋଟିଏ ଟ୍ୟାବ୍ ରଖିଛନ୍ତି ଯେଉଁଠାରେ ଲୋକେ ଏଥିରେ ସଂଶୋଧନ ଏବଂ ପରାମର୍ଶ ପାଇଁ ମତାମତ ଦେଇପାରିବେ। ଏହିଭଳି ଗଠନମୂଳକ ମତାମତକୁ ସ୍ୱାଗତ କରିବା ଆପଣଙ୍କର ବହୁତ ବଡ଼ ବଦାନ୍ୟତା। କ'ଣ ଆପଣ ଲୋକଙ୍କଠାରୁ କିଛି ପ୍ରସ୍ତାବ ପାଇଲେଣି ଏବଂ ଏହା ଉପରେ ଆପଣ କିଛି କାମ କଲେଣି କି?
0: ହଁ ସାର୍, ଲୋକଙ୍କଠାରୁ ଅନେକ ପରାମର୍ଶ ମିଳୁଛି। ବିଶେଷତଃ ଦୁଇ ପ୍ରକାରର ପରାମର୍ଶ ମିଳୁଛି। ପ୍ରଥମତଃ ଏଭଳି ପରାମର୍ଶ ମିଳୁଛି ଯାହା ତଥ୍ୟମୂଳକ ସଂଶୋଧନ ବିଷୟରେ ରହୁଛି, ଯେମିତିକି କୌଣସି ନିର୍ଦ୍ଦିଷ୍ଟ ସମୟରେ କୌଣସି ରାଷ୍ଟ୍ରରେ ଏହି ରାଜାଙ୍କ ରାଜତ୍ୱ ଥିଲା କିମ୍ବା ଏହି ସମୟରେ ଏହି ଯୁଦ୍ଧ ହୋଇଥିଲା। ଦ୍ୱିତୀୟତଃ ଏହି ୱେବ୍ସାଇଟ୍ରେ ବିଭିନ୍ନ ଫିଚର ସାମିଲ କରିବା ପାଇଁ ମଧ୍ୟ ଲୋକେ ପରାମର୍ଶ ଦେଉଛନ୍ତି, ଯେମିତିକି କୌଣସି ନିର୍ଦ୍ଦିଷ୍ଟ ସମୟରେ ଏହି ପ୍ରଦେଶରେ ଅମୁକ ରାଜା ଥିଲେ, କିମ୍ବା ଜଣେ କେହି ପରାମର୍ଶ ଦେଲେ ଯେ ଭାରତ ସ୍ତରରେ ତ ଆପଣ ଦେଖାଇଛନ୍ତି କିନ୍ତୁ ଯଦି ପ୍ରଦେଶ ସ୍ତରରେ ମଧ୍ୟ ଏହାକୁ ଦର୍ଶାଇ ପାରନ୍ତେ ତେବେ ଆହୁରି ଭଲ ହୁଅନ୍ତା। ଏହାକୁ ଭିତ୍ତି କରି ଆମେ ସେହି ସୁବିଧା ମଧ୍ୟ କାର୍ଯ୍ୟକାରୀ କଲୁ। ଅନ୍ୟ ଗୋଟିଏ ଫିଚର ସମ୍ପର୍କରେ ପ୍ରସ୍ତାବ ଆସିଥିଲା ଯେଉଁଥିରେ ଆମେ ଗୋଟିଏ ଟ୍ରମ୍ପ କାର୍ଡ ଭଳି ବ୍ୟବସ୍ଥା କରିଥିଲୁ, ଯେଉଁଥିରେ ସମସ୍ତ ସାମ୍ରାଜ୍ୟଗୁଡ଼ିକର ତଥ୍ୟ ଆଧାରିତ ପରିସଂଖ୍ୟାନ ରହିଥିଲା, ଯାହାଫଳରେ ଏହା ପିଲାଙ୍କ ନିକଟକୁ ପହଞ୍ଚିପାରିବ। ଏହି ସମସ୍ତ ତଥ୍ୟକୁ ଗୋଟିଏ ସ୍ଥାନରେ ଦେବା ପାଇଁ କେହି ଜଣେ ପରାମର୍ଶ ଦେଲେ, ଯାହାଫଳରେ ସେ ଏହି ତଥ୍ୟକୁ ଡାଉନ୍ଲୋଡ୍ କରି ସେୟାର କରିପାରିବେ। ଆମେ ଏହି ଫିଚରକୁ ମଧ୍ୟ ଇମ୍ପ୍ଲିମେଣ୍ଟ କରିବାକୁ ଯାଉଛୁ। ଆମେ ଏକଥା ଜାଣିବା ଦରକାର ଯେ ଆମ ଦ୍ୱାରା କୌଣସି ତ୍ରୁଟି ବିଚ୍ୟୁତି ହୋଇପାରେ, କାରଣ ଆମେ ସର୍ବଶ୍ରେଷ୍ଠ ନୁହଁ। ସେଥିପାଇଁ ଆମେ ଏହି କରେକ୍ସନ ଟ୍ୟାବ୍ ବ୍ୟବସ୍ଥା କରିଥିଲୁ, ଯାହାଫଳରେ ଏହା ଆମ ସମସ୍ତଙ୍କ ୱେବ୍ସାଇଟ୍ ହେବ ଓ ଆଗକୁ ସମସ୍ତଙ୍କ ସହଯୋଗରେ ଆମେ ଏଭଳି ଗୋଟିଏ ୱେବ୍ସାଇଟ୍ ତିଆରି କରିପାରିବା ଯାହା ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ଇତିହାସକୁ ଗୋଟିଏ ରୁଚିକର ବିଷୟ ଭାବେ ଗଢ଼ି ତୋଳିବ।
1: କୃଷ୍ଣଜୀ, ଆପଣ ପ୍ରକୃତରେ ଗୋଟିଏ ବହୁତ ବଡ଼ କାମ କରିଛନ୍ତି। ଆଚ୍ଛା, ଇତିହାସ ବ୍ୟତୀତ ଆପଣଙ୍କର ଆହୁରି ଅନେକ ହବିଜ୍ ଥିବ ଏବଂ ଆହୁରି ବହୁତ କିଛି ଆପଣ କରୁଥିବେ।
0: ଆଜ୍ଞା ନା ସାର୍, ମୁଁ ଟିକେ ବୋରିଂ ଟାଇପ୍ର ଲୋକ ତ ସାର୍। ମୁଁ ଟେକ୍ନୋଲୋଜିରେ ଖୁବ୍ ରୁଚି ରଖେ ଆଉ ଇତିହାସରେ ବି। ବର୍ତ୍ତମାନ ଯେତେବେଳେ ଟେକ୍ନୋଲୋଜି ଆଉ ଇତିହାସ ମିଶିଗଲାଣି, ମୁଁ ଏଇଥିରେ ସାରା ଦିନ ମଜି ରହୁଛି।
1: କୃଷ୍ଣଜୀ, ଆପଣଙ୍କୁ ମୋର ଅନେକ ଅନେକ ଶୁଭକାମନା। ଆପଣ ଏକ ଭଲ କାମ ଆରମ୍ଭ କରିଛନ୍ତି ଆଉ ଆପଣଙ୍କ କାର୍ଯ୍ୟଶୈଳୀ ମଧ୍ୟ ଏଭଳି ଯେ ଲୋକମାନେ ଏଥିରେ ଯୋଡ଼ି ହେବେ, ଏହା ମୋର ପୂର୍ଣ୍ଣ ବିଶ୍ୱାସ। ମୋ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭକାମନା। ବନ୍ଧୁଗଣ, କୃଷ୍ଣଜୀଙ୍କର ଏହି ପ୍ରଚେଷ୍ଟା କେବଳ ଇତିହାସର ଛାତ୍ରଛାତ୍ରୀମାନଙ୍କୁ ନୁହେଁ, ଆମ ସମସ୍ତଙ୍କୁ ନିଜର ଅତୀତକୁ ରୋଚକପୂର୍ଣ୍ଣ ଢଙ୍ଗରେ ଜାଣିବାକୁ ସାହାଯ୍ୟ କରିବ। ଆପଣଙ୍କ ପାଖରେ ବି ଯଦି ଏପରି ପ୍ରଚେଷ୍ଟା ସମ୍ପର୍କରେ ତଥ୍ୟ ରହିଛି ତେବେ ତାକୁ ନିଶ୍ଚିତ ସେୟାର କରନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ନଶାମୁକ୍ତ ୟୁବା ଫର୍ ବିକଶିତ ଭାରତ ଏବେ ଏହି ଅଭିଯାନ ସମଗ୍ର ଦେଶରେ ଦ୍ରୁତଗତିରେ ଆଗେଇ ଚାଲିଛି। ଏହାର ଲକ୍ଷ୍ୟ ଏକଦମ ସ୍ପଷ୍ଟ, ନିଶାମୁକ୍ତ ଯୁବପିଢ଼ି, ଡ୍ରଗ୍ ଫ୍ରି ଇଣ୍ଡିଆ। ବହୁତ ଲୋକ ବିଶେଷକରି ଆମ ଯୁବକମାନେ ବିପୁଳ ସଂଖ୍ୟାରେ ଏଥିରେ ଅଂଶୀଦାର ହେବାରେ ଲାଗିଛନ୍ତି। ପ୍ରକୃତରେ ଏହା ଭାରତର ଯୁବକମାନଙ୍କର ହେଲ୍ଥ, ତାଙ୍କ ହାପିନେସ୍ ଓ ଉଜ୍ଜଳ ଭବିଷ୍ୟତ ପାଇଁ ହିଁ ଆମର ସାମୂହିକ ସଂକଳ୍ପ। ବନ୍ଧୁଗଣ, ନିଶାର ଅଭ୍ୟାସ କେବଳ ଜଣେ ବ୍ୟକ୍ତିଙ୍କୁ କବଳିତ କରେ ନାହିଁ, ଏହାର ଦୁଷ୍ପରିଣାମ ସମ୍ପୂର୍ଣ୍ଣ ପରିବାର ଓ ସମାଜକୁ ମଧ୍ୟ ଭୋଗିବାକୁ ପଡ଼ିଥାଏ। ମୁଁ ସେହି ଲୋକମାନଙ୍କୁ ପ୍ରଶଂସା କରିବି ଯିଏ ଡ୍ରଗ୍ସ ବିରୁଦ୍ଧରେ ଅନ୍ୟମାନଙ୍କୁ ସଚେତନ କରୁଛନ୍ତି ଓ ନିଶା ଦ୍ୱାରା ଆସକ୍ତ ଲୋକମାନଙ୍କର ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି। ନିଶାମୁକ୍ତ ଭାରତ ପାଇଁ କ'ଣ ଆପଣ ଗୋଟିଏ ପାୱାରଫୁଲ୍ ସ୍ଲୋଗାନ ତିଆରି କରିପାରିବେ? କ'ଣ ଆମ ୟଙ୍ଗ ମ୍ୟୁଜିସିଆନ୍ସ ଏପରି ଗୀତ ରଚନା କରିପାରିବେ ଯେଉଁଥିରେ ଡ୍ରଗ୍ ଫ୍ରି ଲାଇଫ୍ର ମେସେଜ୍ ଥିବ? କ'ଣ ଷ୍ଟୁଡେଣ୍ଟସ୍ ଓ ଥିଏଟର ଗ୍ରୁପ୍ସର ହୃଦୟକୁ ଛୁଇଁଗଲା ଭଳି ସର୍ଟ ପ୍ଲେଜ୍ ଲେଖିପାରିବେ ଯେଉଁଥିରେ ଡ୍ରଗ୍ସର ବିପଦ ସହିତ ସେଥିରୁ ମୁକୁଳିବାର ରାସ୍ତା ବି ଥିବ? ଆମ ଦେଶରେ ଉନ୍ନତମାନର କଣ୍ଟେଣ୍ଟ କ୍ରିଏଟର୍ସମାନଙ୍କର ଅଭାବ ନାହିଁ। ମୋର ଅନୁରୋଧ

ସେମାନେ ଅଲଗା ଅଲଗା ଭାଷାରେ ଏପରି କଣ୍ଟେଣ୍ଟ ବନାନ୍ତୁ ଯାହାଦ୍ୱାରା ଏ କ୍ଷେତ୍ରରେ ସମାଜକୁ ଲାଭ ମିଳିପାରିବ। ଆପଣ ଆପଣଙ୍କ ପ୍ରଚେଷ୍ଟାକୁ ହ୍ୟାସ୍ଟ୍ୟାଗ୍ ସହ ସୋସିଆଲ ମିଡିଆରେ ବି ନିଶ୍ଚୟ ସେୟାର କରନ୍ତୁ। ଅନେକ ଥର କ୍ରିଏଟିଭ୍ ଏଫର୍ଟ ଫର୍ମାଲ କ୍ୟାମ୍ପେନ୍ ଠାରୁ ବି ଅଧିକ ପ୍ରଭାବଶାଳୀ ହୋଇଥାଏ। ଆସନ୍ତୁ ଭାରତର ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରଖିବା। ନିଶାଠାରୁ ମୁକ୍ତ କରିବାର ଏହି ପବିତ୍ର କାର୍ଯ୍ୟରେ ଆମେ ସମସ୍ତେ ନିଜର ଭୂମିକା ନିର୍ବାହ କରିବା। ଆପଣ ଆପଣଙ୍କ ପ୍ରଚେଷ୍ଟାକୁ ହ୍ୟାସ୍ଟ୍ୟାଗ୍ ନଶାମୁକ୍ତ ୟୁବା କେ ସାଥ ସହ ସୋସିଆଲ ମିଡିଆରେ ବି ନିଶ୍ଚୟ ସେୟାର କରନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ଅଗଷ୍ଟ ମାସରେ ଆମେ ଚାରିଆଡ଼େ ଦେଶଭକ୍ତିର ଅନେକ ରଙ୍ଗ ଦେଖିବାକୁ ପାଉ। ଏହି ସମୟରେ ପ୍ରତ୍ୟେକ ବ୍ୟକ୍ତି ମନରେ ରାଷ୍ଟ୍ରପ୍ରେମର ଭାବନା ଆହୁରି ପ୍ରବଳ ହୋଇଉଠେ। ନ୍ୟାସନାଲ ହ୍ୟାଣ୍ଡଲୁମ୍ ଡେ ଏବଂ ଭାରତ ଛାଡ଼ ଆନ୍ଦୋଳନର ବର୍ଷପୂର୍ତ୍ତିଠାରୁ ଆରମ୍ଭ କରି ବିଭାଜନ ବିଭୀଷିକା ସ୍କୃତି ଦିବସ ଏହାକୁ ଅନନ୍ୟ କରିଥାନ୍ତି। ସ୍ୱାଧୀନତା ଦିବସ ଓ ନ୍ୟାସନାଲ ସ୍ପେସ୍ ଡେ ଏହି ଦୁଇ ଅବସର ପ୍ରତ୍ୟେକ ଦେଶବାସୀଙ୍କୁ ଗୌରବାନ୍ୱିତ କରିଥାଏ। ହର୍ ଘର୍ ତିରଙ୍ଗା ଅଭିଯାନ ଏହି ଭାବନାକୁ ଆହୁରି ସୁଦୃଢ଼ କରିଥାଏ। ବନ୍ଦେ ମାତରମର 150 ବର୍ଷ ପୂରଣ ଉପଲକ୍ଷେ ଚଳିତ ବର୍ଷ ଆହୁରି ବିଶେଷ ହୋଇଉଠିଛି। ଏଥର 8 କୋଟିରୁ ଅଧିକ ତ୍ରିରଙ୍ଗା ସେଲ୍ଫି ଅପଲୋଡ଼ କରାଯାଇଛି। ତ୍ରିରଙ୍ଗାର ଏହି ଉତ୍ସବ କେବଳ ଭାରତ ମଧ୍ୟରେ ସୀମିତ ହୋଇ ରହିନାହିଁ। ଏହି ବର୍ଷ ସୂର୍ଯ୍ୟପଥ ତ୍ରିରଙ୍ଗା ମାଧ୍ୟମରେ ଆମ ତ୍ରିରଙ୍ଗା ସମଗ୍ର ବିଶ୍ୱର ଏକ ଅନନ୍ୟ ଯାତ୍ରାରେ ବାହାରିଛି। ଫିଜିର ସୁବାରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ସହ ତ୍ରିରଙ୍ଗା ଉଡ଼ାଗଲା। ଏହାପରେ ଏସିଆ, ଆଫ୍ରିକା, ୟୁରୋପ ଓ ତାପରେ ଆମେରିକାର ସାନ୍ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ ଇଣ୍ଡିଆନ ମିଶନ୍ସ ଓ ପୋଷ୍ଟରେ ତ୍ରିରଙ୍ଗା ଫରଫରେଇ ଉଡ଼ିଲା। ଆପଣ କଳ୍ପନା କରନ୍ତୁ ଏହି ଦୃଶ୍ୟ କେତେ ଅଦ୍ଭୁତ ହୋଇଥିବ। ବିଶ୍ୱରେ ଯେଉଁପରି ଭାବେ ସୂର୍ଯ୍ୟ ଆଗକୁ ବଢ଼ିବାକୁ ଲାଗିଲେ ସେହିପରି ଭାବେ ଭାରତୀୟ ତ୍ରିରଙ୍ଗା ବି ଉଡ଼ିବାକୁ ଲାଗିଲା। ଏପରି ପ୍ରଚେଷ୍ଟା ସମାଜକୁ ଗୋଟିଏ ସୂତ୍ରରେ ବାନ୍ଧି ରଖେ। ଏହାଦ୍ୱାରା ଏହି ଦେଶମାନଙ୍କ ସହ ବି ଆମ ସମ୍ପର୍କ ଆହୁରି ଘନିଷ୍ଠ ହୋଇଉଠେ। ଏହି ପ୍ରଚେଷ୍ଟାରେ ଜଡ଼ିତ ସମସ୍ତଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ। ମୋର ପ୍ରିୟ ଦେଶବାସୀଗଣ, ଆମ ସହର ଓ ଗାଁମାନଙ୍କର ସଡ଼କ ଉପରେ ପ୍ରତିଦିନ ସକାଳୁ ସନ୍ଧ୍ୟା ଯାଏ ଲକ୍ଷାଧିକ ମହିଳା ନିଜ ନିଜ କାମରେ ଲାଗିଥାନ୍ତି। କିଏ ପରିବା ବିକ୍ରି କରେ ତ କିଏ ଫଳ, କିଏ ଚାର ଠେଲା ଲଗାଇଥାଏ, ଆଉ କିଏ ଫୁଲ ଦୀପ ପୂଜା ସାମଗ୍ରୀ ବିକ୍ରି କରେ। ଅନେକ ଥର ଅଳ୍ପ କିଛି ପୁଞ୍ଜିର ଅଭାବ ଏମାନଙ୍କ କାରବାରକୁ ଆଗକୁ ବଢ଼ିବାରେ ଅନ୍ତରାୟ ସୃଷ୍ଟି କରେ। କିନ୍ତୁ ଏବେ ଏପରି ଲକ୍ଷାଧିକ ମା ଭଉଣୀମାନଙ୍କୁ ପିଏମ୍ ସ୍ୱନିଧି ଯୋଜନା ଦ୍ୱାରା ନୂଆ ଶକ୍ତି ମିଳିପାରିଛି। ମହିଳା ସଶକ୍ତିକରଣର ଏହି ଦିଗ ଉପରେ ଯେପରି ଚର୍ଚ୍ଚା ହେବା କଥା ସେପରି ଚର୍ଚ୍ଚା ହେଉନାହିଁ। ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କ ମଧ୍ୟରେ ପାଖାପାଖି 46% ହେଉଛନ୍ତି ମହିଳା। କହିବାକୁ ଗଲେ ସମଗ୍ର ଦେଶର ପାଖାପାଖି 35 ଲକ୍ଷ ମହିଳା ଏହି ଯୋଜନା ସହ ଯୋଡ଼ି ହୋଇ ନିଜ ନିଜ ବ୍ୟବସାୟକୁ ଆଗକୁ ବଢ଼ାଉଛନ୍ତି। ବନ୍ଧୁଗଣ, ଗାଜିଆବାଦର ବବିତା ଶର୍ମାଜୀ ଏହାର ବହୁତ ସୁନ୍ଦର ଉଦାହରଣ। ବବିତାଜୀ ପୂଜା ସାମଗ୍ରୀର ଏକ ଛୋଟିଆ ଷ୍ଟଲ ଦେଇଥିଲେ। ଫୁଲ, ଦୀପ, ଧୂପକାଠି, ନଡ଼ିଆ ଇତ୍ୟାଦି ଜିନିଷ ବିକ୍ରି କରି ସେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବାରେ ସାହାଯ୍ୟ କରୁଥିଲେ। ଖୁବ୍ ପରିଶ୍ରମ କରୁଥିଲେ, କିନ୍ତୁ ବ୍ୟବସାୟ ବଢ଼ାଇବା ପାଇଁ ପୁଞ୍ଜିର ଆବଶ୍ୟକତା ଥିଲା। ପିଏମ୍ ସ୍ୱନିଧିରୁ ତାଙ୍କୁ ଆର୍ଥିକ ସହାୟତା ମିଳିଲା। ସେ ତାଙ୍କ ଷ୍ଟଲରେ ଅଧିକ ଜିନିଷ ରଖିଲେ, ବ୍ୟବସାୟରେ ବୃଦ୍ଧି କଲେ। ଏହାଫଳରେ ଗ୍ରାହକ ବଢ଼ିଲେ, ଆମଦାନୀ ବଢ଼ିଲା, ଆଉ ଧୀରେ ଧୀରେ ସଡ଼କ କଡ଼ରେ ଥିବା ତାଙ୍କର ଏହି ଛୋଟ ଷ୍ଟଲ ଏକ ଦୋକାନରେ ପରିଣତ ହୋଇଗଲା। ବନ୍ଧୁଗଣ, ବେଙ୍ଗାଲୁରୁର ଟିଏସ୍ ନିନ୍ଗମାଜୀଙ୍କର ଉଦାହରଣ ମଧ୍ୟ ଖୁବ୍ ପ୍ରେରଣାଦାୟୀ। ନିନ୍ଗମାଜୀ ଓ ତାଙ୍କ ସ୍ୱାମୀ ଦୁହେଁ ମିଶି ଇଟିଲି, ଦୋସା ଓ ସାମ୍ବର ବିକ୍ରି କରିବାର ଏକ ଛୋଟ କାମ ଆରମ୍ଭ କଲେ। କାମ ଆରମ୍ଭ ହୋଇଗଲା, କିନ୍ତୁ ଏହାକୁ ଆଗକୁ ନେବା ପାଇଁ ପୁଞ୍ଜିର ଆବଶ୍ୟକତା ଥିଲା। ନିନ୍ଗମାଜୀଙ୍କୁ ମଧ୍ୟ ପିଏମ୍ ସ୍ୱନିଧିରୁ ସହଯୋଗ ମିଳିଲା। ସେ ତାଙ୍କ କାର୍ଡକୁ ସରସ ସୁନ୍ଦର କଲେ, ପାଇକାରୀ ଦରରେ ଜିନିଷ କିଣିଲେ ଓ ମେନ୍ୟୁରେ କିଛି ନୂଆ ନୂଆ ଖାଦ୍ୟ ଜିନିଷ ଯୋଡ଼ିଲେ। ଏହାଫଳରେ ଗ୍ରାହକ ବଢ଼ିଲେ, ଉପାର୍ଜନ ବି ବଢ଼ିଲା, ତତ୍ସଙ୍ଗେ ପରିବାରର ଆର୍ଥିକ ସ୍ଥିତି ବି ସ୍ୱଚ୍ଛଳ ହୋଇପାରିଲା। ଆଜି ସେ ନିଜର 3 ଜଣ ପିଲାଙ୍କୁ ଉନ୍ନତମାନର ଏଜୁକେସନ୍ ଦେବାରେ ସକ୍ଷମ ହୋଇପାରିଛନ୍ତି। ବନ୍ଧୁଗଣ, ଯେତେବେଳେ ଜଣେ ମହିଳାର ବ୍ୟବସାୟ ବଢ଼େ, ତା ସହିତ ତା ପରିବାରର ଭବିଷ୍ୟତ ମଧ୍ୟ ଆଗକୁ ବଢ଼ିଥାଏ। ପିଲାମାନଙ୍କୁ ଉନ୍ନତମାନର ଏଜୁକେସନ୍ ମିଳେ, ଘରର ଆବଶ୍ୟକତା ପୂରଣ ହୁଏ ଓ ମହିଳାଙ୍କ ଆତ୍ମବିଶ୍ୱାସ ଆହୁରି ସୁଦୃଢ଼ ହୋଇଥାଏ। ଏହା ହିଁ ତ ମହିଳା ସଶକ୍ତିକରଣର ଏକ ଜୀବନ୍ତ ରୂପ। ମୁଁ ଉଠା ଦୋକାନ ସହ ଜଡ଼ିତ ସବୁ ଭଉଣୀମାନଙ୍କୁ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ସ୍ୱଚ୍ଛତାର ଏକ ବହୁତ ବଡ଼ ବିଶେଷତ୍ୱ ରହିଛି। ଯେତେବେଳେ କୌଣସି ଜାଗାକୁ ପରିଷ୍କାର ରଖିବାର ସଂକଳ୍ପ ସେଠାକାର ଲୋକମାନଙ୍କର ନିଜସ୍ୱ ସଂକଳ୍ପ ହୋଇଯାଏ, ସେତେବେଳେ ପରିବର୍ତ୍ତନ କେବଳ ପରିଷ୍କାର ପରିଚ୍ଛନ୍ନତା ପର୍ଯ୍ୟନ୍ତ ସୀମିତ ହୋଇ ରହିନାହିଁ।

ଏହାଦ୍ୱାରା ସେହି ଜାଗାର ପରିଚୟ ହିଁ ବଦଳିଯାଏ। ଦେଶର ବିଭିନ୍ନ ଭାଗରେ ସ୍ୱଚ୍ଛତା ପାଇଁ ହେଉଥିବା ଏପରି ପ୍ରଚେଷ୍ଟା ଆମକୁ ନିରନ୍ତର ପ୍ରେରଣା ଯୋଗାଇଥାଏ। ଉତ୍ତରପ୍ରଦେଶର ରାମପୁରର ଏକ ଗାଁ ହେଉଛି ପଟୱାଇ। ସେହି ଗାଁର ଆକାଶ ଓ ରୋହନ ନାମକ ଦୁଇ ସାଙ୍ଗ ଦେଖିଲେ ଯେ ତାଙ୍କ ଆଖପାଖ ଅଞ୍ଚଳ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଛି। ବାସ୍ ତାପରେ ଆଉ କ'ଣ, ଆକାଶ ଓ ରୋହନ ଦୁହେଁ ଅଳିଆ ଡବା ହାତରେ ଧରି ପରିଷ୍କାର କରିବା ପାଇଁ ବାହାରି ପଡ଼ିଲେ। ଧୀରେ ଧୀରେ ଅନ୍ୟ ଯୁବକମାନେ ବି ତାଙ୍କ ସହିତ ଯୋଡ଼ି ହେବାର ଲାଗିଲେ। ତାପରେ ଏକ ଟିମ୍ ଗଢ଼ି ଉଠିଲା ଯାହାର ନାଁ ହେଲା କ୍ଲିନ୍ ଅପ୍ ପଟୱାଇ। ଏହି ଯୁବକମାନେ ଆଜି ସୁଦ୍ଧା ଚାରୋଟି ଗଙ୍ଗାଘାଟ ପରିଷ୍କାର କରିସାରିଲେଣି, ଏକ ଟନ୍ରୁ ଅଧିକ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ବାହାର କରିସାରିଲେଣି। ଏମାନେ ଅନେକ ପୁଷ୍କରିଣୀ ଓ ସାର୍ବଜନିକ ସ୍ଥାନମାନଙ୍କୁ ପରିଷ୍କାର କରିଛନ୍ତି। ବନ୍ଧୁଗଣ, ଏଥର ଶ୍ରୀ ଅମରନାଥଜୀଙ୍କ ଯାତ୍ରାରେ ବି ସ୍ୱଚ୍ଛତା ଓ ଜନସହଯୋଗର ଏପରି ପ୍ରେରଣାଦାୟୀ ଚିତ୍ର ଦେଖିବାକୁ ମିଳିଛି। କଠିନ ରାସ୍ତାରେ ହଜାର ହଜାର ସ୍ୱଚ୍ଛତା କର୍ମୀ ଦିନରାତି ସେବା କାର୍ଯ୍ୟରେ ଲାଗି ରହିଥିଲେ। ଏହି ବର୍ଷ ଯାତ୍ରା ସମୟରେ 400 metric tons ଅଧିକ ଆବର୍ଜନାକୁ କଲେକ୍ଟ ଓ ପ୍ରୋସେସ୍ କରାଯାଇଛି। ଏହି ପ୍ରଚେଷ୍ଟାରେ ମୋତେ ଗୋଟିଏ କଥା ବିଶେଷ ରୂପେ ଭଲ ଲାଗିଲା, ସ୍ୱଚ୍ଛତାର ଏହି ଅଭିଯାନରେ ଶ୍ରଦ୍ଧାଳୁମାନେ ମଧ୍ୟ ଭାଗ ନେଇଥିଲେ। 16,000 ଯାତ୍ରୀ ସ୍ୱଚ୍ଛତାର ସଂକଳ୍ପ ନେଲେ। 10,000 ଯାତ୍ରୀଙ୍କୁ ରେସ୍ପନ୍ସିବୁଲ ଯାତ୍ରୀ ସାର୍ଟିଫିକେଟ୍ ବି ଦିଆଗଲା। ଏଠାରେ ଏକ ଅଦ୍ଭୁତ ପ୍ରୟୋଗ ବି ହେଲା, ଯାତ୍ରାରେ ଘୋଡ଼ା ଓ ଖଚରମାନଙ୍କ ଗୋବରକୁ ବାୟୋଗ୍ୟାସରେ ପରିଣତ କରାଗଲା ଓ ସେହି କ୍ଲିନ୍ ଏନର୍ଜି ଦ୍ୱାରା ସ୍ୱଚ୍ଛତା ଜ୍ୟୋତି ପ୍ରଜ୍ୱଳିତ କରାଗଲା। ଅର୍ଥାତ୍ ବାବା ବର୍ଫାନୀଙ୍କର ଏହି ପବିତ୍ର ଯାତ୍ରାରେ ସ୍ୱଚ୍ଛତା ବି ସେବା ଓ ଆସ୍ଥାର ଏକ ସ୍ୱରୂପରେ ପରିଣତ ହେଲା। ବନ୍ଧୁଗଣ, ଆମ ଗାଁ ହେଉ ବା ସହର, ଆମ ନଦୀ ହେଉ ବା ତୀର୍ଥସ୍ଥଳ, ଆମ ବ୍ୟବହାରରୁ ଏହାର ପରିଚୟ ସୃଷ୍ଟି ହୁଏ। ଆଉ ଯେତେବେଳେ ସ୍ୱଚ୍ଛତା ଏହି ବ୍ୟବହାରରେ ସାମିଲ ହୋଇଯାଏ, ସେତେବେଳେ ଏହି ସ୍ଥାନର ଶୋଭା ଆହୁରି ଅଧିକ ବଢ଼ିଯାଏ। ମୋର ପ୍ରିୟ ଦେଶବାସୀଗଣ, କେବେ କେବେ ଆମର ଛୋଟିଆ ରୁଚିଟିଏ ଆମ ଜୀବନର ଗୋଟିଏ ବଡ଼ ସମ୍ଭାବନାର ରାସ୍ତା ଖୋଲିଦିଏ। ନାଗାଲ୍ୟାଣ୍ଡର ଫେକ୍ ଜିଲ୍ଲାର ୱେସେଲୁ ପୁରୋଜୀଙ୍କର ଯାତ୍ରା ମଧ୍ୟ କିଛି ଏହିଭଳି ଥିଲା। ୱେସେଲୁଜୀଙ୍କ ଲାଳନ ପାଳନ ଗୋଟିଏ କୃଷକ ପରିବାରର ହୋଇଥିଲା। ବାଲ୍ୟକାଳରୁ ସେ ତାଙ୍କର ପିତାମାତା କୃଷି କରୁଥିବାର ଦେଖି ଆସିଛନ୍ତି ଏବଂ ତାଙ୍କ ନିଜର ମଧ୍ୟ ଫୁଲ ଚାଷ ପ୍ରତି ବଡ଼ ଆଗ୍ରହ ଥିଲା। 2021 ସେ ଏକ ସଉକ ଭାବରେ ଏକ ଛୋଟ ଧରଣର ଫୁଲ ଚାଷ ଆରମ୍ଭ କଲେ। ଧୀରେ ଧୀରେ ତାଙ୍କୁ ଏଥିରେ ଏକ ବଡ଼ ସମ୍ଭାବନା ଦେଖିବାକୁ ମିଳିଲା। ସେ ଦେଖିଲେ ବିବାହ ହେଉ ବା ଅନ୍ୟ କିଛି ପର୍ବ ହେଉ, ସବୁଥିରେ ଫୁଲର ବେଶ୍ ଚାହିଦା ରହୁଛି। ୱେସେଲୁଜୀ ତାଙ୍କର ଏହି ସଉକ ବା ରୁଚିକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କଲେ। ତାଙ୍କର ଏହି ଯାତ୍ରାରେ ସେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ବୈଜ୍ଞାନିକ ପ୍ରଣାଳୀରେ ଫୁଲ ଚାଷର ପ୍ରଶିକ୍ଷଣ ନେଲେ। ତାପରେ ସେ ମାତ୍ର 1/4 ଏକର ଜମିରେ ଗ୍ଲାଡିଓଲ୍ସ ଫୁଲର ଚାରା ଲଗାଇଲେ। ପ୍ରଥମ ଚେଷ୍ଟାରେ ସେହି ଜମିରେ 5,000 ଅଧିକ ଫୁଲ ଫୁଟି ଉଠିଲା। ବନ୍ଧୁଗଣ, ଏହି ସଫଳତା ୱେସେଲୁଜୀଙ୍କ ପାଇଁ ଏକ ନୂତନ ଶୁଭାରମ୍ଭ ଥିଲା। ସେ ଫୁଲ ଚାଷକୁ ଆହୁରି ଆଗକୁ ବଢ଼ାଇଲେ। ଯେଉଁ ଫୁଲ ପ୍ରଥମେ ସ୍ଥାନୀୟ ବଜାରରେ ବିକ୍ରି ହେଉଥିଲା, ଏବେ ତାହା ନାଗାଲାଣ୍ଡରୁ ବାହାରି ଦିଲ୍ଲୀ ଏବଂ ମୁମ୍ବାଇ ଭଳି ସହରମାନଙ୍କୁ ପଠାଯାଉଛି। ୱେସେଲୁଜୀଙ୍କର ଏହି ଯାତ୍ରାରୁ ଜଣାଯାଉଛି ଯେ ଛୋଟିଆ ରୁଚିଟିଏ ଯେତେବେଳେ ପରିଶ୍ରମ ଏବଂ ମାର୍ଗଦର୍ଶନ ସହିତ ଯୋଡ଼ି ହୋଇଯାଏ, ସେତେବେଳେ ଗୋଟିଏ ନୂତନ ସମ୍ଭାବନାର ରାସ୍ତା ଖୋଲିଦେଇପାରେ। ମୋର ପ୍ରିୟ ଦେଶବାସୀଗଣ, ଆମ ଆଖପାଖରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଗୋଟିଏ ଛୋଟିଆ ପ୍ରୟାସ ଆରମ୍ଭ କରନ୍ତି ଏବଂ ଦେଖୁ ଦେଖୁ ତାହା ବହୁ ଲୋକଙ୍କ ଜୀବନରେ ପରିବର୍ତ୍ତନର ରାସ୍ତା ଖୋଲିଦେଇଥାଏ। ଓଡ଼ିଶାର ଦେବ୍ରିଗଡ଼ରେ ଧୋଡ଼ର କୁସୁମ ବୋଲି ଗାଁଟି ଅଛି। କିଛି ବର୍ଷ ପୂର୍ବେ ଏ ଗାଁର ମୈଥିଳି ଭୁଏଜୀ ପ୍ରାୟ ପ୍ରତିଦିନ ଜଙ୍ଗଲକୁ ଯାଉଥିଲେ, କେବେ ଜାଳେଣୀ କାଠ ଆଣିବାକୁ, କେବେ ମହୁଲ, କେବେ କେନ୍ଦୁପତ୍ର ତୋଳିବା ପାଇଁ, ଆଉ କେତେବେଳେ ବାଉଁଶ କରଡ଼ି କିମ୍ବା ଅନ୍ୟ ବନ୍ୟଜାତ ଜିନିଷ ପାଇଁ। ତାଙ୍କର ଓ ତାଙ୍କ ଗାଁର ଅନେକ ପରିବାରର ବହୁତ ଆବଶ୍ୟକତା ଏହି ଜଙ୍ଗଲରୁ ପୂରଣ ହେଉଥିଲା। କିନ୍ତୁ ପୁଣି ମୈଥିଳିଜୀ ଦେବ୍ରିଗଡ଼ର ଇକୋ ଟୁରିଜିମ୍ କାମରେ ଲାଗିଲେ। ଏବେ ଜଙ୍ଗଲ ସହିତ ତାଙ୍କର ସମ୍ପର୍କ ଗୋଟିଏ ନୂତନ ଦିଗକୁ ବଦଳିଗଲା। ଏବେ ଜଙ୍ଗଲ ସଂରକ୍ଷଣ ମଧ୍ୟ ତାଙ୍କ ଜୀବନଧାରଣର ମାଧ୍ୟମ ହୋଇଗଲା। ବନ୍ଧୁଗଣ, ମୈଥିଳିଜୀଙ୍କ ଜୀବନରେ ଆସିଥିବା ଏହି ପରିବର୍ତ୍ତନ ଅନ୍ୟ ମହିଳାମାନଙ୍କୁ ମଧ୍ୟ ପ୍ରେରିତ କଲା। ଆଜି 60 ଜଣରୁ ଅଧିକ ମହିଳା ଜଙ୍ଗଲ ସଂରକ୍ଷଣ କାମରେ ଲାଗିପଡ଼ିଛନ୍ତି। କିଏ ବନ୍ୟ ଜୀବମାନଙ୍କର ସୁରକ୍ଷାର ଦାୟିତ୍ୱ ସମ୍ଭାଳୁଛି, ଆଉ କିଏ ଘାସ ପଡ଼ିଆର ବିକାଶରେ ଲାଗିଛି, ତ କିଛି ମହିଳା ଇକୋ ଟୁରିଜିମ୍ ଆକ୍ଟିଭିଟିଜ୍ରେ ଯୋଗଦାନ ଦେଉଛନ୍ତି। ବନ୍ଧୁଗଣ, ମୈଥିଳିଜୀ ଏବଂ ଦେବ୍ରିଗଡ଼ର ଏହି ଭଉଣୀମାନେ ଦେଖାଇ ଦେଇଛନ୍ତି ଯେ ପ୍ରକୃତିର ସଂରକ୍ଷଣ ବି ହୋଇପାରେ ଏବଂ ଜୀବନରେ ସମୃଦ୍ଧି ମଧ୍ୟ ଆସିପାରେ। ଏ ସମସ୍ତ ଭଉଣୀମାନଙ୍କର ପ୍ରୟାସ ଆମ ସମସ୍ତଙ୍କ ପାଇଁ ବହୁତ ବଡ଼

ପ୍ରେରଣାର ସ୍ରୋତ ଅଟେ। ବନ୍ଧୁଗଣ, ଆଜି ଆମ ଝିଅମାନଙ୍କର ସ୍ୱପ୍ନର ଉଡ଼ାଣ ପୃଥିବୀରୁ ବାହାରି ଅନ୍ତରୀକ୍ଷକୁ ଛୁଇଁଲାଣି ଏବଂ ଆପଣ ଜାଣି ଗର୍ବ ଅନୁଭବ କରିବେ ଯେ ଭାରତ ଏଭଳି ସ୍ୱପ୍ନ ଦେଖୁଥିବା ଦୁନିଆର ହଜାର ହଜାର ଝିଅମାନଙ୍କୁ ଗୋଟିଏ ଡୋରିରେ ବାନ୍ଧୁଛି। ଏହି ପ୍ରୟାସର ନାଁ ହେଲା ମିଶନ ଶକ୍ତି ସ୍ୟାଟ। ଏହା ମାଧ୍ୟମରେ 108 ଦେଶର 12,000 ଛାତ୍ରୀଙ୍କୁ ସାଟେଲାଇଟ୍ ଟେକ୍ନୋଲୋଜି ଶିଖିବା ଏବଂ ନବସୃଜନ କ୍ଷେତ୍ରରେ ଆଗକୁ ବଢ଼ିବାର ସୁବିଧା ମିଳୁଛି। ଅଗଷ୍ଟ 23 ତାରିଖ ନ୍ୟାସନାଲ ସ୍ପେସ୍ ଡେ ଅବସରରେ ଏହି ମିଶନର ଗୋଟିଏ ସୁନ୍ଦର ଚିତ୍ର ଉତ୍ତରପ୍ରଦେଶର ଗ୍ରେଟର ନୋଇଡାରେ ଦେଖିବାକୁ ମିଳିଲା। ଗୌତମ ବୁଦ୍ଧ ବିଶ୍ୱବିଦ୍ୟାଳୟରେ ମିଶନ ଶକ୍ତି ସ୍ୟାଟ୍ର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ ହେଲା। ଏହି ଅବସରରେ ପୃଥିବୀର ଭିନ୍ନ ଭିନ୍ନ ଦେଶରୁ ଏବଂ ଭାରତରୁ ଆସିଥିବା ପ୍ରାୟ 100 ଛାତ୍ରୀ ଏକତ୍ରିତ ହୋଇଥିଲେ। ଭାରତର ଦୂରଦୂରାନ୍ତ ଅଞ୍ଚଳରୁ ଚୟନ କରାଯାଇଥିବା ଛାତ୍ରୀମାନେ ମଧ୍ୟ ଏଥିରେ ଭାଗ ନେଉଛନ୍ତି। ଏହି ସମଗ୍ର ପ୍ରୟାସର ଲକ୍ଷ୍ୟ ମଧ୍ୟ କିଛି ବିଶେଷ। କେବଳ ଛାତ୍ରୀମାନଙ୍କ ଦ୍ୱାରା ତିଆରି ହୋଇଥିବା ଗୋଟିଏ ସାଟେଲାଇଟ୍କୁ ଚନ୍ଦ୍ରର କକ୍ଷକୁ ପ୍ରେରଣ କରିବାର ପ୍ରସ୍ତୁତି ଚାଲିଛି। ବନ୍ଧୁଗଣ, ମୋର ବିଶ୍ୱାସ ଅଛି ଯେ ଏମାନଙ୍କ ମଧ୍ୟରୁ ଅନେକ ଛାତ୍ରୀ ଆଗାମୀ ଦିନରେ ସାଇନ୍ସ, ଟେକ୍ନୋଲୋଜି ଏବଂ ଇନୋଭେସନ୍ କ୍ଷେତ୍ରରେ ନିଜର ନୂତନ ପରିଚୟ ସୃଷ୍ଟି କରିବେ। ମୋର ପ୍ରିୟ ଦେଶବାସୀଗଣ, ଆଜିକାଲି ଆଭୋକାଡୋ ଫଳ ବଡ଼ ଚର୍ଚ୍ଚାରେ ଅଛି। ଏହି ଫଳକୁ ଆଗରୁ ବୋଧହୁଏ କେହି ଜାଣୁନଥିଲେ। ଏହାର ମୂଲ୍ୟ ଏବଂ ଚାହିଦା ଉଭୟ ଖୁବ୍ କମ୍ ଥିଲା, କିନ୍ତୁ ଆଜିକାଲି ଏହାକୁ ଡାଇନିଂ ଟେବୁଲରେ ପ୍ରାୟ ଦେଖିବାକୁ ମିଳୁଛି। ଆଜିକାଲି ଏହା ହେଲ୍ଥ ଏବଂ ପ୍ରିମିୟମ୍ ମାର୍କେଟର ପସନ୍ଦ ହୋଇଯାଇଛି। ଆମର କୃଷକ ଭାଇ ଭଉଣୀମାନଙ୍କ ପାଇଁ ମଧ୍ୟ ଏହା ବହୁତ ଲାଭକାରୀ। ଆନ୍ଧ୍ରପ୍ରଦେଶର କଡ୍ଡପାର ବର୍ଦରାଜୀ ହେଉଛନ୍ତି ଏହାର ଉଦାହରଣ। ସେ ଅନେକ ବର୍ଷ ଧରି ନିଜ ଜମିରେ ବିଲାତି ବାଇଗଣ ଏବଂ କଦଳୀ ଚାଷ କରୁଥିଲେ। ଦିନେ ସେ ନିଜ ବନ୍ଧୁଙ୍କ ଜମିରେ ଆଭୋକାଡୋ ଚାଷ ହୋଇଥିବାର ଦେଖିଲେ। ତାପରେ ସେ ୟୁଟ୍ୟୁବ୍ରୁ ସୂଚନା ଏକାଠି କଲେ। ଏ ଯାଏ ସେ ପ୍ରାୟ 4 ଟନ୍ ଆଭୋକାଡୋ ଉତ୍ପାଦନ କରିସାରିଲେଣି। ଏବେ ସେ ସ୍ଥାନୀୟ ଦୋକାନଗୁଡ଼ିକୁ ସିଧାସଳଖ ସପ୍ଲାଏ କରୁଛନ୍ତି। ନୂଆ ଫସଲ, ବୈଜ୍ଞାନିକ ପରାମର୍ଶ ଏବଂ ଡାଇରେକ୍ଟ ମାର୍କେଟିଂ ପାଇଁ ତାଙ୍କର ଛୋଟିଆ ଫାର୍ମର ରୋଜଗାର ସମ୍ପୂର୍ଣ୍ଣ ବଦଳି ଯାଇଛି। ତାମିଲନାଡୁର କୋଡାଇକାନାଲର କୃଷକ ଚନ୍ଦ୍ରଶେଖରନ୍ ଜୀ 0.5 ହେକ୍ଟର ଜମିରେ ଆଭୋକାଡୋ ଉତ୍ପାଦନ ଆରମ୍ଭ କଲେ। ତାଙ୍କୁ ଏହାର ଭଲ ଦାମ୍ ମିଳୁଛି ଏବଂ ତାଙ୍କର ରୋଜଗାର ମଧ୍ୟ ବଢ଼ିଛି। କର୍ଣ୍ଣାଟକର ଚିକ୍କମଗଲୁରର କେତେକ କୃଷକ ଭାଇ ଭଉଣୀ ତ କଫି ପ୍ଲାଣ୍ଟେସନ ମଝିରେ ଆଭୋକାଡୋ ଲଗାଇଛନ୍ତି। ଏହାଦ୍ୱାରା ସେମାନଙ୍କୁ କଫି ଏବଂ ଗୋଲମରିଚ ସହିତ ଅତିରିକ୍ତ ରୋଜଗାର ମଧ୍ୟ ମିଳୁଛି। ବନ୍ଧୁଗଣ, ଆମେମାନେ ସହରର ରେଷ୍ଟୁରାଣ୍ଟରେ ପ୍ରାୟ ଆଭୋକାଡୋ ଟୋଷ୍ଟ ବିଷୟରେ ଶୁଣୁଛୁ, କିନ୍ତୁ ଏହି ଆଭୋକାଡୋ ଜରିଆରେ ଆମର ଇନୋଭେଟିଭ୍ କୃଷକ ରୋଜଗାରର ଆଉ ଏକ ପନ୍ଥା ମଧ୍ୟ ଖୋଜି ନେଇଛନ୍ତି। ଅର୍ଥାତ୍ ଆମ ଦେଶର ଆଭୋକାଡୋରୁ ଆପଣଙ୍କ ଟୋଷ୍ଟର ସ୍ୱାଦ ମଧ୍ୟ ବଢ଼ିଛି ଏବଂ କୃଷକମାନଙ୍କର ରୋଜଗାର ମଧ୍ୟ ବଢ଼ିଛି। ମୋର ପ୍ରିୟ ଦେଶବାସୀଗଣ, ଏହି କିଛିଦିନ ଭିତରେ ସେପ୍ଟେମ୍ବର 3 ତାରିଖରେ ଆମେମାନେ ମହାନାୟକ ଉତ୍ତମ କୁମାର ଜୀଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବା। ବନ୍ଧୁଗଣ, ଉତ୍ତମ କୁମାର ଜୀ ଜଣେ ବହୁମୁଖୀ ଅଭିନେତା ଥିଲେ, ଯିଏକି ନିଜ ଅଭିନୟ ଦ୍ୱାରା ଲୋକମାନଙ୍କ ହୃଦୟରେ ସ୍ଥାନ ପାଇଥିଲେ। ଚଳଚ୍ଚିତ୍ର ପ୍ରେମୀଙ୍କ କହିବା ଅନୁଯାୟୀ ଶ୍ରୀ ସତ୍ୟଜିତ ରାୟ ତାଙ୍କ ଚଳଚ୍ଚିତ୍ର ନାୟକ ଦି ହିରୋର ସମ୍ପୂର୍ଣ୍ଣ ସଂଳାପ ମହାନାୟକ ଉତ୍ତମ କୁମାର ଜୀଙ୍କୁ ଧ୍ୟାନରେ ରଖି ଲେଖିଥିଲେ। ଶ୍ରୀ ସତ୍ୟଜିତ ରାୟ କହିଥିଲେ ଯେ ତାଙ୍କଠାରେ ଡିଗ୍ନିଟି ସହିତ ଗଭୀର ଭାବପ୍ରବଣତା ମଧ୍ୟ ଥିଲା। ଚରିତ୍ରକୁ ଜୀବନ୍ତ ଭାବେ ଉପସ୍ଥାପନା ପାଇଁ ସେ ବହୁତ ପରିଶ୍ରମ କରୁଥିଲେ। ଉତ୍ତମ କୁମାର ଜୀ ତାଙ୍କ ନିଜର ସରଳତା ସହିତ ଦାନଶୀଳତା ପାଇଁ ମଧ୍ୟ ଲୋକପ୍ରିୟ ଥିଲେ। ତାଙ୍କ ଜୀବନରୁ ଆଉ ଏକ ବଡ଼ ଶିକ୍ଷା ମିଳେ ଯେ ଜୀବନରେ କେବେ ବି ହାର ମାନିବା ନାହିଁ। ତାଙ୍କର ପ୍ରାରମ୍ଭିକ ଫିଲ୍ମଗୁଡ଼ିକ ସେତେ ଚାଲିଲା ନାହିଁ, କିନ୍ତୁ ସେ ତାଙ୍କର କାମ ଉପରେ ଧ୍ୟାନ ଜାରି ରଖିଲେ, ଫଳରେ ସେ ଶିଖରକୁ ଛୁଇଁ ପାରିଥିଲେ। ବନ୍ଧୁଗଣ, ମୋର ମନେ ଅଛି ଯେତେବେଳେ ମୁଁ କଲିକତାରେ ରୋଡ୍ ଶୋ କରୁଥିଲି, ସେତେବେଳେ ମୁଁ ଉତ୍ତମ କୁମାର ଜୀଙ୍କର ଘର ଆଗ ଦେଇ ଯାଇଥିଲି। ସେଠାରେ ଜଣେ ଲୋକ ମୋତେ ତାଙ୍କର ଫଟୋଟିଏ ଉପହାର ଦେଇଥିଲେ। ମୁଁ ପୁଣି ଥରେ ମହାନାୟକ ଉତ୍ତମ କୁମାର ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେ ସଦାସର୍ବଦା ଆମମାନଙ୍କ ହୃଦୟରେ ରାଜା ହୋଇ ରହିବେ। ମହାନାୟକ ଉତ୍ତମ କୁମାର ଚିରଦିନ ମାନୁଷେର ହୃଦୟ ରାଜ କରବେନ। ମୋର ପ୍ରିୟ ଦେଶବାସୀଗଣ, ଆମର ପର୍ବ ଏବଂ ଉତ୍ସବଗୁଡ଼ିକ ଆମ ପରମ୍ପରା ସହିତ ଆମକୁ ଯୋଡ଼ି ହେବାର ସୁଯୋଗ ଦେଇଥାଏ। ଆଗାମୀ ଦିନରେ ଆମେମାନେ ଆହୁରି ଅନେକ ବିଶିଷ୍ଟ ପର୍ବ ପାଳନ କରିବାକୁ ଯାଉଛୁ। ସେପ୍ଟେମ୍ବର 4 ତାରିଖରେ ଜନ୍ମାଷ୍ଟମୀର ପବିତ୍ର ଉତ୍ସବ, ସେହି ସେପ୍ଟେମ୍ବରରେ ଆମେ ବିଶ୍ୱକର୍ମା ପୂଜା ମଧ୍ୟ ପାଳନ କରିବା। ଏହି ଅବସରରେ ନିଜ ଆଖପାଖର କାରିଗର, ଶିଳ୍ପକାର ଏବଂ ବିଶ୍ୱକର୍ମା ସାଥୀମାନେ

ଆମକୁ ସମ୍ମାନ କରିବା ଉଚିତ। କିଛି ମାସ ପରେ ଦୀପାବଳି ମଧ୍ୟ ଆସିବ, ଏଥିପାଇଁ ଧୀରେ ଧୀରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଉତ୍ସବର ଏହି ଋତୁରେ ମୁଁ ପୁଣି ଥରେ ଆପଣମାନଙ୍କୁ ଭୋକାଲ ଫର ଲୋକାଲ ପାଇଁ ପୁନଃ ଅନୁରୋଧ କରୁଛି। ଭୋକାଲ ଫର ଲୋକାଲର ଅର୍ଥ ଖାଲି ମାଟିର ଦୀପ କିଣିବା ନୁହେଁ, ତାର ଦୂରଦୃଷ୍ଟି ବହୁତ ଅଧିକ। ଆମେ ନିଜ ଘର ପାଇଁ ଯେଉଁ ଜିନିଷ କିଣୁଛେ ତାକୁ ଥରେ ନିଶ୍ଚୟ ଦେଖିନିଅନ୍ତୁ ଯେ ତାହା ଭାରତରେ ତିଆରି ହୋଇଥିବ। ଭାରତରେ ତିଆରି ହେଉଥିବା ଜିନିଷ ପାଇଁ ଗର୍ବ କରିବା ଦ୍ୱାରା ଭାରତ ଆତ୍ମନିର୍ଭରଶୀଳ ହେବାର ଦ୍ୱାର ପ୍ରଶସ୍ତ ହେବ। ଏହି ସନ୍ଦେଶକୁ ଅଧିକରୁ ଅଧିକ ଲୋକଙ୍କୁ

0: ଆପଣମାନଙ୍କୁ ଅନୁରୋଧ ଯେ ନିଜେ ବି ଭୋକାଲ ଫର ଲୋକାଲକୁ ଆପଣେଇ ନିଅନ୍ତୁ ଏବଂ ଅନ୍ୟକୁ ମଧ୍ୟ ଏଥିପାଇଁ ପ୍ରେରଣା ଦିଅନ୍ତୁ। ବନ୍ଧୁଗଣ, ଆପଣଙ୍କ ଆଖପାଖରେ ମଧ୍ୟ ଏମିତି ଅନେକ ଲୋକ ଥିବେ ଯେଉଁମାନେ ନିଜର ଛୋଟ ଛୋଟ ଚେଷ୍ଟା ଦ୍ୱାରା ସମାଜରେ ବଡ଼ ପରିବର୍ତ୍ତନ ଆଣିପାରୁଛନ୍ତି। ଆପଣ ମନ୍ କି ବାତ୍ ପାଇଁ ସେମାନଙ୍କ ବିଷୟରେ ଲେଖନ୍ତୁ। ଆପଣ ପଠାଇଥିବା ଅନୁଭୂତି ଦେଶର କେଉଁ କୋଣରେ କୌଣସି ଲୋକ ପାଇଁ ନୂଆ ପ୍ରେରଣା ହୋଇପାରେ। ଆପଣଙ୍କ ପରାମର୍ଶ ଏବଂ ଅନୁଭୂତିର ଅପେକ୍ଷାରେ ରହିଲି। ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11 ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଆଜି ରାତି 8ଟାରେ।
2: ଶୁଣିଲି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତା ମନ୍ କି ବାତ୍ର ଓଡ଼ିଆ ଅନୁବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 103.6 megahertz ଯୋଗେ, ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ AIR ଆପ୍ ଜରିଆରେ ମଧ୍ୟ ଆମ କେନ୍ଦ୍ର ଉପଲବ୍ଧ। ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣନ୍ତୁ 1920 ଲଣ୍ଡନ। ଏହି ଚଳଚ୍ଚିତ୍ରରେ କଣ୍ଠଦାନ, ଗୀତ ରଚନା ଏବଂ ସଙ୍ଗୀତରେ ସଜେଇଛନ୍ତି ସରିଫ ଶବରୀ।

ପ୍ରେମର ଅନୁଭବକୁ ମଧୁର ସ୍ୱର ଓ ଭାବପୂର୍ଣ୍ଣ ଶବ୍ଦରେ ଅଭିବ୍ୟକ୍ତ କରୁଥିବା ଚଳଚ୍ଚିତ୍ର ଅମାବାସର ଏକ ମନୋରମ ଗୀତ ଏବେ ଆପଣଙ୍କ ପାଇଁ। ସନ୍ଦୀପ ନାଥଙ୍କ ଗୀତ ରଚନା, ସଞ୍ଜୀବ ଦର୍ଶନଙ୍କ ସଙ୍ଗୀତ ଏବଂ ଅରମାନ ମଲ୍ଲିକ ଓ ପଲକ ମୁଛଲଙ୍କ କଣ୍ଠରେ ପ୍ରସ୍ତୁତ ଜବ୍ ସେ ମେରା ଦିଲ୍।

କେବେ କେବେ ଏକ ଗୀତର ସ୍ୱର ମନକୁ ଛୁଇଁଯାଏ ଆଉ ତାହାର ଶବ୍ଦ ହୃଦୟରେ ଏକ ଅବିସ୍ମରଣୀୟ ଭାବେ ଜାଗ୍ରତ କରେ। ସେହିପରି ଏକ ମନମୁଗ୍ଧକର ସଙ୍ଗୀତ ଏବେ ଆପଣଙ୍କ ପାଇଁ। ଚଳଚ୍ଚିତ୍ର ଭୂମିର ଏହି ଗୀତର ଗୀତ ରଚନା କରିଛନ୍ତି ପ୍ରିୟା ସରେୟା, ସଙ୍ଗୀତରେ ନିର୍ଦ୍ଦେଶନା କରିଛନ୍ତି ସଚିନ ଜିଗର ଏବଂ କଣ୍ଠଦାନ କରିଛନ୍ତି ରାଫତ ଅଲ୍ଲୀ ଖାନ।

ଏବେ ଶୁଣିବା ପ୍ରେମ ଓ ଅନୁଭବରେ ଭରା ଚଳଚ୍ଚିତ୍ର ହେଡ୍ ଷ୍ଟୋରୀ ଟୁର ଏକ ମନୋରମ ସଙ୍ଗୀତ। ଗୀତିକାର ଓ ସଙ୍ଗୀତକାର ମିଥୁନ ଏବଂ ମଧୁର କଣ୍ଠରେ ଅରିଜିତ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ମର୍ଡର୍ ଟୁ ଚଳଚ୍ଚିତ୍ରରୁ। ଏକ ଭାବପୂର୍ଣ୍ଣ ଓ ମନଛୁଆଁ ସଙ୍ଗୀତ, ସୟଦ କଦ୍ରିଙ୍କ ଗୀତ ରଚନା, ମିଥୁନଙ୍କ ସଙ୍ଗୀତ ଏବଂ ଅରିଜିତ ସିଂ, ମହମ୍ମଦ ଇରଫାନ ଏବଂ ସାଇମ ଭଟ୍ଟଙ୍କ ସୁମଧୁର କଣ୍ଠରେ ପ୍ରସ୍ତୁତ ଫିର୍ ମହବତ୍।

କାର୍ଯ୍ୟକ୍ରମର ଶେଷ ଗୀତରେ ଶୁଣନ୍ତୁ ଏକ ଭିଲିଆନ ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ଆଦାନ ଧୁଲ ଏବଂ ମୋମିନା ମୁସ୍ତେଇର।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ଅରବିନ୍ଦ ମୁଦଲି, ଗୀତ ରଚନା ଅଲେଖ ବିଶ୍ୱାଳ, ସଙ୍ଗୀତରେ ସଜେଇଛନ୍ତି ଭାରତୀ କୃଷ୍ଣା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତଟି ଶୁଣନ୍ତୁ ବସନ୍ତ ପାତ୍ରଙ୍କ କଣ୍ଠରୁ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି ଅରବିନ୍ଦ ମୁଦଲି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଦୀନକୃଷ୍ଣ ଦାସଙ୍କ ଗୀତ ରଚନାରୁ, କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପଲିତ।

ଶୁଣୁଥିଲେ କୁମାର ବାପିଙ୍କ କଣ୍ଠରୁ ଗୀତ ରଚନା କରିଥିଲେ ଆଲୋକ ବିଶ୍ୱାଳ, ସଙ୍ଗୀତରେ ସଜେଇଥିଲେ ସଞ୍ଜୟ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରୁ, ପାରମ୍ପରିକ ଗୀତ ରଚନାରୁ ସଙ୍ଗୀତରେ ସଜେଇଛନ୍ତି ରଖାଲ ମହାନ୍ତି।

ପରବର୍ତ୍ତୀ ଭକ୍ତିଗୀତଟି ଶୁଣନ୍ତୁ ଆମର ପ୍ରେମ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ସଙ୍ଗୀତରେ ସଜେଇଛନ୍ତି ଆର୍ଡି ବର୍ମାନ, ଗୀତିକାର ଆନନ୍ଦ ବକ୍ସି।

0: ଶୁଣିଲେ କେତୋଟି ଭକ୍ତିଗୀତ ହିନ୍ଦୀ ଚଳଚ୍ଚିତ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 1:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଚାଷବାସ କଥା। ଉପସ୍ଥାପନାରେ ଅଛନ୍ତି ଯୋଗେନ୍ଦ୍ର ମହାପାତ୍ର।
1: ଆଜି ଆସନ୍ତୁ ଆମେ ଚାଷବାସ କଥାରେ ଆଲୋଚନା କରିବା। ଜୈବିକ ଉପାୟରେ ମାଛ ଚାଷ, ସୀମିତ ଜଳ, ସୀମିତ ଜାଗା ଏବଂ ସୀମିତ ଖର୍ଚ୍ଚରେ ଆମ ଚାଷୀ ଭାଇ ଓ ଭଉଣୀମାନେ ମାଛ ଚାଷ କରିପାରିବେ। ଆମ ଘର ପାଖରେ ଥିବା 200 ସ୍କୋୟାର ଫିଟ୍ ଜାଗାରେ ଆମେ ବିନା ପୋଖରୀରେ ଏହି ଜୈବିକ ଉପାୟରେ ମାଛ ଚାଷ କରିପାରିବା। ତାର ଜାଲି ଉପରେ ପଲିଥିନ ଦେଇ ତା ଉପରେ ଆମେ ମାଛ ଚାଷ ଆରମ୍ଭ କରିପାରିବା, କିମ୍ବା ଘର ବାଡ଼ିପଟ ଜାଗାରେ ସିମେଣ୍ଟରେ କୁଣ୍ଡ ତିଆରି କରି ମଧ୍ୟ ମାଛ ଚାଷ ଆରମ୍ଭ କରିପାରିବା। 1 ଲକ୍ଷରୁ 1.5 ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରି ଆମେ ଜୈବିକ ଉପାୟରେ ମାଛ ଚାଷ ଆମ ଘର ପାଖରେ ବିନା ପୋଖରୀରେ ଆରମ୍ଭ କରିପାରିବା। ଏହି ଜୈବିକ ଉପାୟ ଅବଲମ୍ବନ କରି ମାତ୍ର 6 ମାସ ମଧ୍ୟରେ ଆମେ 300 ରୁ 500 କ୍ୱିଣ୍ଟାଲ ମାଛ ଉତ୍ପାଦନ କରିପାରିବା। ଆମ ସମାଜର ଶିକ୍ଷିତ ଯୁବଗୋଷ୍ଠୀମାନଙ୍କ ପାଇଁ ରୋଜଗାର କରିବାର ଏକ ସଫଳ ପ୍ରୟାସ ଏହି ଜୈବିକ ଉପାୟରେ ମାଛ ଚାଷର ବ୍ୟବସ୍ଥା। ଜୈବିକ ଉପାୟରେ ମାଛ ଚାଷ ପାଇଁ ସରକାରଙ୍କ ତରଫରୁ ମହିଳାମାନଙ୍କ ପାଇଁ 60% ଏବଂ ଅନ୍ୟାନ୍ୟ ବର୍ଗ ପାଇଁ 40% ସବସିଡ଼ିର ବ୍ୟବସ୍ଥା ମଧ୍ୟ ରହିଛି। ଜୈବିକ ଉପାୟରେ ମାଛ ଚାଷ ପାଇଁ ଆମେ ବିଲାତିଆ, ମାଗୁର ଏବଂ ଚିଙ୍ଗୁଡ଼ି ଚାଷ ମଧ୍ୟ କରିପାରିବା। ଜୈବିକ ଉପାୟରେ ମାଛ ଚାଷ ପାଇଁ 12,500 ଲିଟର ବିଶିଷ୍ଟ କୁଣ୍ଡ ତିଆରି କରି ଆମେ ମାଛ ଚାଷ ଆରମ୍ଭ କରିପାରିବା, କିନ୍ତୁ ପୋଖରୀରେ ଅକ୍ସିଜେନର ବ୍ୟବସ୍ଥା ଆମକୁ ନିଶ୍ଚିତ ଭାବରେ ମାଛମାନଙ୍କ ପାଇଁ କରିବାକୁ ପଡ଼ିବ। ପାରମ୍ପରିକ ମାଛ ଚାଷ ଅପେକ୍ଷା ଜୈବିକ ମାଛ ଚାଷରେ କମ୍ ଦିନରେ ଅଧିକ ଲାଭ ହେବା ସହ ମାଛମାନେ ବିଭିନ୍ନ ସଂକ୍ରମଣରୁ ସୁରକ୍ଷା ପାଇପାରିଥାନ୍ତି। ଅତି କମ୍ରେ 10 ଡେସିମିଲ୍ ଜାଗାରେ ଆମେ ସଫଳତାର ସହିତ ଜୈବିକ ଉପାୟରେ ମାଛ ଚାଷ କରିପାରିବା। ଏହି ଚାଷ ପାଇଁ ଚାରା କିମ୍ବା ସବସିଡ଼ି ପାଇବାକୁ ହେଲେ ଆମର ଚାଷୀ ଭାଇ ଓ ଭଉଣୀମାନେ ସେମାନଙ୍କର ନାଁ ଏବଂ ଆଧାର ନମ୍ବର ପଞ୍ଜୀକୃତ କରିପାରିବେ। ପଞ୍ଜୀକୃତର 1 ସପ୍ତାହରୁ 2 ସପ୍ତାହ ମଧ୍ୟରେ ନିକଟସ୍ଥ ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ବିଭାଗ ତରଫରୁ ଏକ ନିରୀକ୍ଷଣକାରୀ ଦଳ ଚାଷୀ ପାଖରେ ପହଞ୍ଚିବେ। ସେମାନଙ୍କୁ ସରକାରୀ ନିର୍ଦ୍ଦେଶ ଓ ଅନ୍ୟାନ୍ୟ ସୁବିଧା ବିଷୟରେ ଅବଗତ କରାଇବେ। ନିରୀକ୍ଷଣର 2 ସପ୍ତାହ ଭିତରେ ଯୋଗ୍ୟ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଜୈବିକ ମାଛ ଚାଷ ପାଇଁ ମଞ୍ଜୁରୀ ସହ ୱାର୍କ ଅର୍ଡର ଦିଆଯିବ। ଚାଷୀ ଭାଇ ଓ ଭଉଣୀମାନେ ଆବେଦନ କରିବାର 50 ରୁ 60 ଦିନ ମଧ୍ୟରେ ପୋଖରୀ ସହ ମାଛ ଜାଆଁଳ ପାଇଁ ମାଛ ଚାଷ ଆରମ୍ଭ କରିପାରିବେ। ଗୋଟିଏ ଚାଷୀ ସର୍ବାଧିକ 4 ରୁ 6 ପର୍ଯ୍ୟନ୍ତ ସିମେଣ୍ଟ କୁଣ୍ଡ କିମ୍ବା ପଲିଥିନ କୁଣ୍ଡ କରି ମାଛ ଚାଷ ଆରମ୍ଭ କରିପାରିବେ।
0: ଶୁଣିଲେ ଚାଷବାସ କଥା। ଉପସ୍ଥାପନାରେ ଥିଲେ ଯୋଗେନ୍ଦ୍ର ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ସଂସ୍ଥା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ମହିଳାମାନଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଘରୋ ଘରଣୀ। ଉପସ୍ଥାପନାରେ ଅଛନ୍ତି ବବିତା ପଣ୍ଡା ଏବଂ ଶୋଭାଙ୍ଗିନୀ ନନ୍ଦ।

0: ନମସ୍କାର ଶ୍ରୋତା ଭଉଣୀ,
1: ମୋର ମଧ୍ୟ ନମସ୍କାର।
0: ପବିତ୍ର ଖୁଦୁରୁକୁଣୀ ଓଷା ଉପଲକ୍ଷେ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଘର ଅଗରଣୀ କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ବବିତା ପଣ୍ଡା
1: ଆଉ ମୁଁ ଡକ୍ଟର ସୌଭାଗିନୀ ନନ୍ଦ।

0: ସଭାଗିନୀ, ଆମ ପରମ୍ପରାରେ ଆମେ ସମସ୍ତେ ବାର ମାସରେ ତେର ପର୍ବ ପାଳନ କରିଥାଉ। ଆଉ ତମେ ଅନୁମାନ କରୁଥିବ ପ୍ରତ୍ୟେକ ପର୍ବପର୍ବାଣୀର କିଛି ମହତ୍ତ୍ୱ ରହିଛି। ଯେମିତି ସ୍ୱାମୀର ଦୀର୍ଘ ଆୟୁଷ କାମନା କରି ସାବିତ୍ରୀ ବ୍ରତ ପ୍ରତ୍ୟେକ ଓଡ଼ିଆ ଘର ବୋହୂମାନେ ପାଳନ କରିଥାନ୍ତି। ପିଲାମାନଙ୍କର ଦୀର୍ଘାୟୁ କାମନା କରି ଷଠୀ ଓଷା ବି ପାଳନ କରିଥାଉ।
1: ହଁ ପା, ଆଉ ଭାଇମାନଙ୍କର ମଙ୍ଗଳ କାମନା କରି କୁଆଁରୀ ଝିଅ ଓ ବୋହୂମାନେ ପାଳନ କରନ୍ତି ଖୁଦୁରୁକୁଣୀ ଓଷା।
0: ଏହି ଓଷାରେ ମା ମଙ୍ଗଳାଙ୍କୁ ପୂଜା କରାଯାଇଥାଏ। ଆଉ ଆଜି ହେଉଛି ଖୁଦୁରୁକୁଣୀ ଓଷାର ପ୍ରଥମ ପାଳି ରବିବାର, ମାନେ ଭାଦ୍ରବ ମାସର ପ୍ରତ୍ୟେକ ରବିବାରରେ ମା ଖୁଦୁରୁକୁଣୀଙ୍କୁ ପୂଜା କରାଯାଇଥାଏ। ଆଉ ବ୍ରତୀମାନେ ନିଷ୍ଠାର ସହିତ ପୂଜା କରି ମା ମଙ୍ଗଳାଙ୍କ ଆଶୀର୍ବାଦ ପ୍ରାର୍ଥନା କରନ୍ତି।
1: ହଁ ଭଉଣୀ, ଖୁଦୁରୁକୁଣୀ ଓଷା କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଏହା ଓଡ଼ିଆ ଲୋକ ସଂସ୍କୃତିର ଏକ ମୂଲ୍ୟବାନ ଅଂଶ।
0: ଏହା ଆମ ପୁରାତନ ପରମ୍ପରା।

0: ଓ ଆଜି ପର୍ଯ୍ୟନ୍ତ ଜୀବିତ ରଖିଛି। ଖୁଦୁରୁକୁଣି ଓଷା ନାରୀମାନଙ୍କ ମନରେ ଧୈର୍ଯ୍ୟ, ଭକ୍ତି, ଆତ୍ମବିଶ୍ୱାସ ଓ ନୈତିକ ମୂଲ୍ୟବୋଧ ବିକଶିତ କରେ। ଏହା ସେମାନଙ୍କୁ ଜୀବନର ସକାରାତ୍ମକ ଚିନ୍ତାଧାରା ଆପଣେଇବାକୁ ପ୍ରେରଣା ଦିଏ।
1: ତ ଅପା, ଏହି ବ୍ରତ କିପରି ପାଳନ କରାଯାଏ ଆଉ ଏହାର ନୀତି ନିୟମ ସବୁ କ'ଣ ରହିଛି? ତେବେ ଏ ସମ୍ପର୍କରେ ଜଣେ ଭଉଣୀ ଆମକୁ ତାଙ୍କର ମତ ଦେଇଛନ୍ତି, ତେବେ ସେ କ'ଣ କୁହନ୍ତି ଶୁଣିବା।
2: ନମସ୍କାର ମ୍ୟାଡମ, ଆପଣଙ୍କୁ ଆମ କାର୍ଯ୍ୟକ୍ରମରେ ସ୍ୱାଗତ କରୁଛୁ। ପ୍ରଥମେ ଆପଣଙ୍କର ପରିଚୟ ଟିକେ ଆମ ଭଉଣୀମାନଙ୍କୁ ଦିଅନ୍ତୁ।
3: ମନସ୍କାର, କବିତା ସାହୁ, ମୁଁ ପରିବର୍ତ୍ତିତ ରହିଛି।
2: ଆଜି ତ ଆମର ଖୁଦୁରୁକୁଣି ଓଷାର ପ୍ରଥମ ପାଳି। ଗାଁ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପ୍ରତ୍ୟେକ ଭଉଣୀମାନେ, କୁଆଁରୀ ଝିଅମାନେ ମଧ୍ୟ ଖୁଦୁରୁକୁଣି ଓଷା ପାଳନ କରିଥାନ୍ତି। ତ ଏଇ ଖୁଦୁରୁକୁଣି ଓଷାକୁ ନେଇକି ଆପଣଙ୍କର ମତ କ'ଣ ଟିକେ କହିବେ କି?
3: ଓଡ଼ିଶାବାସୀ ପର୍ବପର୍ବାଣି ଓଷା ବ୍ରତ ପାଳନ କରିଥାନ୍ତି। ଓଡ଼ିଆମାନଙ୍କର ଗହଣା ବୋଲି ଅତ୍ୟଣେ ବ୍ରତ ବା ଓଷା ଆମର ଖୁଦୁରୁକୁଣି କୁଆଁରୀ ଝିଅମାନେ ନିଶ୍ଚିତ ଭାବେ ପାଳନ କରନ୍ତି। ଏଥିରେ ତାଙ୍କର ଆଧ୍ୟାତ୍ମିକ ଭାବନା ଥାଏ, ଏକାଗ୍ରତା ନିଷ୍ଠାର ସହିତ ବ୍ରତ କରିଥାନ୍ତି।
2: ତ କେମିତି ପାଳନ କରନ୍ତି ଟିକେ କହିବେ କି?
3: ଏଇଟା ଭାଦ୍ରବ ମାସ ପ୍ରଥମ ପାଳି, ଝିଅମାନେ ପୂର୍ବ ଦିନ ପ୍ରସ୍ତୁତି ସାଙ୍ଗସାଥି ମେଳରେ, ଏଟା ଆଗରୁ କୋଠ ଘର ହଉଥିଲା, ଯେହେତୁ ପୂଜା ଘର ଥାଏ ଗାଁ ମାନଙ୍କରେ, କିନ୍ତୁ ବର୍ତ୍ତମାନ ତ ଏକକ ପରିବାର ହେଇଗଲାଣି, ଗାଁ ଛାଡି ସହରରେ ପ୍ରାୟ ଲୋକ ରହିଲେଣି। ତେଣୁ ସହରରେ ରହିଲେ ବି ଆମ ଓଡ଼ିଆ ଜାତି, ଆମର ପରମ୍ପରା, ଆମର ସଂସ୍କୃତି, ଆମର ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ ଝିଅମାନେ ନିଶ୍ଚିତ ଭାବରେ ବ୍ରତ କରିବା ଉଚିତ ଏବଂ କରୁଛନ୍ତି ମଧ୍ୟ। ସକାଳୁ ଉଠିକି ପ୍ରଥମେ ସେମାନେ ଫୁଲ ତୋଳନ୍ତି, ସାଙ୍ଗରେ ଯାଇକି ନିଜ ବାଡ଼ିରେ ଫୁଲ ଗଛ ଥିଲେ ଆଣନ୍ତି, ନହେଲେ ଆଖରେ ବୁଲି ବୁଲିକି ଫୁଲ ତୋଳନ୍ତି। ଏଥିରେ ତାଙ୍କର ଭାଇମାନେ, ମା, ଆଉ ଯିଏ ଥାନ୍ତି ଗୁରୁ ଗୁଜର ବୁଢ଼ୀମାନେ, ଏମାନେ ମଧ୍ୟ ସାହାଯ୍ୟ କରନ୍ତି। ସେମାନେ ସବୁ ଫୁଲ ଫୁଲ ଆଗ ତୋଳିକି ଆଣନ୍ତି, ଫୁଲ ତୋଳି ସାରିଲା ପରେ ତାକୁ ସୁନ୍ଦର ଭାବରେ ବାଛି ଦିଅନ୍ତି, ଭଲ ଫୁଲ ଆଉ ଯୋଉଟା ଛିଡ଼ା ଫୁଲ ଥାଏ। ପ୍ରଥମେ ସେମାନେ ଶୁଦ୍ଧକୃତ ହୋଇ ଗାଧୋଇ ନଈକି ପୋଖରୀ କୂଳରେ ବା ନଈ କୂଳରେ ବାଲୁଙ୍ଗା ତୋଳନ୍ତି। ବାଲୁଙ୍ଗା ମାନେ ନଈରେ ବୁଡ଼ିରେ ମାଟି ଆଣିବେ ବା ବାଲି ଆଣିବେ, ସେଥିରେ ବାଲୁକା ସ୍ଥାପନ ହବ ମାଙ୍କ ଉଦ୍ଦେଶ୍ୟରେ। ସାତଟା ହଉ ବା ପାଞ୍ଚଟା ହଉ, ଶୋଇକି ତା ଦେହରେ ଅପମାର୍ଗ ଡାଳ ଦେବେ, ସିନ୍ଦୁର, ଚନ୍ଦନ, ଗୁଆ ମାନଙ୍କ ଦେଇ କାକୁଡ଼ି ପତ୍ର ପକେଇବେ। ତାପରେ ଫୁଲ ସବୁ, କାକୁଡ଼ି ଫୁଲ, ଜହ୍ନି ଫୁଲ, ଟଗର ଫୁଲ, ଜହ୍ନିରେ ଯାହା ଫୁଲ ଦେଇଥିବେ ତାକୁ ସବୁ ସଜେଇ ସୁନ୍ଦର ଭାବେ ସଜେଇବେ। ଓଦା ବସ୍ତ୍ରରେ ପିନ୍ଧିକି ଧୂପ ଦୀପ ଚନ୍ଦନ ଦେଲା ପରେ ଯାହା ନେଇଥିବେ ଭୋଗ, ଖଇ, ଖୁଡ଼ା, ନଡ଼ିଆ, କଦଳୀ ଫଳ ସବୁ ଭୋଗ କରି ସେଠି ବାଣ୍ଟିବେ। ଗୋହୁ ଦେଇକି ରାସ୍ତାରେ ଖୁବ ସୁନ୍ଦର ଭାବରେ ଆସିବେ ଘରକୁ। ଘରକୁ ଆସିଲା ପରେ ଶୁଦ୍ଧ ପୁତ ହେଇ କିଏ ନୂତନ ବସ୍ତ୍ର ପିନ୍ଧିପାରିବ, ସଫା ଲୁଗାପଟା ପିନ୍ଧି ପ୍ରଥମେ ହାତରେ ବ୍ରତ ଗୋଟିଏ ବାନ୍ଧିବେ। ବ୍ରତରେ ପାଞ୍ଚଟି ଗୁଣ୍ଠି ପଡିଥିବ, କାରଣ ପାଞ୍ଚଟା ରବିବାର ପଡେ। ବିଶେଷ କରି ମନାଯାଏ ପରିବାର ସୁଖ ମଙ୍ଗଳ, ବିଶେଷ କରି ଭଉଣୀମାନେ ଭାଇମାନଙ୍କର ମଙ୍ଗଳ କାମନା କରି ସେମାନେ କେମିତି ଭଲ ରହିବେ, ତାଙ୍କର ଜୀବନ ସୁଖମୟ ହେବ, ସେଥିପାଇଁ ମାଙ୍କୁ ଡାକିଥାନ୍ତି।
2: ତ ଏଠାରେ କୋଉ ଠାକୁରାଣୀଙ୍କୁ ପୂଜା କରାଯାଇଥାଏ?
3: ଖୁଦୁରୁକୁଣି ନାମରେ ଥାନ୍ତି ବିଦ୍ୟମାନ, ସେ ହେଉଛନ୍ତି ମା ମଙ୍ଗଳାଙ୍କୁ ପୂଜା କରାଯାଇଥାଏ।
2: ତ ଖୁଦୁରୁକୁଣି ବୋଲି କାହିଁକି ପୂଜାର ନାଁଟି ରଖାଗଲା ଭଉଣୀ କହିବେ କି ଟିକେ?
3: ଯେହେତୁ ଆର ଗୋଟେ ପୌରାଣିକ କଥା ଅଛି, ଜଣେ ଶ୍ରାଦ୍ଧ ବଚେଲେ ଧନେଶ୍ୱର ଶ୍ରାଦ୍ଧ, ତାଙ୍କର ବହୁତ ଅଚଳାଚଳ ସମ୍ପତ୍ତି ଥିଲା, ସାତ ଭାଇରେ ଗୋଟେ ଝିଅ, ନା ତାର ତହ ପରି ଅତି ଗେହ୍ଲା ଅଳି ଅଳି, ଯାହା ଚାହେଁ ତା ଭାଇମାନେ ତାଙ୍କ ଆଶା ସବୁ ପୂରଣ କରନ୍ତି। ସିଏ ଯେହେତୁ ସ୍ୱର୍ଗର ଅପ୍ସରୀ ମାନବ ଦେହ ଧରିକି ଆସିଥିଲା, ଏହା ଗୋଟେ ଶିକ୍ଷା ଥିଲା ଯେ ମଣିଷ ମତରେ କେତେ ଧୈର୍ଯ୍ୟ ରହୁଛି, ଭକ୍ତିଭାବ ରହୁଛି, ଆଉ ସମାଜକୁ ଦିଗ୍ଦର୍ଶନ ପାଇଁ ଏଇଟା ଗୋଟେ ସୁନ୍ଦର ଉପାଖ୍ୟାନ ରହିଛି। ଭାଇମାନେ ଯେତେବେଳେ ଯିଏ ଖେଳୁଛି ବାଂଶର କୁଲେଇ ନେଇ ସାଙ୍ଗମାନଙ୍କ ସାଙ୍ଗେ ଖେଳୁଛି, ସେଇ ହିସାବରେ ସ୍ୱର୍ଗରୁ ବ୍ରାହ୍ମଣୀ ଜଣେ ଆସିଛନ୍ତି, ରାଣୀ ବ୍ରାହ୍ମଣୀ ରୂପ ଧରିକି, ଯେ ତାକୁ ଚିଗୁଲଉଛନ୍ତି ବା ତାଙ୍କର କହୁଛନ୍ତି, ତୁ ତ ଏବର ସାଧବ ଘର ଝିଅ, ତୋ ବାପା ମାଙ୍କୁ କହିଥିଲେ ତତେ ସୁନାର କୁଲେଇ ଦେଇଥାନ୍ତେ। ତାପରେ ସିଏ ଟିକେ ଅଭିମାନ ଝିଅ, ମନ ଦୁଃଖ କରୁଛି ଏବଂ ଯାଇକି ଗମ୍ଭୀର ଭିତରେ କବାଟ ଖେଳିକି କାନ୍ଦିକି ଶୋଇଛି। ତାକୁ ଯେତେ ଯିଏ ବୁଝେଇଛନ୍ତି ରଖିଛନ୍ତି ଉଠିନି। ଅତି ପ୍ରିୟ ଯିଏ ଭାଉଜ ମାନଙ୍କ ସଭା ସାନବୁ, ତା ନାଁ ହଉଛି ନୀଳେନ୍ଦ୍ରୀ, ସେଇ ଭାଉଜ ତାଙ୍କୁ ବହୁତ ବୁଝେଇ କହିବା ପରେ ସେଇଠୁ ସେ କହୁଛି, ମତେ ଗୋଟେ ଚାନ୍ଦ ଦେବେ ଆଉ ଗୋଟେ ସୁନାର କୁଲେଇ, ଭିତରେ ମୁଁ ଖେଳିକି ମତେ କରିଦେବି। ବାପା ମା ସେତେ ରାଜି ହେଇଛନ୍ତି, କିନ୍ତୁ ଚାନ୍ଦଟା ଅଧେଗଳା ଭିତରେ ବାପା ମରିଯାଇଛନ୍ତି। ତାପରେ ଚାନ୍ଦଟା ପୂର୍ଣ୍ଣ ହେବା ଭିତରେ 15 ଦିନରେ ମା ମରିଗଲେ। ଭାଇ ଭାଉଜ ତାଙ୍କର ଦ୍ୱିତୀୟ କର୍ମ ସାରିକି କିଛି ଦିନ ଖେଳିବା ଭିତରେ କୋଉ ଭାଉଜ ମୁଣ୍ଡ କୁଣ୍ଡେଇ ଦଉଥିବ, କିଏ ଅଳତ ଲଗେଇ ଦବ, କିଏ ଦୋଳି ସଜେଇ ଦଉଥିବ, କିଏ ଦୋଳି ଘୁଞ୍ଚଳା କରୁଥିବ, ଏମିତି ଭାବରେ ତାର ସେବା ସବୁ କରୁଥିଲେ ଏବଂ ତାଙ୍କୁ ବହୁତ ଭଲ ପାଉଥିଲେ ନିଜ ଝିଅ ଭଳିଆ। କିନ୍ତୁ ସେ ରାଣୀ ବ୍ରାହ୍ମଣ ଆସି ତାକୁ ଦେଖିକି ତାଙ୍କୁ ସବୁ ମନ୍ତ୍ରଣା ଦେଲେ ଯେ ତମେ ଆର ଏତେ ସେବା କାହିଁ କରୁଛ। ସେତେବେଳେ ତାଙ୍କ ଭାଇମାନେ ସବୁ ବାଣିଜ୍ୟ କରିବା ପାଇଁ ବୋଇତା ନେଇ ଯାଇଛନ୍ତି ଭାରି ଏବଂ କହିକି ଯାଇଛନ୍ତି ଯେ ଆମେ ଥିଲାବେଳେ ଯେମିତି ତାଙ୍କୁ ସବୁ ତପୁର ଯତ୍ନ ନେଉଥିବ, ତମେ ଠିକ ମା ବାପା ଭଳି ତାର ଯତ୍ନ ନେଉଥିବ, ତାର କୌଣସି ଅବହେଳା କରିବନି। କିନ୍ତୁ ସେ ଗଲା ପରେ ସେ ରାଣୀ ବ୍ରାହ୍ମଣୀ କଥାରେ ପଡିକି ଭାଉଜମାନେ ଦେଖିଛନ୍ତି, ସତରେ ତ ଆମେ ଆର ଏତେ ସେବା କରୁଛୁ, କାଲି ସକାଳେ ସେ କଣ କରିବ, ଭାଇମାନଙ୍କୁ ଆମେ ସତ ମିଛ କହିକି ଆମକୁ ମାଡ଼ ଖାଇବ, କଣ କରିବ, ତେଣୁ ତାକୁ ଆମେ ଶାସ୍ତି ଦେବା, ଭଲ ଖାଇବାକୁ ଦେଲାନି, ପିନ୍ଧିବାକୁ ଦେଲାନି, ଦୋଳିରେ ବସେଇଲାନି, ତାର ସବୁ ଛଡେଇକି ନେଇଗଲେ। ବଡ ବୋହୂ ଯିଏ

0: ଆଣିକି ଗୁଡାଏ ଛେଳି ରଖିଲା, କହିଲେ ଛେଳିକି ନେଇକି ତୁ ଯୋଉ ଜଙ୍ଗଲରେ ଚରେଇକି ଆସିବୁ, ଆସିଲେ ତତେ ଖାଇବା ଦିଆ ହବ। ବହୁତ ସେ ଗୁହାରେ ଶୁଏ ଏବଂ ଛେଳି ନେଇକି ଯାଏ, ସମସ୍ତଙ୍କ ପାଳି ଦିନ ତାକୁ ଖାଇବା ହୁଏ। ଧୀରେ ଧୀରେ ଖାଇବା ତାର କମେଇ ଦେଲେ, ତଳେ ମୂଷା ମାଟି ଉପରେ ଭାତ ଠିକଣା ପକେଇଥିବେ, ଲୁଣକୁ ଭାବି ପାଉଁଶ ଦେଇଥିବେ, ସେ ଯାଏ ଯେତେବେଳେ ଭୋକ କରେ ଛେଳି ଚଲେ। ସବୁଠୁ ପ୍ରିୟ ବଡ ଗୁଣ ହଉଛି ନା ହଉଛି ଘରମଣି। ସେ ଘରମଣି ଛେଳିକି ଯେତେବେଳେ ସେ ଚରେଇ ଦେଇଛି, ଘରକୁ ଆସିକି ଦେଖିବ ସକାଳେ ହେଲେ ଭାଉଜ ତାଗିଦ କରିବ ଯାଉଛୁ ନା ତୁଟି, ସେ ଡରିକି ଯାଏ। ଭୋକ ଅବସରରେ ତା ଦେହର ଅବସ୍ଥା ଧୀରେ ଧୀରେ କ୍ଷୀଣ ହେବାକୁ ଲାଗିଲା। ଯୋଉଦିନ ସାନ ଗୋହୁର ପାଳି ପଡେ ସେଦିନ ସିଏ ମୁନ ଭରି ଖାଇବାକୁ ଦିଏ, ତେଲ ରଖିବାକୁ ଦିଏ, ତାକୁ ପେଟ ଭରି ଭାତ ତରକାରୀ ଲୁଣ ଯାହା ଦରକାର ଭରିକି ଦେଇଥାଏ, ତାକୁ ଖାଇ ସେ ସୁସ୍ଥ ଟିକେ ରହିଥିଲା। ଏମିତି କିଛି ଦିନ ଗଲା, ସବୁବେଳେ ସିଏ କାନ୍ଦେ। ଦିନେ ଏଇ ଜଙ୍ଗଲ ଭିତରେ ଯେହେତୁ ମଙ୍ଗଳା ମା ବଣ ଭିତରେ ରୁହନ୍ତି, ଜଙ୍ଗଲରେ ରୁହନ୍ତି, ସେତେବେଳେ କୁଆଁରୀ କନ୍ୟାମାନେ ପୂଜା କରୁଥିଲେ, ଇଏ ଯାଇକି ପହଞ୍ଚିଲେ। କଣ କାନ୍ଦିଲାଠୁ ତାଙ୍କୁ ସମସ୍ତେ ପୂଜାର ବିଷୟ କହିଲେ ଯେ ଏମିତି ମଙ୍ଗଳା ମା ଆମକୁ ସ୍ମରଣ କରେ, ତମେ ଯାହା ଇଚ୍ଛା କରିବ ତାହା ସିଏ ପୂରଣ କରିବେ, ଦୁଃଖୀର ଦୁଃଖ ଶୁଣନ୍ତି, ଆମ ସାଙ୍ଗେ ମିଶିକି ପୂଜା କର। ସେଠୁ ତ ମନେ କଲେ ଯେ ମୋ ଭାଇମାନେ ତ ବାଣିଜ୍ୟ କରିବାକୁ ଗଲେ 7 ବର୍ଷ ହେଲାଣି କେହି ଫେରିନାହାନ୍ତି, ମୋ ଭାଇ ହେରିକା ଆସିବେ ସତରେ ମଙ୍ଗଳା ମା, ତାହେଲେ ମୁଁ ତୁମର ପୂଜା କରିବି। ଦିନେ ବସିକି କାନ୍ଦୁଛି, ସେଇ ସମୟରେ ଭାଇ ମାନେ ଫେରିଛନ୍ତି ବାଣିଜ୍ୟ କରିକି। ସେ ଭାଦ୍ରବ ମାସ ବର୍ଷା ଘଡ଼ଘଡ଼ି ସାଙ୍ଗକୁ ଇଏ ଛେଳି ହଜି ଯାଇଛି ଘରମଣି, ଫାଉଜ ବାଡ଼େଇକି ଯେ ଛେଳି ନେଇକି ଆସିଲେ ଯାଇ ଘରକୁ ଆସିବୁ, ନହେଲେ ତତେ ମୁଁ ମାରିଦେବି। ସେଠୁ ସିଏ ଯାଇକି ଛେଳି ଖୋଜି ଖୋଜି ବଣ ଜଙ୍ଗଲ ଭିତରେ କାନ୍ଦୁଛି। ଏଇ ସମୟରେ ଭାଇମାନେ ପହଞ୍ଚନ୍ତି ଏବଂ ସେ କାନ୍ଦଣା ଶୁଣୁଛନ୍ତି। ସେ କାନ୍ଦଣା ଶୁଣେ ଆମ ଭଉଣୀ ଚପଇର କଣ୍ଠସ୍ୱର ଶୁଣୁଛି, ଧାନ ଭାଇ କିଛି ଗଲୁ ଦେଖିକି ଆସିବୁ। ସେ ଭାଇ ଯାଇଛି, ତାପରେ ସିଏ ଦେଖିଛି ଚପଇ ମାଗି ଦେଖିକି ଯାହା ଆଣିଥିଲା ଖୁଦ ଚଣ୍ଡୁଳରେ ପିଠା କରିକି ଯେତି, ତା ଖୁଦର କୁଟି ମାନେ ଖୁଦର ଚାଉଳରେ ହୁଏ ଆମର ଚୁନା, ତା ଦେହରେ ଚାଉଳ ପଛଡା ହେଲା ପରେ ଯୋଉ କୁଣ୍ଡା ଲାଗିଥାଏ କୁଲା ଦେହରେ, ତାକୁ ନେଇକି ତା ଦେହରେ ଗୁଡ଼ ନଡ଼ିଆ ପକେଇକି ପୁର କରାଯାଏ। ସେଟା ସାତଟା ଯିଏ ଯାହା କଲା ସେଥିରେ ପୂଜା କରିକି, ସେ କହିଲା କୋଉଠୁ ପାଇବି ମୁଁ, ଯାହା ସାଙ୍ଗସାଥି ଦେଲେ ସେଇଥିରେ ସେ ପୂଜା କରି ଜଙ୍ଗଲରେ ବସି କାନ୍ଦୁଛି। ଏଇ ସମୟରେ ଭାଇ ଆସି ପହଞ୍ଚିଲେ ଏବଂ ତାକୁ ପିନ୍ଧିଲେ, ଦେଖିଲେ ଯେ ମୁଣ୍ଡରେ ତେଲ ନାହିଁ, ପୁଣି ଝଡି ପଡୁଛି, ଛିଣ୍ଡା ଲେକଡା ପିନ୍ଧିଛି। ତାକୁ ଦେଖିକି ଭାଇମାନେ କଳେ କାନ୍ଦିଲେ, ଚିହ୍ନା ଚିହ୍ନି ହେଲେ। ବୋଇତ ଆସି ଲାଗିଲା, ଗଲାବେଳେ ଭାଇ ବୋଇତ ବାଣିଜ୍ୟ କରିବାରୁ ସମସ୍ତେ ଜଣେ ଜଣେ ଭାଉଜ ମାନେ ତାଙ୍କର ଡିମାଣ୍ଡ ବା କହିଥିଲେ, କିଏ କହିଥିଲା ମୋ ପାଇଁ ରତ୍ନର ଚୁଡି ଆଣିବ, କିଏ କହିଲା ମୋ ନାକର ବସଣୀ ଆଣିବ, ସିଏ କହିଲା ମୋ ପାଇଁ ମାଳି ଆଣିଥିବ, କିଏ କହିଲା ମୋ ପାଇଁ କୁନ୍ଦଳ ଆଣିଥିବ, କିନ୍ତୁ ତପ ହେଇଥିଲା ମୋ ପାଇଁ ହୀରାର କଣ୍ଢେଇ ଆଣିବା ପାଇଁ। ଭାଇମାନେ ସବୁ ଆଣିଥିଲେ, ଭଉଣୀର ଅବସ୍ଥା ଦେଖି ସବୁ କଣ୍ଡା କାଟି ଚିହ୍ନି ନେଇ ତାକୁ ସବୁ ଅଳଙ୍କାର ମାନ ପିନ୍ଧିବାକୁ ଦେଲେ, ତାକୁ ସଜେଇକି ଦୁର୍ଗାଙ୍କ ମଙ୍ଗ କୋଣରେ ବସେଇଲେ ଗୋଟେ ଛୁରୀ ଦେଇଛି। କହିଲେ ତତେ ଯିଏ ଏତେ ଅନ୍ୟ ଅତ୍ୟାଚାର କରିଛି, ସେଇ ରାଣ୍ଡି ବାବୁଣୀ କଥାରେ ପଡି ସେମାନେ ତତେ ହଇରାଣ କରିଛନ୍ତି, ତ ତୁ ନିଜେ ଏଇ ଅସ୍ତ୍ର ଧରି ବସ୍ତା, ଯେତେବେଳେ ଯିଏ ଆସିବ ସେ ବନ୍ଦପନ କରିବାକୁ ତାଙ୍କର ନାକକୁ ଜଣ ଜଣଙ୍କର କାଟିବ, ଆଉ ଯିଏ ତୋର ଅତି ପ୍ରିୟ ତାର ନାକ କାଟିବୁନି। ତପଇ ମଧ୍ୟ ସେଇଭଳି ବସିଲା, ତାପରେ ଡଗର ଗଲା, ଖବର ଦେଲେ ଯେ ବୋଇତ ଲାଗିଲାଣି, ତପଇ କି ସାଙ୍ଗରେ ନେଇକି ଆସ ବୋଲି ଭାଇମାନେ କହିଛନ୍ତି। ସେତେବେଳେ ସିଏ ଖୋଜି ପକଉଛନ୍ତି କୁଆଡେ ଗଲା ତପଇ, କାଲିଠୁ ତ ଆସିନି, ଦେହ ବି ଖରାପ ଥିଲା, କୁଆଡେ ଗଲା, ଚାରିଆଡେ ଯାଇଛି, ଭାଇମାନେ ଆସିଲାଣି, କଣ କରିବା, ବାଳେଣୀ ପକେଇଛନ୍ତି। ସେଠୁ ମଝିରେ ପକଉଛି, ଯାହା ହବ ଅର୍ଥ ହବ, ଆମେ କହିବା ଯେ ତାକୁ ଜ୍ୱର ହେଇଛି, ସେ ଘରେ ଶୋଇଛି, ଆସିପାରିଲେନି, ଘରୁ କହିଲେ ଆମେ ଯାହା ପୂଜା ସୁଜା କରିବା। ସିଏ ସାନକୁ ସିଏ କାନ୍ଦୁଥିବେ, ମଙ୍ଗଳା ମା ତତେ ଜାଣିଛୁ, କିଛି ଜାଣିନି, ତୁ ନିରିମାଖିତେ କେତେ ଅନ୍ୟ ଆଚାର ଶୋଇକି ଯାଇଛି, ତାକୁ ଯୋଉଠୁ ବଞ୍ଚେଇକି ରଖିଥା। ତାପରେ ଛଅ ବୋହୁ ସାତ ବୋହୁ ଯାଇଛନ୍ତି, ଭାଇମାନେ ଦେଖିକି ରାଗ ହେଇଛନ୍ତି, କିନ୍ତୁ ତାଙ୍କୁ କହିଛନ୍ତି ମଙ୍ଗ କୋଳରେ ମଙ୍ଗଳା ଅଛନ୍ତି, ତାଙ୍କୁ ଯାଇ ଜଣେ ଜଣେ କି ବନ୍ଦାପନା କର, ଗୋଟାଏ ବାଟରେ ଯିବ, ଆଉ ଗୋଟେ ବାଟରେ ଫେରିବ। ସେ ଯେତେବେଳେ ଯାଇଛନ୍ତି ସେତେବେଳେ ଦେଖିଛନ୍ତି ସେ ଦୁଗାରେ ସେ ଜଣେ ଜଣେ ନାକର ଅଗକୁ କାଟି ଦେଇଛନ୍ତି। ସାନ ବୋହୁ ଯେତେବେଳେ ଯାଇଛି ସେତେବେଳେ ଠାକୁରଙ୍କୁ ଜଣେଇଛି, ମା ତୁ ତ ଜାଣିଛୁ, ତାର ଦୁଃଖ କଥା କହିଛନ୍ତି, କାନ୍ଦିଛନ୍ତି ଏବଂ ତପ କଥା କହି ସେତେବେଳେ ସେ ହାତରୁ ସେ ଛୁରୀଟା ହଲେଇକି ଭାଉଜ ବୋଲି କହି କୁଣ୍ଡେଇ ପକେଇଛନ୍ତି ଏବଂ ଭାଉଜ ଭେଟାଘାଟ ହେଇକି ଅତି ଆଦର କରିଛି ଏବଂ ସାନ ବୋହୁ ତାଙ୍କୁ କାଠି ହେଇକି ଘରକୁ ଆଣିଛନ୍ତି।
1: ମଙ୍ଗଳାଙ୍କୁ ଆମେ ଯେମିତି ଡାକିବା ସେ ସେମିତି ଗୁହାରି ଶୁଣିବେ
0: ନିଶ୍ଚିତ। ଏଥିରେ ଗୋଟେ କଥା ହେଲା ଯେ ଏତେ କଷ୍ଟ ଭିତରେ ବି ଧୈର୍ଯ୍ୟର ସହିତ ନିଜର ନିଷ୍ଠା ମନଟାକୁ ପୁରା ଦୃଢ କରିକି ସେ କଣ କରିଛନ୍ତି, ଇଏ କରିଛନ୍ତି। ଆଉ ଏଇ ପୂଜା ମା ମଙ୍ଗଳାଙ୍କର ପୂଜା ସନ୍ଧ୍ୟାବେଳେ ଯୋଉ ମାଟିର ମୂର୍ତ୍ତି ହେଇଥାଏ, ସାରୁ ପତ୍ର ଭିତରେ ପତ୍ର ପୁରେଇକି ତାଙ୍କୁ ଭାଙ୍ଗିକି ତା ଦେହରେ ହାତ ଏମିତି କରି ବାନ୍ଧି ଦେଇଥାନ୍ତି, ତା ଦେହରେ ଆଖି ନାକ କାନ କରିକି ମଧ୍ୟ ତାଙ୍କୁ ଆମର ମହାନ୍ତି ମାନଙ୍କର ପୂଜା ହେଇଥାଏ। ଝିଅମାନେ ତାଙ୍କର ସବୁ କାମ ସାରିକି ମରୁଆ ଡାଲମା ଯାହା ଯାହା ଘରେ ଯାହା ଅଛି ଖାଇ ଫୁଲ ଗୁନ୍ଥନ୍ତି ଏବଂ ଘର ସୁନ୍ଦର ଭାବରେ ଶାଢୀରେ ସଜେଇ ଦିଅନ୍ତି। ତଳେ ପିଠ ଝୋଟି ପଡେ, କଳସ ରୋଷେଇବା ପାଇଁ ପଡେ, ତା ସହିତ ସେଠି ଗୋଟେ କଟୁଲି ବା ଚୌକି ରଖି ମା ମଙ୍ଗଳାଙ୍କ ମୂର୍ତ୍ତି ରଖାଯାଏ, ଉପରେ ମଞ୍ଚା ଟଙ୍ଗାଯାଏ, ଫୁଲ ସବୁ ସଜା ହେଇଥାଏ, ମାଙ୍କୁ ଫୁଲହାର ଚନ୍ଦନ ସିନ୍ଦୁର ଧୂପ ଦୀପ ଅତି ସୁନ୍ଦର ଭାବରେ ସଜା ହେଇ ପରେ ସନ୍ଧ୍ୟା ଦେଲା ପରେ ସବୁ ଭୋଗ ଡାଲା ଧରିକି ଆସିଥାନ୍ତି। ସେ ଭୋଗ ଡାଲାରେ ମେନ୍ ଭୋଗ ଥାଏ ମାଙ୍କ ପାଇଁ ହଳି ଉଖୁଡା ନଡ଼ିଆ କଦଳୀ କାକୁଡି, ଋତୁ ଅନୁସାରେ ଯାହା ଫଳ ଥାଏ ସେଥିରେ ସବୁ ଆଣିଥାନ୍ତି ରାଶି କୋଡା ଏବଂ ସମସ୍ତେ କୋଠ ଘରେ ହଉ ବା ଘରେ ପଶି ହୁଳାହୁଳି ସହିତ ପୂଜା ଅତି ସୁନ୍ଦର ଭାବରେ ଆଉ ବହି ପଢନ୍ତି। ବହିରେ ଅତି ସୁନ୍ଦର ଭାବରେ ଆମର ରହିଛି ମାଙ୍କ ଗୀତ ସବୁ, ସେଥିରେ କଣ ହେଇଥାଏ ନା ସୁଚିତା ଶୃଙ୍ଖଳତା ଥାଏ, ବିଶେଷ ଲକ୍ଷ୍ୟ ରହିଥାଏ। ଏହାଦ୍ୱାରା ଆମର ଲୋକ ସଂସ୍କୃତି ଧାର୍ମିକ

0: ପର୍ବତ ତଥା ଏହା କହୁଛି ଆମ ମାନଙ୍କର ଗୋଟେ ମୂଲ୍ୟବାନ ଅଂଶ। ଆମେ ପୁରାତନ ସଂସ୍କୃତିକୁ ବା ପରମ୍ପରାକୁ ବଜାୟ ରଖିଛୁ। ଖୁଦୁରୁକୁଣୀର ଆଜିରେ ନାରୀମାନଙ୍କର ଧୈର୍ଯ୍ୟ, ଭକ୍ତି, ଆତ୍ମବିଶ୍ୱାସ ଆଉ ନୈତିକତା ବୋଧ ବିକଶିତ ହୋଇଥାଏ। ଏହାଦ୍ୱାରା ଆମକୁ ସକାରାତ୍ମକ ଚିନ୍ତାଧାରା ଆସିଥାଏ, ସମସ୍ତଙ୍କ ଭିତରେ ଗୋଟେ ଭକ୍ତି ଭାବନା ରହିଥାଏ, ସମସ୍ତେ ଏହି ଓଷାକୁ ଅତି ଆନନ୍ଦର ସହିତ ପାଳନ କରିଥାନ୍ତି। ଏହି ପର୍ବ ଆମ ପରିବେଶକୁ ତଥା ଆମ ଧାର୍ମିକ ମନୋଭାବକୁ ମଧ୍ୟ ସୁଦୃଢ଼ କରିଥାଏ, ଉତ୍ସବ ମୁଖର କରିଥାଏ, ମନରେ ଶାନ୍ତି, ବିଶ୍ୱାସ, ଭକ୍ତି, ସ୍ୱାସ୍ଥ୍ୟ, ନିଷ୍ଠା, ଏକାଗ୍ରତା, ଧୈର୍ଯ୍ୟ ସହିତ ଆମେ ସଂଯୋଗ ରକ୍ଷା କରିଥାଉ। ଆଉ ଏହା ଚରିତ୍ର ଗଠନରେ ବହୁତ ସହାୟକ ହୋଇଥାଏ, ନାରୀମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ। ତେଣୁ ସତ୍ୟ, ଭକ୍ତି ଓ ଧର୍ମର ଅତୁଟ ବିଶ୍ୱାସ ଯୋଉଟା ରହିଛି, ଯୋଉ ଆମର ଖୁଦୁରୁକୁଣୀ ଓଷା, ଏହାକୁ ଆମ ଯୁବପିଢ଼ି ଭାବରେ ନିଶ୍ଚିତ ଭାବରେ ପାଳନ କରିବା ଦରକାର। ପୁରା ଚାରିଆଡ଼ କମ୍ପୁଟର ଭରି ଭରିରେ ଏଥିରେ ପରିବାର ସଦସ୍ୟଙ୍କ ସହଯୋଗ କରନ୍ତି, ଝିଅମାନେ ବହୁତ ଖୁସି, ଆନନ୍ଦ, ଉତ୍ସାହ, ଉଦ୍ଦୀପନାର ସହିତ ଏହାକୁ ପାଳନ କରନ୍ତେ। ସେହି ମଙ୍ଗଳା ମା ସମସ୍ତଙ୍କର ମଙ୍ଗଳ କରନ୍ତୁ, ସମସ୍ତଙ୍କୁ ସେ ସୁଖ ସମୃଦ୍ଧି ଦିଅନ୍ତୁ।
1: ଧନ୍ୟବାଦ ଭଉଣୀ, ଆଜି ଆମ କାର୍ଯ୍ୟକ୍ରମରେ ଖୁଦୁରୁକୁଣୀ ଓଷାକୁ ନେଇକି ଖୁବ୍ ସୁନ୍ଦର ଭାବରେ ଆପଣଙ୍କର ମତ ଦେଇଛନ୍ତି, ସେଥିପାଇଁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: ବର୍ତ୍ତମାନ ଆମେ ସମସ୍ତେ ପାଳନ କରୁଛେ ଜାତୀୟ ଚକ୍ଷୁଦାନ ପକ୍ଷ, ମାନେ ପ୍ରତିବର୍ଷ ଅଗଷ୍ଟ ମାସ 25ରୁ ସେପ୍ଟେମ୍ବର ମାସର 8 ତାରିଖ ପର୍ଯ୍ୟନ୍ତ ଦିନଗୁଡ଼ିକୁ ଆମେ ଚକ୍ଷୁଦାନ ପକ୍ଷ ଭାବେ ପାଳନ କରୁ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚକ୍ଷୁଦାନର ମହତ୍ୱ ସମ୍ପର୍କରେ ସମାଜରେ ପ୍ରତ୍ୟେକ ଲୋକଙ୍କୁ ସଚେତନତା ସୃଷ୍ଟି କରିବା ଏବଂ ଅଧିକ ଲୋକଙ୍କୁ ଚକ୍ଷୁଦାନ ପାଇଁ ପ୍ରେରିତ କରିବା।
1: କୁହାଯାଏ ଚକ୍ଷୁଦାନ ମହତ୍ତ୍ୱଦାନ, ଏହି ଦାନ ମାନବିକତାର ଏକ ମହାନ କାର୍ଯ୍ୟ। ଚକ୍ଷୁଦାନ ହେଉଛି ମୃତ୍ୟୁ ପରେ ନିଜ ଆଖିର ଦାନ କରିବା।
0: ଏହି ଦାନ ଦ୍ୱାରା ଅନ୍ଧତ୍ୱରେ ପୀଡ଼ିତ ବ୍ୟକ୍ତିମାନେ ପୁଣି ଦେଖିବାର ସୁଯୋଗ ପାଇପାରିଥାନ୍ତି, ତେଣୁକରି ଏହା ଜୀବନ ପ୍ରତି କୌଣସି ବିପଦ ସୃଷ୍ଟି କରେ ନାହିଁ। ମୃତ୍ୟୁ ପରେ 4-6 ଘଣ୍ଟା ମଧ୍ୟରେ ଚକ୍ଷୁ ସଂଗ୍ରହ କରି ସୁରକ୍ଷିତରେ ରଖାଯାଇଥାଏ, ତେଣୁ ପରିବାରର ଲୋକେ ଶୀଘ୍ର ନିକଟସ୍ଥ ଆଇ ବ୍ୟାଙ୍କ ସହ ଯୋଗାଯୋଗ କରିବା ଉଚିତ।
1: ଏହା ହେଉଛି ଏକ ସାମାଜିକ ସେବା, ତେଣୁକରି ଆଜିର ଯୁବପିଢ଼ି ଚକ୍ଷୁଦାନ ସଂକଳ୍ପ ନେଲେ ସକାରାତ୍ମକ ପରିବର୍ତ୍ତନ ଆସିପାରିବ।
0: ସେମାନେ ଅନ୍ୟମାନଙ୍କୁ ମଧ୍ୟ ଏହି ମହାନ କାର୍ଯ୍ୟ ପାଇଁ ପ୍ରେରଣା ଦେଇପାରିବେ। ତେଣୁକରି ଆମେ ନିଜେ ଚକ୍ଷୁଦାନ ପାଇଁ ସଂକଳ୍ପ ନେବା ସହ ପରିବାର ସଦସ୍ୟଙ୍କୁ ମଧ୍ୟ ନିଜର ଇଚ୍ଛା ବିଷୟରେ ଜଣାଇ ରଖିବା ଉଚିତ, ଯାହାଦ୍ୱାରା ଠିକ୍ ସମୟରେ ଦାନ ପ୍ରକ୍ରିୟା ସମ୍ଭବ ହୋଇପାରିବ।
1: ସୁସ୍ଥ ସମାଜ ଗଠନ କରିବା ପାଇଁ ଅଙ୍ଗଦାନ ଓ ଚକ୍ଷୁଦାନ ଭଳି ମହାନ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ନିହାତି ଜରୁରୀ।
0: ଏହାଦ୍ୱାରା ଅନେକ ପରିବାରର ଜୀବନରେ ଖୁସି ଫେରି ଆସିପାରେ। ତ ଶ୍ରୋତା ଭଉଣୀ, ଚକ୍ଷୁଦାନ ସମ୍ପର୍କରେ ଆଜି ଆମେ କିଛି କଥା ହେଲେ, ତ ଏ ସମ୍ପର୍କରେ ଆଜି ଜଣେ ଡାକ୍ତରଙ୍କ ସହିତ ଆମେ କଥାବାର୍ତ୍ତା କରିଛୁ, ସେ କ'ଣ କୁହନ୍ତି ଶୁଣିବା।
2: ସାର୍ ନମସ୍କାର, ଆପଣଙ୍କୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ଘର ଓ ଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
3: ମୋ ନାଁ ଡକ୍ଟର ଆଶୁତୋଷ କର, ମୁଁ ବର୍ତ୍ତମାନ SSN ଆୟୁର୍ବେଦିକ କଲେଜ ସାଇକମେଲରେ କାର୍ଯ୍ୟରତ ଅଛି, ଆଉ ଏଠି ମୁଁ ଆସିଷ୍ଟାଣ୍ଟ ପ୍ରଫେସର ହିସାବରେ କାମ କରୁଛି। ମୋ ଡିପାର୍ଟମେଣ୍ଟ ହେଲା I&ENT।
2: ଆଜି ଆମର ବିଷୟବସ୍ତୁ ରହିଛି ଯାହାକି ଚକ୍ଷୁଦାନ ମହତ୍ତ୍ୱଦାନ। ଚକ୍ଷୁଦାନକୁ ମହତ୍ତ୍ୱଦାନ କାହିଁକି କୁହାଯାଏ?
3: ଦେଖନ୍ତୁ, ଚକ୍ଷୁଦାନ ମାନେ କି ଆମେ କିଛି ଜିନିଷ ତ୍ୟାଗ କରିବା, କାରଣ ଦାନ ଦ୍ୱାରା ହିଁ ଆମେ ଯୋଉ ସଂସାରରେ ଜିନିଷଟା ଅଛି ତାକୁ ଆଗକୁ ଆମେ ଜିନିଷଟାକୁ ଭଲ କରିପାରିବା। ତ ଚକ୍ଷୁଦାନଟା ହେଉଛି ଆମର ଗୋଟେ ମହତ୍ତ୍ୱଦାନ। ଯେମିତି ଆପଣ ଶୁଣିଥିବେ ଅର୍ଗାନ ଡୋନେସନ କିଏ କରୁଛନ୍ତି, ତ ଆଖିଟା ବି ଗୋଟେ ପ୍ରକାର ଅର୍ଗାନ। ତ ଅଲଗା ଅର୍ଗାନ ଯାକର କେମିତି ଅଛି, ମାନେ ଯେମିତି ଆପଣ କିଡନି ବିଷୟରେ ଜାଣିଥିବେ କି ଜଣେ ଜଣଙ୍କର କିଡନି ଦାନ କଲା, ଅନ୍ୟ ଜଣେ ତାର ଲିଭର ତାର ଜଣକୁ

0: ଦାନ କଲା ତ ସେଟା ଜୀବନ୍ତ ଅବସ୍ଥାରେ ହେଇପାରେ, କିନ୍ତୁ ଆମର ଯୋଉ ଚକ୍ଷୁ ଦାନ ହଉଛି ଏଇଟା କେବଳ ମୃତ ଶରୀରରୁ ହିଁ ଆମେ ଏଟାକୁ ଦାନ ଦେଇପାରିବା। ଜୀବିତ ଅବସ୍ଥାରେ ଆମର ଯୋଉ ଆଇ ଡୋନେସନ ବ୍ୟାଙ୍କ ଯୋଉଟା ଅଛି ସେଠି ଆମେ ଯାଇକି ଗୋଟେ ରେଜିଷ୍ଟର କରିବା, ଆଉ ସେଇଥିରେ ଆମକୁ ଗୋଟେ କାର୍ଡଟେ ମିଳିବ। ନିହାତି ଆମ ଘର ଲୋକଙ୍କ ସହିତ ଡିସ୍କସ କରିଥିବା ଯେ ଆମର ଇଚ୍ଛା ଅଛି କି ଆମେ ମରିବା ପରେ ଆମ ଚକ୍ଷୁଟାକୁ ଦାନ କରିବା, ତ ସେଇଟାକୁ ହିଁ ଆମେ କୁହନ୍ତୁ ଆଇ ଡୋନେସନ ୟା ଚକ୍ଷୁ ଦାନ।
1: କେଉଁ ବୟସର ବ୍ୟକ୍ତି ଚକ୍ଷୁ ଦାନ କରିପାରିବେ ଏବଂ ମୃତ୍ୟୁ ପରେ କେତେ ସମୟ ମଧ୍ୟରେ ଚକ୍ଷୁ ସଂଗ୍ରହ କରାଯାଏ?
0: ଦେଖନ୍ତୁ, ଯୋଉ ଚକ୍ଷୁ ଦାନର ସେମିତି କିଛି ଡାଇରେକ୍ଟ ବୟସ ସୀମା ନାହିଁ, କାରଣ ଆମର ଯୋଉ ଚକ୍ଷୁ ଦାନ ଆମେ ଯୋଉଟା କରନ୍ତି, ଆମର ଯୋଉଟା କର୍ନିଆ ବୋଲି ଅଛି, ଯୋଉଟା କଳା କଲର ଦେଖାଯାଏ ଆଖି ଆଗରେ, ଯୋଉଟାକୁ ଆମେ ଆଖି ଡୋଳା ବି ଜଣେ ଜଣେ କହନ୍ତି, କାଲି ପୁତଲି ବି ଆମେ ହିନ୍ଦୀରେ କହିପାରିବା, କିନ୍ତୁ ସେଟା ହଉଛି ଟ୍ରାନ୍ସପରେଣ୍ଟ ଲେୟର କର୍ନିଆ। ଜେନେରାଲି ଆମର କର୍ନିଆ ହିଁ ଆମେ ଏଥିରେ ଡୋନେଟ କରେ। କର୍ନିଆ ସହିତ କଣ ଅଛି, ଆମର ଗୋଟେ ହ୍ୱାଇଟିସ୍ କଲରର ପାର୍ଟ ଯୋଉଟା ଆପଣ ଦେଖିଲେ ଆଖିଟା ଦେଖାଯାଉଥିବ, ଧଳା ଧଳା ଯୋଉ ଜିନିଷଟା ଅଛି ତାକୁ ଆମେ ସ୍କ୍ଲେରା ବୋଲି କହନ୍ତି। ତ ଏଇ ଯୋଉ ଜିନିଷଟା ଡୋନେସନ ଆମେ କରନ୍ତି, ଏଇଟା ଆମେ ଜନ୍ମଠୁ ଆରମ୍ଭ କରିକି 70-80 ବର୍ଷ 90 ବର୍ଷ ଯାଏ ଆମେ ଏଟାକୁ ଦେଇପାରିବା, ଡୋନେଟ କରିପାରିବା। ଆଖି ଏମିତି ନାହିଁ ଯେ ଆମେ ଜଣଙ୍କର ପୁରା ଆଇବଲଟା ହିଁ, ମାନେ ଯୋଉ ଆଖି ଡୋଳା ମାନେ ପୁରା ଗୋଲେଇ ଯୋଉଟା ଅଛି ସେଇଟା ପୁରା ୟୁଜ ହୁଏନି। ଆମର ଜେନେରାଲି ଯୋଉ କର୍ନିଆ ଯୋଉଟା ମୁଁ ଜଷ୍ଟ ଟିକେ ଆଗରୁ ଆପଣଙ୍କୁ ଜଣେଇଲି, ସେଇ ଜିନିଷଟା ହିଁ ଜଣଙ୍କ ଆଖିରେ ୟୁଜ ହବ। ତା ସହିତ ଆମର ଗୋଟେ ଯୋଉ ଚକି କଳା କଲର ଗୋଲେଇଟା ଅଛି, ତା ପାଖରେ ଧଳା ଧଳା କଲର ଗୋଟେ ରିମ୍ ଟାଇପ୍ର ଥାଏ, ତ ସେଇ ଯୋଉ ରାଉଣ୍ଡ ପାର୍ଟଟା ତାକୁ ବି ଆମେ ୟୁଜ କରିପାରିବା ଅନ୍ୟର ଆଖିରେ, ମାନେ ଯାହାର ଖରାପ ଥିବ ସେଟାକୁ ଆମର ଲିମ୍ବସ ବୋଲି ଆମେ କହିପାରିବା। ଏଇ ଦୁଇଟା ଜିନିଷ ଆମେ ଏଠି ଇଏ କରିପାରିବା। ଆଉ ଜେନେରାଲି 1 ବର୍ଷରୁ ଉପର ଯାହାର ବୟସ ଅଛି ତାଙ୍କର ଚକ୍ଷୁଟା, ମାନେ କର୍ନିଆ ଯୋଉଟା କର୍ନିଓ ପ୍ଲାଷ୍ଟି ୟା କେରଟୋ ପ୍ଲାଷ୍ଟି ହିସାବରେ ଅନ୍ୟ ଜଣଙ୍କ ଆଖିରେ ଲାଗିପାରିବ।
1: ସାର୍, ଚକ୍ଷୁଦାନ ପାଇଁ ପରିବାରର ସଦସ୍ୟଙ୍କ ଭୂମିକା କଣ ଏବଂ ଚକ୍ଷୁଦାନ ପ୍ରକ୍ରିୟା କିପରି ସମ୍ପନ୍ନ ହୁଏ?
0: ଦେଖନ୍ତୁ, ଚକ୍ଷୁଦାନ ଯେମିତି ପରିବାର କଥା ଆପଣ କହୁଛନ୍ତି, ମୁଁ ଜଷ୍ଟ ଆଗରୁ ବି ଏଇ ଜିନିଷଟା ଆପଣଙ୍କୁ କହିଥିଲି ଯେ ଚକ୍ଷୁଦାନ ପାଇଁ ଆଗେ ଦୁଇଟା ଜିନିଷ ଅଛି। ଜଣେ ଇଣ୍ଡିଭିଜୁଆଲି ଆଇ ଡୋନେସନ ଯୋଉ ବ୍ୟାଙ୍କ ଅଛି ସେଠି ରେଜିଷ୍ଟର କରିଥିବ, ତାଙ୍କୁ ଗୋଟେ କାର୍ଡ ମିଳିଥିବ, ସେ କାର୍ଡରେ ନମ୍ବର ଥିବ। ଜଣେ ଜଣେ କୁହନ୍ତି କି ମୋର ଏଇଟା ମୃତ୍ୟୁ ପରର ଇଚ୍ଛା ଅଛି, ତ ସେଇଟା ଘର ଲୋକଙ୍କୁ ସେ ଜଣେଇବ। ସପୋଜ ଗୋଟେ ବ୍ୟକ୍ତିର ମୃତ୍ୟୁ ହେଇଗଲା ଆଉ ସେ ଘର ଲୋକଙ୍କୁ ଜଣେଇଛି ଯେ ମୁଁ ରେଜିଷ୍ଟର କରିଛି ଆଉ ଏଇଟା ମୋର କାର୍ଡ ଅଛି, ତ ଘର ଲୋକଙ୍କ କାମ ହେଲା ସେ ନମ୍ବରକୁ କଲ୍ କରିବେ, ସେଠୁ ଆଇ ସ୍ପେଶାଲିଷ୍ଟ ଆସିବେ, ତାପରେ ସେ ତାଙ୍କର ଯୋଉ ଜିନିଷ ମାନେ ଆଇଟାକୁ ରିମୁଭ କରିକି ଆମର ନେବେ, କର୍ନିଆଟା ହଉ କି ଯୋଉଟା ବି ହଉ ତାଙ୍କ ହିସାବରେ ନେବେ, ତ ସେଇଟା ଗୋଟେ ପ୍ରୋସିଜିଅର ହେଇଗଲା। ସେକେଣ୍ଡ ପ୍ରୋସିଜିଅର ଆପଣ ଯୋଉ କହିଲେ ପରିବାର ଲୋକ ତ ଫୋନ କରିବେ ଗୋଟେ ଜିନିଷ ହେଲା, ଆଉ ଗୋଟେ ଜିନିଷରେ ଯଦି ବି ଭାବନ୍ତୁ କେହି ଜଣେ ଆଇ ଡୋନେସନ ବ୍ୟାଙ୍କରେ ରେଜିଷ୍ଟର କରିନାହାନ୍ତି, ତ ସିଏ କଣ କରିବେ, ସେ ଘର ଲୋକଙ୍କୁ ଜଣେଇଥିବେ ଯେ ମୋର ମରିବା ପରେ ମୋ ଇଚ୍ଛା ଅଛି ଯେ ମୁଁ ଆଖିଟାକୁ ଦାନ କରିବି ବୋଲି। ତ ଘର ଲୋକଙ୍କର ବି କର୍ତ୍ତବ୍ୟ ସେଠି, ଯଦି ବି ରେଜିଷ୍ଟର ନ ହେଇଥିବ ସେ ଘର ଲୋକ ନିଜେ ବି କଲ୍ କରିକି ତାଙ୍କର ନିଜ ତରଫରୁ ଆଇ ଡୋନେଟ୍ କରିବା ପାଇଁ କହିପାରିବେ। ଆଉ ଏଇଟା ଆପଣ କେତେ ସମୟ ଯୋଉ ପଚାରିଲେ, ଆକ୍ଚୁଆଲି ଯଦି ବ୍ୟକ୍ତିର ମୃତ୍ୟୁ ଘଟିଲା ତାର ଆଟଲିଷ୍ଟ 6 ଘଣ୍ଟା ଭିତରେ ଆମର ଯୋଉ ଆଇ ଅଛି ତାକୁ ରିମୁଭାଲ କରିଦିଆଯାଏ। ତାପରେ ହେଲେ କଣ ନା ସେଲ୍ ଡ୍ୟାମେଜ୍ ହବା ଷ୍ଟାର୍ଟ ହେଇଯାଏ, ତ ସେଟା ଠିକ ସେ କାମ କରେନି।
1: ସାର୍, କେଉଁ କେଉଁ ରୋଗ ଥିଲେ ଚକ୍ଷୁଦାନ କରିବା ସମ୍ଭବ ନୁହେଁ? ପୁଣି ଚକ୍ଷୁଦାନ ସମ୍ପର୍କରେ ଲୋକଙ୍କ ମଧ୍ୟରେ କେଉଁ ଭ୍ରାନ୍ତ ଧାରଣା ରହିଛି?
0: ଜେନେରାଲି ଆମର ଯଦି କିଛି ଗୋଟେ ଭାଇରାଲ ଡିଜିଜ୍ ହେଇଥିବ, ଯେମିତିକି ଧରନ୍ତୁ HIV ହେଇଗଲା, ହେପାଟାଇଟିସ୍ ବି ହେଇଗଲା, ହେପାଟାଇଟିସ୍ ସି ହେଇଗଲା, ସପୋଜ କାହାକୁ ବେଳେବେଳେ ଆପଣ ଦେଖିବେ ଗାଁ ହଉ କି ସହର ବି ହଉ, ସବୁଠି ବେଳେବେଳେ କୁକୁର କାମୁଡ଼ି ଦେଇଥାଏ ଯୋଉମାନେ ଭ୍ୟାକ୍ସିନ୍ ନେଇନଥାନ୍ତି, ତାପରେ ତ ସେଟାକୁ ରାବିଜ୍ ବୋଲି କୁହାଯାଏ, ମାନେ ଜଳାନ୍ତକ ଆମେ କହିବା, ନାହିଁ ତ ବ୍ଲଡ୍ରେ ଯାହାର ଇନଫେକ୍ସନ୍ସ ରହୁଛି, ଯେମିତି ସେପ୍ଟିସେମିଆ ଟାଇପ୍ର କିଛି ଡିଜିଜ୍ ହେଇଗଲା, ଲିପକେମିଆ ଟାଇପ୍ର କିଛି ଡିଜିଜ୍ ହେଇଗଲା, ତ ସେଇ କେସ୍ରେ ଆମେ ଯୋଉ ଜଣଙ୍କର କର୍ନିଆ ଅଛି ବା ଆଇ ଡୋନେସନ୍ ଯିଏ କରୁଛି ସେଇଟା ଆମେ ଅନ୍ୟ ଆଖିରେ ଲଗେଇ ପାରିବାନି, କିନ୍ତୁ ତା ମାନେ ନୁହେଁ ଯେ ସେ ଆଇ ଡୋନେଟ୍ କରିବେନି, ସେ ଆଇ ଡୋନେଟ୍ କରିପାରିବେ। ଏଇଟାରେ ଆପଣଙ୍କର ରିସର୍ଚ୍ଚ ହଉଛି, ପିଲାମାନେ ଶିଖିବା ପାଇଁ ବି ଏଇଟା ଜଣେ ୟୁଜ୍ କରିପାରିବେ। ଚକ୍ଷୁ ଦାନ ବିଷୟରେ ଏମିତି ଭ୍ରାନ୍ତ, ମାନେ ମୁଁ ବି ବହୁତ ଜଣଙ୍କୁ ମୋଟିଭେଟ୍ କରେ ଜିନିଷଟା କରିବା ପାଇଁ, ସେଠି ଜଣେ ଜଣେ ଏମିତି କୁହନ୍ତି ଯେ ଆମେ ଯଦି ମରିବା ପରେ ତାଙ୍କର ଆଖିଟାକୁ ଦେଇଦବା ତାହେଲେ ଆର ଜନ୍ମରେ ସିଏ ମେ ବି ଅନ୍ଧ ହେଇକି ଜନ୍ମ ହେଇଯିବେ, ତ ଏଇଟା ହିଁ ଭ୍ରାନ୍ତ ଧାରଣା। ଯେମିତି ଆମେ ଚାହୁଁଛେ କିଛି ଦାନ ଦେଲେ ପୁଣ୍ୟ କରୁଛେ ବୋଲି କହନ୍ତି, ଗରିବ ଲୋକଙ୍କୁ ବି ଦାନ ଦଉଛେ, ତ ଚକ୍ଷୁ ଦାନଟା ଏତେ ବଡ ଦାନ ଯେ ଆପଣଙ୍କ ଦାନ ଦ୍ୱାରା ଜଣେ ଲୋକଟେ ଯୋଉ ଜିନିଷଟା ଦେଖିପାରୁନଥିବ ସେ ତା ଜୀବନରେ ଆଉ ଥରେ ଦେଖିବ, ତ ସେ ଦାନଟାର ସବଷ୍ଟିଚ୍ୟୁଟ୍ ଦାନ ମୋ ହିସାବରେ ଆଉ ନାହିଁ। ତ ଆଟଲିଷ୍ଟ ଲୋକମାନେ ଏଟା ସଚେତନ ହେବା ଦରକାର ଯେ ଚକ୍ଷୁ ଦାନଟା ହିଁ କରିବା କଥା। ଅଲ୍ ଇଣ୍ଡିଆ ଅଲ୍ ୱାର୍ଲଡରେ ଯେତିକିଟା ରିକ୍ୱାରମେଣ୍ଟ ହଉଛି କର୍ନିଆ ମାନେ କର୍ନିଓପ୍ଲାଷ୍ଟିଆ ଯୋଉ ଆମର କରିବା ପାଇଁକା ସର୍ଜରୀ, ସେତିକି ଆମର ଆଭେଲେବୁଲ ହଉନି କେବଳ ସଚେତନତା ଅଭାବ ପାଇଁ। ଆଉ ଗୋଟେ ଜିନିଷ ରହୁଛି କି ଯେତେବେଳେ ମୃତ୍ୟୁ ହଉଛି ସେଥିରେ କଣ ହଉଛି ଯେ ସେମାନେ ଭାବୁଛନ୍ତି ପୁରା ଆଖିଟାକୁ ଜଣେ କାଢିକି ନେଇଗଲେ ଆଖିଟା ବହୁତ

0: ଖରାପ ଦେଖାଯାଏ। ତ ତାର ବି ସଲ୍ୟୁସନ ରହିଛି ଯେ ଜଣେ ସପୋଜ ଆଇ ସର୍ଜରୀ କରିକି ନେଇଗଲେ ରେଡ୍ ବଡିରୁ, ତ ସେଠି କଣ ହୁଏ ଆମର ଯୋଉଟା ଆର୍ଟିଫିସିଆଲ ଆଇ ଆମେ ଲଗେଇ ଦେଇଥାନ୍ତି, ନାହିଁ ତ ସେଟାକୁ ଆମେ ଟେପ୍ ଦେଇକି ବନ୍ଦ କରିଦିଅନ୍ତି। ତ ଏଇ ଜିନିଷଟାକୁ ବି ଲୋକଙ୍କୁ ଜାଣିବାକୁ ପଡିବ ଯେ ଆଜିକାଲି ପୁରା ଆଇ ବି ନେଉନାହାନ୍ତି, କର୍ନିଆ ଏ ସ୍କ୍ଲେରାଲ ଉପର ଟିସ୍ୟୁଟା ୟୁଜ ହଉଛି ଜେନେରାଲି, ତ ସେତିକି ହିଁ ଜଣେ ନେଇଯିବ, ବାକି ଆଖି ଯେମିତି ରହିବା କଥା ରହେ।
1: ସାର୍, ଚକ୍ଷୁଦାନ କରିବା ପାଇଁ ପୂର୍ବରୁ ତ ପଞ୍ଜୀକରଣ କରାହଉଛି, ଆମ ଦେଶରେ ଚକ୍ଷୁଦାନର ବର୍ତ୍ତମାନ ସ୍ଥିତି କେମିତି ରହିଛି ଏବଂ ଚକ୍ଷୁ ବ୍ୟାଙ୍କର ଭୂମିକା କ'ଣ?
0: ପାଖାପାଖି ଭାରତରେ ଆମର 10-12 ଲକ୍ଷ ଲୋକ ଯୋଉଟା କର୍ନିଆ ପାଇଁ ହିଁ ତାଙ୍କର ଆଖି ପ୍ରୋବ୍ଲେମ ରହୁଛି। ଆପଣ କାହାର ବି ଆଖିକି ଦେଖିଲେ ସାମ୍ନା ହିସାଟା ଯୋଉଟା ଆମକୁ କଳା କଲର ଦେଖାଯାଉଛି, କାହାର ବି କଳା ଦେଖାଯାଏ, କାହାର କସରା କଲର ଦେଖାଯାଏ, କାହାର ବ୍ଲୁ କଲର ଏମିତି କୁହନ୍ତି ଯୋଉଟା, ସେଇ ଯୋଉ ଜିନିଷଟା ହଉଛି କର୍ନିଆ। ତ ତା ଦ୍ଵାରା ଲାଇଟଟା ପାସ୍ ହୁଏ, ତ ସେଇଟା କଣ ହୁଏ ତାର ବହୁତ ସାରା ଡିଜିଜ୍ ଥାଏ। କାହାର କର୍ନିଆଲ ଅଲସରେସନ ହେଇଯାଇଥିବ, କର୍ନିଆର ହ୍ୱାଇଟ କଲର ଗୋଟେ ହେଇଯାଏ ଅଲସରେସନ ହେଲା ପରେ, ହ୍ୱାଇଟ କଲର ହେଇଗଲେ କଣ ହୁଏ ସେଇଟା ଯୋଉ ଲାଇଟ ରେଷ୍ଟ ଥାଏ ତା କର୍ନିଆ ଦେଇକି ଭିତରକୁ ଯାଇପାରେ। ତ ସେଥିପାଇଁକା ଆମ ଇଣ୍ଡିଆରେ ପାଖାପାଖି 10-12 ଲକ୍ଷ ଲୋକଙ୍କର ମତଲବ କର୍ନିଆଲ ବ୍ଲାଇଣ୍ଡନେସ ଯୋଉଟା କହିଲେ ସେଥିରେ ଶିକାର ହେଇଯାଉଛନ୍ତି। ତ ଆମକୁ ସେତିକି କର୍ନିଆ ମିଳିପାରୁନି, ପାଖାପାଖି ଯେତିକି ଡୋନେସନ ହଉଛି 20-30 ହଜାର ଲୋକ ଡୋନେଟ କରୁଛନ୍ତି ନିଜ ଆଖିକୁ, ତ ଏଇଟାର ବହୁତ ସାରା ଗ୍ୟାପ ରହିଗଲା 20 ହଜାର କୋଉଠି 10-12 ଲକ୍ଷ କୋଉଠି। ତ ସେଥିପାଇଁକା ଆମେ ଚାହୁଁଛେ ଯେ ଯୁବପିଢ଼ି ଏଟା ସଚେତନ ହୁଅନ୍ତୁ, ଯୋଉ ଆଇ ଡୋନେସନଟାକୁ ଟିକେ ଆଗଭର ଭାବେ ହିସ୍ସା ନିଅନ୍ତୁ ସେଥିରେ। ଆଉ ଗୋଟେ ଜିନିଷ ଆପଣ ପଚାରିଲେ ଆଇ ବ୍ୟାଙ୍କର ଯୋଉ ଭୂମିକା, ଆଇ ବ୍ୟାଙ୍କର ଭୂମିକା ଏଇଟା ରହିଲା ଯେ ଆମେ ଯୋଉଟା ଆଗରୁ ସେଠି ରେଜିଷ୍ଟ୍ରେସନ କରିଦେବା ସେ ଗୋଟେ କାର୍ଡ ଦେଇଦେବେ, ସେଥିରେ ଗୋଟେ ନମ୍ବର ଥିବ। ପାଖାପାଖି ବଡ ହସ୍ପିଟାଲ ଯେମିତି ଆମର ଡିଷ୍ଟ୍ରିକ୍ଟ ହସ୍ପିଟାଲ ହେରିକା ପାଖାପାଖି ସବୁଠି ଆମର ଯୋଉ ଆଇ ଡୋନେସନ ବ୍ୟାଙ୍କଟା ରହୁଛି, ତ ସେମାନେ ଯୋଉ ନମ୍ବର ଦେଇଥିବେ ପରିବାର ଲୋକ ସେ ନମ୍ବରରେ କଣ୍ଟାକ୍ଟ କରିବେ। ଆଉ ଗୋଟେ କଥା, ଯୋଉ ଡିଜିଜ୍ କଥା ଆମେ ଆଗରୁ ମୁଁ ଆପଣଙ୍କୁ କହିଲି ଯେମିତି ସେପ୍ଟିସେମିଆ ହେଇଥିବ, ନାଇଁ ତ ରାବିଜ୍ ହେଇଥିବ, କି ଅଲଗା କିଛି ବି ଡିଜିଜ୍ ହେପାଟାଇଟିସ୍ ବି ହେଇଥିବ, କି ଏଚ୍ଆଇଭି ଥିବ, ତ ଯେତେବେଳେ ଆଇ ଡୋନେସନ ପାଇଁ ଡକ୍ଟର ଆସିକି ଆଇକୁ ରିମୁଭ କରିକି ନିଅନ୍ତି, ତା ସହିତ ବ୍ଲଡ୍ ସାମ୍ପଲ ବି ନେଇକି ଯାଆନ୍ତି, ତା ସହିତ କର୍ନିଆର ବି ପରେ ଟେଷ୍ଟ ହୁଏ। ତ ଆଟଲିଷ୍ଟ ଘର ଲୋକ ଡକ୍ଟରଙ୍କୁ ଜଣେଇଦେଲେ ବେଟର, ନାଇଁ ତ ତାକୁ ଟେଷ୍ଟ କରିଲା ପରେ ଆମେ ସେଟାକୁ ନେକ୍ସଟ ଯୋଉ ପେସେଣ୍ଟ ଥିବେ ୱେଟିଂରେ ତାଙ୍କୁ ଦେଇପାରିବା।
1: ଚକ୍ଷୁଦାନ କରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କୁ ଆପଣଙ୍କର ବାର୍ତ୍ତା କଣ ରହିବ?
0: ଚକ୍ଷୁଦାନଠୁ ବଡ଼ ଦାନ କିଛି ନାହିଁ, ଯଦି ଆମେ ବଞ୍ଚିଥିଲା ବେଳେ ଚାହୁଁଛେ ଦାନ ଦେଲେ ଆମର ପୁଣ୍ୟ ହବ, ଆଟଲିଷ୍ଟ ଆମେ ଏତିକି ଭାବିବା ଦରକାର ଯଦି ଆମେ ମଲା ପରେ କାହାକୁ ଗୋଟେ ଦୁନିଆ ଦେଖେଇ ପାରୁଛେ, ତାଠୁ ବଡ଼ ପୁଣ୍ୟର କାମ କିଛି ନାହିଁ। ତ ଆଟଲିଷ୍ଟ ମୁଁ ଯୁବପିଢ଼ି ହଉ, ଆମର ଜେନ୍ଜି ହୁଅନ୍ତୁ ୟା ଆଡଲ୍ଟ ଲୋକ ବି ହୁଅନ୍ତୁ, ସମସ୍ତଙ୍କୁ ଗୋଟେ ଅନୁରୋଧ କରିବି, ଯାହାର ଯେତିକି ପାଖରେ ସର୍କଲରେ ଯେତିକି ଜଣ ରହୁଛନ୍ତି ଆଟଲିଷ୍ଟ ସେମାନେ ସେଥିରେ ସଚେତନ କରନ୍ତୁ ଯେ ନିଜର ଆଟଲିଷ୍ଟ ଆଇ ଡୋନେଟ କରନ୍ତୁ।
1: ବହୁତ ବହୁତ ଧନ୍ୟବାଦ ସାର୍, ଆପଣ ଚକ୍ଷୁଦାନ ମହତଦାନ ଏ ସମ୍ପର୍କରେ ଆମ ଶ୍ରୋତା ଭଉଣୀମାନଙ୍କୁ ସୁନ୍ଦର ଭାବରେ।

0: ହେଲେ ଶ୍ରୋତା ଭଉଣୀ, ଗୀତ କଥା ସାକ୍ଷାତକାର ଭିତରେ ସମୟ ବି ଆମକୁ ଇସାରା ଦେଲାଣି ଯେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ। କିନ୍ତୁ ଯିବା ପୂର୍ବରୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ଆମ ଭଉଣୀମାନଙ୍କୁ କହି ରଖିବା। ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ଶୁଣିବେ ମନୋରଞ୍ଜନୀ, ଏଥିରେ ବିଷୟବସ୍ତୁ ରହିଛି ବିଶ୍ୱାସ ମୂଳେ ଏ ଜଗତ। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ଆମ ପାଖକୁ ଏସ୍ଏମ୍ଏସ୍ କିମ୍ବା ଭଏସ୍ ମେସେଜ୍ ମାଧ୍ୟମରେ ଜଣାଇ ପାରିବେ। ଆମ ପାଖକୁ ଏସ୍ଏମ୍ଏସ୍ କରିବାର ନମ୍ଘରଟି ହେଉଛି 9438268568।
1: ତେବେ ପୁଣି ଥରେ ନମ୍ଘରଟି କହି ରଖୁଛୁ 9438268568। ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ନମସ୍କାର।

0: ଶୁଭାଙ୍ଗିନୀ ନନ୍ଦ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ରହିଛି ମିଡ୍ ଡେ ନ୍ୟୁଜ୍, ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ ଗୋଟାଏ ବାଜି 10 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
2: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବବର୍ଗ ଅଭିଯାନ ଦେଶବ୍ୟାପୀ ତ୍ୱରାନ୍ୱିତ ହୋଇଛି, କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ସ୍ୱଚ୍ଛତା କ୍ଷେତ୍ରରେ କାର୍ଯ୍ୟ କରିଥିବା ଓଡ଼ିଶାର ମୈଥିଲି ଭୂୟାଙ୍କ କଲେ ପ୍ରଶଂସା। ତାସ୍କେଣ୍ଟଠାରେ ଉଜ୍ବେକିସ୍ତାନ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା। ବନ୍ୟା ପ୍ରଭାବିତ ନେପାଳକୁ ଭାରତ ପ୍ରଦାନ କରିଛି 68 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ। 734କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା। ଏବଂ ମହିଳା ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବବର୍ଗ ଅଭିଯାନ ଦେଶବ୍ୟାପୀ ତ୍ୱରାନ୍ୱିତ ହୋଇଛି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରି ଶ୍ରୀ ମୋଦି କହିଛନ୍ତି ଦେଶର ଯୁବବର୍ଗଙ୍କ ସୁସ୍ଥ ଜୀବନଶୈଳୀ, ଖୁସି ଏବଂ ଉଜ୍ଜଳ ଭବିଷ୍ୟତ ପାଇଁ ଏହା ହେଉଛି ଏକ ସାମୂହିକ ସଂକଳ୍ପ। ନିଶାର ପ୍ରଭାବ ଯୋଗୁଁ କେବଳ ବ୍ୟକ୍ତି ନୁହେଁ ବରଂ ସମଗ୍ର ପରିବାର ଏବଂ ସମାଜ ପରିଣାମ ଭୋଗ କରିଥାନ୍ତି। ନିଶାମୁକ୍ତ ଭାରତ ଗଠନରେ ସାମିଲ ହୋଇଥିବା ପ୍ରତ୍ୟେକଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଏଥିପାଇଁ ପ୍ରୟାସ ଜାରି ରଖିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଏଭଳି ଏକ ସାମାଜିକ ପରିବର୍ତ୍ତନ ପାଇଁ ସୃଜନଶୀଳତାକୁ ଏକ ମାଧ୍ୟମ ଭାବେ ବ୍ୟବହାର କରିବାକୁ ଶ୍ରୀ ମୋଦି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
3: ଅଭିଯାନ ଇସ୍ ସମୟ ପୁରେ ଦେଶ ମେ ତେଜି ସେ ଆଗେ ବଢ଼ ରହା ହେ। ଇସ୍କା ଲକ୍ଷ୍ୟ ବିଲକୁଲ ସାଫ ହେ, ନଶା ମୁକ୍ତ ୟୁବା। ହମାରେ ୟୁବା ବହୁତ ବଡ଼ି ସଂଖ୍ୟା ମେ ଇସ୍କା ହିସ୍ସା ବନ ରହେ ହେ। ଆଖିର ୟେ ଭାରତ କେ ୟୁବାଓ କେ ହେଲ୍ଥ ଔର ଉଜ୍ଜଳ ଭବିଷ୍ୟ କେ ଲିଏ ହି ହମାରା ସାମୂହିକ ସଂକଳ୍ପ ହେ। ମେ ଉନ ଲୋଗୋ କି ସରାହନା କରୁଙ୍ଗା ଜୋ ଡ୍ରଗ୍ସ କେ ଖିଲାଫ ଦୂସରୋଁ କୋ ଜାଗରୁକ କରତେ ହେ ଔର ନଶେ କି ଲତ ସେ ଜୂଝ ରହେ ଲୋଗୋ କି ମଦଦ ମେ ଆଗେ ଆତେ ହେ।
2: ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ମହିଳା ଅଧିକ ସଶକ୍ତ ହେଉଛନ୍ତି। ଏହି ଯୋଜନାର ପ୍ରାୟ 46% ହିତାଧିକାରୀ ହେଉଛନ୍ତି ମହିଳା। ଦେଶବ୍ୟାପୀ ପ୍ରାୟ 35 ଲକ୍ଷ ମହିଳା ଏହି ଯୋଜନା ସହ ସାମିଲ ହୋଇ ସେମାନଙ୍କର ବ୍ୟବସାୟ ବୃଦ୍ଧି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସେ କେତେକ ମହିଳା ହିତାଧିକାରୀଙ୍କ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ସ୍ୱଚ୍ଛତା ସମ୍ପର୍କରେ ବର୍ଷ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହାକୁ ଏକ ସଂକଳ୍ପ ଭାବେ ଗ୍ରହଣ କଲେ ସ୍ଥାନୀୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇଥାଏ। ଶ୍ରୀ ଅମରନାଥ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେଠାରୁ 400 ଟନ୍ରୁ ଅଧିକ ଅଳିଆ ସଂଗ୍ରହ କରାଯାଇ ପ୍ରକ୍ରିୟାକରଣ କରାଯାଇଛି। ଏ ଅବସରରେ ଶ୍ରୀ ମୋଦି ଓଡ଼ିଶାର ଦେବ୍ରିଗଡ଼ ଅଞ୍ଚଳର ଧଡ଼କୁସୁମର ମୈଥିଲି ଭୂୟାଙ୍କ ପ୍ରଶଂସା କରିଛନ୍ତି। ଜୀବନରେ ସମୃଦ୍ଧି ହାସଲ କରିବା ସହ ପ୍ରକୃତିର ସୁରକ୍ଷା ଦାୟିତ୍ୱ ଗ୍ରହଣ କରିବା ସମ୍ଭବ ବୋଲି ସେ ପ୍ରମାଣ କରିଛନ୍ତି।
3: ଓଡ଼ିଶା କେ ଦେବ୍ରିଗଡ଼ ମେ ଗାଁ ହେ ଧୋଡ୍ରୋ କୁସୁମ। କୁଛ ସାଲ ପହଲେ ତକ ଇସ୍ ଗାଁ କି ମୈଥିଲି ଭୂୟେ ଜୀ ହର ଦିନ ଜଙ୍ଗଲ ଜାତି ଥି, କଭି ଜଲାବନ କି ଲକଡି ଲେନେ, କଭି ମହୁଆ ଔର କେନ୍ଦୁ ପତ୍ତା ଚୁନନେ, ତୋ କଭି ବାଁସ କି କୋପଲେ ଔର ଦୂସରୀ ବନୁପଜ ଲାନେ। ଉନକେ ଔର ୱହାଁ କେ ଅନେକ ପରିବାର କି ବହୁତ ସି ଜରୁରତେ ଇସି ଜଙ୍ଗଲ ସେ ପୁରୀ ହୋତି। ଲେକିନ ଫିର ମୈଥିଲି ଜୀ ଦେବ୍ରିଗଡ଼ ଇକୋ ଟୁରିଜମ ସେ ଜୁଡି, ୟହାଁ ସେ ଜଙ୍ଗଲ କେ ସାଥ ଉନକା ରିସ୍ତା ଏକ ନଈ ଦିଶା ମେ ବଦଲ ଗୟା।
2: ଶ୍ରୀ ମୋଦି ମିଶନ ଶକ୍ତି ସ୍ୟାଟ୍ ଉପରେ ସୂଚନା ଦେଇ କହିଛନ୍ତି ଏଭଳି ପ୍ରୟାସ କନ୍ୟା ସନ୍ତାନଙ୍କର ମହାକାଶ କ୍ଷେତ୍ରର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେଉଛି। 108ଟି ଦେଶର ପାଖାପାଖି 12,000 କନ୍ୟା ସନ୍ତାନ ନବସୃଜନ କ୍ଷେତ୍ରରେ ଏହି ମିଶନ ଅଧୀନରେ ସାଟେଲାଇଟ୍ ପ୍ରଯୁକ୍ତି ବିଦ୍ୟା ଶିଖିବାର ସୁଯୋଗ ପାଉଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।
3: ଉଡାନ ଧରତୀ ସେ ନିକଲକର ଅନ୍ତରିକ୍ଷ ତକ ପହଞ୍ଚ ରହି ହେ, ଦୁନିଆ କି ହଜାରୋଁ ବେଟିଓଁ କୋ ଏକ ସାଥ ଯୋଡ ରହା ହେ। ଇସ୍ ପ୍ରୟାସ କା ନାମ ହେ ମିଶନ ଶକ୍ତି ସେଟ। ଇସ୍କେ ମାଧ୍ୟମ ସେ 108 ଦେଶୋଁ କି 12,000 ଛାତ୍ର

ନିର୍ଦ୍ଧାରିତ ସମୟରେ ଖେଳ 1-1 ଗୋଲ୍ରେ ଅମୀମାଂସିତ ରହିଥିବାରୁ ପେନାଲ୍ଟି ସୁଟ୍ଆଉଟ୍ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବବର୍ଗ ଅଭିଯାନ ଦେଶବ୍ୟାପୀ ତ୍ୱରାନ୍ୱିତ ହୋଇଛି, କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ସ୍ୱଚ୍ଛତା କ୍ଷେତ୍ରରେ କାର୍ଯ୍ୟ କରିଥିବା ଓଡ଼ିଶାର ମୈଥିଲି ଭୂଏଙ୍କ କଲେ ପ୍ରଶଂସା। ତାସ୍କେଣ୍ଟଠାରେ ଉଜ୍ବେକିସ୍ତାନ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା। ବନ୍ୟା ପ୍ରଭାବିତ ନେପାଳକୁ ଭାରତ ପ୍ରଦାନ କରିଛି 68 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ। 734କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ

ଏଥିରଜାଇ କାର୍ଯ୍ୟକ୍ରମ ରିଲି କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତରେ ଶୁଣନ୍ତୁ ଜାହେର ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଉଦିତ ନାରାୟଣ, ଗୀତ ରଚନା ସାୟଦ କଦ୍ରି, ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ।

0: ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ବିଜ୍ଞାପନ ବିରତି ପରେ।
1: ଏତେବେଳେ ଯାଇ

0: Ile କାଶବାଣୀ କଟକ ସମୟ ଷ୍ଟୁଡିଓ ଘଡ଼ିରେ 2:30 ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ବ୍ୟବଧାନରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ,
1: ସବୁରି ଭାଷାରେ, କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନ ଯୁବବର୍ଗଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଏକ ସାମୁହିକ ସଂକଳ୍ପ, ଆକାଶବାଣୀର ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ପ୍ରକୃତି ସଂରକ୍ଷଣ ପ୍ରତି ସମର୍ପଣ ପାଇଁ ଡେବ୍ରିଗଡ଼ର ମୈଥିଲି ଭୂୟେକୁ କଲେ ପ୍ରଶଂସା। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହିଳାଙ୍କ ଭରଣପୋଷଣ ରାଶି ପ୍ରଦାନରେ ଅବହେଳା କରୁଥିବା ପୁରୁଷ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତା ମଙ୍ଗଳବାର ଆରମ୍ଭ ହେବ ସମ୍ବନ୍ଧ ଅଭିଯାନ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ। ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନ ଦେଶବ୍ୟାପୀ ତ୍ୱରାନ୍ୱିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଆଜି ଭାବ ବିନିମୟ କରି ଶ୍ରୀ ମୋଦି କହିଛନ୍ତି, ନିଶାମୁକ୍ତ ଯୁବ ଏବଂ ନିଶାମୁକ୍ତ ଭାରତ କେବଳ ଏକ ଅଭିଯାନରେ ସୀମିତ ହୋଇ ରହିନାହିଁ, ବରଂ ବହୁ ସଂଖ୍ୟାରେ ଯୁବପିଢ଼ି ଏଥିରେ ସାମିଲ ହୋଇଛନ୍ତି। ଦେଶର ଯୁବବର୍ଗଙ୍କ ସୁସ୍ଥ ଜୀବନଶୈଳୀ, ଖୁସି ଏବଂ ଉଜ୍ଜଳ ଭବିଷ୍ୟତ ପାଇଁ ଏହା ହେଉଛି ଏକ ସାମୁହିକ ସଂକଳ୍ପ। ନିଶାର ପ୍ରଭାବ ଯୋଗୁଁ କେବଳ ବ୍ୟକ୍ତି ନୁହେଁ, ବରଂ ସମଗ୍ର ପରିବାର ଏବଂ ସମାଜ ପରିଣାମ ଭୋଗ କରିଥାନ୍ତି। ନିଶାମୁକ୍ତ ଭାରତ ଗଠନରେ ସାମିଲ ହୋଇଥିବା ପ୍ରତ୍ୟେକଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଏଥିପାଇଁ ପ୍ରୟାସ ଜାରି ରଖିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି।
1: ନଶା ମୁକ୍ତ ଯୁବା ହମାରି ଯୁବା ବହୁତ ବଡ଼ି ସଂଖ୍ୟା ମେ ଇସକା ହିସ୍ସା ବନ୍ ରହେ ହୈଁ। ଆଖିର ୟେ ଭାରତ କେ ଯୁବାଓଁ କି ହେଲ୍ଥ ଔର ଉଜ୍ଜ୍ୱଳ ଭବିଷ୍ୟ କେ ଲିଏ ହି ହମାରା ସାମୁହିକ ସଂକଳ୍ପ ହୈ। ମେ ଉନ ଲୋଗୋଁ କି ସରାହନା କରୁଙ୍ଗା ଯୋ ଡ୍ରଗ୍ସ କେ ଖିଲାଫ ଦୂସରୋଁ କୋ ଜାଗରୁକ କରତେ ହୈଁ ଔର ନଶେ କି ଲତ ସେ ଜୂଝ ରହେ ଲୋଗୋଁ କି ମଦଦ ମେ ଆଗେ ଆତେ ହୈଁ।
0: ଶ୍ରୀ ମୋଦି କହିଛନ୍ତି, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ମହିଳା ଅଧିକ ସଶକ୍ତ ହେଉଛନ୍ତି। ଦେଶବ୍ୟାପୀ ପ୍ରାୟ 35 ଲକ୍ଷ ମହିଳା ଏହି ଯୋଜନା ସହ ସାମିଲ ହୋଇ ସେମାନଙ୍କର ବ୍ୟବସାୟ ବୃଦ୍ଧି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସେ କେତେକ ମହିଳା ହିତାଧିକାରୀଙ୍କ ଉପରେ ଆଲୋକପାତ କରିଛନ୍ତି। ସ୍ୱଚ୍ଛତା ସମ୍ପର୍କରେ ବର୍ଷ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱଚ୍ଛତାକୁ ଏକ ସଂକଳ୍ପ ଭାବେ ଗ୍ରହଣ କଲେ ସ୍ଥାନୀୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇଥାଏ। ଏହି ଅବସରରେ ଶ୍ରୀ ମୋଦି ଓଡ଼ିଶାର ସମ୍ବଲପୁର ଜିଲ୍ଲାସ୍ଥିତ ଡେବ୍ରିଗଡ଼ ଅଞ୍ଚଳର ଧୋଡ଼ କୁସୁମର ମୈଥିଲି ଭୂୟେ ଉପରେ ଆଲୋକପାତ କରିଛନ୍ତି। ଜୀବନରେ ସମୃଦ୍ଧି ହାସଲ କରିବା ସହ ପ୍ରକୃତିର ସୁରକ୍ଷା ପାଇଁ ନିଜକୁ

0: ସମର୍ପି ଦେବା ସମ୍ଭବ ବୋଲି ମୈଥିଲି ପ୍ରମାଣିତ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଓଡ଼ିଶା କେ ଦେବ୍ରିଗଡ଼ ମେ ଗାଁ ହେ ଧୋଡ୍ରୋ କୁସୁମ ଗାଁ କି ମୈଥିଲି ଭୂଏ ଜୀ ହର ଦିନ ଜଙ୍ଗଲ ଜାତି ଥି ଉନକେ ଔର ଭାଁ କେ ଅନେକ ପରିବାର କି ବହୁତ ସି ଜରୁରତେ ଇସି ଜଙ୍ଗଲ ସେ ପୂରି ହୋତି। ଲେକିନ ଫିର ମୈଥିଲି ଜୀ ଦେବ୍ରିଗଡ଼ ଇକୋ ଟୁରିଜମ ସେ ଜୁଡି ୟହାଁ ସେ ଜଙ୍ଗଲ କେ ସାଥ ଉନକା ରିସ୍ତା ଏକ ନଈ ଦିଶା ମେ ବଦଲ ଗୟା।
0: ମୈଥିଲି ଡେବ୍ରିଗଡ଼ରେ କେନ୍ଦୁପତ୍ର ଓ ମହୁ ସଂଗ୍ରହ ସହ ଜଙ୍ଗଲ ସଂରକ୍ଷଣ କରୁଛନ୍ତି। ପ୍ରକୃତି ସଂରକ୍ଷଣ ସହ ଜୀବିକା ରୋଜଗାରର ଏହି ମଡେଲ ଓଡ଼ିଶା ନାରୀଶକ୍ତିର ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରୁଛି। ଏ ସମ୍ପର୍କରେ ଶ୍ରୀମତୀ ଭୂଏ କହିଛନ୍ତି।
2: ଆମେ ଜଙ୍ଗଲ କେ ନିର୍ଭର କରୁଥିଲୁ। 2023 ଇକୋ ଟୁରିଜମ ଡେବ୍ରିଗଡ଼ରେ ମୁଁ ଜଏନ କଲି। ସେଦିନ ଆମର ପରିବାରଟା ଭଲ ଚଲୁ। ଲୋକମାନେ ତାର କହିଲେ କି ନାଇଁ ଆମେ ବି ଯାଇକରି ଡେବ୍ରିଗଡ଼ରେ କାମ କରମୁ ବୋଲିକରି ସେମାନେ ଆଗ୍ରହ କଲେ। ପ୍ରଧାନମନ୍ତ୍ରୀ ସାର୍କୁ ତ ମୁଁ ପହିଲା ଧନ୍ୟବାଦ ଦେବାକେ ଚାହୁଁଛି ଯେ ମୋର ନାଁଟା ସେମାନେ ଧରିଲି, ସେଥିଲାଗି ମୁଁ ବେଶୀ ଖୁସି ଅଛେ।
0: ଶ୍ରୀ ମୋଦି ମିଶନ ଶକ୍ତି ସ୍ୟାଟକୁ ନେଇ କହିଛନ୍ତି, ଏଭଳି ପ୍ରୟାସ କନ୍ୟା ସନ୍ତାନଙ୍କର ମହାକାଶ କ୍ଷେତ୍ରର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେଉଛି। 108 ଦେଶର ପାଖାପାଖି 12,000 କନ୍ୟା ସନ୍ତାନ ନବସୃଜନ କ୍ଷେତ୍ରରେ ଏହି ମିଶନ ଅଧୀନରେ ସାଟେଲାଇଟ୍ ପ୍ରଯୁକ୍ତିବିଦ୍ୟା ଶିଖିବାର ସୁଯୋଗ ପାଉଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱାଧୀନତା ଦିବସ ଏବଂ ଜାତୀୟ ମହାକାଶ ଦିବସ ପ୍ରତ୍ୟେକ ନାଗରିକଙ୍କୁ ଗର୍ବିତ କରିଛି। ହର୍ ଘର୍ ତିରଙ୍ଗା ଅଭିଯାନ ଏହି ଭାବନାକୁ ଅଧିକ ସଶକ୍ତ କରିଛି। ଚଳିତ ବର୍ଷ ବନ୍ଦେ ମାତରମ୍ର 150ତମ ବାର୍ଷିକ ପାଳନ ହେଉଥିବାରୁ ହର୍ ଘର୍ ତିରଙ୍ଗା ଅଭିଯାନ ସ୍ୱତନ୍ତ୍ର ଥିଲା। ଚଳିତ ବର୍ଷ 8 କୋଟିରୁ ଅଧିକ ତିରଙ୍ଗା ସେଲ୍ଫି ଅପଲୋଡ ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ଆନ୍ତର୍ଜାତିକ ସ୍ତରରେ ପାଳିତ ହୋଇଥିବା ସୂର୍ଯ୍ୟପଥ ତିରଙ୍ଗା ପଦକ୍ଷେପ ଉପରେ ମଧ୍ୟ ଶ୍ରୀ ମୋଦି ଆଲୋଚନା କରିଛନ୍ତି। ଆଗାମୀ ପାର୍ବଣ ଋତୁରେ ଜନ୍ମାଷ୍ଟମୀ, ବିଶ୍ୱକର୍ମା ପୂଜା, ଗଣେଶ ପୂଜା ଆଦି ପଡୁଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପାର୍ବଣ ଋତୁରେ ଭୋକାଲ ଫର ଲୋକାଲକୁ ଆପଣେଇବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହିଳାଙ୍କୁ ଭରଣପୋଷଣ ଦେଉନଥିବା ପୁରୁଷ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ମହିଳା କିମ୍ବା ସନ୍ତାନ ସନ୍ତତିଙ୍କ ପାଇଁ ଭରଣପୋଷଣ ଦେଉନଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କ ଦରମାରୁ ଅର୍ଥ କାଟି ପ୍ରଦାନ କରିବାକୁ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ କର୍ମଚାରୀ ହୋଇ ଅଦାଲତର ଅବମାନନା କରିବା ଏବଂ ପତ୍ନୀ ଓ ପିଲାଙ୍କ ପ୍ରତି ଅବିଚାର ଆଦୌ ଗ୍ରହଣୀୟ ନୁହେଁ। ଆଗାମୀ ଦିନରେ ଏ ସମ୍ପର୍କିତ ମାମଲାକୁ ସରକାରଙ୍କ ସମନ୍ୱିତ ଓ ସ୍ୱୟଂଚାଳିତ ବ୍ୟବସ୍ଥାରେ ଯୋଡ଼ାଯାଇ ଆହୁରି ଉନ୍ନତ କରିବାକୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଧାନ ପଞ୍ଜିକରଣ ଅବଧିକୁ ସରକାର ଆଉ 7 ଦିନ ବୃଦ୍ଧି କରିଛନ୍ତି। ଏ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ପଞ୍ଜିକରଣ ଅବଧି ଆସନ୍ତାକାଲି ଶେଷ ହେଉଥିବାବେଳେ ଏହା ଆଉ 7 ଦିନ ବୃଦ୍ଧି ପାଇଛି। ନେଟ୍ୱର୍କ ସମସ୍ୟା ଯୋଗୁଁ ଅନେକ ଚାଷୀ ପଞ୍ଜିକରଣ କରିବାକୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ 17 ଲକ୍ଷରୁ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତା ମଙ୍ଗଳବାର ଦିନ ମେଗା ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରିବେ। ଏଥିସହ ମୁଖ୍ୟମନ୍ତ୍ରୀ 20 ଦୁଗ୍ଧ ସଂଗ୍ରହ କେନ୍ଦ୍ର, 50 କୃଷି ସେବା କେନ୍ଦ୍ର, 46 ଖାଉଟି କେନ୍ଦ୍ର ଏବଂ 200 ଜନସେବା କେନ୍ଦ୍ରର ମଧ୍ୟ ଉଦ୍ଘାଟନ କରିବେ। ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅତି କମ୍ରେ ଜଣଙ୍କୁ ସମବାୟ ସଦସ୍ୟ କରିବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ଚାଷୀମାନଙ୍କୁ ଆର୍ଥିକ ଓ ସାମାଜିକ ଭାବେ ସଶକ୍ତ କରିବାର ଲକ୍ଷ୍ୟ ନେଇ ସଦସ୍ୟତା ଅଭିଯାନ ସମ୍ବନ୍ଧ ଆରମ୍ଭ କରାଯିବ। ଡିଜିଟାଲ ମାଧ୍ୟମରେ ସଦସ୍ୟତା ପଞ୍ଜିକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ନୂତନ ମୋବାଇଲ୍ ଆପ୍ଲିକେସନର ଶୁଭାରମ୍ଭ ହେବ। ଏହି ଅବସରରେ ସମବାୟ କ୍ଷେତ୍ରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଓଡ଼ିଶା ସମବାୟ ଇତିହାସରେ ପ୍ରଥମଥର ପାଇଁ ପ୍ୟାକ୍ସ ଏବଂ ଲ୍ୟାମ୍ପସ୍ ଚାଷୀ ସଦସ୍ୟମାନଙ୍କୁ ସରକାର ଲାଭାଂଶ ପ୍ରଦାନ କରିବେ। ପ୍ରଥମ ପର୍ଯ୍ୟାୟରେ 180 ପ୍ୟାକ୍ସ ଓ ଲ୍ୟାମ୍ପସ୍ର ପାଖାପାଖି 3 ଲକ୍ଷରୁ ଅଧିକ ହିତାଧିକାରୀ 14 କୋଟି ଟଙ୍କା ଲାଭାଂଶ ପାଇବେ। ରାଜ୍ୟ ସରକାର ମଧ୍ୟ ଅଂଶୀଦାର ଭାବେ 4,22,00,000 ଟଙ୍କା ପାଇବେ। ରାଜ୍ୟର ସମସ୍ତ ଜିଲ୍ଲାରେ ଉନ୍ନତ ଭିଭିଭୂମି ଥିବା 100 ମଡେଲ ମଣ୍ଡି ସ୍ଥାପିତ ହେବ। ପ୍ରଥମ ପର୍ଯ୍ୟାୟରେ କ୍ୟାବିନେଟ୍ରେ ଅନୁମୋଦିତ ହୋଇଥିବା 38 ମଡେଲ ମଣ୍ଡି ମଧ୍ୟରୁ ମଙ୍ଗଳବାର ଦିନ କଟକରେ 2, ଖୋର୍ଦ୍ଧା ଏବଂ ପୁରୀରେ 1 ଲେଖାଏଁ ମୋଟ 4 ମଡେଲ ମଣ୍ଡିର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଭୁବନେଶ୍ୱର ଗୋଠପାଟଣା ମୌଜାରେ ଖୁବ୍ ଶୀଘ୍ର ସମନ୍ୱିତ ବିଶ୍ୱସ୍ତରୀୟ ସ୍ୱୋର୍ଟସ୍ କମ୍ପ୍ଲେକ୍ସ ଷ୍ଟାଡିୟମ୍ ନିର୍ମାଣ ହେବା ନେଇ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରନ୍ଦ ସୂଚନା ଦେଇଛନ୍ତି। ଏଥିପାଇଁ ଜମି ଅଧିଗ୍ରହଣ କାମ ଆଗେଇ ଚାଲିଛି। ଖୁବ୍ ଶୀଘ୍ର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏଥିସହ କ୍ରୀଡ଼ାମନ୍ତ୍ରୀ କହିଛନ୍ତି, ରାଜ୍ୟର 314 ବ୍ଲକ୍ରେ କ୍ରୀଡ଼ା ଭିଭିଭୂମି କାର୍ଯ୍ୟରେ ଅଗ୍ରଗତି ପରିଲକ୍ଷିତ ହୋଇଛି। 4,124 କୋଟି ଟଙ୍କା ବ୍ୟୟରେ ବ୍ଲକ୍ସ୍ତରୀୟ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ହାତକୁ ନିଆଯାଇଛି ବୋଲି ଶ୍ରୀ ସୁରଜ କହିଛନ୍ତି। ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଡମ୍ବରୁ ମାଝୀଙ୍କର 86 ବର୍ଷ ବୟସରେ ପରଲୋକ ହୋଇଛି। ଆଜି ସକାଳ ପ୍ରାୟ 5 ସମୟରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ

ଚିକିତ୍ସାଳୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶ୍ରୀ ମାଝୀଙ୍କ ମରଶରୀରକୁ ତାଙ୍କ ପୈତୃକ ଗ୍ରାମ ତେନ୍ତୁଳି ଖୁଣ୍ଟି ବ୍ଲକର ଚିତ୍ରକୋଟଠାରେ ନିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଜିଲ୍ଲା ପୁଲିସ୍ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଶ୍ରୀ ମାଝୀଙ୍କ ମୃତ୍ୟୁ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ବାଂଲାଦେଶ ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ରାପଡ଼ାରେ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀର ବନ୍ୟାଜଳ ହ୍ରାସ ପାଇଛି। ବିପନ୍ନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବା ସହ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଜରିଆରେ ଚିକିତ୍ସା ଓ ଔଷଧ ପ୍ରଦାନ କରାଯାଉଛି। ପଶୁମାନଙ୍କ ଲାଗି 300 ମେଟ୍ରିକ୍ ଟନ୍ ଗୋଖାଦ୍ୟ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟର ଅଂଶବିଶେଷ ଭାବେ ଦେଶବ୍ୟାପୀ ସଣ୍ଡେ ଅନ୍ ସାଇକେଲ୍ ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଭୁବନେଶ୍ୱରଠାରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସଣ୍ଡେ ଅନ୍ ସାଇକେଲ୍ ର୍ୟାଲି ଆୟୋଜିତ ହୋଇଛି। ପ୍ରତିକୂଳ ପାଗ ସତ୍ତ୍ୱେ ପ୍ରତିଯୋଗୀମାନେ ବହୁ ସଂଖ୍ୟାରେ ସାଇକେଲ୍ ର୍ୟାଲିରେ ଯୋଗ ଦେଇଥିଲେ। କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ପ୍ରତିଯୋଗୀଙ୍କ ସହ ସାଇକେଲ୍ ଚାଳନା କରିଥିଲେ। ନୟାଗଡ଼ ପୁଲିସ୍ ପକ୍ଷରୁ ଆଜି ଏକ ସାଇକେଲ୍ ର୍ୟାଲିର ଆୟୋଜିତ ହୋଇଥିଲା। ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀକୁ ସ୍କରଣ କରି ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ରାଜ୍ୟରେ 3 ଦିନ ଧରି ପାଳନ କରାଯାଉଛି। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ 2026ର ତୃତୀୟ ତଥା ଉଦ୍ଯାପନୀ ସମାରୋହ ପାଳିତ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଆୟୋଜିତ ସାଇକେଲ୍ ର୍ୟାଲିକୁ ଜିଲ୍ଲାପାଳ ନୃପରାଜ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବୌଦ୍ଧ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ସମାରୋହ ଅବସରରେ ଏକ ସାଇକେଲ୍ ର୍ୟାଲିର ଆୟୋଜିତ ହୋଇଥିଲା। ଭଦ୍ରକଠାରେ ଆୟୋଜିତ ଜାତୀୟ କ୍ରୀଡ଼ା ଦିବସର ଉଦ୍ଯାପନୀ ଉତ୍ସବରେ ସାଇକେଲ୍ ମାରାଥନକୁ ଅତିରିକ୍ତ ଜିଲ୍ଲାପାଳ ଶୁଭାରମ୍ଭ କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନ, ଯୁବବର୍ଗଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଏକ ସାମୁହିକ ସଂକଳ୍ପ, ଆକାଶବାଣୀର ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ପ୍ରକୃତି ସଂରକ୍ଷଣ ପ୍ରତି ସମର୍ପଣ ପାଇଁ ଡେବ୍ରିଗଡ଼ର ମୈଥିଲି ଭୂୟାଙ୍କୁ କଲେ ପ୍ରଶଂସା। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହିଳାଙ୍କ ଭରଣପୋଷଣ ରାଶି ପ୍ରଦାନରେ ଅବହେଳା କରୁଥିବା ପୁରୁଷ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତା ମଙ୍ଗଳବାର ଆରମ୍ଭ ହେବ ସମ୍ବନ୍ଧ ଅଭିଯାନ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ। ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ସମୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 2:40। ଶୁଣନ୍ତୁ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଅପରାହ୍ନ 5:00 ଶୁଣିବି ଯୁବବାଣୀ, ଏଥିରେ ପ୍ରଚାର କରିବୁ ବାଟେଘାଟେ। ଚୈତି ଜହ୍ନ ଶୁଣିବେ ଅପରାହ୍ନ 5:30, ଏଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପଚାରୁ, ବିଷୟ ପେଟ ବିମାର କେନ୍ତା ଭଲ ହେସି। ବିଶେଷଜ୍ଞ ଭାବେ ଯୋଗଦେବେ ଡକ୍ଟର ହରିପ୍ରସାଦ ରଥ। ସନ୍ଧ୍ୟା 6:10 ପ୍ରଚାର କରିବୁ କୃଷି ଓ କୃଷକ, ଏଥିରେ ଶୁଣିବେ ସାକ୍ଷାତକାର ବର୍ଷା ଦିନେ ଚାଷୀ ଭାଇଙ୍କ ସ୍ୱାସ୍ଥ୍ୟର ଯତ୍ନ। ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 7:00। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ ହବାଇଠାରେ ମହିଳା ଏସିଆ କପ୍ T20 କ୍ରିକେଟ ଟୁର୍ଣ୍ଣାମେଣ୍ଟ 2026 ଅନ୍ତର୍ଗତ ଭାରତ ବନାମ ଥାଇଲାଣ୍ଡ ମଧ୍ୟମରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ର ଉଭୟ ହିନ୍ଦୀ ଏବଂ ଇଂରାଜୀରେ ପ୍ରତ୍ୟକ୍ଷ ଧାରାବିବରଣୀ ଶୁଣିବେ ରାତି 7:30ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 8:00 ପ୍ରଚାର କରିବୁ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାର କାର୍ଯ୍ୟକ୍ରମ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:48। ଏଇଠି ଶେଷ କରୁଛୁ ମିଡିୟମ ୱେଭ୍ରେ ପ୍ରସାରଣ ସେବା। ମିଡିୟମ ୱେଭ୍ର 204.5 meter ତଥା 1467 kHz ଯୋଗେ ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆଜି ଅପରାହ୍ନ 5:00 ଆମ ସାନ୍ଧ୍ୟ ଅଧିବେଶନରେ। ବର୍ତ୍ତମାନଠାରୁ ଏଫ୍ଏମ୍ର 103.6 MHz ଯୋଗେ ବିବିଧ ଭାରତୀ ମୁମ୍ବାଇରୁ ପ୍ରଚାରିତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଶୁଣିପାରିବେ। ବର୍ତ୍ତମାନ ପାଇଁ ବିଦାୟ ଚାହୁଁଛୁ, ନମସ୍କାର।

ଆକାଶବାଣୀ ଜୟପୁର ସମୟ ଅପରାହ୍ନ 5:00। ସମସ୍ତ ଶ୍ରୋତାଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଛନ୍ତି ସୁଶୀଲ କୁମାର ସାହୁ ଏବଂ ବର୍ଷାରାଣୀ ପଟ୍ଟନାୟକ।

0: କେବେ ଏହା ହସର କାରଣ ହୁଏ, କେବେ ସ୍ମୃତିର ଝରଣା ବହାଏ। ପ୍ରେମ ପ୍ରେମ କେବଳ ଦୁଇଟି ହୃଦୟର ସମ୍ପର୍କ ନୁହେଁ, ଏହା ମାଆର ମମତା, ବାପାଙ୍କ ସ୍ନେହ, ବନ୍ଧୁତ୍ୱର ବିଶ୍ୱାସ ଏବଂ ମଣିଷ ପ୍ରତି ମଣିଷର ଆତ୍ମୀୟତାର ନାମ।
1: ହଁ ସାଥୀ, ତେବେ ଏହି ଆତ୍ମୀୟତା, ପ୍ରେମ ଓ ବିଶ୍ୱାସର ଯାତ୍ରାରେ ଚାଲନ୍ତୁ ଆଗକୁ ବଢ଼ିବା ଏବଂ ଆଜିର ସୁରଭି କାର୍ଯ୍ୟକ୍ରମରେ ଶୁଣିବା କିଛି ଗୀତ, କିଛି ସୁନ୍ଦର କଥା ଏବଂ କିଛି ଏମିତି ଅନୁଭୂତି ଯାହା ହୁଏତ ଆପଣଙ୍କ ମନର କୌଣସି ନା କୌଣସି ଜାଗାକୁ ଛୁଇଁଯିବ।
0: ତେବେ ହଁ ସାଥୀ, ଆଜିର ସୁରଭି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି।

0: ଜଳର ଶୀତଳତା ପାତ୍ରର ସୁନ୍ଦରତା ଉପରେ ନିର୍ଭର କରେ ନାହିଁ। ଠିକ୍ ସେହିପରି କୌଣସି ବ୍ୟକ୍ତିର ବୁଦ୍ଧି, ଜ୍ଞାନ, ବିବେକ ତାର ସୌନ୍ଦର୍ଯ୍ୟ ଉପରେ ଜମାରୁ ନିର୍ଭର କରେ ନାହିଁ।
1: ତେବେ ହଁ ସାଥୀ, ବାହ୍ୟ ସୌନ୍ଦର୍ଯ୍ୟରୁ ଆମେ କୌଣସି ମଣିଷକୁ କେବେ ମଧ୍ୟ ଆକଳନ କରିବା ଉଚିତ ନୁହେଁ, କାରଣ ବାହ୍ୟ ସୌନ୍ଦର୍ଯ୍ୟତା କେବେ ମଧ୍ୟ ଗୋଟିଏ ମଣିଷର ବୁଦ୍ଧି, ଜ୍ଞାନ ଏବଂ ବିବେକକୁ ଦର୍ଶାଇ ନଥାଏ।
0: ତେବେ ସାଥୀ, ଏ ସୁନ୍ଦର ବିଚାରଟି ସହିତ ଆଜିର କାର୍ଯ୍ୟକ୍ରମକୁ ଆଗକୁ ନେବା।

ସୁନ୍ଦର ଏବଂ ସ୍ମରଣୀୟ କରିଦିଏ। ତେବେ ଚାଲନ୍ତୁ ସାଥୀ, ଆଜି ବାଟେ ଘାଟେ କ୍ରମରେ ସେହିପରି ଜଣଙ୍କ ସହିତ ଭେଟିବା ଏବଂ ଶୁଣିବା ଗୋଟିଏ ସାକ୍ଷାତକାର। ଆଶା କରୁଛୁ ତାହା ନିଶ୍ଚିତ ଭାବେ ଆପଣଙ୍କୁ ଭଲ ଲାଗିବ।

ହଁ ସାଥୀ, ବାଟେ ଘାଟେ ଆମେ ବିଭିନ୍ନ ପ୍ରକାରର ଲୋକଙ୍କୁ ଭେଟିଥାଉ। କେହି ଆମ ପାଇଁ ସମ୍ପୂର୍ଣ୍ଣ ଅଜଣା ହୋଇଥିଲେ ମଧ୍ୟ ସେମାନଙ୍କ ସହ ହୋଇଥିବା ଛୋଟିଆ ଛୋଟିଆ କଥାବାର୍ତ୍ତା ମନରେ ସ୍ମୃତି ହୋଇ ରହିଯାଏ। କେହି ରାସ୍ତା ପଚାରନ୍ତି, କେହି ସାହାଯ୍ୟ ମାଗନ୍ତି, ଆଉ କେହି କେହି କେବଳ ହସି ଦୁଇ ପଦ କଥା ହୋଇଯାଆନ୍ତି। ବେଳେବେଳେ ଏହି ଅଜଣା ଲୋକମାନଙ୍କଠାରୁ ଆମେ ଜୀବନର ଛୋଟ ଛୋଟ ଶିକ୍ଷା ମଧ୍ୟ ପାଇଥାଉ। ତେବେ ବାଟେ ଘାଟେ ହେଉଥିବା ଏହି ଅପ୍ରତ୍ୟାଶିତ ସାକ୍ଷାତ ଆମ ଯାତ୍ରାକୁ ଆହୁରି

0: ଭାଇ ନମସ୍କାର। ପ୍ରଥମେ ତ ଆପଣଙ୍କୁ ଆମ ଜୟପୁର ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ଭାଇ।
1: ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ।
0: ଆଚ୍ଛା ଭାଇ, ପ୍ରଥମେ ଆମ ଶ୍ରୋତାମାନଙ୍କୁ ଟିକେ ଆପଣଙ୍କ ପରିଚୟ ଦେଇ ଦିଅନ୍ତୁ।
1: ମୋର ନାଁ ଏମ୍ ଜଗଦୀଶ ରମେଶ, ମୋତେ ଜଗାବଳି ସବୁ ଡାକିବେ। ଆଉ ମୁଁ ୱେଡିଂ ଫଟୋଗ୍ରାଫ ଆଣ୍ଡ ପ୍ରିଣ୍ଟିଂ ପ୍ରେସ ବିଷୟ ଅଛି।
0: ଆଚ୍ଛା, ତ ଆପଣ ଏ ଯୋଉ କାମ କରୁଛନ୍ତି ଫଟୋଗ୍ରାଫି, ଏ ଫଟୋଗ୍ରାଫି କରିବା ପାଇଁ ଆପଣ କାହାଠୁ ପ୍ରେରଣା କେମିତି ପାଇଥିଲେ ଭାଇ?
1: ମ୍ୟାଡମ୍, ପ୍ରେରଣା ଦାଟ ମିନ୍ସ, ଦେଖନ୍ତୁ, ବହୁତ ବର୍ଷ ତଳେ, 27 ଇୟର୍ସ ତଳେ ଯେତେବେଳେ ମୁଁ ଫଟୋଗ୍ରାଫି ଷ୍ଟାର୍ଟ କରିଥିଲି, ସେତେବେଳେ ଆମର ସାଇରେ ଜଣେ ଭାଇନା ଥିଲେ, ତାଙ୍କେ ଯାଇକି ଭିଡିଓ ସୁଟିଂ କରୁଥିଲେ ସେଇ ଟାଇମ୍ରେ। ତ ସେଇ ଟାଇମ୍ରେ ମୁଁ ତାଙ୍କ ପାଖରେ କ୍ୟାମେରା ସବୁ ଦେଖିକି ଆଟ୍ରାକ୍ଟ ହେଇକିନା ମୁଁ ତାଙ୍କୁ ରିକ୍ୱେଷ୍ଟ କରିକି କାମ ଟିକେ ଶିଖେଇବେ, ମୁଁ ବିଷୟ ଇଣ୍ଟରେଷ୍ଟ ଅଛି ବୋଲିକିନା ଏଇ ଲାଇନ୍ରେ ଏଣ୍ଟ୍ରି ନେବି।
0: ତ ଭାଇ, 27 ଇୟର୍ସ ବ୍ୟାକ୍ ମାନେ ବହୁତ ବର୍ଷ ପୁରୁଣା, ଯେତେବେଳେ କି ମାନେ ହୁଏତ ଫଟୋଗ୍ରାଫିକୁ ଲୋକ ବେଶୀ ପ୍ରଶ୍ରୟ ଦେଉନଥିଲେ, ତ ସେ ସମୟରେ ଆପଣ ଷ୍ଟ୍ରଗଲ୍ କେମିତି କରିଥିଲେ?
1: ମ୍ୟାଡମ୍, ଷ୍ଟ୍ରଗଲ୍, ଦେଖନ୍ତୁ, କାମ ଶିଖିବା ପାଇଁ ଏକା ବହୁତ ବହୁତ ବଡ ଷ୍ଟ୍ରଗଲ୍। ସେ ଟାଇମ୍ରେ କଣ ହଉଥିଲା, ଟେକ୍ନୋଲୋଜି ସେତିକି ଡେଭଲପମେଣ୍ଟ ନଥିଲା ଯେମିତିକି ଆଜିର ଡେଟ୍ରେ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆମେ ଦେଖିକି ଶିଖିପାରୁଛେ କି ବଡ ସ୍କ୍ରିନ୍ରେ ଦେଖିପାରୁଛେ। ଡିସପ୍ଲେ ବହୁତ ବଡ ବଡ ପାଉଛି, କ୍ୟାମେରାରୁ ମିଶା ଡିସପ୍ଲେ ଥାଉଛି। ସେ ଟାଇମ୍ରେ କ୍ୟାମେରା ଡିସପ୍ଲେ ନଥିଲା। ତ ଆମର ଗୁରୁ ଯିଏ କାମ ଶିଖଉଥିଲେ, ତାଙ୍କେ ଆମକୁ ଗୋଟେ ଗୋଟେ ଜିନିଷ ଶିଖେଇଥିଲେ ଯେ ଏମିତି ସର୍ଟ ନେବାର ଅଛି, ତ ସର୍ଟ ଆମେ କେମିତି ନେବାର ଅଛି ଜାଣୁଥିଲୁ, କିନ୍ତୁ ତାକୁ ପ୍ରପର କେମିତି କାଢିଲୁ ଆମେ ସେଟା ଜାଣିପାରୁନୁ। ଆଫ୍ଟର ସୁଟ୍ ଆମେ ଘରେ ଆସିକିନା VCR ଆମେ ସେ VHS କ୍ୟାସେଟ୍ ପକେଇକି ପ୍ଲେ କରିକି ଦେଖୁଥିଲୁ। ଗୋଟେ ଗୋଟେ ୱେଡିଂ ହଉ ବି ଯାହା କିଛି, ଆମେ ଗୋଟେ ଗୋଟେ ପ୍ଲେ କରିକିନା ସେଠି ଚେକ୍ କରୁଥିଲୁ, ଆମର ଭୁଲ ଜାଗା ସବୁ କରେକ୍ସନ୍ କରିକି ଲେଖୁଥିଲୁ। ତାପରେ ଯାଇକିନା ନେକ୍ସଟ ୱେଡିଂରେ ଯାଇକି ଆମେ ତାକୁ ରେକ୍ଟିଫାଏ କରୁଥିଲୁ। ସେମିତି ହିଁ କାମ ଶିଖୁଥିଲୁ ମ୍ୟାଡମ୍।
0: ଆଚ୍ଛା, ତ 27 ଇୟର୍ସ ବ୍ୟାକ୍ କୁ ଗଲେ ଫାଇନାନ୍ସିଆଲ ପ୍ରୋବ୍ଲେମ ତ ସେତେବେଳେ ବହୁତ ଅଧିକ ଥିବ ଭାଇ, ସେଇଟାକୁ କେମିତି ମ୍ୟାନେଜ କରିଥିଲେ?
1: ଫାଇନାନ୍ସିଆଲ ପ୍ରୋବ୍ଲେମ ଏମିତି ଥିଲା ମ୍ୟାଡମ୍, ମ୍ୟାରେଜ ସିଜନ ଟାଇମ୍, ଦେଖନ୍ତୁ, ଇୟରଲି ଆମର 12 ମନ୍ଥରେ 6 ମନ୍ଥ ହଉଛି ୱେଡିଂ ସିଜନ, ଆଉ 6 ମନ୍ଥ ତ କିଛି ସିଜନ ନଥିବ। ତ 6 ମନ୍ଥରେ ଆମକୁ ଭଲ ପଇସା ଦୁଶୁଥିଲା, ଆମର ହାତରେ ପଇସା ଥିଲା, ବଟ୍ ଆଉ ନେକ୍ସଟ 6 ମନ୍ଥରେ ବର୍ଷା ମାସରେ ୱେଡିଂ ନଥିଲା, ଟାଇମ୍ ଫାଇନାନ୍ସିଆଲ ପ୍ରୋବ୍ଲେମ ବହୁତ ଥିଲା। ସେ 6 ମାସ କମେଇବାର, 6 ମାସ ବସି ଖାଇବାର, ସେମିତି ଟାଇପ୍ର ମ୍ୟାନେଜ କରିକି ଆମେ ମେଣ୍ଟେନ ହଉଥିଲୁ ସେ ଟାଇମ୍।
0: ଆଚ୍ଛା, ତ ସେତେବେଳେ ପରିବାର ଲୋକ ଆପଣଙ୍କୁ କେତେ ସପୋର୍ଟ କରିଥିଲେ ଭାଇ?
1: ମ୍ୟାଡମ୍, ପରିବାର ଲୋକ ସପୋର୍ଟ ତ ଟିକେ, ଫ୍ୟାମିଲି ମେମ୍ବର ଯେ ଥିଲେ ସେତେବେଳେ ଟିକେ କମ୍ ସପୋର୍ଟ ଥିଲା। କଣ ପାଇଁ, ଏଇ ଲାଇନ୍ରେ ଲୋକ ଏତେ ଜାଣିନାହାନ୍ତି। ଆମେ ବିଜନେସ ବୋଲେ ସେ ଟାଇମ୍ରେ ଯେମିତିକି ଗୋଟେ କିରାନା ସପ୍ ହଉ କି କପଡ଼ା ଦୋକାନ ହଉ, ଏଇ ଟାଇପ୍ର ସବୁକୁ ବିଜନେସ ମାନ୍ୟତା ନଉଥିଲେ ବୋଲି ଇମ୍ପୋର୍ଟାନ୍ସ ଦଉଥିଲେ, କିନ୍ତୁ ଫଟୋଗ୍ରାଫି ଲାଇନ୍କୁ ଭିଡ଼ିଓଗ୍ରାଫି ଲାଇନ୍କୁ ବିଜନେସ ହିସାବରେ ଭାବୁନଥିଲେ, ଏଇଟା ସବୁ ଗୋଟେ ଫେସନ୍ ଲାଇନ୍ ଭାବୁଥିଲେ। ତ ସେ ଲାଇନ୍କୁ ସେତେ ଇମ୍ପୋର୍ଟାନ୍ସ ଦଉନଥିଲେ, ତାଙ୍କେ ଭାବୁଥିଲେ ପିଲାର କ୍ୟାରିୟର ଆଇରେ ହବ କି ନାହିଁ, ସେ ଖାଲି କଷ୍ଟ ପଡୁଛି, ଯାଉଛି ଦିନ ରାତି, ଲାଇଟ୍ ଲଗଉଛି, କ୍ୟାମେରା ଧରୁଛି, ରାତି ଦିନ ନିଦ୍ରା ଥାଉଛି। ତ ପରିବାର ଲୋକ ଟିକେ ଟେନସନ୍ରେ ଥିଲେ ଯେ ଏଇ ଲାଇନ୍ରେ ଆମର ପିଲା ସକ୍ସେସ ହବ ନ ହବ କିଛି ଗ୍ୟାରେଣ୍ଟି ନାହିଁ ବୋଲି ଭାବୁଥିଲୁ।
0: ଆଜ୍ଞା, ତ ଆପଣ ସେ ପ୍ରୋବ୍ଲେମରୁ କେମିତି ବାହାରିଲେ, ଘର ଲୋକଙ୍କୁ କେମିତି ବୁଝେଇଲେ କି ନାଇଁ ଏ ଲାଇନ୍ରେ ମୁଁ ଯିବି, ମୋର ଏଥିରେ ଇଚ୍ଛା ଅଛି?
1: ହଁ, ସେମିତି ବୋଲେ ଆମ ଫ୍ୟାମିଲି, ଆମର ବାବାଙ୍କୁ ମୁଁ ବୁଝିବାକୁ ପଡୁଥିଲା ଯେ ବାବା ମୋତେ ଚାନ୍ସ ଦିଅ, ଏଇ ଲାଇନ୍ରେ ମୁଁ ମାର୍କେଟ କରିବି, ଲୋକ ପ୍ରଶଂସା କରିବେ ମୋର କାମକୁ, ତାପରେ ଧୀରେ ଧୀରେ ପଇସା ମିଶା ଆସିବ। ତ ଟିକେ ସେ ଟାଇମ୍ରେ କଣ ବୋଲେ, ନାଁ କମେଇଲା ପରେ ପଇସା ଆସିବାକୁ ଟିକେ ବିଶ୍ୱାସ କରୁନଥିଲେ, ଡାଇରେକ୍ଟ ଦୋକାନ ପକେଇଲେ ହିଁ ପଇସା ଆସିବ ଟାଇପ୍ର ବିଜନେସକୁ ବିଲିଭ କରୁଥିଲେ। ତ ଯେତେବେଳେ ମୁଁ ସୁଟିଂ ଷ୍ଟାର୍ଟ କରିକି ଧୀରେ ଧୀରେ ନାଁ କମେଇଲି, ସବୁ ଆମ ବାବାଙ୍କୁ ପଚାରକୁ ଲାଗିଲେ, ତମର ପୁଅ ଭିଡିଓ ସୁଟିଂ କରୁଛି ତ ଆମକୁ ବହୁତ ଭଲ ଲାଗୁଛି, ଗୋଟେ ନୂଆ ଲାଇନ୍, ୟୁନିକ୍ ଲାଇନ୍ରେ ଖୋଲିଲା। ତ ସେମିତିରେ ଆମର ଘରେ ଟିକେ ଆମର ଭାଲ୍ୟୁ କଣ ଜାଣିଲେ, ଆମର ୱାର୍କର ଭାଲ୍ୟୁ ଜାଣିଲେ, ଧୀରେ ଧୀରେ ଘର ଲୋକ ବିଷୟରେ ସପୋର୍ଟ କରିବା ଆରମ୍ଭ କଲେ।
0: ତାହେଲେ ଏବେ ଘର ଲୋକ ସମସ୍ତେ ସପୋର୍ଟ କରୁଛନ୍ତି ଭାଇ?
1: ଏବେ ବହୁତ ଆପ୍ରିସିଏଟ୍ କରୁଛନ୍ତି, ଯେମିତିକି ଗୋଟେ ୟୁନିକ୍ ବିଜନେସ, ଯାଇକି ଦେଖନ୍ତୁ, ମାର୍କେଟରେ ଫଟୋଗ୍ରାଫି ହଉଛି ଗୋଟେ ଆର୍ଟ ଲାଇନ୍, ଆଜିର ଡେଟ୍ରେ ଏତେ ଇଜି ନାହିଁ ଯେ ଗୋଟେ ଶିଖିବାଟା କାମ ଏଇ ଫିଲ୍ଡରେ ପର୍ଟିକୁଲାରଲି। ସୋ ଆମେ ବହୁତ ଓଲ୍ଡ, 27 ଇୟର୍ସ ରହିକିନା କାମ କରି କରି

0: କରିଆସିଛୁ। ତ ସେମିତିରେ ଆମେ ଏଇ ମାର୍କେଟ ଲାଇନ ରୁ ବହୁତ ଗ୍ରିପ୍ ଜମେଇଛୁ ଏଇ ବିଜନେସ ଏଇ ଫିଲ୍ଡରେ। ତ ଏବେ ବହୁତ ଏପ୍ରିସିଏଟ୍ କରୁଛନ୍ତି, ସେଇ ଟାଇମରେ ଭଲ ଡିସିଜନ ନେଇଥିଲ ତମେ ଏଇ ଲାଇନ କୁ ଆସିକିନା, ଆଜିର ଡେଟରେ ବହୁତ ୱେଲ ଆପଣ ସେଟଲ ହେଇଛନ୍ତି ଏଇ ଲାଇନରେ ବୋଲିକି ଫ୍ୟାମିଲି ମେମ୍ବର ସବୁ ବହୁତ ପ୍ରଶଂସା।
1: ଯାହା ହଉ ଭାଇ, ବହୁତ ବଢିଆ ଲାଗିଲା। ଆପଣଙ୍କୁ ବର୍ତ୍ତମାନ ସପୋର୍ଟ କରୁଛନ୍ତି ଘର ଲୋକ, ତ ସବୁଠୁ ବେଶୀ ସପୋର୍ଟ କିଏ କରୁଛନ୍ତି ଘରେ?
0: ଦେଖନ୍ତୁ, ଫାର୍ଷ୍ଟ ତ ଆମର ବାବା ସପୋର୍ଟ କରିବାର, ସେଇ ଟାଇମ ଯେତେବେଳେ ବାବା ଥିଲେ, ତ ଆଜିର ଡେଟରେ ମୋର ଲାଇଫ ପାର୍ଟନର ଯେ ମୋର ୱାଇଫ ବହୁତ ସପୋର୍ଟ କରିବ। ଫଟୋଗ୍ରାଫି ଲାଇନରେ ମୁଁ ଯେଉଁଠି ବି ଯିବି କି ରାତି ଅନିଦ୍ରା ହେଇକିନା ୱାର୍କ କରିବି, ତ ସେ ମୋର ୱାର୍କ କୁ ମୋର ଷ୍ଟ୍ରଗଲ କୁ ବୁଝିକିନା ସେ ମତେ ବହୁତ ସପୋର୍ଟ କରୁଛି ମୋର ୱାଇଫ। ତ ଆର୍ଟ ଲାଇନରେ ତାଙ୍କେ ମିଶା ଅଛନ୍ତି, ତ ତାଙ୍କେ ଜାଣିଛନ୍ତି ୱାର୍କ ର ଭାଲ୍ୟୁ କଣ ଆଉ ଷ୍ଟ୍ରଗଲ କଣ, ତ ତାଙ୍କର ବହୁତ ସପୋର୍ଟ ଅଛି ମତେ ଏଇ ଫିଲ୍ଡରେ।
1: ଆଚ୍ଛା ଭାଇ, ଯଦି ଜଣେ ଯୁବପିଢ଼ି ଏଇ ଲାଇନ ରେ ଯିବାକୁ ଚାହିଁବେ ତାହେଲେ ସେ ଆରମ୍ଭ କେମିତି କରିବେ?
0: ମ୍ୟାଡମ ଆଜି ଡେଟ୍ ରେ ତ ଆରମ୍ଭ କରିବା ପାଇଁ ବହୁତ ଫେସିଲିଟି ଅଛି, ଯେମିତି ଟ୍ରେନିଂ ସେଣ୍ଟର ବହୁତ ଖୋଲା ହେଇଯାଇଛି ଆମର ଅଦର ଷ୍ଟେଟ ମଧ୍ୟରେ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଞ୍ଜାବ, ହରିୟାଣା, ବହୁତ ଜାଗାରେ ଟ୍ରେନିଂ ସେଣ୍ଟର ଖୋଲା ହେଇଛି। ଆରାମସେ ଯୁବପିଢ଼ି ଆଜିର ଡେଟ୍ ରେ ସେଠି ଯାଇ ନେଇକି 1 ମନ୍ଥ ୟା 6 ମନ୍ଥ ୟା 1 ଇୟର ର କୋର୍ସ ନେଇକିନା ତାଙ୍କେ ଏଇ ଫିଲ୍ଡ କୁ ଆସିପାରିବେ, କାମ ଶିଖିପାରିବେ। ଆଉ ଏଜୁକେସନ ହଉଛି ବଡ ବହୁତ ଇମ୍ପୋର୍ଟାଣ୍ଟ ଆଜି ଡେଟ୍ ରେ, ତ ପାଠ ପଢିଥିବାଟା ନିହାତି ଆବଶ୍ୟକ। ଏଆଇ ଯେମିତି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ପଳେଇ ଆସିଲା ଏବେ, ତ ସବୁଯାକ କମ୍ପ୍ୟୁଟର କାମ ଜାଣିବାର ଅଛି, ଲେଖାପଢା ବିଷୟରେ ନଲେଜ ଥିବାର ଅଛି, ପଢି ପାରୁଥିବାର ଅଛି ଇଂଲିଶ, ତ ସେଇ ହିସାବରେ ଆଗାମୀ ଫ୍ୟୁଚର ବହୁତ ଅଛି ଫଟୋଗ୍ରାଫି ଲାଇନରେ, ଭିଡ଼ିଓଗ୍ରାଫି ଲାଇନରେ। ଯୁବପିଢ଼ି ବହୁତ ଇଣ୍ଟରେଷ୍ଟ ନଉଛନ୍ତି, ଆଗରେ ଫ୍ୟାମିଲି ମେମ୍ବର୍ସ ଗୋଟେ ପୁଅକୁ ତାଙ୍କର ପ୍ଲାନ କରୁଥିଲେ ଯେ ଗୋଟେ ଡକ୍ଟର ହବ କି କଲେକ୍ଟର ହବ କି ଇଞ୍ଜିନିୟର ହବ, କିନ୍ତୁ ଆଜିର ଡେଟ୍ ରେ ଫ୍ୟାମିଲି ମେମ୍ବର୍ସ ତାଙ୍କର ପିଲାକୁ କହୁଛନ୍ତି ଯେ ଗୋଟେ ଫଟୋଗ୍ରାଫର ହେବୁ, ଫ୍ୟୁଚରରେ ବହୁତ ପଇସା କମେଇ ପାରିବୁ ବୋଲି।
1: ଆଚ୍ଛା ଭାଇ, ତାହେଲେ ଗୋଟେ ପ୍ରଶ୍ନ ହଉଛି, ଆଜିକାଲି ଯୋଉ ଏଆଇ ର ଯୁଗ ଆସିଯାଇ, ଏଆଇ ର ଜମାନାରେ ଫଟୋଗ୍ରାଫର ମାନଙ୍କର ଭାଲ୍ୟୁ କିଛି କମି ଯାଇଛି କି?
0: କିଛି କମି ନାହିଁ ମ୍ୟାଡମ, ଫଟୋଗ୍ରାଫର ଭାଲ୍ୟୁ ଦିନ ଦିନ ବଢି ଯାଉଛି, ଲୋକ ଡରେଇ ଦେଉଛନ୍ତି। ଆଉ ମାର୍କେଟ ଯେମିତି ୟୁଟ୍ୟୁବ ଇନଷ୍ଟାଗ୍ରାମ ରେ ଦେଖୁଛି ଏଆଇ ହେଲା ପରେ ସବୁର କାମ ପଡିଯିବ, ପଡିବ ନାହିଁ ମ୍ୟାଡମ, ସବୁର କାମ ବଢିଯିବ, ଦିନ ଦିନ କୁ ଏଆଇ ଶିଖିବାକୁ ପଡିବ। ଦେଖନ୍ତୁ ଆମେ ଟେକ୍ନୋଲୋଜି କୁ ଧରିକିନା କାମ କରିବାକୁ ପଡିବ, ଆମେ ଯେତେବେଳେ ଷ୍ଟାର୍ଟ କରୁଥିଲୁ ସେତେବେଳେ ରିଲ କ୍ୟାମେରା ଥିଲା, ତ ସେମିତି ଟେକ୍ନୋଲୋଜି ଚେଞ୍ଜ ହେଇ ଆଜି ଡେଟ୍ ରେ ମେମୋରି ଚିପ୍ ଆସୁଛି, ଏସ୍ଏଲ୍ଆର୍ ଡିଏସ୍ଏଲ୍ଆର୍ ମିରର୍ଲେସ୍ ଯେମିତି ଚେଞ୍ଜ ହେଲା, ସେମିତି ଏବେ ଏଆଇ ଆସିଲା, ଇନ୍ ଫ୍ୟୁଚର ଆଉ କିଛି ଆସିବ, କିଛି ଭେରାଇଟି କିଛି ଆସିବ, ତ ତାକୁ ଧରିକିନା କାମ ଧୀରେ ଧୀରେ ଆମେ ଡେଭଲପମେଣ୍ଟ କରିବାକୁ ପଡିବ, ଶିଖିବାକୁ ପଡିବ, ନୂଆ ଜିନିଷ ଯାହା ବି ଆସୁଛି ତାର ଉପରେ ଆମେ ଟ୍ରେନିଂ ନେବାକୁ ପଡିବ, ସେମିତି ଯାଇକିନା ଆଗରେ ଆହୁରି ଭଲ ଭଲ କାମ ହେଇପାରେ।
1: ଆଜ୍ଞା, ଆଚ୍ଛା ଭାଇ, ଡିଜିଟାଲ ମିଡିଆ ଆପଣଙ୍କ ବିଜନେସ କୁ ଗ୍ରୋ କରିବାରେ ସାହାଯ୍ୟ କରେ କି?
0: ବହୁତ ସାହାଯ୍ୟ କରୁଛି ସୋସିଆଲ ମିଡିଆ ପ୍ଲାଟଫର୍ମ ଯୋଉଟା ଅଛି, ଆଜିର ଡେଟ୍ ରେ ବହୁତ ଇମ୍ପୋର୍ଟାଣ୍ଟ ହେଇଗଲା। ସୋସିଆଲ ମିଡିଆରେ ଯାହା ଆଡଭର୍ଟାଇଜମେଣ୍ଟ ଆମର ହେଇପାରିବ, ମାର୍କେଟରେ ଆମେ ଠିଆ ହେଇ ସେତିକି ଆଡଭର୍ଟାଇଜମେଣ୍ଟ କରିପାରିବାନି, ତ ସୋସିଆଲ ମିଡିଆ ବହୁତ ସପୋର୍ଟ କରୁଛି ଡେଭଲପମେଣ୍ଟ ସ୍ପିଡ୍ ହେବା ପାଇଁ। ଆମେ ମୁଇଁ 27 ଇୟର୍ସ ହେଲାଣି ଫଟୋଗ୍ରାଫି ଲାଇନରେ, ଯୋଉ 20 ଇୟର୍ସ ହେଲା ମୁଁ ଷ୍ଟ୍ରଗଲ କରୁଥିଲି ୱିଥଆଉଟ୍ ସୋସିଆଲ ମିଡିଆରେ, ମୁଁ 7 ଇୟର୍ସ ୱିଥ୍ ସୋସିଆଲ ମିଡିଆ ସହିତ ତାର ଡବଲ ଡେଭଲପମେଣ୍ଟ ହେଇଛି।
1: ଆଚ୍ଛା ଆଚ୍ଛା, ତାହେଲେ ବିଜନେସ ଗୋଟେ ଷ୍ଟାର୍ଟ କଲେ ତ ବହୁତ ରିସ୍କ ଥାଏ ଭାଇ, ତ ରିସ୍କ ନେବା ବିଷୟରେ ଆମ ୟୁଥ ଙ୍କୁ କିଛି କହିବେ କି?
0: ମ୍ୟାଡମ ଦେଖନ୍ତୁ, ରିସ୍କ ନେବା ବିଷୟରେ ତ ମୁଁ ବହୁତ କିଛି କହିବି, ରିସ୍କ ନଥିଲେ ତ ଆପଣ କାମ କିଛି ଶିଖିପାରିବେନି। ଆଉ ସବୁଠୁ ବଡ ଜିନିଷ ହଉଛି ରିସ୍କ ନେବାକୁ ପଡିବ ମ୍ୟାଡମ, ରିସ୍କ ଯଦି ନେବେ ନାହିଁ ବୋଲେ ଆପଣ କାମ କେମିତି ଶିଖିବେ? ଯଦି ରିସ୍କ ନେବେ ନାହିଁ ବାହାରକୁ ଯାଇକିନା କାମ କେମିତି ଜାଣିବେ, ନୂଆ ଟେକ୍ନୋଲୋଜି ବିଷୟରେ କେମିତି ଜାଣିବେ, ଶିଖିବେ କେମିତି? ତ ରିସ୍କ ନେବାକୁ ପଡିବ, ରିସ୍କ ନ ନେଲେ କେମିତି କାମ ହବ? ପ୍ରତ୍ୟେକ ଜିନିଷ ରିସ୍କ ଅଛି ମ୍ୟାଡମ, ପ୍ରତ୍ୟେକ ଜିନିଷ ରିସ୍କ ଅଛି, ତ ସେମିତି ସବୁ ଲାଇନ ରିସ୍କ ଅଛି, ତ କାମ ଶିଖିବା ପାଇଁ ବୋଲି ରିସ୍କ ନେବାର ଅଛି, ରିସ୍କ ନେଲେ ଯାଇକିନା କାମ ଆପଣ ଶିଖିପାରିବେ, ତାପରେ କିଛି ଆଉଟପୁଟ ଆପଣ ବନେଇକି ଦେଖେଇ ପାରିବେ।
1: ଆଚ୍ଛା, ଆପଣ ଯେତେବେଳେ ବିଜନେସ କରିବା ଷ୍ଟାର୍ଟ କଲେ ତ ଫେଲ୍ୟୁର ତ ନିଶ୍ଚିନ୍ତ ଭାବରେ ଆସିଥିବ ଭାଇ, ଦିନେ ଦିନେ, ତ ଫେଲ୍ୟୁର ଟାଇମରେ ଆପଣ ଆପଣ ନିଜକୁ କେମିତି ମେଣ୍ଟାଲି ଷ୍ଟ୍ରଙ୍ଗ କଲେ? ଆଉ ଯଦି ଆମ ଶ୍ରୋତା ମାନେ ମଧ୍ୟ କୌଣସି ଜିନିଷରେ ଫେଲ୍ୟୁର ହେଇଯାନ୍ତି ତ ସେମାନେ କେମିତି ନିଜକୁ ଷ୍ଟ୍ରଙ୍ଗ କରିବେ?
0: କିଛି ଷ୍ଟ୍ରଙ୍ଗ କରିବା ଦରକାର ନାହିଁ ମ୍ୟାଡମ, ଫେଲ୍ୟୁର ହଉଛି ଲାଇଫରେ ଗୋଟେ ଲେସନ, ଆପଣ ଥରେ ଫେଲ୍ୟୁର ହେଇଛନ୍ତି ତ ବହୁତ କିଛି ଶିଖିପାରିବେ, ତ ଯେତିକି ଥର ଫେଲ୍ୟୁର ହଉଛନ୍ତି ସେତିକି ଆପଣ ନୂଆ ଜିନିଷ ଶିଖିପାରିବେ, ତ ଫେଲ୍ୟୁର ହେବା ଲାଗି କିଏ ଭାବିବା ଦରକାର ନାହିଁ ଯେ ସେଇଠୁ ମୋର ଏଇ ଜିନିଷ ବନ୍ଦ କରିବାର ଅଛି ବୋଲି, ନା ସେମିତି କିଛି ନାହିଁ, ଫେଲ୍ୟୁର ହଉଛି ଲାଇଫରେ ଗୋଟେ ଲେସନଟା, ଆପଣ ବହୁତ ଜିନିଷ ଶିଖିପାରିବେ ତାପରେ ଯାଇକିନା ଜିତିପାରିବେ, ତ ଫେଲ୍ୟୁର ପାଇଁ ବୋଲି କିଛି ହୋପ୍ଲେସ୍ ହେବା ଦରକାର ନାହିଁ, ତ ଆହୁରି ଆଗକୁ ବହୁତ ଚାନ୍ସେସ୍ ଅଛି।
1: ଆଜ୍ଞା, ବହୁତ ବଢିଆ ଭାଇ, ଆଉ ଆମ ଶ୍ରୋତା ମାନଙ୍କୁ ଆପଣ କିଛି ବାର୍ତ୍ତା ଦେବାକୁ ଚାହିଁବେ କି?
0: ହଁ ନିଶ୍ଚୟ ଦେବି, ଯଦି ଫଟୋଗ୍ରାଫି ଲାଇନ ଭିଡ଼ିଓଗ୍ରାଫି ଲାଇନ ରେ ଆସୁଛନ୍ତି, ତ ଫାର୍ଷ୍ଟ ଅଫ୍ ଅଲ୍ ତିନିଟା ଜିନିଷକୁ ଫଲୋ କରିବାକୁ ପଡିବ, ସିନ୍ସିୟରିଟି, ପଞ୍ଚୁଆଲିଟି ଆଣ୍ଡ ରେଗୁଲାରିଟି, ଏଇ ତିନିଟା ଜିନିଷ ରହିବାକୁ ପଡିବ। ରେଗୁଲାରଲି ଆପଣ ଡ୍ୟୁଟି କରିବେ କି ୱାର୍କ ଶିଖିବେ, ଆପଣଙ୍କର ଡେଭଲପମେଣ୍ଟ ହବ, ଆପଣଙ୍କର ୱାର୍କରେ ଯଦି ସିନ୍ସିୟର ରହୁଛନ୍ତି ତ 100% ଡେଭଲପମେଣ୍ଟ ହବ, ଆଣ୍ଡ ପଞ୍ଚୁଆଲିଟି ସବୁଦିନ ଆଟେଣ୍ଡ ହେବାକୁ ପଡିବ, ସବୁଦିନ

0: କାମ କରିବାକୁ ପଡିବ, ତ
1: ହୁଁ
0: ଯାଇକିନା ଆପଣ 100% ସକ୍ସେସ ହେବେ। ତ ଇ ଫିଲ୍ଡରେ ୱାର୍ଡିଂ ହେଉଛି ଭେରି ଇମ୍ପୋର୍ଟାଣ୍ଟ, କ୍ଲାଏଣ୍ଟ ସହିତ ଡିଲିଂ, ଆପଣଙ୍କର ବ୍ୟବହାର ଏଣ୍ଡ ଆପଣ ଯାହା ବି କହିଛନ୍ତି କମିଟମେଣ୍ଟ ସେଟା ରଖିବାକୁ ପଡିବ। ତ ଷ୍ଟ୍ରଗଲ୍ ହେଉଛି ଭେରି ଇମ୍ପୋର୍ଟାଣ୍ଟ, ତ ଏଇ ତିନିଟା ଜିନିଷକୁ ଫଲୋ କଲେ ଏଇ ଫିଲ୍ଡରେ ନିଶ୍ଚୟ ସକ୍ସେସ ପାଇବେ।
1: ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ ଆପଣଙ୍କ ବହୁମୂଲ୍ୟ ସମୟରୁ ବାହାର କରି ଆମ ସହିତ କଥା ହେଇଥିବାରୁ ଆପଣଙ୍କୁ ଆକାଶବାଣୀ ଜୟପୁରର ଯୁବବାଣୀ ବିଭାଗ ତରଫରୁ ମୁଁ ବହୁତ ବହୁତ ଧନ୍ୟବାଦ ଜଣାଉଛି।
0: ଥ୍ୟାଙ୍କ ୟୁ ସୋ ମଚ ମ୍ୟାଡମ, ଧନ୍ୟବାଦ।
1: ନମସ୍କାର ଭାଇ।
0: ଆଜ୍ଞା ନମସ୍କାର।
2: ତେବେ ସାଥୀ, ଶୁଣିଲେ ତ ସାକ୍ଷାତକାରରେ ଭାଇ ଆମ ସହିତ ବହୁତ କିଛି କଥାବାର୍ତ୍ତା ହେଲେ, ଏବଂ ତାଙ୍କର ଅନୁଭୂତି ଏବଂ ଅନୁଭବରୁ ଆପଣମାନେ ବହୁତ କିଛି ଶିଖିପାରିଥିବେ ବୋଲି ମୁଁ ଆଶା କରୁଛି। ତେବେ ଚାଲନ୍ତୁ ସାଥୀ, ଏଥିସହିତ କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା ଏବଂ ଶୁଣିବା ଆପଣମାନଙ୍କର ପଠାଇଥିବା ମେସେଜ ଗୁଡ଼ିକୁ।
3: ତେବେ ପ୍ରଥମ SMS-ଟି ପଠାଇଛନ୍ତି କେ ମୋହନ ରାଓ ଆଚାରୀ ଭାଇ, ସୁନାରୀ ଷ୍ଟ୍ରିଟ୍, ଜୟପୁରରୁ। ସେ କହିଛନ୍ତି, 24 ଅଗଷ୍ଟ 2026 ସୋମବାରର ସୃଜନୀ କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ବର୍ଷାରାଣୀ ପଟ୍ଟନାୟକ ଓ ଅଂଶୁଲ ପାତ୍ର ଭାଇ। କାର୍ଯ୍ୟକ୍ରମଟି ଶୁଣିକି ଭଲ ଲାଗିଲା, ଦୁଇଜଣଙ୍କ ଉପସ୍ଥାପନା ଶୈଳୀ ମଧ୍ୟ ବହୁତ ଭଲ ଥିଲା। କାର୍ଯ୍ୟକ୍ରମରେ ଆଜିର ବିଚାର ସହିତ ଚେଷ୍ଟା ହିଁ ସଫଳତା ବିଷୟରେ ଶୁଣି ବହୁତ ଖୁସି ଲାଗିଲା। ଏହା ସହିତ ସମୟ ତ କେବେ ଫେରି ଚାହେନା ସାକ୍ଷାତକାରଟି ମଧ୍ୟ ବହୁତ ଭଲ ହୋଇଥିଲା। ତେବେ ସାକ୍ଷାତକାରଟିକୁ ନେଇ ଆସିଥିବା ଅଂଶୁଲ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ। ଏହା ସହିତ ଜାଣିବା କଥାରେ ନବରଙ୍ଗପୁରର ମା ଭଣ୍ଡାର ଘରଣୀ, ଉମରକୋଟର ମା ପେଣ୍ଡ୍ରାଣୀ ଏବଂ ଜୟପୁରର ମା ଭଗବତୀଙ୍କ ବିଷୟରେ ଜାଣି ବହୁତ କିଛି ଶିଖିବାକୁ ମିଳିଲା। ଶେଷରେ ଉପସ୍ଥାପନାରେ ଥିବା ଦୁଇଜଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ସେ ପୁଣି ଲେଖିଛନ୍ତି, 25 ଅଗଷ୍ଟ 2026 ମଙ୍ଗଳବାର ସନ୍ଧାନ କାର୍ଯ୍ୟକ୍ରମଟି ନେଇ ଆସିଥିଲେ ପ୍ରତୀକ ଭାଇ ଏବଂ ସ୍ମୃତି ଭଉଣୀ। ଉଭୟଙ୍କର ଉପସ୍ଥାପନା ଶୈଳୀ ବହୁତ ସୁନ୍ଦର ଥିଲା ଏବଂ ସମ୍ପାଦକୀୟରେ ଯୁବପିଢ଼ିମାନଙ୍କର ଭବିଷ୍ୟତ ଉପରେ ଆଲୋଚନାଟି ଶୁଣିକରି ଭଲ ଲାଗିଲା। ଦଳଗତ ଆଲୋଚନାରେ ଆଜିର ଯୁବପିଢ଼ିର ପ୍ରମୁଖ ସମସ୍ୟା ଓ ସମାଧାନ ଉପରେ ବହୁତ କିଛି ଜାଣିବାକୁ ମିଳିଲା, ତାହା ମଧ୍ୟ ବହୁତ ସୁନ୍ଦର ହୋଇଥିଲା। ତେବେ ଉପସ୍ଥାପନାରେ ଥିବା ସ୍ମୃତି ଏବଂ ପ୍ରତୀକ ଭାଇଙ୍କୁ ଅନେକ ଅନେକ ଧନ୍ୟବାଦ ଏବଂ ନମସ୍କାର।
3: ସେ ପୁଣି ଥରେ କହିଛନ୍ତି, 28 ଅଗଷ୍ଟ 2026 ଆଜିର ସମ୍ପର୍କର ଉପସ୍ଥାପନାରେ ଥିଲେ ପ୍ରତୀକ ଭାଇ ଆଉ ସଲିମ ଭାଇ। ଦୁହିଁଙ୍କ ଉପସ୍ଥାପନା ଶୈଳୀ ଖୁବ୍ ଭଲ ଲାଗିଲା। ଆଜିର ବିଚାର ସହିତ ହେଲଗୁଞ୍ଜନ କାର୍ଯ୍ୟକ୍ରମର ଗୀତଗୁଡ଼ିକ ମଧ୍ୟ ବହୁତ ଭଲ ଲାଗିଲା। ମୋଟାମୋଟି ଭାବେ କହିବାକୁ ଗଲେ ଆଜିର କାର୍ଯ୍ୟକ୍ରମଟି ବହୁତ ମନଛୁଆଁ ହୋଇଥିଲା। ଉପସ୍ଥାପନାରେ ଥିବା ଦୁଇ ଭାଇଙ୍କୁ ସେ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି।
2: ତେବେ ସେ ପୁଣି ଲେଖିଛନ୍ତି, 29 ଅଗଷ୍ଟ 2026 ଶନିବାର ଜୁଆନ କଥା କାର୍ଯ୍ୟକ୍ରମଟି ନେଇ ଆସିଥିଲେ ଅଂଶୁଲ ପାତ୍ର ଏବଂ ପ୍ରିୟଙ୍କା ପାତ୍ର। ତେବେ ଉଭୟଙ୍କର ଉପସ୍ଥାପନା ଶୈଳୀଟି ବହୁତ ସୁନ୍ଦର ହୋଇଥିଲା ଏବଂ ଇଣ୍ଟରନ୍ୟାସନାଲ ଡେ ଏଗେନ୍ଷ୍ଟ ନ୍ୟୁକ୍ଲିୟର ଟେଷ୍ଟ ବିଷୟରେ ଶୁଣି ବହୁତ କିଛି ଜାଣିବାକୁ ମିଳିଲା ଏବଂ ଶାରୀରିକ ବ୍ୟାୟାମ ଏବଂ ଫିଟନେସ୍ ଆବଶ୍ୟକତା ସେ ସମ୍ପର୍କରେ ମିସେସ୍ ମହାନ୍ତିଙ୍କ ସହିତ ଯେଉଁ ସାକ୍ଷାତକାରଟି ଥିଲା ତାହା ବହୁତ ସୁନ୍ଦର ହୋଇଥିଲା ଏବଂ ସାକ୍ଷାତକାରଟି ପାଇଁ ସେ ପ୍ରିୟଙ୍କା ଭଉଣୀଙ୍କୁ ଅନେକ ଅନେକ ଧନ୍ୟବାଦ ଦେଇଛନ୍ତି। ତେବେ ସାକ୍ଷାତକାରଟିରେ ମିସେସ୍ ମହାନ୍ତି ଶାରୀରିକ ବ୍ୟାୟାମ ଏବଂ ଫିଟନେସ୍ ଉପରେ ବହୁତ କିଛି କହିଛନ୍ତି, ଯାହା ସମ୍ପର୍କରେ ସେ ଅନେକ କିଛି ଜାଣିପାରିଲେ, ତେଣୁ ସେ ତାଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି। ଏବଂ ଶେଷରେ ସେ କହିଛନ୍ତି, କାର୍ଯ୍ୟକ୍ରମଟି ବହୁତ ଭଲ ହୋଇଥିଲା। ତେବେ ଉପସ୍ଥାପନ କରିଥିବା ଦୁଇଜଣଙ୍କୁ ସେ ଅନେକ ଅନେକ ଧନ୍ୟବାଦ ଏବଂ ନମସ୍କାର ଜଣାଇଛନ୍ତି।
3: ପରବର୍ତ୍ତୀ ମେସେଜଟି କରିଛନ୍ତି ଚିନ୍ତାମଣି ପ୍ରଧାନ ଭାଇ। ସେ କହିଛନ୍ତି, ଆଜିର ଯୁବବାଣୀ ଶୁଣିଲି, ଉପସ୍ଥାପନା ସହ ସମ୍ପାଦକୀୟ ପୃଷ୍ଠାରେ ସ୍ଥାନ ପାଇଥିବା ସଫଳତା ବିଷୟରେ ଆଲୋଚନା ବେଶ୍ ସ୍ମୃତି ମଧୁର ହୋଇପାରିଛି। ମୋ ହୃଦୟରୁ ଉପସ୍ଥାପକ ଓ ଉପସ୍ଥାପିକାଙ୍କୁ ଅନେକ ଅନେକ ଧନ୍ୟବାଦ।
2: ତେବେ ଆମ ନିକଟକୁ ଏତେ ସୁନ୍ଦର ସୁନ୍ଦର ମେସେଜ ପଠାଇଥିବାରୁ କେ ମୋହନ ରାଓ ଆଚାରୀ ଭାଇ ଏବଂ ଚିନ୍ତାମଣି ଭାଇଙ୍କୁ ଅନେକ ଅନେକ ଧନ୍ୟବାଦ। ଏହିପରି ଆମ ନିକଟକୁ ମେସେଜ ପଠାଉଥାନ୍ତୁ ଏବଂ ଆମକୁ ପ୍ରୋତ୍ସାହିତ କରୁଥାନ୍ତୁ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ କରିବା ପାଇଁ। ତେବେ ଚାଲନ୍ତୁ ସାଥୀ, ସୁରଭି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଆଡ଼କୁ ଯିବା ଏବଂ ଖୋଲିବା ଆମର ହସ ପସାରା। ଆରେ ଦିଦି, ଦିଦି
1: ହଁ ହଁ, ଆରେ ବାବୁ ତୁ ଆସିଲୁ,
2: ହଁ ଖାଲି ତ ପ୍ରେମ ଝରି ପକଉଛି ସେତେବେଳେ ଆଇ ବେଲ ବାଜୁଛି ଶୁଣିବାକୁ ନାହିଁ।
1: ଆରେ କାମ କରୁଥିଲି ପରା।
2: ହଁ ହଁ ହଉ ଚାଲ ଚାଲ
1: କୁଆଡେ ଆସେ ବସେ।
2: ଆରେ ଭୋକ ଲାଗିଲାଣି ମ, ଖାଇବାକୁ ଦେ।
3: କାଇଁ ଭାଉଜ।

0: ରୋଷେଇ କରୁନାହାନ୍ତି କି?
1: ଏ ଭାଉଜ କଥା ପଚାରୁନ,
0: କଣ ହେଲା, ଝଗଡା ଲାଗିଛ?
1: ଝଗଡା ନାହିଁ ଯେ, ଆଉ କଣ କହିବି ଆଉ।
0: କଣ ହେଲା କହୁନୁ।
1: ଖାଲି କଣ ହେଲା କି, ରାତିରେ ମୁଁ ତୋ ଭାଉଜକୁ ମେସେଜ କରୁଥିଲି ପ୍ରିୟତମା ବୋଲି, ଭୁଲରେ ପ୍ରେତତ୍ମା ହେଇଗଲା।
0: ପ୍ରେତାତ୍ମା?
1: ତା ପଟୁ ତ ଭୋକ ଆଉ।
2: ହଁ ନୋ ନୋ ନୋ
1: ଆରେ ସଙ୍ଗୀତା, ବହୁତ ଦିନ ଦେଖା ହେଲୁ, କେମିତି ଚାଲିଛି ପଢାପଢି, କେମିତି ଚାଲିଛି ଏବେ?
0: ଆରେ ଆରେ ରବି, ତୁ ଏଠି କେମିତି ଅଛୁ? ମୁଁ ତ ଭଲ ଅଛି, ମୋର ପଢାପଢି ଭଲ ଚାଲିଛି, ତୁ କେମିତି ଅଛୁ କହ?
1: ହଁ ଭଲ ଆଗା ଆଉ।
0: ଆଚ୍ଛା, ଆଉ ଏବେ କଣ କରୁଛୁ?
1: କିଛି ନାହିଁ, କଣ କରିବି, ଏମିତି ଚାଲିଛି ପଢାପଢି ଆଉ।
0: ଆଚ୍ଛା ଆଚ୍ଛା, ଆଉ ଘରେ ସବୁ ଭଲ ଅଛନ୍ତି ତ?
1: ହଁ ସବୁ ବଢିଆ।
0: ଆଚ୍ଛା, ମୁଁ ଗୋଟେ କଥା ପଚାରିକି କହିଲୁ।
1: ଏ କଥା ଏ ତ ଖାଲି ହଁ କଣ ପଚାରେ।
0: ତୋ ଜନ୍ମଦିନ କୋଉ ବାର ପଡୁଛି?
1: ଓହ, ଏଇଟା କଣ ଜାଣିବାର ଅଛି ତୋର?
0: ଆ କହୁନୁ।
1: ମଙ୍ଗଳବାର।
0: ମଙ୍ଗଳବାର? ଆଚ୍ଛା ଆଚ୍ଛା, ହଁ ଠିକ ଅଛି।
1: ହେଲେ ମତେ ତ ପଚାରିଦେଲୁ, ତୋର ଜନ୍ମ ବାର କୋଉଟା କହୁନୁ?
0: ରବିବାର।
1: ରବିବାର?
0: ହଁ,
1: ତୁ ଜନ୍ମ କି ନେଲୁ? ରବିବାର ତ ସବୁ ଛୁଟି ଥାଉଛି।
0: ହେ ଭଗବାନ,
2: ନୋ ନୋ ନୋ ନୋ।
1: ତେବେ ଚାଲନ୍ତୁ ସାଥୀ, କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଶୁଣିବା କିଛି ଜାଣିବା କଥା, ଯେଉଁଥିରେ ପ୍ରଥମେ ଆମେ ଶୁଣିବା ଭଗବତୀ ଚରଣ ବର୍ମାଙ୍କ ସମ୍ପର୍କରେ।
0: ଭଗବତୀ ଚରଣ ବର୍ମା 30 ଅଗଷ୍ଟ 1903 ଜନ୍ମ ହୋଇଥିଲେ। ସେ ଜଣେ ହିନ୍ଦୀ ଲେଖକ ଥିଲେ। ସେ ଅନେକ ଉପନ୍ୟାସ ଲେଖିଥିଲେ। ତାଙ୍କର ସର୍ବୋତ୍ତମ କୃତି ଥିଲା ଚିତ୍ରଲେଖା, ଯାହା ସେ 1934 ଲେଖିଥିଲେ, ଯାହା ଉପରେ ଯଥାକ୍ରମେ 1941 ଏବଂ 1964 ଦୁଇଟି ସଫଳ ହିନ୍ଦୀ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା। ତାଙ୍କର 5 ଭାଗ ବିଶିଷ୍ଟ ମହାକାବ୍ୟ ଉପନ୍ୟାସ ଭୁଲେ ବିଶ୍ରେ ଚିତ୍ର 1961 ଏବଂ ପଦ୍ମଭୂଷଣ 1971 ପାଇଁ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କୁ 1978 ରାଜ୍ୟସଭାକୁ ମଧ୍ୟ ମନୋନୀତ କରାଯାଇଥିଲା। ଭଗବତୀ ଚରଣ ବର୍ମା ନଭେମ୍ବର 1903 ଲାହୋରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଶିବଚରଣ ବର୍ମା ଜଣେ ଉଚ୍ଚ ପଦସ୍ଥ ରେଳ ଅଧିକାରୀ ଥିଲେ। ଭଗବତୀ ଚରଣ ବର୍ମା ଆଦର୍ଶ ସଚେଦେବଙ୍କ ଦ୍ୱାରା ଶିକ୍ଷାପ୍ରାପ୍ତ ହୋଇଥିଲେ। ସେ ଲକ୍ଷ୍ନୌର ଅଲ୍ ଇଣ୍ଡିଆ ରେଡିଓରେ ହିନ୍ଦୀ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଓ ତାଙ୍କ ବନ୍ଧୁ ଏବଂ ମାର୍ଗଦର୍ଶକ ନିର୍ମଳ ଚନ୍ଦ୍ର ଚତୁର୍ବେଦୀ ଏମ୍ଏଲ୍ସିଙ୍କ ଦ୍ୱାରା ସହରର ସାହିତ୍ୟିକ ମଣ୍ଡଳୀ ସହିତ ପରିଚିତ ହୋଇଥିଲେ। ସେ 1981 ଅକ୍ଟୋବର 5 ଇହଧାମ ତ୍ୟାଗ କରିଥିଲେ।
1: ତେବେ ବର୍ତ୍ତମାନ ଶୁଣିବା ଯୋଗେଶ ଚନ୍ଦ୍ର ଚାଟ୍ଟାର୍ଜୀଙ୍କ ସମ୍ପର୍କରେ। ସେ 1895 ଜନ୍ମିତ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ବିପ୍ଳବୀ ଏବଂ ସଂସଦୀୟ ସଦସ୍ୟ ଥିଲେ। ହିନ୍ଦୁସ୍ତାନ ରିପବ୍ଲିକାନ୍ ଆସୋସିଏସନ୍ ପରେ ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକାନ୍ ଆସୋସିଏସନ୍ର ପ୍ରତିଷ୍ଠାତା ସଦସ୍ୟ, ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଅନୁଶୀଳନ ସମିତିରେ ସକ୍ରିୟ ମଧ୍ୟ ଥିଲେ। କାକୋରୀ ଷଡ଼ଯନ୍ତ୍ରରେ ସମ୍ପୃକ୍ତି ପାଇଁ ତାଙ୍କୁ ଆଜୀବନ କାରାଦଣ୍ଡ ମଧ୍ୟ ଦିଆଯାଇଥିଲା। ସେ ଜଣେ ରାଜନୈତିକ ଚିନ୍ତକ ଥିଲେ। ସେ ଇଣ୍ଡିଆନ୍ ରିଭଲ୍ୟୁସନାରିଜ୍ ଇନ୍ କନ୍ଫରେନ୍ସ ଏବଂ ଇନ୍ ସର୍ଚ୍ଚ ଅଫ୍ ଫ୍ରିଡମ୍ ନାମକ 2 ପୁସ୍ତକ ରଚନା କରିଥିଲେ। ସ୍ୱାଧୀନତା ପରେ ସେ ରାଜ୍ୟସଭାରେ 1956-1960 ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ରିଭଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟିର ପ୍ରତିଷ୍ଠାତା ଏବଂ ସାଧାରଣ ସମ୍ପାଦକ ଥିଲେ।
0: ବର୍ତ୍ତମାନ ଶୁଣିବା ସାଥୀ ସିଏନ୍ ଅନ୍ନାଦୁରାଇଙ୍କ ସମ୍ପର୍କରେ। 1909 ସେପ୍ଟେମ୍ବର 15 ସିଏନ୍ ଅନ୍ନାଦୁରାଇଙ୍କ ଜନ୍ମ ହୋଇଥିଲା। ସେ ଜଣେ ଭାରତୀୟ ରାଜନେତା ଥିଲେ, ଯିଏ ଦ୍ରାବିଡ଼ ମୁନ୍ନେତ୍ର କାଜଗମ୍ର ପ୍ରତିଷ୍ଠାତା ଏବଂ ପ୍ରଥମ ସାଧାରଣ ସଚିବ ମଧ୍ୟ ଥିଲେ। ସେ 1967-1969 ପର୍ଯ୍ୟନ୍ତ ମାଡ୍ରାସ ରାଜ୍ୟର ଚତୁର୍ଥ ଏବଂ ଶେଷ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ତାପରେ ତାଙ୍କ ମୃତ୍ୟୁ ପୂର୍ବରୁ 20 ପାଇଁ ତାମିଲନାଡୁର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟରତ ଥିଲେ। ସେ କୌଣସି ପଦବୀରେ ଧାରଣ କରିଥିବା ଦ୍ରାବିଡ଼ ଦଳର ପ୍ରଥମ ସଦସ୍ୟ ଥିଲେ। ସେ ତାଙ୍କର ବକୃତା ଦକ୍ଷତା ପାଇଁ ସୁପରିଚିତ ଥିଲେ ଏବଂ ତାମିଲ ଭାଷାରେ ଜଣେ ପ୍ରଶଂସିତ ଲେଖକ ମଧ୍ୟ ଥିଲେ।
1: ତେବେ ଚାଲନ୍ତୁ ସାଥୀ, ବର୍ତ୍ତମାନ ଶୁଣିବା ବିପିନ ଚନ୍ଦ୍ର ପାଲଙ୍କ ସମ୍ପର୍କରେ। ବିପିନ ଚନ୍ଦ୍ର ପାଲ 1858

0: ନଭେମ୍ବର 7 ତାରିଖରେ ହରିବଗଞ୍ଜର ପାଇଲ ଗ୍ରାମରେ ଏକ ଧନୀ ବଙ୍ଗାଳୀ କାୟସ୍ଥ ପରିବାରରେ ଜନ୍ମଗ୍ରହଣ କରିଥିଲେ, ଯାହାକି ସେତେବେଳେ ବଙ୍ଗଳା ପ୍ରେସିଡେନ୍ସିର ସିଲେଟ ଜିଲ୍ଲାର ଅଂଶ ଥିଲା। ତାଙ୍କ ପିତା ରାମଚନ୍ଦ୍ର ପାଲ ଜଣେ ପାରସ୍ୟ ବିଦ୍ୱାନ ଏବଂ କ୍ଷୁଦ୍ର ଜମିଦାର ଥିଲେ। ତାଙ୍କ ପିତା ପରବର୍ତ୍ତୀ ସମୟରେ ସିଲେଟ ବାର୍‌ରେ ଜଣେ ଓକିଲ ଭାବରେ ଯୋଗ ଦେଇଥିଲେ। ସେ ଜଣେ ଭାରତୀୟ ଜାତୀୟତାବାଦୀ ଲେଖକ, ବକ୍ତା, ସମାଜ ସଂସ୍କାରକ ଏବଂ ସ୍ୱାଧୀନତା ସଂଗ୍ରାମୀ ଲାଲ ବାଲ ପାଲ ତ୍ରିମୁଦ୍ରାଙ୍କ ଏକ ତୃତୀୟାଂଶ ଥିଲେ। ସେ ସ୍ୱଦେଶୀ ଆନ୍ଦୋଳନର ମୁଖ୍ୟ ସ୍ଥାପିତମାନଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କୁ ଭାରତରେ ବିପ୍ଳବୀ ଚିନ୍ତାଧାରାର ଜନକ କୁହାଯାଏ। ସେ ବ୍ରିଟିଶ ଉପନିବେଶବାଦୀଙ୍କ ଦ୍ୱାରା ବଙ୍ଗ ବିଭାଜନକୁ ରୋକିଥିଲେ।
1: ତେବେ ସାଥୀ, ଆପଣମାନଙ୍କ ସହିତ କଥା ହେଉ ହେଉ ସମୟ କିପରି ସରିଗଲା ଜଣାପଡ଼ିଲାନି। ଆଜିର କାର୍ଯ୍ୟକ୍ରମକୁ ତ ଆମକୁ ଏଇଠି ଶେଷ କରିବାକୁ ପଡ଼ିବ, କିନ୍ତୁ ତା ପୂର୍ବରୁ ସାଥୀ ଜାଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କ।
0: ତେବେ ସାଥୀ, ଆସନ୍ତାକାଲି ସୋମବାର ଅର୍ଥାତ୍ ସୃଜନୀ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବାକୁ ପାଇବେ ଗୋଟିଏ ସମ୍ପାଦକୀୟ, ଯାହାର ବିଷୟ ରହିଛି ଯୁବପିଢ଼ି ମଧ୍ୟରେ ଓଡ଼ିଆ ସାହିତ୍ୟ ପ୍ରତି ଆଗ୍ରହ ବଢ଼ାଇବାର ଉପାୟ, ଏବଂ ଶେଷରେ ଶୁଣିବେ ଗୋଟିଏ କୁଇଜ୍ କାର୍ଯ୍ୟକ୍ରମ। ତେବେ ହଁ ସାଥୀ, ଆସନ୍ତାକାଲିର କାର୍ଯ୍ୟକ୍ରମ ଶୁଣିବାକୁ ଯେପରି ନ ଭୁଲନ୍ତି ଏବଂ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି ତା ସମ୍ପର୍କରେ ମଧ୍ୟ ଆମ ନିକଟକୁ ମତାମତ ପଠାଇବାକୁ ଯେପରି ନ ଭୁଲନ୍ତି। ତେବେ ଆମ ନିକଟକୁ ମତାମତ ପଠାଇବା ପାଇଁ ଆପଣମାନେ SMS, ଭଏସ୍ SMS ଏବଂ ଇମେଲ ମଧ୍ୟ କରିପାରିବେ। ଆମ ନିକଟକୁ ମେସେଜ ଏବଂ ଭଏସ୍ ମେସେଜ ପଠାଇବା ପାଇଁ ଆମର ଫୋନ୍ ନମ୍ବରଟି ହେଲା
1: 9438268568,
0: ଏବଂ ଆମ ନିକଟକୁ ଇମେଲ ପଠାଇବା ପାଇଁ ଆମର ଇମେଲ ଆଇଡିଟି ହେଲା
1: airjaipur@gmail.com।
0: ତେବେ ସାଥୀ, ଆଜିର ଏହି ସୁନ୍ଦର ସନ୍ଧ୍ୟାରୁ ଆପଣମାନଙ୍କଠାରୁ ବିଦାୟ ନେଉଛୁ ଏବଂ ଆପଣଙ୍କର ସୁନ୍ଦର ସୁନ୍ଦର ମତାମତର ଅପେକ୍ଷାରେ ରହୁଛୁ ଆମେ ଦୁହେଁ। ମୁଁ ସୁଶୀଲ କୁମାର ସାହୁ,
1: ଆଉ ମୁଁ ବର୍ଷାରାଣୀ ପଟ୍ଟନାୟକ,
0: ରହିଲୁ ସାଥୀ,
1: ନମସ୍କାର।

ଶୁଣିଲି ଯୁବଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଉପସ୍ଥାପନା କଲେ ସୁଶୀଲ କୁମାର ସାହୁ ଏବଂ ବର୍ଷାରାଣୀ ପଟ୍ଟନାୟକ, ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଆଜି ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଉପସ୍ଥାପନା କରୁଛନ୍ତି ମନୋଜ କୁମାର ପାତ୍ର ଏବଂ ରାଜକୁମାରୀ ମହାନ୍ତି। ଏଥିପାଇଁ ଆମେ ଆପଣମାନଙ୍କୁ ନେଇଯାଉଛୁ ଆମ କେନ୍ଦ୍ରର ଟକ୍ ଷ୍ଟୁଡିଓକୁ।

0: ଖାଇବା ପରେ ଖାଆନ୍ତୁ, ଆଉ ଗରମ ପାଣି ସହିତ ଖାଆନ୍ତୁ।
1: ହ୍ୟାଲୋ ବାବୁ, ଶୁଣିଲା ତମର କଥାବାର୍ତ୍ତା, ଆରେ ଗୋଟେ ଦିନ କଥାବାର୍ତ୍ତା ହେବ, ତୁମେ ଜୁହାର ଲାଗ ହେଲେ ବାବୁ, ଡାକ୍ତର ବାବୁ, ମୁଇଁ ଜଣେ କଥା କହିଥିଲି ତମକେ, ଖାଇକା ଯେ ଆମର ପେଟ ବେମାର ହେଲାନି, ମୂଲ କଥା ଖାଇଟା।
0: ପେଟ ବେମାର ହେବାର ମୁଖ୍ୟ କାରଣ ହେଲା ଆମର ଖାଇବା ପିଇବା ଠିକରେ ନ ଖାଇବା, ଆଉ ଆମର ସମୟ ଅନୁସାରେ ଖାଇବା, ଭୋକ ଲାଗିଲେ ଖାଇବା, ଆଉ ନିଦ ଲାଗିଲେ ଶୋଇବା, ଏ ଦୁଇଟା ଠିକ କଲେ ପେଟ ବେମାର କେବେ ହେବାର ନାହିଁ।
1: ଏ ତିରତା ଫୋନ ବଟ କଥା ହେଇଦେଉତା। ହ୍ୟାଲୋ, ରେଡିଓକୁ ପଚାରୁ।
2: ଜୁହାର ଲାଗ ମାମା।
1: ଜୁହାର ଜୁହାର, କିଏ କହିଲେ ସେ ବାବୁ? କଣ ତିନି କହିଲେ ସେ ମିଶ୍ର ବାବୁ? ତୁମର ଗୋଟେ ସାରବନ ଛାତ ଫୁଟଲା ବେଗିଆ
0: ପେଟ ବେମାର ହବାର ମୁଖ୍ୟ କାରଣ ହେଲା ଆପଣଙ୍କର ଖାଇବା ପିଇବା ଯଦି ଠିକ ଟାଇମରେ ଖାଉଛନ୍ତି ତ ଏସିଡିଟି, ଗ୍ୟାଷ୍ଟ୍ରିକ ଏଇ ପ୍ରୋବ୍ଲେମ ସବୁ ରହିବନି। ଗ୍ୟାଷ୍ଟ୍ରିକ ମାନେ ହେଉଛି ଆମର ପେଟ ପାକସ୍ଥଳୀ, ଗ୍ୟାଷ୍ଟ୍ରାଇଟିସ୍ ଯୋଉଟା କୁହାଯାଏ, ଯଦି ସେଇଟାର କିଛି ଇନ୍ଫ୍ଲାମେସନ ହୁଏ ତାକୁ ଆମର କୁହାଯାଏ। ତେଣୁ ଆପଣ ଯଦି ଖାଇବାଟା ଠିକରେ ଖାଇବେ, ଠିକ ଟାଇମରେ ଖାଇବେ, ତ ଗ୍ୟାଷ୍ଟ୍ରିକ ହବ ନାହିଁ। ଆଉ ଯଦି ହେଇଯାଉଛି ତ ତା ପାଇଁ ଔଷଧ ଆପଣ ନେବାକୁ ବି ପଡ଼ିବ, ତା ସହିତ ଆପଣଙ୍କର ଲାଇଫ ଷ୍ଟାଇଲରେ ଖାଇବା ପିଇବା ଠିକ କରିବାକୁ ପଡ଼ିବ, ଶୋଇବା ମଧ୍ୟ ଠିକ କରିବାକୁ ପଡ଼ିବ। ଗରମ ପାଣି ଟିକେ ଟିକେ ବାରମ୍ବାର ପିଇଲେ ବି ଭଲ, ଖାଇବା ପରେ ପିଇଲେ ବି ଭଲ, ଆଉ ରାତି ଶୋଇଲା ବେଳକୁ ମଧ୍ୟ ଗରମ ପାଣି ସହିତ ହଳଦୀ ଗୁଣ୍ଡ ଯଦି ଆପଣ ଖାଇବେ ତ ଏଇ ଗ୍ୟାସ ପ୍ରୋବ୍ଲେମ ବହୁତ ମାତ୍ରାରେ ପରିସମାପ୍ତି ହେଇଥାଏ। ତା ସହିତ ସକାଳୁ ଉଠୁ ଉଠୁ ମଧ୍ୟ ଆପଣ ପାଣି ପିଇବା ପାଇଁ ଦୁଇ ଗ୍ଲାସ, ଯେତେ ସକାଳୁ ଉଠିକି ପାଣି ପିଇବେ ସେତେ ଭଲ ଗ୍ୟାସ ପ୍ରୋବ୍ଲେମ ପାଇଁ।
1: ହେଲେ ଶୁଣିଲା ସୁମିତ୍ର ବାବୁ?
3: ହେଲେ ବାବୁ, ଏ
2: ଯୋଉ
1: ହେଲେ ଜୁହାର ଲାଗ, ଆଇ ଗୋଟେ ଦିନ ଖାତା ବର୍ତ୍ତା ହେଉଛନ୍
3: ଖାଲି ପାଣି ଖାଇଲେ ସକାଳ ସକାଳ ଆର ତ ଭୁକ ଲାଗସି
0: ନାଇଁ। ପାଣି ପିଇବା ଦ୍ଵାରା କଣ ହୁଏ, ପେଟରେ ଯାହା ମଇଳା ଅଂଶ ଥାଏ ସେଟା ବାହାରି ପଡ଼େ, ବାହାରି ପଡ଼ିଲେ ଭୋକ ଲାଗିଲେ ସେଇ ସକାଳରେ ଖାଇବାଟା କୌଣସି ପ୍ରକାର ପେଟରେ ଅସୁବିଧା କରାଏନି, କିନ୍ତୁ ରାତି ଶୋଇଲେ ଲେଟ୍ ନାଇଟ୍ରେ ଯେଉଁମାନେ ବେଶୀ ଖାଆନ୍ତି ସେମାନଙ୍କର ବେଶୀ ପେଟ ଅସୁବିଧା ହୋଇଥାଏ।
1: ଆରି ଗୋଟେ ଫୋନ ଆଇଲାନି ବାବୁ, କଥା ହେଇ ଦେଉତା।
3: ହ୍ୟାଲୋ, ରେଡିଓ କେ ପଚାରୁ?
1: ଜୁହାର ଜୁହାର, ରେଡିଓ କେ ଜୁହାର କି ଆମକୁ ଜୁହାର? ତମକୁ ଫୋନ ଜୋର ଜୋର ଜୁହାର ଲାଗ, ନହେଲେ ତମର ଫୋନ କେ ଜୁହାର ଲାଗ।
0: ନମସ୍କାର କୁହନ୍ତୁ। ମଦ ଖାଇଲେ ତ ପେଟ ଦୁକା, କଣ ପେଟ ଧୀରେ ଧୀରେ ଧୀରେ ଧୀରେ କୁଇଯିବ ତମର ଭାଷାରେ, କଣ ହେଲା ଯଦି ଲିଭର ଖରାପ ହେଇଗଲା ବୋଲେ ବଞ୍ଚିବାଟା ବି କଷ୍ଟ ହେଇଯିବ। ତେଣୁ ମଦ ଖାଇବାଟା ଧୀରେ ଧୀରେ ନିଜ ଇଚ୍ଛାରେ ହିଁ କମେଇବାକୁ ପଡିବ, ଆଜି ଯଦି ଏକାଥରେ ଛାଡ଼ିବ ନାହିଁ ଧୀରେ ଧୀରେ କରି କମେଇ ଦେବାଟା ଭଲ।
1: ଯଦି ଖାଇଛି ନହେଲେ ସେ ଲିଭର ଖରାପ ହେଲେ ପେଟ ଦୁଃଖୁଛି ଦୁନିଆ
0: ଧୀରେ ଧୀରେ ଲିଭର ପୁରା ଖରାପ ହେଇଗଲା ପରେ ଆଉ ବଞ୍ଚିବାଟା ବି କଷ୍ଟ ହେଇଯିବ, ସେଥିପାଇଁ ମଦ ନ ଖାଇବାଟା ହିଁ ଭଲ।
1: ଶୁଣିଲା ସ୍ମିତ ବାବୁ,
0: ହଁ ଧୀରେ ଧୀରେ ଛାଡ, ଏକାଥରେ ଏକାବେଳେ ଛାଡ଼ିଦେଲେ ଆହୁରି ଅସୁବିଧା ହବ, ଧୀରେ ଧୀରେ କରି କମେଇ କମେଇ କମେଇ କମେଇ ପୁରା ଛାଡ଼ିଦିଅ।
1: ହେଲେ ଶୁଣିଲା ସ୍ମିତି ବାବୁ, ଆରି ଗୋଟେ ଦିନ କଥାବାର୍ତ୍ତା ହେଉଛୁ, ଜୁହାର ଲାଗ। ହେଲେ ବାବୁ, ଏଇଟା ଗୋଟେ ଭଲ କଥା କହିଲେ, ସେବେ ଆମର ପେଟ ଠିକ ରହିଲେ ଏକା ସବୁ ଆମର ଗାଗଡ଼ ମୁଣ୍ଡ ସବୁ ଠିକ ରହିଛି, ସତ କଥା କି ନାହିଁ? ସେମିତି କହିଥିଲା ସେ କି?
0: ହଁ,
1: ହେଲେ କେମିତି ପେଟ କେ ଆମର ଗାଗଡ଼ ମୁଣ୍ଡ କେ କାଇ ସେ ସମ୍ପର୍କ ଆସିବ ଲୋକ କୁହ ତ?
0: ପେଟ ଦେଇକି ତ ଆମର ସବୁଯାକ ଆହାର ତନ୍ତ୍ର ଯାଏ, ତେଣୁ ଆହାର ଆହାର ଦେଇକି ଆମର ଶକ୍ତିଟା ଶରୀରକୁ ଆସେ, ତ ଶରୀରର ଯାହା ବଳ ଯାହା ବି

0: ଆମର ଶକ୍ତି କି ଆମର ମସ୍ତିଷ୍କକୁ ଯାହା ବି ବୁଦ୍ଧି ସବୁଯାକ ଆଉ ନ ଖାଇଲେ ତ କିଛି ହବନି ନା, ଖାଇଲେ ମଧ୍ୟ ଜୀର୍ଣ୍ଣ ହବାର ଠିକ
1: ହେଲେ ଫୋନ ଆଇଲେ କଥା ହେଇଯିବ ତା ହଲୋ ରେଡିଓକୁ ପଚାରୁ ଜୁହାର ଜୁହାର ଠିକ କହିଲା ସିନେ ବାବୁ କଣ ଜାଣି କହିଲା ସିନେ
2: ମୋହନ ଭାଇ କହୁଛି
1: ହଁ କେନ୍ତା ମୋହନ ବାବୁ ଭଲ କଥା କିଅ
2: ଭଲ ଅଛି
1: ତମର ଗୋଟେ ରଥଯାତ୍ରା ସରିଲା କି ନାହିଁ
2: ରଥଯାତ୍ରା ସରିଲା
1: ତମର ସାଇବାର ତ ସବୁଦିନ ରଥଯାତ୍ରା ରଥ ରହିଯାଇଛି କି ନାହିଁ ସେଠି ଆମେ ଦେଶିଆ ଗାଁ ଲୋକ ଗାଲେ ସେଠି ରଥ ଦେଖି କରିବା କହିବୁ ସେଠି ହେଲେ ତମର ଆଜି କାଇ ପସନ୍ଦ ଅଛି ପଚାର
2: ବର୍ଷା ଦିନ କାହିଁକି ହଉଛି
0: ବର୍ଷା ଦିନରେ ପେଟ ଖରାପ କାହିଁକି ହଉଛି ନା, ବର୍ଷା ଦିନରେ ଆପଣଙ୍କର ଯଦି ପାଣି ଇନଫେକ୍ସନ ରହିଲା କାରଣ ଯୋଉଠି ସେଠି ଆପଣ ଯଦି ପାଣି ପିଇବେ ସେଇଟା ଅସୁବିଧା ହବ, ତେଣୁ ପାଣି ଆଇଦର ଫୁଟେଇକି ପିଇବେ ନହେଲେ କ୍ଲୋରିନ ବଟିକା ଆପଣଙ୍କ ଆଶା ଅଙ୍ଗନବାଡି ଯାହା ପାଖରେ ମେଡିକାଲରେ ମଧ୍ୟ ମାଗିଲେ ମିଳିବ କ୍ଲୋରିନେଟେଡ କରିକି ପିଇବେ, ସେଠି ଆପଣ ବୁଝେଇ ଦେବେ କେମିତି ଗୋଟେ ହାଣ୍ଡିରେ କେମିତି ପକେଇବେ, ଆଉ ବାରମ୍ବାର କୂଅରେ ଏଗୁଡାକରେ ବ୍ଲିଚିଂ ବି ପକଉଥିବେ, ଘର ପାଖରେ କୋଉଠି ପାଣି ଜମା ହେବାକୁ ଦେବେନି, ଯେମିତିକି ପାଣି ଯଦି ଇନଫେକ୍ସନ ହେଲା ଧୀରେ ଧୀରେ ଆମର ବିଭିନ୍ନ ପ୍ରକାର ରୋଗ ଜୀବାଣୁ ଶରୀରରେ ପଶିକି ଆଉ ପେଟ ବଥା ବି କରେଇବ, ଝାଡା ବି ତଳ ଝାଡା ବି କରେଇବ, ଆଉ ସବୁ ପ୍ରକାର ଅସୁବିଧା କରେଇବ, ତେଣୁ ଦୂରରେ ରହିବାଟା ଭଲ।
1: ପେଟ ଦୋକାନ ବର୍ଷା ମାସ ମାତ୍ର ବଡ଼ା ଛତୁ ଆରି ଖାଇ ସାରାବନ ଛତୁ ଜବର ଖା ନାଇଁ ସେଟା ଖାଇଲେ ମିଶା
0: ସେଇଟା ବି ଗୋଟେ ବହୁତ ବଡ
1: ସେଟା ମିଶା ଦାନ୍ଦା ଖା ବୁଝିଲି ନା
0: ଛତୁ ଛତୁରେ ବହୁତ ଇନଫେକ୍ସନ ହୁଏ ଛତୁଟାକୁ ବର୍ଷା ଦିନରେ ନ ଖାଇବାଟା ଟିକେ ଦେଖି
1: କୋଡି ମିଶା କଣ ଦେଖି କରି ସ୍ୱାଦ ଲାଗଲାନି ବୋଲି ଆମଠୁ ବୋଲି କରି ଖାଇଥିଲି ନା ହେଲେ ଜୁହାର ଲାଗ ବାବୁ ଆରି ଗୋଟେ ଦିନ ଖାତା ଆଇଥୁ
3: ଡାକ୍ତର ବାବୁ ଏ ଯୋଉ କର୍ଡି ଆର ଛାତି ସେଟା କେମିତି କରି ଖାଇଲେ ନା ନସେ
0: କାହିଁକିନା ସେଗୁଡାକ ଆମର ଜୀର୍ଣ୍ଣ ଶକ୍ତି ଉପରେ ନିର୍ଭର କରେ, ଜୀର୍ଣ୍ଣ ଯଦି ଠିକରେ ହେଇଯାଇପାରିଲା ଆମେ ଅସୁବିଧା ହବନି, ଆମେ ଗାଁ ଅଞ୍ଚଳରେ ଯେଉଁମାନେ ରହୁଛନ୍ତି ସେମାନେ ଯଦି ହେଭି ପରିଶ୍ରମ କରୁଛନ୍ତି ତାଙ୍କର କିଛିଟା ଜୀର୍ଣ୍ଣ ବି ହେଇଯାଉଛି, କିନ୍ତୁ ସେଠାରେ ଯଦି ଇନଫେକ୍ଟେଡ ହେଇକି ଛତୁ ରହିଲା କି ଇନଫେକ୍ଟେଡ ହେଇକି ସେ କୋଭିଡ ଏଗୁଡାକ ହେଇକି ରହିଲା ତାକୁ ରୋଷେଇ ନ କରୁ କଞ୍ଚା ଯଦି କିଏ ଖାଇଲା ତ ସେଗୁଡାକର ଅସୁବିଧା ହବ। ଏମିତି ବି ଅଛି ଗୋଟେ ଗୋଟେ ଜାଗାରେ ଛତୁରେ ପୋକ ସୁବିଧା ଥାଉଛି ସେଟା କୁହନ୍ତୁ ରୋଷେଇ କରି ଖାଇ ଦେଉଛନ୍ତି ସେଗୁଡାକ ଅସୁବିଧା।
1: ହ୍ୟାଲୋ ରେଡିଓ କୁ ପଚାରୁ ହ୍ୟାଲୋ ଶୁଭସ୍ମିତା ଭାଞ୍ଜି ଆଜି ଆମର ପର୍ସନ ଅଛେ କାହିଁକି ଆଜି ପେଟ ବେମାର ହେଲାନି କାହିଁ ପାଇଁ ପେଟ ବେମାର ହେଲାନି ହେଲେ ତାର ଉପରେ ଡାକ୍ତର ବାବୁ ସଙ୍ଗେ କଥା ହେଇଯା।
4: ଆଜ୍ଞା ସାର୍ ନମସ୍କାର।
0: ନମସ୍କାର
4: ସାର୍, ଆକ୍ଚୁଆଲି କ୍ୱେଶ୍ଚିନ୍ ହଉଛି ଜଣେ ବ୍ୟକ୍ତି ଖାଇବାର ତୁରନ୍ତ ପରେ କଣ କରିବା ଉଚିତ, ବହୁତ ଲୋକ ଅଛନ୍ତି ଯୋଉମାନେ କି ଚଳିବା ପାଇଁ ପଳାନ୍ତି କି କିଛି ଲୋକ ଅଛନ୍ତି ବସନ୍ତି କିଆ କିଛି ଲୋକ ୱାକ୍ କରନ୍ତି କଣ କରିବା ଠିକ ହବ।
0: ଖାଇବା ପରେ ଆକ୍ଚୁଆଲି ଦେଖିବାକୁ ଗଲେ ଦିନ ସମୟରେ ଆପଣ ବାଁ କଡ଼ ମାରିକି ଟିକେ ଟିକେ ସମୟ ଶୋଇପାରିବେ, କିମ୍ବା ଆମର ବଜ୍ରାସନ ଯେମିତି ଯୋଗ ପ୍ରାଣାୟମରେ ଶିଖାଯାଏ ସେମିତି ବଜ୍ରାସନ ପକେଇକି କିଛି ସମୟ ବସିଲେ ମଧ୍ୟ ଭଲ। ଆଉ କିନ୍ତୁ ରାତି ସମୟରେ ଯେତିକ ଖାଇବେ ରାତି ସମୟରେ ଟିକେ ଶୀଘ୍ର ଖାଇବେ, ଆଉ ଖାଇଲା ପରେ ଭୋଜନ ଏମିତି ଶତପାଦ ଗଚ୍ଛେ ବୋଲି ପୁରାଣ କାଳରେ କୁହାଯାଉଥିଲା, 100 ପାଦ ଯିବ ମାନେ ଟିକେ କିଛିଟା ୱାକିଂ ରହିବ, କାରଣ ରାତିରେ ଶୀଘ୍ର ଜୀର୍ଣ୍ଣ ହୁଏନି, ତେଣୁ ଦିନ ପାଇଁ ଅଲଗା ରାତି ପାଇଁ ଅଲଗା। ଆଉ ମର୍ଣ୍ଣିଂ ମାନେ ଯୋଉ ପ୍ରାତଃ କାଳରେ ଯୋଉଟା ସକାଳ ଟାଇମରେ ଆପଣ ଯାହା ଖାଇବେ ଗରିଷ୍ଠ ଭୋଜନ ଖାଇପାରିବେ କିଛି ଅସୁବିଧା ନାହିଁ, ଧୀରେ ଧୀରେ କମି କମି ଯିବେ, ଯେମିତି ସୂର୍ଯ୍ୟୋଦୟରୁ ଧୀରେ ଧୀରେ କମି କମି ସୂର୍ଯ୍ୟ ଅସ୍ତ ହେଲା ବେଳକୁ କମି କମି ଏନର୍ଜିଟା କମି କମି ଯାଉଛି ନା, ସେମିତି ଖାଇବାଟା ମଧ୍ୟ ଧୀରେ ଧୀରେ ରାତିରେ ନ ଖାଇଲେ ବି ଭଲ ହବ
4: ନା।
0: ଆଉ ଖାଇବା ପରେ ତେଣୁ ଖାଇବା ପରେ ଏକ୍ସେସିଭ ଚାଲିବା କିମ୍ବା ବସି ରହିବା ଆଉ କିମ୍ବା କିଛି ଏକ୍ସରସାଇଜ କରିବା, ମୁଖ୍ୟତଃ ଖାଇବା ପରେ କେବେ ବି ଏକ୍ସରସାଇଜ କରିବା କଥା ନୁହଁ, ଖାଇବା ପରେ ଆଉ ଥରେ ଖାଇବା କଥା ନୁହଁ,
1: ଶୋଇବାଟା
0: ଶୋଇବାଟା ବାଁ କଡ଼ ମାଡ଼ି କିଛି ସମୟ ଯେତିକି ସମୟ ପାରିବେ ଟିକେ ରେଷ୍ଟ ନେଇପାରିବେ, ଶୋଇବା ପାଇଁ ମୁଁ କହିବିନି କିନ୍ତୁ ଯେ ସମୟ ଯଦି ଅଛି ଶୋଇପାରିବେ।
1: ଶୁଣିଲା ଦିଦି ଶୁଭସ୍ମିତା ଦିଦି ହେଲେ ଆରିଗଡ଼ ଦିନ ଫୋନ କଥାବାର୍ତ୍ତା ହେବ ଆରିଗଡ଼ ଦିନ ଫୋନ କରା ଆଉ ଜୁହାର ଲାଗ।

0: ବସିବାର ଅଛି କିଛି ସମୟ ଗୋଟେ ଦୁଇ ମିନିଟ ଖଣ୍ଡେ ବସିବେ, ଆଉ ଖାଇବା ପରେ କେବେ ଏକାଥରେ ପାଣି ପିଇବେନି, ଏଇଟା ଗୋଟେ ଖରାପ ଅଭ୍ୟାସ, କାରଣ ପେଟ ବଢିବାର ସମସ୍ୟା ଯୋଉ ଫ୍ୟାଟ ଯୋଉ ଇଏ ହୁଏ ଇଣ୍ଡାଇଜେଷ୍ଟେଡ ଫୁଡ୍ଷ୍ଟଫ୍ ହେଇକି ରହେ, ତେଣୁ ଖାଇଲା ପରେ ଆମର ଏସିଡିକ୍ ମିଡିଆ କିଛି ଦରକାର, ଏସିଡିକ୍ ମିଡିଆ କିଛି ସମୟ ହେଲା ପରେ ତାପରେ ବେସିକ୍ ମିଡିଆ ଦରକାର, ମାନେ ଅମ୍ଳ ଯୋଉଟା ଆସେ ସେ ଷ୍ଟୋମାକରେ ଅମ୍ଳ ପ୍ରଥମେ ଆମର ପ୍ରୋଟିନ୍ ଏସବୁକୁ ଡାଇଜେସନ କରାଏ, ତେଣୁ ଅମ୍ଳଟା ପ୍ରଥମେ ଯୋଉ ସିକ୍ରେସନ ହୁଏ ତାକୁ ଆମେ ଯଦି ପାଣି ଦେଇଦେବା ତ ଡାଇଲ୍ୟୁଟ ହେଇଯିବ, ଆଉ ସେ ପ୍ରୋଟିନ୍ ପାର୍ଟ ଜୀର୍ଣ୍ଣ ହବନି, ତ ତାପରେ ଗ୍ୟାସ ହବ, ଖାଇଲା ପରେ ପାଣି ଖାଇଲା ପରେ, ତ ଖାଇଲା ପରେ ପାଣି ପିଇଲେ କଣ ହବ, ଅତ୍ୟଧିକ ଗ୍ୟାସ ହୁଏ, ଖାଇଲା ପରେ ଆମର ଶୋଷ ଲାଗେ, କିନ୍ତୁ ଖାଇଲା ପରେ ଭୋଜନ ଆନ୍ତେ ବିଷମବାରି,
1: ହେଲେ ଖାଇଲା ଭିତରେ ଖାଦି ଖାଇଲା ଭିତରେ ପାଣି ଖାଇଯାଇଛି,
0: ଖାଦି ଖାଇଲା ଭିତରେ ଟିକେ ଟିକେ ପାଣି ପିଇ ପାରିବ ଦରକାର ପଡିଲେ, ଖାଇବା
1: ଅଲଗଛି,
0: ହଁ ସେଥିପାଇଁ ଟିକେ କମ କମ ପାଣି ପିଇ ପାରିବ।
2: ବାବୁ ଖାଇଲୁ ଆମେ କେତେ ଘଣ୍ଟା ପଛେ ପାଣି ପିଇଲେ ହେଇଛି,
0: କେତେ ଘଣ୍ଟା ପରେ ଖାଇବାର, ଗୋଟେ ଦେଢ଼ ଘଣ୍ଟା ଦୁଇ ଘଣ୍ଟା ପରେ ଟିକେ ପାଣି ପିଇପାରିବ, କାରଣ ଆମର ଯୋଉ ପାକସ୍ଥଳୀରେ ଯୋଉଟା ରହିବ ସେଇଟା ଯେତେବେଳେ ଡିଓଡିନମ ଅନ୍ତରକୁ ପଳେଇବ ଲଘୁ ଅନ୍ତରକୁ, ସେତେବେଳକୁ ଆମେ ପାଣି ପିଇଲେ ସେଇଟା ଆମର କାମରେ ଦେବ, ଅଧ ଘଣ୍ଟା ଘଣ୍ଟାଏ ପରେ ପିଇପାରିବ।
1: ଫୋନ ଉଠାଇଲେଣି କଥା ହେଲେ, ହ୍ୟାଲୋ ରେଡିଓ କୁ ପଚାରୁ।
3: ଆଜ୍ଞା ନମସ୍କାର,
1: କିଏ କହିଲା ସିନେ ବାବୁ, କଣ ଦେଇନି କହିଲା ସିନେ?
3: ବରଗଡ଼ ଜିଲ୍ଲା ବିଜେପୁରରୁ କହୁଥିଲେ ଆଜ୍ଞା।
1: କାହିଁ ନା ବାବୁ?
3: ବରଗଡ଼ ଜିଲ୍ଲା ବିଜେପୁରରୁ ସାବାରାମ ମେହର।
1: ହଁ ମେହର ବାବୁ ଭଲ ଚାଷ?
3: ଆଜ୍ଞା ଆଜ୍ଞା।
1: ତମର ପାଣି ମାରିଲାନି କି ନାଇଁ?
3: ପାଣି ତ ନା ପାଣି ନ ବସିବାର ଆଜ୍ଞା ଛାଡ଼ିଛି।
1: ହେଲେ ଭଲ ଚାଷ ସବୁ ଭଲ କଥା, ହେଲେ କାହିଁ ପର୍ସନ ଅଛେ ତମର ଆଜି କୁହ।
3: ପ୍ରଶ୍ନ ଡକ୍ଟର ଆଜ୍ଞାଙ୍କୁ ପହିଲା ନମସ୍କାର।
0: ନମସ୍କାର ଭାତ ଖାଇବାର ଜିନ ଶକ୍ତିକୁ ନେଇକି, ଯାହାର ଜିନ ଶୀଘ୍ର ହେଇଯାଉଛି ସେ ଅଧ ଘଣ୍ଟା ପରେ ପାଣି ପିଇପାରିବ, ଯାହାର ଜିନ ଟିକେ ଲେଟ୍ ଜିନ ହେଉଛି, ଆପଣ ତ ଜାଣିପାରୁଥିବେ ଭୋକ ଲାଗିବା ଅନୁସାରେ ଜିନ ଖାଇଲା ପରେ ଗୋଟେ ଦୁଇ ତିନି ଘଣ୍ଟା ପରେ ଆଉଥରେ ଯଦି ଭୋକ ଲାଗୁଛି ମାନେ ଆପଣ ଅଧ ଘଣ୍ଟା ପରେ ପାଣି ପିଇପାରିବେ ଭଲ, ଆଉ ନହେଲେ ଟିକେ ଘଣ୍ଟାଟି ପରେ ପାଣି ପିଇବେ, ଶୋଷ ଲାଗିଲେ ହିଁ ପାଣି ପିଇବେ, ଆଉ ଏକାଥରେ ପାଣି ଖାଇବା ପରେ ପିଇବାଟା ବହୁତ ପରିମାଣରେ ପାଣି ପିଇବା କଥା ନୁହଁ, ବହୁତ ପରିମାଣ ପାଣି ବେଶୀ ପିଇବା କଥା କେବଳ ସକାଳେ ଭୋର ସକାଳେ ଉଠିକି। ହୁଁ ହୁଁ
2: ଏଟା କେତେ ପରେ ଏମିତି ପିଇବା କଥା ବାବୁ?
0: ଯେତିକ
3: କଣ କରିବା ଦରକାର ଆଜ୍ଞା?
0: ଆଜ୍ଞା
3: ଏସିଡ ହେଲେ କଣ କରିବା ଦରକାର?
0: ଏସିଡ ହେଲେ ଆପଣ ସକାଳ ଖାଇବା ପୂର୍ବରୁ ଯଦି ପାଣି ଟିକେ ପିଇବେ ଆପଣଙ୍କ ଏସିଡିଟିଟା ଟିକେ କଣ୍ଟ୍ରୋଲ ହେବ, ତା ସହିତ ଆପଣ ମେଡିସିନ ବି ନେଇପାରିବେ, କିନ୍ତୁ ଖାଇବା ପୂର୍ବରୁ ପାଣି ପିଇବା ଦ୍ଵାରା ଆପଣଙ୍କ ହାଇପର ଏସିଡିଟି ଯୋଉଟା ରହେ ସେଟା କଣ୍ଟ୍ରୋଲ ହେଇଯାଏ, ଆଉ ସକାଳେ ଉଠିଲା ପରେ ଆପଣ ଦୁଇ ଗ୍ଲାସ ତିନି ଗ୍ଲାସ ଯେତିକ ଆପଣଙ୍କ ଇଚ୍ଛା ସେତିକ ପାଣି ପିଇପାରିବେ, ଆଉ ରାତି ଶୋଇଲା ବେଳକୁ ହଳଦୀ ଗୁଣ୍ଡ ସହିତ ଆପଣ ଯଦି ଗରମ ପାଣି ପିଇବେ ଭଲ ରହିବ। କ୍ଷୀର ସଙ୍ଗେ ହଳଦୀ ଗୁଣ୍ଡ ଖାଇଲେ ବି ଭଲ, କିନ୍ତୁ କ୍ଷୀର ସଙ୍ଗେ ହଳଦୀ ଗୁଣ୍ଡଟା ଗ୍ୟାସ ପାଇଁ ନୁହଁ, କ୍ଷୀରଟାର ଗ୍ୟାସଟାକୁ କମେଇଦେବ, ସେଟା ଇମ୍ୟୁନିଟି ବଢେଇବ ବଳ ବଢେଇବ, କିନ୍ତୁ ଗରମ ପାଣି ସହିତ ହଳଦୀ ଗୁଣ୍ଡ ଖାଇଲେ ଆମର କନଷ୍ଟିପେସନ ଝାଡ଼ା ସଫା ନ ହବା ଏସବୁ ପ୍ରୋବ୍ଲେମରେ କାମ କରେ। ଚାମଚଟେ ଗୋଟେ ଚାମଚ ପାଞ୍ଚ ଗ୍ରାମରୁ ଦଶ ଗ୍ରାମ ଯେତିକ ଯିଏ ପାରିଲା, ଆଉ ତ ଦଶ ଗ୍ରାମରୁ ତ ଅଧିକା କିଏ ଖାଇପାରିବନି, ତେଣୁ ସେତିକ ନେବେ।
1: ହେଲେ ଆମର ପେଟ ବେମାର ହେଲେ
0: ପେଟ ବେମାର ହେଲେ ମୁଖ୍ୟତଃ ପ୍ରଥମେ ହବ ଝାଡ଼ା ସଫା ନ ହବା, ଝାଡ଼ା ସଫା ନ ହେଲେ ମୁଣ୍ଡ ବଥା ହବ, ମୁଣ୍ଡ ବଥା ହବ ତାପରେ ଧୀରେ ଧୀରେ ସେଇଠି କୋଲାଇଟିସ ପ୍ରୋବ୍ଲେମ ବାହାରିବ, ଆଉ ବିଭିନ୍ନ ପ୍ରକାର ପେଟ ଜନିତ ଯେମିତିକି ସଦାବେଳେ ଭୋକ ନ ହବା, ଆଉ ଅଜୀର୍ଣ୍ଣ ରହିବା, ପାଣି ଝାଡ଼ା ହବା।
1: ଫୋନ ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ ରେଡିଓ କେ ପଚାରୁ।
1: କଟଲା କହିକି କଟଲା ବୋଲିନି କାଇଁ ହେଲେ ବାବୁ, ସେ ଜଣେ ଆମେ କଥା ହେଇଥିଲୁ ଏବେ ସେଟା
0: ମୁଖ୍ୟତଃ ଦେଖିବାକୁ ଗଲେ ପେଟ ଯଦି ଖରାପ ହେଲା ମାନେ ପ୍ରଥମେ ତ ଦେଖାଯିବ ପାଣି ଝାଡା, ଆଜିକାଲି ଆଉ ବର୍ଷା ଦିନରେ ତ ସେଟା ବେଶୀ ପ୍ରୋବ୍ଲେମ, ପାଣି ଝାଡା ହଉଛି ଆଜ୍ଞା ବୋଲି ପାଣି ଝାଡାରେ ଆଣ୍ଟିବାୟୋଟିକ ମନେ ଇଚ୍ଛା ଯିଏ ଯାହାର ମେଡିସିନ ଷ୍ଟୋରକୁ ଯାଇକି ଡାକ୍ତରଙ୍କ ବିନା ପରାମର୍ଶରେ ମଧ୍ୟ ମନେ ଇଚ୍ଛା ଲୋକ ନେଇଯାଉଛନ୍ତି, ତେଣୁ ଆମର ଗୋଟେ ବ୍ୟାକ୍ଟେରିଆଟା ହଉଛି ଗୋଟେ ଭଲ

0: ବ୍ୟାକ୍ଟେରିଆ ବି ଅଛି, ଖରାପ ବ୍ୟାକ୍ଟେରିଆ ବି କୁହାଯିବ। କ'ଣ ହେଲା, ପେଟ ଭିତରେ ଯେଉଁଗୁଡ଼ାକ ଯେଉଁ ବ୍ୟାକ୍ଟେରିଆ ଯାକ ଆମର ଶରୀରକୁ ପୋଷଣ ମାନେ ଭଲ ସୁସ୍ଥ କରି ରଖନ୍ତି, ସେମାନଙ୍କର ଯଦି କିଛି ମାନେ ଚେଞ୍ଜେସ୍ ହେଇଯାଏ ଫ୍ଲୋରା, ସେଇ ଯେଉଁ ବ୍ୟାକ୍ଟେରିଆ ଫ୍ଲୋରାଟା ତାକୁ ଆମେ ଠିକ୍ କରିବାକୁ ପଡ଼ିବ। ନହେଲେ କ'ଣ ହବ ନା, ଆମର ସେ ତରଳ ଝାଡ଼ା ଆଉ କେବେ କେବେ ଲାଳ ଝାଡ଼ା, ରକ୍ତ ପଡ଼ିବା ବେଶୀ ଗୁଡ଼ାଏ ହୋଇଥାଏ।
1: ଆରି ଖାଇକି ବଡ଼ ବଡ଼ ରୋଗ ବନିଛି, ପେଟ ଖରାପ ରହିଲେ ଶରୀର,
0: ପେଟ ଧୀରେ ଧୀରେ ଖରାପ ହେଲା ପରେ ତାପରେ ଲିଭର ଖରାପ ହବ, ଜଣ୍ଡିସ ହବ, କାମଳ ରୋଗ ହବ, ସ୍ପ୍ଲିନ୍ ଖରାପ ହବ, ରକ୍ତହୀନତା ଦେଖାଯିବ। ଆଉ ପୋଷଣରୁ ତ ସବୁଯାକ ହଉଛି, ଧୀରେ ଧୀରେ ଦୁର୍ବଳ ହବ, ମାନସିକ କମଜୋରି ଆସିବ, ନିଦ ହବନି।
1: ମଧୁମେହ ସୁଗାର ବୋଲେନି, ସେଟା କେନ୍ତା
0: ସୁଗାର, ପେଟ ବେମାର ଯୋଗୁଁ ସୁଗାର ନୁହଁ, କିନ୍ତୁ ସୁଗାରଟା ଆମେ ମାନେ ଠିକ ଖାଇବା ପିଇବା ଆମର ଠିକ ବାଲାନ୍ସରେ ନ ନବା, ଅତ୍ୟଧିକ ମଧୁର ଦ୍ରବ୍ୟ, ଅତ୍ୟଧିକ ମାନେ ମିଠା ସ୍ୱିଟ୍ସ ଏଗୁଡ଼ାକ ନବା,
1: ସବୁ ଏକ୍ସରସାଇଜ୍ ନ କରିବା, ଖାତା ହେଲାନି, ପେଟ ଡୋଲ ହେଲେ ଆମର ଗାଗ ଡୋଲ ହେଉଛି, ହେଲେ ଫୋନ ଗୋଟାଇଲେ ଖାତା ହେଇ ଦେଉଥା। ହ୍ୟାଲୋ, ରେଡିଓ କେ ପଚାରୁ।
2: ମାମା ଜୁହାର।
1: ଜୁହାର ଜୁହାର, କିଏ କହିଲା ଶୁଣି ବାବୁ, କଣ ଦିନ କହିଲା ଶୁଣି?
2: ବଲାଙ୍ଗୀରୁ ନୀଲୁ ଦାସ ଭାଇ କହୁଥିଲେ।
1: ନୀଲୁ ବାବୁ, ପାନି ମାରିଲାନି କେନ୍ତା ତମର ବାଟେ?
2: ପାନି ମାରୁଛି।
1: ଜବର ମାରିଲାନି କି? ଛତୁ ଛୁତା ବେଟଲାସ ନି କି ନାଇଁ? ଛତୁ ଛତୁ ବେଟଲାସ ନି କି ନାଇଁ ନୀଲୁ ବାବୁ?
2: ଛତୁ ବେଟଲାନି।
1: ହେଲେ କାଇ ପର୍ସନ ଆଛେ ଆଜି କହ।
2: ଡାକ୍ତର ବାବୁ ନମସ୍କାର।
0: ନମସ୍କାର ନମସ୍କାର
2: ଆଜ୍ଞା। ପେଟରେ ଆଇବିଏସ୍ ରୋଗର ଲକ୍ଷଣ କଣ ଆଜ୍ଞା?
0: ଆଇବିଏସ୍ ରୋଗ ହେଲା ଆମର ଇରିଟେବଲ ବାୱେଲ ସିଣ୍ଡ୍ରୋମ, ଗୋଟେ ଯୋଉଟା ପଚାରିଲେ କଣ ନା, ଇରିଟେସନ ଟିକେ ବି ଖାଇଲେ ବାନ୍ତି ଆସିବ, ଟିକେ କଣ ଖାଇଲେ ଆପଣଙ୍କର ମାନେ ଅନିଜି ଲାଗିବ, ଝାଡା ବି ହବ, ପାଣି ଝାଡା ହଉଥିବ, ନହେଲେ ଆଉ ଆବଜର୍ପସନ ହଉନଥିବ, ମାନେ ଅବଶୋଷଣ ହବନି, ମାନେ ପେଟ ଭିତରେ ଜୀର୍ଣ୍ଣ ହବନି। ତ ଏଇଟାର ମୁଖ୍ୟ କାରଣ ହେଲା ଆପଣଙ୍କର ଖାଇବା ପିଇବା ପ୍ରଥମେ ଠିକ୍ ନ ଖାଇବା, ଆଉ ଫାଷ୍ଟଫୁଡ୍ ଯୋଉ ବାହାର ଜଙ୍କ ଫୁଡ୍ ଏଗୁଡ଼ାକ ବେଶୀ ନବା, ଆଉ ତାପରେ ଆପଣଙ୍କର ମେଡିସିନ ମଧ୍ୟ ଡାକ୍ତରଙ୍କ ବିନା ପରାମର୍ଶରେ ମନ ଇଚ୍ଛା ଯୋଉ ଯୋଉ ମେଡିସିନ ନେଇଗଲେ ଧୀରେ ଧୀରେ ପେଟର ଯଦି ତାର ଆମର ଏସିଡ୍ ସିକ୍ରେସନ ହଉ କି ବାଇଲ ସିକ୍ରେସନ ଏଗୁଡ଼ାକ ସବୁଯାକ ଆବେରେସନ ଯେତେବେଳେ ହୁଏ ଏ ଆଇବିଏସ୍ ପ୍ରୋବ୍ଲେମଟା ବାହାରେ ଯୋଉଟା ପଚାରିଲେ, ତେଣୁ ୟା ପାଇଁ ଆପଣଙ୍କର
1: ଆଇବିଏସ୍
0: ଓଡ଼ିଆରେ ହେଲା ଏଇଟା ଆମର କୁହାଯାଏ ସଂଗ୍ରହଣୀ ରୋଗ, ସଂଗ୍ରହଣୀ ରୋଗ ମାନେ ଗ୍ରହଣ ଠିକରେ ନ ହେଇପାରିଲା, ତ ଇରିଟେବଲ ଇରିଟେସନ ବାରମ୍ବାର ରହିବ, ତ ଆମର ଯୋଉ ପେଟରେ ଯୋଉଟା ନର୍ମାଲି ଧୀରେ ଧୀରେ ଗ୍ରହଣ ହେଇକି ମଳ ଦେଇକି ଯୋଉ ମଳ ଅଂଶ ପଳାଏ ସେଇଟା ହେଇପାରେ ନାହିଁ, ଠିକରେ ଆବଜର୍ପସନ ହୁଏ ନାହିଁ।
1: ହେଲେ ନୀଲୁ ବାବୁ ଶୁଣିଲା,
0: ତେଣୁ ସେଇ କେସ୍ରେ ଆପଣ କଣ କରିବେ ନା, ଚଲା ପାଣି ଚଲା ଦହିଟାକୁ ପାଣିଆ କରିକି ସେଟାକୁ ଗରମ ଭାତ ସହିତ ଆପଣ ଖାଇଲେ ଏଇଟା ଆପଣଙ୍କ ଆଇବିଏସ୍ ପାଇଁ ବହୁତ ବଢିଆ କାମ କରିବ, ତା ସହିତ ମେଡିସିନ ମଧ୍ୟ ଆପଣ ନେବେ, ସେଥିରେ ଡାଲି ଜାତୀୟ ଖାଇବେନି, ଡାଲି ଜାତୀୟ ପ୍ରୋଟିନ ଜାତୀୟ ଆମିଷ ଏଗୁଡ଼ାକ ଟିକେ ଆଭଏଡ କରିବାଟା ଭଲ।
1: ଚୋଲା ପାଣି ସବୁଦିନ ଖାଇଲେ
0: ସବୁଦିନ କୁହାଯାଏ ପୁରାଣ କାଳରେ ତକ୍ରମ ସକ୍ରସ୍ୟ ଦୁର୍ଲଭ, ମାନେ ଇନ୍ଦ୍ରକୁ ମଧ୍ୟ ତକ୍ର ମାନେ ଚୋଲା ପାଣି ମିଳେନି ବୋଲି, ତେଣୁ ଆମ ଚଲା ଭାତଟା ଆମ ପାଇଁ ବହୁତ ଭଲ, ଦହି ଭାତ ନୁହଁ, ମୁଁ କହିବି ବାରମ୍ବାର ଯେ ପାଣିଆ ଦହିରେ ତିନି ଗୁଣ ପାଣି ମିଶେଇକି ତାକୁ ଇଏ କରିକି ଚଲା ଭାତ କରିବେ, ଗରମ ଭାତ ସହିତ ଖାଇବେ, ବହୁତ ଭଲ।
2: ଆଜ୍ଞା, କିଛି ଲୋକଙ୍କର ଯୋଉ ଖାଇବା ପରେ ପରେ ପେଟ ଦରଦ ଦେଖିବାକୁ ହୋଇଥାଏ କାହିଁକି?
0: କାରଣ ଖାଇବାଟା ଯଦି ଜୀର୍ଣ୍ଣ ନ ହୁଏ କିମ୍ବା ଅଲସର ଯଦି ଥିବ, ଘା ଥିବ ଯଦି ପେଟ ଭିତରେ, ଖାଇବା ପରେ ପରେ ଘା ହଉଛି ବଥା ହଉଛି ମାନେ ସେଠାରେ ଆମର ଷ୍ଟୋମାକରେ ଅଲସର ମାନେ ଆମର ପେପ୍ଟିକ ଅଲସର ବୋଲି କୁହାଯିବ ହେଲା, କିମ୍ବା ଓସୋଫାଗିଆଲ ଅଲସର ଯଦି ବି ଥିବ ତ ଖାଇଲା ବେଳକୁ ମଧ୍ୟ ବଥା ହବ, ଆଉ ତାପରେ ଖାଇବା ଦୁଇ ଘଣ୍ଟା ପରେ ଯଦି ବଥା ହଉଛି ସେଟା ଡିଓଡିନାଲ ଅଲସର ବୋଲି ଆମର କୁହାଯାଏ, ତେଣୁ ସେଟା ଆମେ ଏଣ୍ଡୋସ୍କୋପି କରିବା ଦ୍ୱାରା ଆମେ ଜାଣିପାରିବା ଯେ ଅଲସର କୋଉଠି ଘା ହେଇଛି, ସେ ଅନୁସାରେ ଆମର ଚିକିତ୍ସା କରିବା।
1: ହେଲେ ଶୁଣିଲା ସେ ନୀଲୁ ବାବୁ, ଆରି ଗୋଟେ ଦିନ କଥାବାର୍ତ୍ତା ହଉ, ତୁମ ଧନ୍ୟବାଦ। ଜୁହାର ଲାଗୁ।
3: ହେଲେ ଏବେ ଝାଡା ଯଦି ହେଲାନି ବାବୁ, ତେବେ ପ୍ରୋଟିନ ଖାଦ୍ୟ ନା ଖାଇଲେ?
0: ନ ଖାଇଲେ ଭଲ, ନ ଖାଇଲେ ଭଲ ନାହିଁ, ଖାଇବାକୁ ହବନି, ଖାଇଲେ ଆହୁରି ବେଶୀ ଝାଡା ହବ।
3: ହେଲେ କେମିତି କରୁଛି ତାର ସବୁ ଦିନକିଆ ଖାଦ୍ୟ
0: ଖାଇବେ? କାରଣ ଝାଡାଟା ଭଲ ମେଡିସିନ ଔଷଧ ଖାଇବ, ଏଇ ଚଲା ପାଣି ଭାତ କିମ୍ବା କେବଳ ଚଲା ପାଣି ମଧ୍ୟ ଯଦି ପିଇବ, ଆଉ ଆମର ତ ପ୍ରୋବାୟୋଟିକ ପ୍ରି ଆଣ୍ଡ ପ୍ରୋବାୟୋଟିକ ଦିଆଯାଏ ମେଡିସିନ ହିସାବରେ ମଧ୍ୟ, ସେଇଟା ବି ଦେଲେ ବି ଆମର ଦେଖନ୍ତୁ ଆପଣଙ୍କ ତରଳ ଝାଡା ଯଦି ହଉଛି ଗାଁ ଗହଳି ମାନଙ୍କରେ, ଆପଣ ଟିକେ ଚଲା ପାଣି ଗ୍ଲାସ ଦୁଇ ଗ୍ଲାସ ପିଇ ଦିଅନ୍ତୁ, ଦେଖନ୍ତୁ ତରଳ ଝାଡା ନିଶ୍ଚୟ ଭଲ ହେଇଯିବ।
1: ଆରି ଗୋଟେ କଥା ବାବୁ, ଏବେ ଡୋଗରା ଡୋଗରୀ ଲୋକେ ବୁଢ଼ା ବୁଢ଼ୀ ଲୋକେ

0: 10:30 ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00। ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ପ୍ରଚାର କରିବୁ ଦିନ 12:00। ଯନ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ ପ୍ରଚାର କରିବ ଦିନ 2:05। ଏଥିରେ ସୀତାରେ ଧୁନ୍ ପରିବେଷଣ କରିବେ ଭୀମସେନ ମହାରଣା ଏବଂ ବିଜୟ କୁମାର ସାମନ୍ତରାୟ। ଘର ଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଏଥିରେ ସାକ୍ଷାତକାରରେ ରହିଛି ଆମରି ନାରୀ ଦେଶର ସିରି, ଏହି କ୍ରମରେ ଶୁଣିବେ ଉଷା ମେହେତାଙ୍କ ସମ୍ପର୍କରେ ଏବଂ ପରେ ପରେ ରହିଛି ଆମେ ପାଠ ପଢ଼ିବା କାହିଁକି, ଏ ସମ୍ପର୍କରେ ଏକ ସାକ୍ଷାତକାର। ଅପରାହ୍ନ 5:00 ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସମ୍ପାଦକୀୟରେ ରହିଛି ଆମେ ଓଡ଼ିଆ ଆମ ଭାଷା ବଢ଼ିଆ ସମ୍ପର୍କରେ, ପରେ ରହିଛି ଓଡ଼ିଆ ସାହିତ୍ୟ ଉପରେ ଜଣା ଅଜଣା କାର୍ଯ୍ୟକ୍ରମ। ଅପରାହ୍ନ 5:30 ଚୈତି ଜନ୍ମ କାର୍ଯ୍ୟକ୍ରମ, ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଯୁବଶକ୍ତି, 6:55 ଆଜିର ପ୍ରସଙ୍ଗ, ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ ଆଜି ସନ୍ଧ୍ୟାରେ ଏବଂ ଆସନ୍ତାକାଲି ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କୃଷି ଓ କୃଷକ କାର୍ଯ୍ୟକ୍ରମ, ଉପସ୍ଥାପନା କରିଛନ୍ତି ସୁବ୍ରତ କୁମାର ବିଶ୍ୱାସରା ଏବଂ ବି ପ୍ରତିଭା ପାତ୍ର।

0: ଜବର ପେଟ ବଥା କୁ ଇଆଡେ କାମ ଧାମ ସାରିକି ବୈଠକ ଆଇଲା ବେଳକୁ
1: ଆଇଲି ଆଇଲି ଖେଟଲି ଖେଟଲି ଖେଟଲି
0: ଖେଟ ପୁରା ବେଗି ମୁଇଁ ଦେଖୁଛ କେତେ କାମ ସାରିକି ଆଇଲିଣି
1: ରେନକୋଟ ପୁରାଟା ଟିକେ ବାହାର ରଖିବି ଝାଡା ଝାଡି କରିକି ତାପରେ ଭିତରେ ପଶିବି
0: ନାଇଁ ଭଲ କଲ ଇଆଡେ ଦେଖିଲା ବେଳକୁ ପାଣି କି ନାଇଁ ଚାରିପଟେ
1: କେତେବେଳୁ ବେଳା ବେଗି ପଳେଇ ଆଇଲଣି ପୁରା
0: ବେଳା ବେଗି ବୋଲେ ଦେଖ ତ କିନ୍ତୁ ବେଗି ଟିକେ ଖେଟବାର ଅଛି ବୈଠକର ବେଳ
1: ଯେ ଟିକେ କି ପାଇଁ ଛୋଟର ପଟର ହେଲା ଭଳିଆ ଅଛ ଭଲ ଲାଗୁନାଇ ନା କେମିତି
0: କେମିତି ଜାଟି ହେଇଛି ପଚାର ଆଗ
1: ଆରେ କି ହେଲା ଦେହ ବା ଭଲ ନାଇଁ ନା କେମିତି
0: ଜବର ପେଟ ବଥା ଭାଇ ଆଉ କହିବାକୁ ନାଇଁ ଖାଲି ବାଡକୁ ଦାଣ୍ଡକୁ କାହୁଛି
1: ବେଶୀ ଖାଇ ଦେଇଥିବ ହେଲେ ଆଉ
0: ଖାଇଦେଲି ବୋଲେ ଏବେ ତ କର୍ଡିର ଦିନ କି ନାଇଁ ଆମର
1: ଯୁଆଡେ ପାରିଲେ ତ ସିଆଡେ କର୍ଡି ବିଡ଼ା ମାନେ 50 ଟଙ୍କା ବୋଲୁଛନ୍ତି ଟାଉନ ବାଟେ ଆଉ
0: ସ୍ୱାଦ ବୋଲିକି ଟିକେ ଜବର ଖାଇଦେଲି ବୋଲ ହେଲା ଆମର ବାଟେ ଆମଲିଆ କି ନାଇଁ ଟିକେ ଅଧିକ ଖାଇଦେଲି ଇଆଡେ ଛତୁ ମିଶାରେ ମିଳୁଛି ଇ ବିଲ ବାଡି ବାଟେ ଗଲା ବେଳକୁ ଟିକେ ଜବର ମିଳିଗଲା
1: ଲୁଭ ପାଟି ଲୁଭ ତ ସେଟା ଆଉ ମଣିଷ ତ ଲୁଭ ବେଶୀ ଆଉ ପାଟି ସ୍ୱାଦ ଖାଇଦେଲ ଏବେ ଭୋଗୁଛ ଆଉ
0: ମିଳିଲା ବେଳକୁ ଖାଇଦେଇଥିବା ବୋଇଲି ଦେଖିଲା ବେଳକୁ ତାର ପର ଅବସ୍ଥା କିଏ ଭୋଗିବ କୁହ
1: ଦେଖ ଇଆଡେ ଛତୁ ଖାଇଦେଲ ବୋଇଲ ଇଆଡେ କର୍ଡ ଖାଇଦେଇଛ ଆମ୍ବ କରି ଖାଇଦେଇଛ ଇ ସବୁ ଖାଇଲେ ପେଟ ଭିତରେ ତାଙ୍କର ଭିତରେ ତାଙ୍କ ଯୁଦ୍ଧ ଲାଗିଥିବେ ଆଉ ତମକୁ କୋଉଠି ଭଲ ଲାଗିବ
0: ଯୁଦ୍ଧ ପାଇଁ ତ ଉଲଟା ପାଲଟା ହେଇଯାଉଛି କେମିତି ଆଇବି ବୋଲୁଥିଲି
1: ନାଇଁ ନାଇଁ ନାଇଁ ନାଇଁ ବର୍ଷା ଦିନ ଦେହ ପା ଜାଗ୍ରତ କରି ଖାଇବ କର୍ଡ ବୋଲେ କି ବାଉଁଶ ମୂଳ କି ନାଇଁ
0: କଞ୍ଚା
1: ଗରିଷ୍ଠ ଖାଦ୍ୟ ଏ ଛତୁ ବିଭିନ୍ନ ପ୍ରକାର ଛତୁ ବାହାରୁଛି।

0: କି ଚୁଆ ହଉ କିମ୍ବା ଯାହା ହଉ ସେ ପାଟିରେ ପାଣି ମଧ୍ୟ ପିଇ ଦିଅନ୍ତି, ତ ଯାହାଫଳରେ କି ଡାଇରିଆ ଭଳି ରୋଗ ବ୍ୟାପିଥାଏ।
1: ଇଏ ଆମର ଜଳବାହିତ ଏ ରୋଗ,
0: ଇଏ ଜଳବାହିତ ରୋଗ, ଇଏ ଜଳ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ବ୍ୟାପିଥାଏ।
1: ଏଥିପାଇଁ ପ୍ରତିକାର ବ୍ୟବସ୍ଥା କ'ଣ?
0: ହଁ, ଏ ଯୋଉ ଜଳବାହିତ ରୋଗ ପାଇଁ ଆମର ଯୋଉ ପ୍ରତିକାର ବ୍ୟବସ୍ଥା, ଆମର ଡାଇରିଆ ଯଦି ହବ ଆମେ କେମିତି ଜାଣିବା ନା, ହଠାତ୍ ଯଦି ପାଞ୍ଚ ସାତ ଥର ଯଦି ଝାଡା ହେଇଗଲା, ପତଳା ଝାଡା ହେଇଗଲା, ଆମେ ଲେଟ୍ ନ କରିକି ତୁରନ୍ତ ଯିବା ମେଡିକାଲକୁ ଯିବା, ହଠାତ୍ ଡାକ୍ତରଖାନାକୁ ଯିବା। ଡାକ୍ତରଖାନା ଗଲେ ତ ଆମକୁ ଦୂର ଯଦି ପଡିବ, ଆମ ପ୍ରତି ଗାଁରେ ଆଶା ଦିଦିମାନେ ଅଙ୍ଗନବାଡ଼ି ଦିଦିମାନେ ଅଛନ୍ତି, ତ ସେମାନଙ୍କ ପାଖରେ ପ୍ରଚୁର ପରିମାଣରେ ମଜବୁତ ଭାବରେ ଓଆରଏସ୍ ଦିଆଯାଇଛି। ସେମାନେ ଯାଇକି ଓଆରଏସ୍ ହଠାତ୍ ଆଣିକି ଗୋଳିକି ପିଇବେ, ତାପରେ ସେମାନେ କ'ଣ କରିବେ ମେଡିକାଲକୁ ଯିବେ।
1: ଇଏ ହେଉଛି ପ୍ରତିକାର ତୁରନ୍ତ ବ୍ୟବସ୍ଥା।
0: ହଁ, ତା ପ୍ରତିକାର ତ ହେଉଛି ଆପଣଙ୍କର ସେ ଫୁଟା ପାଣି ପିଇବେ, ପାଣିକୁ ଫୁଟେଇ ପିଇବେ, ହାତକୁ ପରିଷ୍କାର ପରିଚ୍ଛନ୍ନ ଭାବରେ ରଖିବେ, ଏଇଟା ହେଉଛି ତାର
1: ପ୍ରତିଷେଧକ
0: ବ୍ୟବସ୍ଥା।
1: ଆଜ୍ଞା, ଆଉ ଗୋଟେ ବି ଆମେ ଦେଖୁଛୁ ଆଜ୍ଞା, ଏ ଅଞ୍ଚଳରେ ଗୁଡ଼ାଏ ପାହାଡ଼ ନଦୀ ନାଳ ରହିଛି, ମ୍ୟାଲେରିଆ ସଂକ୍ରମଣ ଅଧିକ ଆଜ୍ଞା।
0: ନିହାତି ମ୍ୟାଲେରିଆ ରୋଗଟା ଇତ ହେଉଛି, ବିଶେଷ କରି ଆମେ ଏଇ ଯେ କୋରାପୁଟ ଡିଷ୍ଟ୍ରିକ୍ଟରେ ପ୍ରାୟତଃ ମ୍ୟାଲେରିଆ ଆଜିକା ଡେଟ୍ରେ କମିଗଲାଣି। ମ୍ୟାଲେରିଆ ସରକାରଙ୍କ ଯେତେ ପ୍ରକାର ପଦକ୍ଷେପ ଅଛି, ମ୍ୟାଲେରିଆ ବହୁତ କମିଯାଇଛି। ସରକାର ପ୍ରତ୍ୟେକ ଘର ଘରେ ସମସ୍ତଙ୍କୁ ମଶାରୀ ଦେଇଛନ୍ତି, ମଶାରୀ ଟାଙ୍ଗିକି ଯଦି ଯଦି ଶୋଇବେ ତାହେଲେ ମାଇଆନେଭଲାନ୍ସ ମଶା ଆମକୁ କାମୁଡ଼ିବ ନାହିଁ। ଦିନ ବେଳେ ଯୋଉ କାମୁଡ଼ୁଛି ଆପଣଙ୍କର ଏଡିସ୍ ମଶା, ଡେଙ୍ଗୁ ଭଳି ରୋଗ ବି ବ୍ୟାପୁଛି, ସେଭଳି ରୋଗକୁ ମଧ୍ୟ ଆମକୁ ହବ ନାହିଁ। ଏଥିପାଇଁ ଆମେ ନିଜେ ହିଁ ସତର୍କ ରହିବାକୁ ପଡିବ। ମଶାକୁ ପ୍ରଥମରେ ଆମେ ଘର ରହିବାକୁ କାହିଁକି ଦବା? ଆମେ ଯଦି ଆମେ ପରିଷ୍କାର ପରିଚ୍ଛନ୍ନ ରଖିବା, ଆମ ପରିବେଶଟାକୁ ରଖିବା, ପାଣି ଗୋଟେ ଜାଗା ଡିପୋଜିଟ୍ ହେଇଛି ନ ରହିବ, ପାଣିଟାକୁ ଆମେ ଡ୍ରେନେଜ୍ କରିଦେବା, ପାଣି ତ ପୁରା ବୋହିକି ଯେମିତି ଚାଲିବ, ପାଣି ଡିପୋଜିଟ୍ କରିବାକୁ ଦବା ନାହିଁ। ଏବଂ
1: ପାଣିଟା ଯେମିତି ଜମା
0: ହବ ନାହିଁ, ପାଣି ଯଦି ଜମା ଯଦି ରହିବ ନିଶ୍ଚିତ ଭାବରେ ସେମାନେ କ'ଣ କରନ୍ତି, ମଶା ସେଠି ଅଣ୍ଡା ଦିଅନ୍ତି, ତାଙ୍କର ବଂଶ ବିସ୍ତାର କରନ୍ତି, ସେ ମଶାମାନେ ଆସିକି ଆମମାନଙ୍କୁ କାମୁଡ଼ିବେ, କାମୁଡ଼ିବା ଦ୍ୱାରା ଆମକୁ ନିଶ୍ଚିତ ଭାବରେ ମ୍ୟାଲେରିଆ ଭଳି ରୋଗ ବ୍ୟାପିଥାଏ।
1: ଆଉ କ'ଣ ବିଶେଷ ସାଧାରଣ ସମସ୍ୟା ସବୁ ରୋଗ ଯାକ ହେଇଥାଏ?
0: ବିଶେଷ କରି ମୁଁ ଗୋଟେ ଆପଣଙ୍କୁ ଗୋଟେ ବଡ଼ କଥା କହିବି, ଯଦି ଆମେ ତ ଏଇ ଯୋଉ ଚାଷୀ ଭାଇମାନଙ୍କ ଉପରେ ଆମେ ଯୋଉ ଡିସ୍କସନ୍ ଆମେ କରୁଛନ୍ତି, ମୁଁ ତାଙ୍କର ଦୁଇଟା ପ୍ରଶ୍ନ ଆପଣଙ୍କୁ ଆସିବ, ଗୋଟେ ଏ ସିଜନ୍ ଦେଖାଯାଉ ଯେ ପାଣି ଜନ୍ଦା ଖାଇବ, ବାଲି ଜନ୍ଦା ଖାଇବ, ଏଇଟା ପ୍ରାୟ ଚାଷୀମାନଙ୍କର ପ୍ରାୟ ଦେଖାଯାଇଥାଏ। ଏ ଯେ ବାଲି ଜନ୍ଦା ଖାଇବା ହେଉଛି ଫଙ୍ଗାଲ ଇନଫେକ୍ସନ୍। ସେମାନେ କ'ଣ କରନ୍ତି ନା, ଜମି ବାଡ଼ିକି ଯାଆନ୍ତି, ଭଲସେ ହାତ ହଉ କିମ୍ବା ଗୋଡ଼ ହଉ ଭଲସେ ଧୋଇବେନି, ସେମାନଙ୍କର କାଦରେ ପୁରା ଡୁବିକି ପାଦ ରହିଥିବ, ଦିନସାରା ପୁରା ପାଣି ପୁରା ଭିତରେ ପାଦ ରହିଥିବ, ଆସିଲା ପୁରା ଭଲସେ ସଫା କରିବେନି। ମୋର ସେମାନଙ୍କୁ ଗୋଟେ ଆଡଭାଇସ୍ କହିବି, ସେମାନେ ଜମିରୁ ନିଜର କ୍ଷେତରୁ ଆସିଲା ପରେ ଭଲସେ ନିଜକୁ ଗୋଡ଼କୁ ପରିଷ୍କାର ପରିଚ୍ଛନ୍ନ ଭାବରେ ଗରମ ପାଣିରେ ପୁରା ଧୋଇବେ, ସେଥିରେ ଜଷ୍ଟ ଗୋଟେ ପିଞ୍ଚ ଚିମଟା ଗୋଟେ ଲୁଣ ପକେଇ ଦେଇକି ଭଲସେ ଗରମ ପାଣିରେ ଭଲସେ ଧୋଇବେ। ତାପରେ ସେମାନେ ଯୋଉ କ'ଣ ଯୋଉ ଭ୍ୟାସିଲିନ ଯୋଉ ଲଗାନ୍ତି କିମ୍ବା ଆଚୁ ବି ଲଗାନ୍ତି ପ୍ରୋଟେକ୍ଟ କରିବା ପାଇଁ ବୋଲି, ସ୍କିନର ଲେୟାର୍ କରିବା ପାଇଁ ବୋଲିକି, ସେଗୁଡ଼ା କରନ୍ତୁ, କିଛି ଅସୁବିଧା ନାହିଁ, କିନ୍ତୁ ସେଇଟାରୁ ଦୂରେଇ ରହିବା ପାଇଁ ବୋଲିକି ପାଦକୁ ଶୁଷ୍କ ରଖିବାକୁ ପଡିବ ଆସିଲା ପରେ, ପ୍ରୋଟେକ୍ଟ କରିବାକୁ ପଡିବ ଆସିଲା ପରେ ବି। ଆଉ ଗୋଟେ କଥା ମୁଁ ଆପଣଙ୍କୁ କହିବି, ଚାଷୀ ଭାଇମାନେ ସେମାନେ ଜାଣନ୍ତିନି, ସାପ କାମୁଡ଼ା ଆପଣ ଦେଖିଥିବେ ଏଇ ବର୍ଷା ଦିନରେ ବଡ଼ ଡିଜିଜ୍,
1: ସାପ କାମୁଡ଼ା ବର୍ଷା ଦିନେ ଯେତିକି ଆମର ସବୁ ରହିଛନ୍ତି
0: ସରୀସୃପ ଜାତୀୟ, ସେମାନେ ତାଙ୍କ ଘର ଭିତରେ ପାଣି ପଶିଯାଆନ୍ତି, ସେମାନେ ବାହାରକୁ ବାହାରି ଆସନ୍ତି, ଘର ଭିତରେ ପଶିଯାଆନ୍ତି, କିମ୍ବା ଆପଣଙ୍କର ଜମି କ୍ଷେତ ଭିତରେ କାମୁଡ଼ି ଦିଅନ୍ତି। ସେମିତି ଯଦି ଆପଣ ଦେଖିଲେ ଆପଣ ଗୋଡ଼କୁ କୌଣସି ଆଘାତ ଲାଗିଲା କିମ୍ବା ରକ୍ତ ଯଦି ବାହାରିଲା, ଆପଣ ସସ୍ପେକ୍ଟ କରିବେ ମୋତେ କୌଣସି ଜିନିଷ କାମୁଡ଼ି ଦେଇଛି, ସାପ ବି କାମୁଡ଼ିଛି, ତୁରନ୍ତ ଆପଣ ଆସିକି ଡକ୍ଟରଖାନାକୁ ଯିବା ପାଇଁ ବୋଲିକି ଚେଷ୍ଟା କରିବେ, ବିଚଳିତ ହେବେନି କିମ୍ବା ନିଜ ପାଦକୁ କ୍ଷତ କରିବେ ନାହିଁ କିମ୍ବା ବାନ୍ଧିବେ ନାହିଁ, ରସି ଦ୍ୱାରା ବହୁତ ଜିନିଷ ବାନ୍ଧି ଦିଅନ୍ତି, ପାଦକୁ କ୍ଷତ କରିଦିଅନ୍ତି, ପାଦକୁ ଚୁଚୁମିକି ରକ୍ତ ବାହାର କରିଦିଅନ୍ତି, ସେ ଜିନିଷ କେବେ ବି କରିବେନି। ତୁରନ୍ତ ଯେତେ ଶୀଘ୍ର ପାରିବେ ଆପଣ ଡାକ୍ତରଖାନାକୁ ଯିବେ, ଆଉ ରୋଗୀକୁ ପୁରା ଖୋଲା ଜାଗାରେ ରଖିବେ, ବିଚଳିତ କରିବେନି, ଏହେ ସାପ କାମୁଡ଼ି ଗଲା ଏହେ ଆଉ ବଞ୍ଚିବନି, ଏମିତି ବିଚଳିତ କରିବେନି, ଯେତେ ରିଲାକ୍ସ ହେଲା ନା ଭଲ ହେଇଯିବୁ, କିଛି ଅସୁବିଧା ନାହିଁ, ଆମେ ମେଡିକାଲ ନେଉଛୁ, ଡାକି ନେବେ। ଗୁଣି ଗ୍ୟାରେଣ୍ଟି ସହିତ କେବେ ବିଶ୍ୱାସ କରିବେ ନାହିଁ, ଗୁଣି ଗ୍ୟାରେଣ୍ଟି
1: କଣ ସବୁ ଲକ୍ଷଣ ଦେଖା ଦିଏ?
0: ଶୁଣନ୍ତୁ, ସାପ ଯଦି କାମୁଡ଼ି ବଡିରେ ପୁରା କୋଲାପ୍ସ ହେଇଯିବ, ଶରୀର ପୁରା ନୀଳ ପଡିଯିବ, ପାଟି ଶୁଖିଲା ଶୁଖିଲା ଯିବ, ବେଳେ ବେଳେ କଣ ହବ ନା ଅର୍ଗାନ ଗୁଡା କାମ କରିବୁ ନା, ଆଖି ପତା ମଧ୍ୟ ପୁରା ଡାଉନ ପୁରା ଇଏ କରିଦେବେ,
1: କେତେ ସମୟ ଲାଗୁଥିବ?
0: ଯଦି ଯେତେ ଶୀଘ୍ର ପାରିବେ ଆପଣ
1: ମିନିମମ
0: ଡାକ୍ତରଖାନାକୁ ଯିବାକୁ ପଡିବ, ନିଜେ ଆମେ ଲେଟ୍ ନ କରି ଯେତେ ଶୀଘ୍ର ଯିବ ସେଠି ଆଣ୍ଟିଭାଇରସ୍ ବା ଆପଣ ଡ୍ରଗ୍ସ ମାନେ ଅଛନ୍ତି, ଡକ୍ଟର ତାକୁ ପରୀକ୍ଷା କରି କୋଉ ଡ୍ରଗ୍ସ ଦରକାର କଣ ସେ ଦେଇ ସେ ଚିକିତ୍ସା କରିବେ, ନିଶ୍ଚିତ ଭାବରେ ଭଲ ହେଇଯିବେ, ଯଦି ଲେଟ୍ କଲେ ହିଁ ବିପଦ।
1: ଆଉ ଗୋଟେ କଥା ରହୁଛି ଆଜ୍ଞା, ଚାଷୀମାନେ ଯେତେବେଳେ କଥା ଉଠୁଛି ଆଜ୍ଞା, ବିଭିନ୍ନ ପ୍ରକାର ରାସାୟନିକ ସାର ଔଷଧ ବ୍ୟବହାର କରୁଛନ୍ତି, ତାର ସଂସ୍ପର୍ଶରେ ଆସି କିଛି ସେମାନେ ଚର୍ମ ରୋଗ ଦେଖାଯାଉଛି, କେମିତି ପ୍ରତିକାର?
0: ହଁ, ବିଶେଷ କରି ଏଇ ଯୋଉ ବର୍ଷା ଦିନେ ଚର୍ମ ରୋଗ ବି ପ୍ରାୟତଃ

0: ଯାଇଥାଏ। ତ ଚର୍ମ ରୋଗ ଦେଖା କଣ, ଆପଣ ନା ଶରୀରରେ ବଡ ବଡ ଫୋଟକା ହେଇଯିବ, ଆପଣଙ୍କର ଲସା ବାହାରିବ, ସେ ଲସା ପୁଣି ଆଉ ଅନ୍ୟ ଜାଗାକୁ ବ୍ୟାପିଲେ ମଧ୍ୟ ପୁଣି ତା ପ୍ରକୃତ ଆମେ କଣ ବ୍ୟାପିବ। ଆମେ କଣ କରିବା, ପରିଷ୍କାର ପରିଚ୍ଛନ୍ନ ଭାବେ ଆମେ ରହିବାକୁ ପଡିବ, ସଫା ପୋଷାକ ପରିଧାନ କରିବାକୁ ପଡିବ, ଯେତେ ସମୟ ବି ଆମେ ରହିବା ଭଲ ପୋଷାକ ପରିଧାନ କରିକି ରହିବାକୁ ପଡିବ। ଏହା ପ୍ରତି ଆମକୁ ଆମକୁ ଯତ୍ନବାନ ଆମକୁ ନେବାକୁ ପଡିବ। ପ୍ରାୟତଃ କମନ୍ ସ୍କିନ୍ ଡିଜିଜ୍ ବି ପ୍ରାୟତଃ ଦେଖାଯାଇଥାଏ।
1: ଆଉ ଯୋଉ ସାଧାରଣ ଜ୍ୱର ଯେମିତି ରହୁଛି ପିଲାମାନଙ୍କର, ବର୍ଷା ଦିନ ଖାଇବା ପିଇବାରେ ଅନିୟମିତତା ରହିଯାଉଛି, ସେଥିପ୍ରତି କେମିତି ପରିବାର ସଜାଗ ରହିବେ?
0: ଏବେ ଦେଖନ୍ତୁ, ବର୍ଷା ଦିନେ ଆପଣଙ୍କର ଛୋଟ ପିଲାମାନଙ୍କୁ ପ୍ରାୟ କମନ୍ କୋଲ୍ଡ ମାନେ ଥଣ୍ଡା ଜାତୀୟ ରୋଗ, ଫ୍ଲୁ ଭଳିଆ ରୋଗ ଗୁଡ଼ାକ ବ୍ୟାପିଥାଏ, ନାକରୁ ପାଣି ବାହାରିବା ଇଏ କରିବା, କିମ୍ବା ଟାଇଫଏଡ୍ ଭଳି ମଧ୍ୟ ଗୁରୁତର ରୋଗ ଗୁଡ଼ା ବାହାରିବା। ଏଇ ଯୋଉ ରୋଗ ଗୁଡ଼ାକର ମେନ୍ କାରଣ ହେଉଛି କ'ଣ, ଆମେ ଠିକ୍ ଭାବରେ ପ୍ରୋଟେକ୍ଟ ରହୁନାହାନ୍ତି ଥଣ୍ଡାରୁ, ଯେହେତୁ କ୍ରାନ୍ତୀୟ ଜଳବାୟୁ, ନିଶ୍ଚିତ ଭାବରେ ଆପଣଙ୍କର ଶରୀରରେ ଆର୍ଦ୍ରତା ବି ରହିବ କିମ୍ବା ଶୁଷ୍କ ବି ରହିବ, ପାଣି ସନ୍ତୋଷ ସବୁ ରହିବ। ତ ଆମ ବଡିକୁ ସେତେବେଳେ କ'ଣ କରିବାକୁ ନା, ଆମକୁ ଆକ୍ୱେଣ୍ଟେଡ୍ ହେବାକୁ ପଡିବ। ଆମ ମୁହଁରେ କ'ଣ କରିବାକୁ ପଡିବ, କାନ ଉପରେ ଯଦି ପବନ ନ ଆସିବ ବଡି ଭିତରୁ ଯଦି ନ ରହିବ, ଶୁଷ୍କ ରହିବାକୁ ପଡିବ, ଏବଂ ଗରମ ପାଣିର ବ୍ୟବହାର କରିବାକୁ ପଡିବ, ଏବଂ ପରିଷ୍କାର ପରିଚ୍ଛନ୍ନ ଭାବରେ ଆମକୁ ରହିବାକୁ ପଡିବ।
1: ବର୍ଷା ଦିନେ ସୁଷମ ଖାଦ୍ୟଟା କେମିତି ରହିବା କଥା? ଗାଁ ଗହଳିରେ ପ୍ରାୟ ଛତୁ ଖାଉଛନ୍ତି, କୋଲ୍ଡ ଖାଉଛନ୍ତି, ବିଭିନ୍ନ ପ୍ରକାର ଗରିଷ୍ଠ ଖାଦ୍ୟ ଖାଉଛନ୍ତି, ସେସବୁ କେମିତି?
0: ବିଶେଷ କରି ବର୍ଷା ଦିନ ଦେଖନ୍ତୁ, ସୂର୍ଯ୍ୟଙ୍କର କିରଣ ଏତେ ଆମ ବଡିକୁ ଆମେ ବାଜେନି, ତ କମ୍ ପରିମାଣରେ ବାଜେ, ତ ଆମ ଡାଇଜେଷ୍ଟିଭ ଏତେ ଭଲ ହୁଏନି। ତ ଆମେ କ'ଣ କରିବା, ଏତେ ଗରିଷ୍ଠ ଖାଦ୍ୟ ଆମକୁ ଖାଇବାକୁ ହବ ନାହିଁ, ସଫ୍ଟ ଖାଦ୍ୟ ଯୋଉଟା ସହଜରେ ଆମକୁ ଜୀର୍ଣ୍ଣ ହେଇଯିବ, କମ୍ ଖାଦ୍ୟ ଖାଇବା, ବାରମ୍ବାର ଖାଇବା, ଆଉ ଏକାଥର ଓଭରଲୋଡ୍ କରି ଖାଦ୍ୟ ଆମେ ଖାଇଦେଲେ ଆମକୁ କ'ଣ ହବ, ବାନ୍ତି ହବ, ଅଜୀର୍ଣ୍ଣ ହବ, ଝାଡ଼ା ବି ହବ। ଆମକୁ ଗରମ ଖାଦ୍ୟ, ସୁଷମ ଖାଦ୍ୟ ଖାଇବାକୁ ପଡିବ, ତାହେଲେ ଆମେ ସୁସ୍ଥ ରହିବା,
1: ସୁସ୍ଥ ରହିବା। ତେବେ ଯାହା ଆଜ୍ଞା, ଆମେ ଯେମିତି କଥା ହଉଛେ ଯେ ସ୍ୱାସ୍ଥ୍ୟ ସମ୍ପଦ, ଆମେ ସ୍ୱାସ୍ଥ୍ୟକୁ ଯେତେ ଜାଗ୍ରତ କରିବା, ଯେତେ ନିରାପଦ ରଖିବା, ଆମେ ସ୍ୱାସ୍ଥ୍ୟଟା ସେତେ ଭଲ ରହିବା,
0: ନିଶ୍ଚିତ ଭାବରେ।
1: ଆପଣ ଆସିଲେ ଆଉ ଚାଷୀ ଭାଇଙ୍କୁ ଦୁଇପଦ କଥାରେ ଗୁଡ଼ାଏ ସ୍ୱାସ୍ଥ୍ୟ ସମସ୍ୟା ଓ ତାର ପ୍ରତିକାର ବିଷୟରେ କହିଲେ ଆଜ୍ଞା। ଏଣୁ ଚାଷୀ ଭାଇଙ୍କ ତରଫରୁ ତଥା ଆମ ଅନୁଷ୍ଠାନ ତରଫରୁ ଆପଣ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ନମସ୍କାର।
0: ନମସ୍କାର।
2: କାଇଁ ଆଉ କିଛି ପଚାରିଲ ନାଇଁ ନା, ଶୁଣିକିରି ତମକୁ ଭଲ ଲାଗିଗଲା?
3: ନାଇଁ, ଟିକେ ଭଲ ଲାଗିଲା, ଟିକେ ଉସାହସ ଲାଗିଲା କାଜେ, ମାତ୍ର ଗୋଟେ ଗୋଟେ ତ ତମେ ପଚାରୁଛ, ଆମର ସମାନ ଉତ୍ତର ମିଳିଯାଉଛି ହେଲା। ହେଲେ ସମସ୍ତେ ସଚେତନ ହେବାର ଅଛି, ସବୁ ଦେହ ପାର ଯତ୍ନ ନେବାର ଅଛି, ଆହୁରି ଏବେ ତ ନାନା ପ୍ରକାର ଜ୍ୱର ମିଶା ରହୁଛି, ଡେଙ୍ଗୁ ଜ୍ୱର ବୋଲୁଛନ୍ତି, ମ୍ୟାଲେରିଆ, ଟାଇଫଏଡ୍, କେତେ ରକମର, ଯେତିକି ଆମର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆମର ମଶାରୀ ବି ସବୁ ବାଣ୍ଟିଛନ୍ତି ଗାଁ ଗାଁକୁ, ତାକୁ ବି ବ୍ୟବହାର କରିବାର ଅଛି।
2: ଏହା କଥା କହିଲ, ମଶାରୀଟା ଆମର ବହୁତ ନିରାପଦ, କେତେ ପ୍ରକାର ଆମର ସେ ଯୋଉ ମଶା ତମେ ଧରିଲ, ଯେମିତି ମ୍ୟାଲେରିଆ ହଉଛି, ଡେଙ୍ଗୁ ହଉଛି, ନାନା ପ୍ରକାର ରୋଗ ହଉଛି, ମଶାଟା ବାନ୍ଧିଦେଲେ, ମଶାରୀଟା ବାନ୍ଧିଦେଲେ ସବୁଠୁ ନିରାପଦ ଆମକୁ।
3: ତାପରେ ଆଖପାଖରେ ଯେତିକି ଲଟା ବୁଦା ହେଇଥିବ କି କୋଉଠି ମିଶାର ପାଣି ଟିକେ ଜମୁଛି ବୋଲେ ଟିକେ ଆମେ ସଫା ସୁତରା
2: ସନ୍ଧ୍ୟା ରହିବାକୁ ଦବାର ନାହିଁ, ସେ ଜାଗାଟା ସଫା ସୁତରା ଯେତେ ଭଲ ରହିବ ଆମର ସ୍ୱାସ୍ଥ୍ୟ ମଧ୍ୟ ସେତେ ଭଲ ରହିବ। ଆଉ ଆମର ଗାଁ ଗହଳିରେ ଆମେ ଦେଖିଛେ ଯେ ଗାଈ ଗୁହାଳ ମାନେ ଥାଉଛି, ସେ ଗାଈ ଗୁହାଳ ମିଶା ଟିକେ ନିୟମିତ ଭାବରେ ଆମେ ସଫା ସୁତରା କରିଦେଲେ ଗାଈମାନଙ୍କୁ ବି ବିପଦ ନାହିଁ କି ଆମକୁ ମଧ୍ୟ ବିପଦ କିଛି।
3: ଏ ସଞ୍ଜବେଳକୁ କିଛି ଟିକେ ଧୂଆଁ ଟିକେ ଦେଇ ଦଉଥିଲେ ତ ସେଟା କେତେ ଭଲ,
2: ବଢିଆ ଜିନିଷ କଥା କହିଲ, ଯେମିତି କଥାବାର୍ତ୍ତା କରୁ କରୁ ଗୋଟେ ଗୀତର ମିଶା ବ୍ୟବସ୍ଥା ହେଇଛି,
3: ବଢିଆ
2: ଗୀତ ଗୋଟେ ହେଇଛି, ଶୁଣିବା ତମକୁ ମିଶା ଟିକେ ଭଲ ଲାଗିବ।
3: ଶୁଣିବା ଶୁଣିବା କା।

0: ହଂସର ଦାଗି ତ ଉଠିଲ ଗଲା ଚଞ୍ଚଳ ଲାଗିଲା ଏବେ
1: ଚଞ୍ଚଳ ଲାଗିବ ନା ଆଉ ସେଟା ପାଇଁ ଯାଉ ଭଲ ହେଲା ବୈଠକ ଘରକୁ ଆସିଲ ତ କେତେ ଜିନିଷ ଆଜି ଜାଣିଲ ଶିଖିଲ ଆଉ
0: ନାଇଁ ଘରେ ଥିଲେ ମୁରମୁରା ହେଇକି ଥାନ୍ତି ଭଲ ହେଲା ଆଇଲି ବୋଲ ତ
1: ଯେ ଯାଇଥିଲ କୁଆଡେ ତମେ ଖାଇଲ କୋଉଠି ଘରେ ସିନା କୋର୍ଡ ଖାଇଦେଲି ବୋଇଲ ଛତୁ ଆଣିବ ଯାଇଥିଲ କୁଆଡେ
0: ଆଇ ଛତୁ ସିନା ବିଲବାଡି ବାଟେ ଯାଇଥିଲି ଯେ ସେଠି ମିଳିଗଲା ବୋଲିକି ଏ ଯାଇଥିଲି ଆମର ଜୟପୁର ବ୍ଲକ ବାଟେ ସେଠି ଗୋଟେ ଆମର କେତେଟା ଚାଷୀ ମିଶିକି କଥାବାର୍ତ୍ତା ହେଲୁ କେମିତି ଚାଷବାସ କରିବା ଭଲ ସାର ଟିକେ
1: ବଢିଆ
0: ସେଠି ଚାଷୀ ଭାଇ ଗୋଟେ ମନର କଥା ଗୋଟେ ଝିକେଇକି
1: ତାଙ୍କର ଅନୁଭୂତି ଶୁଣିବା ସବୁ ବସିକିରି ଏଠି
0: ଶୁଣିଦେବା ଭାଇ
2: ଭାଇ ନମସ୍କାର
3: ନମସ୍କାର
2: ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ
3: ମୋ ନା ତ୍ରିନାଥ କାଣ୍ଡା ମୁଁ ଗୋଟେ ବିଟେକ୍ ଷ୍ଟୁଡେଣ୍ଟ କିନ୍ତୁ ଏଗ୍ରିକଲଚର କରେ
2: ହେଲେ ଚାଷୀ ପରିବାରରେ ଅଛନ୍ତି
3: ଚାଷ ପରିବାର
2: ପଢାପଢି ତ ବିଟେକ୍ କରୁଛନ୍ତି କହିଲେ ଭାଇ ବୟସ କେତେ ହବ
3: ମୋର ବୟସ ଏବେ 28 ବର୍ଷ
2: ହେଲେ ଘରଠୁ ତ ଯେତେବେଳେ ଚାଷୀ ପରିବାରରୁ ଆସିଛନ୍ତି କହିଲେଣି ଜମି ଆପଣଙ୍କର ପାଖାପାଖି କେତେ ଅଛି
3: ମୋ ଜମି 10 ଏକର ଜାଗା ଅଛି
2: ଜମିଟା କୋଉ ପତ୍ର ଆଜ୍ଞା
3: ମୋର ପାହାଡିଆ ଜମିଟା ପ୍ଲସ ମାନେ ଚାଷ ଜମିଟା ଅଛି
2: ହେଲେ ସେତିକି ଜମିରେ କୋଉ କୋଉ ଚାଷ ହଉଛି ଭାଇ
3: ମୋର ଖାଲି ଗୋଟେ ମ୍ୟାଡମ୍ ପୋଖରୀ କରୁଛି ମାଛ ଚାଷ କରେ ଏବଂ ଏମିତି ଆମର କୋରାପୁଟର ମେନ୍ ଚାଷ ହେଲା ମାଣ୍ଡିଆ ମାଣ୍ଡିଆ ଚାଷ କରେ ଧାନ ଚାଷ କରେ
2: ହେଲେ ଧାନଟା କେତେ ଏକରରେ ଲାଗିଛି ଆଉ ମାଣ୍ଡିଆ କେତେ ଏକରରେ
3: ଏକରରେ ଲଗେଇଛି ମାଣ୍ଡିଆ ଗୋଟେ ଏକରରେ ଲଗେଇଛି ଏବଂ ଗୋଟେ ଏକରରେ ମୋର ମାଛ ଚାଷ କରୁଛି
2: ଧାନ ଏବେ ହାଇବ୍ରିଡ୍ ଲାଗିଛି ନା ଆମର ଦେଶୀ ବିହନ ଲାଗିଛି
3: ନାଇଁ ମ୍ୟାଡମ୍ ଦେଶୀ ବିହନ ଲାଗିଛି
2: ଯୋଉଟା ଆମର ଆଗରୁ ପାରମ୍ପରିକ ଥିଲା ଘରୁ ଯାହା ଥିଲା ହେଲେ ଦେଶୀ ବିହନରେ ଅମଳ ଅଧିକା ନା ଆମର ହାଇବ୍ରିଡ୍ ଏବେ ଯୋଉ ଚାଷୀ ଭାଇ ଭଉଣୀ ମାନେ ଆପଣାଉଛନ୍ତି ତାହିଁରେ ଅଧିକା ଅମଳ ପାଆନ୍ତି
3: ମ୍ୟାଡମ୍ ଆମେ ଏତେ ମାନେ ପାଇପାରୁନୁ ମାନେ ଏଗ୍ରିକଲଚରର ଇମ୍ପ୍ରୁଭ ହେଇଗଲାଣି କିନ୍ତୁ ଆମେ ଗାଇଡ୍ ଆମକୁ କିଏ କରିପାରୁନାହାନ୍ତି ଏତିକି ସେଥିପାଇଁ ଆମେ ଦେଶୀ ହିଁ ଯାହା ପାରମ୍ପରିକ ଆଗରୁ ଚାଲି ଆସିଛି ତାହା ହିଁ ଆମେ ଲିଡ୍ କରୁଛୁ
2: ମାନେ କହିବାକୁ ଗଲେ ଦେଶୀ ବିହନଟାକୁ ସାଇତିକି ରଖିବା ସେଇ ପରମ୍ପରାକୁ ବଜାୟ ରଖିବା ପାଇଁ ଆପଣ ସେଇ ଦେଶୀ ପଦ୍ଧତି ଆପଣାନ୍ତି
3: ଆଜ୍ଞା
2: ପାଠ ପଢିଥିବା ପିଲାଟା ଚାଷ ପ୍ରତି ଏତେ ଆଗ୍ରହ ହେଲେ କେମିତି
3: କାରଣ ମୋ ଫ୍ୟାମିଲି ବିଲଙ୍ଗ୍ସ କରେ ଚାଷରୁ ତ ସେ ଜିନିଷଟା ଆମେ ଆଗରୁ ଦେଖିକି ଆସୁଛୁ ଶିଖିଛୁ ତ ସେ ଜିନିଷରେ ଆମେ ଇନଭଲ୍ଭ ହେଲୁ
2: ବର୍ତ୍ତମାନ ସମୟରେ ଏବେ ଯୋଉ ପାଠ ପଢୁ ପିଲାମାନେ ଅଛନ୍ତି ଆଜିକାଲି ତ ପଢାପଢି ପିଲାମାନେ ଟିକେ ଚାଷ ବୋଇଲେ ଟିକେ ଇଚ୍ଛା କରୁନାହାନ୍ତି କିଏ କାଦକୁ ଯିବ କିଏ ଚାଷ କରିବ ସେ ବିଲ କାମ ଆମକୁ ଜଣା ନାହିଁ ଆଜି ଚାକିରି ବାକିରି କରିବା ବାହାରେ ରହିବା କିନ୍ତୁ ପଢାପଢି ପିଲାଟା ବି ଚାଷ ପ୍ରତି ଏତେ ଆଗ୍ରହ ହେଲେ କେମିତି ଭାଇ
3: ଦେଖନ୍ତୁ ଚାଷ ହେଲା ଦେଶର ମେରୁଦଣ୍ଡ ଚାଷୀ ହେଲା ଆମର ମୁଖ୍ୟ ତ ଆମେ ଚାଷକୁ ଯଦି ଆମେ ସମସ୍ତେ କହିବା ଆମେ ଚାକିରି କରିବା ଚାଷ କରିବାନି ତ ଆଗାମୀ ଦିନରେ ଚାଷଟା ପୁରା ଲୋପ ପାଇଯିବ ତ ଆମେ ସମସ୍ତେ ପାଠ ପଢୁଛୁ କହିକିନା ଖାଲି ଚାକିରି ପଛରେ ଦୌଡ଼ିଲେ ହବନି ଆମେ ଚାଷ ବି କରିବାର ଅଛି ଚାଷରେ ବି ଆମେ ଦି ପଇସା ଅଧିକ କମେଇ ପାରିବା ଚାକିରିରେ ଯେତିକି ଆମେ କମୁଛୁ ତାଠୁ ଅଧିକ ଲାଭବାନ ହେଇପାରିବା ଆମେ ଚାଷ ବି ଆପଣେଇ ପାରିବା ସେମିତି କିଛି
2: ମାନେ କହିବାକୁ ଗଲେ ପାଠଟା ବି ସେତେ ଜରୁରୀ ଚାଷ କାମ ବି ସେତେ ଜରୁରୀ
3: ମ୍ୟାଡମ୍ ଦେଖନ୍ତୁ ଜଣେ ଚାଷୀ ଯଦି ପାଠ ପଢିଥିବ ତାହେଲେ ସେ ବିଭିନ୍ନ ପ୍ରକାରର ଉନ୍ନତିମାନ ଚାଷ କରିପାରିବ
2: ଯେମିତି
3: ଏବେ ଗଭର୍ଣ୍ଣମେଣ୍ଟର ବିଭିନ୍ନ ପ୍ରକାରର ସବସିଡ ଅଛି ବିଭିନ୍ନ ପ୍ରକାର ଏବେ ଆପଣ ଯେମିତି କହିଲେ ଆପଣ ହାଇବ୍ରିଡ୍ ଚାଷ ତା ବିଷୟରେ ଯଦି ଜଣେ ପଢାପଢି ଲୋକ ହେଇଥିଲେ ହିଁ ସେ ଜିନିଷଟା ଆପଣେଇ ପାରିବ ଆଉ ଜଣେ ଯଦି ପଢାପଢି ନ କରିଥିବ ସେ ଲୋକଟା ସେ କିଛି ସେତେ ଜାଣିପାରିବନି ସେ ଯାହା ପୂର୍ବପୁରୁଷରୁ ଚାଲି ଆସିଛି ସେ ଚାଷଟା ହିଁ ସେ କଣ୍ଟିନ୍ୟୁ କରିବ
2: ଆପଣ ଚାଷବାସରେ କେତେ ସାହାଯ୍ୟ କରନ୍ତି ମା ବାପାଙ୍କୁ ଯେହେତୁ ପଢାପଢି ପିଲାଟା
3: ଚାଷବାସରୁ ମୁଁ ଯାହା ଇନକମ୍ ସୋର୍ସେସ୍ ଆସେ ମୋର ଲାଭଦାୟକ ହଉଛି ସେଥିପାଇଁ ହିଁ ମୁଁ ସେ ଜିନିଷଟାକୁ ନିଜର କରିଛି ଚାଷରୁ ମୋର ଭଲ ଲାଭ ହଉଛି
2: ତାକୁ କେମିତି ୟୁଟିଲାଇଜ୍ କରନ୍ତି ଭାଇ ଆଜିକାଲି ତ ୟୁଟ୍ୟୁବ୍ ମାଧ୍ୟମରେ ହଉ ବିଭିନ୍ନ ପ୍ରକାର ଭିଡ଼ିଓ ମାଧ୍ୟମରେ ଆମେ ବହୁତ ପ୍ରକାର ଚାଷ ପ୍ରଣାଳୀ ଜାଣିପାରୁଛୁ ତାକୁ କେମିତି ଡେଭଲପ୍ କରିବା ମଧ୍ୟ ଜାଣିପାରୁଛୁ ଆପଣ କେତେ ଲାଭବାନ ହୁଅନ୍ତି ଏଇସବୁ
3: ମ୍ୟାଡମ୍ ମୁଁ ସେ ଜିନିଷଟା ତ ଏବେ ଯାଏଁ ପକେଇନି ମାନେ ଫର୍ମୁଲା ଆପଣ ଯାହା କହିଲେ ଅନଲାଇନ୍ ସିଷ୍ଟମ୍ରେ ଆମେ ବି ପଢାପଢି ପିଲା ଅନଲାଇନ୍ ଦେଖିକିନା ଆମେ ଡେଭଲପ୍ କରିପାରିବା ବା ଯାହା ଆମର ଏଗ୍ରିକଲଚର ଅଫିସର ମାନଙ୍କଠୁ ବି ଆମେ ହେଲ୍ପିଂ ନେଇପାରିବା କିନ୍ତୁ ଆଗାମୀ ଦିନରେ ମୁଁ ଭାବିଛି ସେ ଜିନିଷ କରିବି
2: ଯେତିକି ଆମର ଭିଟାମାଟି ଅଛି ମା ବାପାଙ୍କର ଯେତିକି ଆମର ବାପା ଦାଦି ଅମଳରୁ ଯେତିକି ଭିଟାମାଟି ଅଛି ଆପଣଙ୍କର ଯେତିକି 10 ଏକର ଜମି ଅଛି ତାକୁ ସାଇତିକି ରଖିବା ପାଇଁ ଆପଣ କେତେ ଚେଷ୍ଟା କରନ୍ତି ଭାଇ
3: ମ୍ୟାଡମ୍ ଦେଖନ୍ତୁ ମାଟି ହେଲା ନିଜ ମା ତ ଆମେ ଫାଷ୍ଟ ନିଜ ମାକୁ ସମ୍ମାନ ଦେବା

0: ତାପରେ ଯାଇକିନା ଆମେ ଚାଷକୁ ବି ସମ୍ମାନ ଦେବା, କାରଣ ଚାଷୀଙ୍କର ପୁଅ ହିଁ ଜାଣିବ ଗୋଟେ ଚାଷର ମୂଲ୍ୟ କ'ଣ।
1: ହେଲେ ଛୋଟବେଳୁ ବି ଚାଷବାସରେ ଯାଆନ୍ତି?
0: ଆଜ୍ଞା।
1: ହେଲେ ଗୋଟେ କଥା କୁହନ୍ତୁ ଭାଇ, ଆଗର ପଦ୍ଧତି ଭଲ ଥିଲା ନା ଏବେ ଯୋଉ ନୂଆ ନୂଆ ପଦ୍ଧତିରେ ଆମେ ଚାଷ କରୁଛେ, ତା ମଧ୍ୟରେ ପାର୍ଥକ୍ୟ କେତେ?
0: ଆଗରେ ଯାହା ଆମେ ହଳ କରୁଥିଲୁ, ଲଙ୍ଗଳ ଧରିକିନା ହଳ କରୁଥିଲୁ, ତାହା ସେତେ ପରିଶ୍ରମୀ ଯଥା ଥିଲା। ଏବେ ଆପଣ ଟ୍ରାକ୍ଟରରେ ବିଭିନ୍ନ ପ୍ରକାରର ମେସିନ୍ରେ ଗଭର୍ଣ୍ଣମେଣ୍ଟର ବିଭିନ୍ନ ପ୍ରକାର ସୁବିଧାରେ ଆପଣ ଯାହା କରୁଛନ୍ତି, ମାନେ କମ୍ ଖର୍ଚ୍ଚରେ ଉନ୍ନତମାନ ଚାଷ ହେଇପାରୁଛି। ଆଗାମୀ ଦିନରେ ଖର୍ଚ୍ଚ ବେଶୀ ହେଉଥିଲା, ପରିଶ୍ରମ ବେଶୀ ହେଉଥିଲା, ଚାଷରୁ ଆମେ ପ୍ରଫିଟ୍ କମ୍ ପାଉଥିଲେ। ଏବେ ଆମେ ପ୍ରଫିଟ୍ଟା ଅଧିକ ପାଉଛୁ, କାରଣ ଗଭର୍ଣ୍ଣମେଣ୍ଟରୁ ବିଭିନ୍ନ ପ୍ରକାର ସବସିଡ଼ ଆସୁଛି, ଗଭର୍ଣ୍ଣମେଣ୍ଟରୁ ବିଭିନ୍ନ ପ୍ରକାର ସୁବିଧା ଆସୁଛି। ଅନ୍ଲାଇନ୍ରେ ବି ଆମେ ୟୁଟ୍ୟୁବ୍, ଆପଣ ଯାହା କହୁଥିଲେ ୟୁଟ୍ୟୁବ୍ ମାଧ୍ୟମରେ ବି ଆମେ ବିଭିନ୍ନ ପ୍ରକାର ସୁବିଧା ମାନେ ପଦ୍ଧତି ଶିଖିପାରୁଛୁ। ଚାଷ ବି ବିଭିନ୍ନ ପ୍ରକାର ଅଛି, ଯେମିତି ଏବେ ଆପଣ ଦେଖନ୍ତୁ ବିଦ୍ୟା ମାନେ ପାଠ ବି ବିଭିନ୍ନ ପ୍ରକାର, ଜଣେ ବିଟେକ୍ ଅଛି, ITI ଅଛି, ଡିପ୍ଲୋମା ଅଛି, ସେମିତି ଆପଣ ବି ଏଗ୍ରିକଲଚରରେ ଆପଣ ଚାଷର ପଦ୍ଧତି ବିଭିନ୍ନ ପ୍ରକାର ଅଛି, ଜୈବିକ ପଦ୍ଧତି ଅଛି, ଆପଣ କୃତ୍ରିମ ପଦ୍ଧତି ଅଛି, ବିଭିନ୍ନ ପ୍ରକାର ପଦ୍ଧତି ଅଛି। ଆମେ ତାହାକୁ ଯଦି ନିଜର କରିକିନା ମାନେ ଆମେ ଯାହା ଯୋଉ ପଦ୍ଧତି ଆପଣଙ୍କୁ ଭଲ ମାନେ ଆମକୁ ଭଲ ଲାଗିଲା ସେ ଜିନିଷଟା ଆମେ ଯଦି କଲୁ କଣ୍ଟିନ୍ୟୁ, ତାହେଲେ ଆମେ ଚାଷରେ ଲାଭବାନ ହେଇପାରିବା।
1: ଆଜ୍ଞା ଆଜ୍ଞା। ଯେତେବେଳେ ଆପଣ ପଦ୍ଧତି କଥା କହିଲେ, ଯେତେ ଆମେ ନୂଆ ନୂଆ ଟେକ୍ନୋଲୋଜି ବ୍ୟବହାର କରିବା, ଯେତିକି ଯନ୍ତ୍ରପାତି ଆମେ ବ୍ୟବହାର କରିବା, ଚାଷଟା ସେତେ ସହଜ ହେବ, କମ୍ ସମୟରେ ହେବ, ଅଧିକ ଲାଭବାନ ମଧ୍ୟ ଆମେ ହେଇପାରିବା। ଆପଣଙ୍କ ମତରେ କ'ଣ ଭାଇ?
0: ଯାହା ଆପଣ କହିଲେ ସେଇଟା ଆକ୍ଚୁଆଲି ସତ କଥା, କାରଣ ଗଭର୍ଣ୍ଣମେଣ୍ଟ ଆମକୁ ବିଭିନ୍ନ ପ୍ରକାରର ସହଯୋଗ କରୁଛି, ବିଭିନ୍ନ ପ୍ରକାର ଯନ୍ତ୍ରପାତି ଦେବା ପାଇଁ ସବସିଡ଼ ଦେଉଛି, ତ ଆମେ ତାହାରେ ଫାଇଦା ଉଠେଇବା ହିଁ। ଗଭର୍ଣ୍ଣମେଣ୍ଟ ଯଦି ଚାଷୀକୁ ଯଦି ସେ ବିଭିନ୍ନ ପ୍ରକାରର ସ୍କିମ୍ରେ ସେ ଦେଉଛନ୍ତି, ତ ଆମେ ତାହିଁରେ ସ୍କିମ୍ ନେଇକି ଭଲ ଉନ୍ନତମାନ ଚାଷ କରିକି ଦୁଇ ପଇସା ଲାଭବାନ ହେବା, କାରଣ ଆମେ ପାଠ ପଢ଼ିଛୁ ତ ପାଠର ବି କିଛି ମୂଲ୍ୟ ବାହାରିବ, ଚାଷର ବି କିଛି ମୂଲ୍ୟ ବାହାରିବ।
1: ଏବେ ଆପଣ ଯେମିତି ପଢାପଢି କରିବା ସତ୍ତ୍ୱେ ମଧ୍ୟ ନିଜ ଭିଟାମାଟିକୁ କେମିତି ସାଇତିକି ରଖିବା, ଆଉ ଚାଷୀ ପରିବାରର ପିଲା ହିଁ ଚାଷର ମୂଲ୍ୟ ଜାଣିଛି କହିଲେ, ସେମିତି ବର୍ତ୍ତମାନ ସମୟରେ ପାଠପଢୁ ପିଲାମାନେ କେମିତି ଆଗ୍ରହୀ ହେବେ ଏଇ ଚାଷବାସରେ, ଚାଷକୁ ନେଇକି ସେମାନେ କିପରି ଆତ୍ମନିର୍ଭରଶୀଳ ହେଇପାରିବେ?
0: ଦେଖନ୍ତୁ, ଆଜି ୟୁଟ୍ୟୁବ୍ ମାଧ୍ୟମରେ ବିଭିନ୍ନ ପ୍ରକାରର ଜିନିଷ ଶିଖିବାକୁ ପାଉଛନ୍ତି ଲୋକ, ତ ଆମେ ଯଦି ଚାଷକୁ ବି ଯଦି ଆମେ ସ୍କୁଲ ମାନଙ୍କରେ ଗୋଟେ ଗୋଟେ ଥର ଆମେ ଯୋଉ ସାଇନ୍ସ ଏଜୁକେସନଟା ସବୁ ଯୋଉ ହେଉଛି, ଏମିତିଆ ଯଦି ଆମର ଗୋଟେ ଗୋଟେ କ୍ୟାମ୍ପ ହେଇଥାନ୍ତା ସ୍କୁଲ ମାନଙ୍କରେ, ପିଲାମାନଙ୍କୁ ବି ଶିଖା ଯାଇଥାନ୍ତି ଯେ ଏଗ୍ରିକଲଚର ବି ଗୋଟେ ପ୍ରକାରର ମାନେ ଡିପାର୍ଟମେଣ୍ଟଟା, ମାନେ ଯେମିତି ଆପଣଙ୍କୁ ଯେମିତି କମ୍ପ୍ୟୁଟର ସ୍କିଲ୍ ଡିପ୍ଲୋମେଣ୍ଟ ହେଲା, ସେମିତିଆ ଟାଇପ୍ର ଏ ଯେଉଁ ଏଗ୍ରିକଲଚରଟା ବି ପିଲାମାନଙ୍କୁ ଗୋଟେ ଗୋଟେ ଥର କ୍ୟାମ୍ପ ଯଦି ଲାଗିବ, ତାହେଲେ ପିଲାମାନଙ୍କ ଭିତରେ ବି ଗୋଟେ ଏଗ୍ରିକଲଚରଟା ପଶିବ, ତାହେଲେ ସେ ବି ଯାଇକିନା ଶିଖିଯାଇଛି ଆମେ ବି ଫ୍ୟୁଚର୍ କରିବା ଗୋଟେ।
1: ଆଜ୍ଞା ଆଜ୍ଞା। ମାନେ ଛୋଟବେଳେ ବି ଗୋଟେ ଇଚ୍ଛା କରିବା, ଆମେ ବି ସେ
0: ଜିନିଷରେ ଯିବା କରିବା, ମାନେ ଚାଷ କଲେ ପଇସା ମିଳିବ, ଦୁଇ ପଇସା ଅଧିକ ଲାଭବାନ ହେଇପାରିବା, ମାନେ ଚାକିରିରେ ଯେତିକି ଆମେ ଲାଭବାନ ଅଛୁ, ଆମେ ଏଗ୍ରିକଲଚରରେ ସେତିକି ଲାଭବାନ ହେଇପାରିବା।
1: ଆଉ ଗୋଟେ କଥା କହିଲେ ଭାଇ, ଆପଣ ମାଛ ଚାଷ କରିଛନ୍ତି ବୋଲି, ପ୍ରାୟ କେତେ ଜାଗାରେ ଆପଣ ମାଛ ଚାଷ କରିଛନ୍ତି?
0: ଗୋଟେ ଏକର ଜାଗାରେ ମ୍ୟାଡମ୍ ମାଛ ଚାଷ କରିଅଛି।
1: ତାହେଲେ ଭାଇ ଜାଣ କୋଉଠୁ ଆଣିଥିଲେ?
0: ଜାଣ ମୁଁ ଜୟପୁରରୁ ନେଇଥିଲି,
1: ଉନ୍ନତମାନର ଜାଣ।
0: ଉନ୍ନତମାନର ଜାଣ।
1: ଶେଷରେ କହିଦିଅନ୍ତୁ ଭାଇ, ପାଠ ପଢାପଢି ପିଲାମାନେ ବି ଯଦି ନିଜେ ଚେଷ୍ଟା କରିବେ, ଏମିତି ସରକାରଙ୍କର ବହୁତ ଯୋଜନା ଅଛି ଯୋଉଟାକି ଆମେ ଆତ୍ମନିର୍ଭରଶୀଳ ହେଇପାରିବା, ତାହେଲେ ଅନ୍ତର୍ଭୁକ୍ତ ହେଇକି ନିଜେ ସ୍ୱାବଲମ୍ବୀ ହେଇପାରିବେ କି?
0: ଆଜ୍ଞା, ହେଇପାରିବେ। ଗଭର୍ଣ୍ଣମେଣ୍ଟ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି ଏଗ୍ରିକଲଚର ପାଇଁ, ଆମେ ସେଇ ଯୋଜନା ସବୁ ଲାଭଦାୟକ ଆମେ ସବୁ ଯଦି ତାହିଁରେ ଯୋଗ ଦେଇକିନା ଆମେ ଯଦି ସେଇରୁ ଫାଇଦା ଉଠେଇବା, ତାହେଲେ ଆମେ ଚାଷର ବହୁତ ପଇସା ଉନ୍ନତମାନର କମେଇ ପାରିବା।
1: ଆଜ୍ଞା, ପାଠ ପଢାପଢିଟା ଚାଷବାସରେ କେତେ ଜରୁରୀ ଭାଇ?
0: ମୋ ହିସାବରେ ତ ବହୁତ ଜରୁରୀ, କାରଣ ଗୋଟେ ସାର ଯଦି ଆମେ ପକାଉଛୁ, ତା ବିଷୟରେ ଆମେ ଯଦି ପାଠ ପଢ଼ିଥିବା, ତାହେଲେ କିଛି ଜାଣିକି ନାହିଁ କ'ଣ ପକେଇବା, ତାହେଲେ ଆମେ ପାଠପଢା ପିଲା ହିଁ ଜାଣିପାରିବା, ତାହା ସୁବିଧା ହେବ।
1: ମାନେ ସେ ପାଠଟାକୁ ବି ଯଦି ଆମେ ଚାଷବାସରେ ବ୍ୟବହାର କରିବା, ୟୁଟିଲାଇଜ୍ କରିବା, ତାହେଲେ ଆମେ ଅଧିକ ଟିକେ ଲାଭବାନ
0: ହେଇପାରିବା, ଦୁଇ ପଇସା ଅଧିକ କମେଇ ପାରିବା।
1: ଆଜ୍ଞା, ଧନ୍ୟବାଦ ଭାଇ, ଆପଣଙ୍କର ବହୁମୂଲ୍ୟ ସମୟ ଆମକୁ ଦେଲେ, ଆମ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଆପଣ ବହୁତ ସୁନ୍ଦର ସୂଚନା ମଧ୍ୟ ଦେଲେ, ତେଣୁ ଆମ ଅନୁଷ୍ଠାନ ତରଫରୁ ତଥା ଆମର ସମସ୍ତ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା। ରହିଲୁ ଭାଇ, ନମସ୍କାର।
0: ନମସ୍କାର।
2: ଦେଖିଲ ନା, ପାଠ ପଢୁ ଚାଷୀ ବୋଲିକିନା କେତେ ରକମର ଜ୍ଞାନ ଅଛି,
3: ପାଠୁଆ ଚାଷୀ ବରା
2: ପାଠକୁ ବ୍ୟବହାର ଯଦି ଆମେ ଚାଷବାସରେ କରିବା ବୋଲେ ଆମେ ନିଶ୍ଚିତ ଭାବରେ ଆଗେଇ ପାରିବା। ସେଥିରେ ତ କେତେ ରକମର ଯୋଜନା ମିଶାର ଅଛି, ସରକାର ଆମର ପାଇଁ କରୁଛନ୍ତି।
3: ଦେଖ, ସରକାର ସବୁବେଳେ ଚେଷ୍ଟା କରୁଛନ୍ତି, ରାଜ୍ୟ ସରକାର ହଉ କିମ୍ବା ଆମର କେନ୍ଦ୍ର ସରକାର ହଉ, ତାଙ୍କର ମିଳିତ ଆନୁକୂଲ୍ୟରେ ସବୁବେଳେ ଆମର କୃଷିକୁ ପ୍ରାଧାନ୍ୟ ଦେଇଛନ୍ତି। ଆମେ କୃଷିକୁ କେମିତି ଶିଳ୍ପର ମାନ୍ୟତା ଦେବା, କୃଷିକୁ କେମିତି ଆମେ ଅଧିକ ବର୍ଷ ତମାମ ଚାଷ କରିକିରି କେମିତି ତାହିଁରେ ସୁଖ ଶାନ୍ତି ସମୃଦ୍ଧି ବଢ଼ାଇବା, ସେସବୁ ଚିନ୍ତା ସମସ୍ତଙ୍କର ପ୍ରଚେଷ୍ଟା ରହୁଛି। ହେଲେ ଆମେ ଏମିତି କଥାବାର୍ତ୍ତା ହଉଥିବା ନା, ସିଆଡ଼େ ସମୟ ମିଶା ଦେଖ ପାସରିବ ନାହିଁ, ସେ ମାତ୍ରାଟା ଖାଇବ ରାତିକୁ, ଯଦି ଭଲ ଲାଗୁନାହିଁ ବୋଲେ ଆମର ନିକଟରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବ।
2: ସକାଳ ଯିବା ଠିକ,
3: ଆଉ କହିଲା ଭଳିଆ ଅଧିକ ଗରିଷ୍ଠ

0: ଖାଦ୍ୟ ଖାଇବ ନାହିଁ
1: ନାହିଁ ଆଉ ଖାଇବି ନାହିଁ ଶିଖିବା ହେଇଗଲା କାନ
0: ଆଉ ଗୋଟେ ଶେଷରେ କଥା ଅଛି ଯେ ମଶାରି ନିୟମିତ ବାନ୍ଧିବାର ବ୍ୟବସ୍ଥା ଆମେ ସବୁ ଶିଖିବାର ଅଛି ବୁଝିଲ ନା
1: ସଚେତନ ହେବା ସୁରକ୍ଷିତ ରହିବା
0: ହେଲେ ଅଧିକ କଥାବାର୍ତ୍ତା ହବା ନାହିଁ ଉଠିବା ହେଲେ ଯିବା
1: ଯିବା ହେଲେ ଯିବା ଯିବା ଯିବା।

ପ୍ରଚାର କଲୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଉପସ୍ଥାପନ କଲେ ସୁବ୍ରତ କୁମାର ବିଶ୍ୱାସରା ଏବଂ ବି ପ୍ରତିଭା ପାତ୍ର। ଆକାଶବାଣୀ ଜୟପୁର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ସାମାଜିକ ପରିବର୍ତ୍ତନରେ ଜନଭାଗିଦାରିତାର ଗୁରୁତ୍ୱ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ପ୍ରକୃତି ସଂରକ୍ଷଣ ପାଇଁ ଡେବ୍ରିଗଡ଼ ଅଞ୍ଚଳର ମୈଥିଲି ଭୂଏଙ୍କ କଲେ ପ୍ରଶଂସା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ମିଶନ ମୋଡ୍ରେ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି। ରାଜ୍ୟରେ ଧାନ ପଞ୍ଜୀକରଣ ଅବଧିକୁ ଆଉ 7 ଦିନ ବୃଦ୍ଧି କଲେ ସରକାର। ଏବଂ ଲଘୁଚାପ ପ୍ରଭାବରେ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 137ତମ ସଂସ୍କରଣରେ ଦେଶର ବିଭିନ୍ନ ପ୍ରେରଣାଦାୟୀ ପଦକ୍ଷେପ ଓ ବ୍ୟକ୍ତିତ୍ୱଙ୍କ ଉଦାହରଣ ଦେଇ ସାମାଜିକ ପରିବର୍ତ୍ତନରେ ଜନଭାଗିଦାରିତାର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନକୁ ଅଧିକ ଗତିଶୀଳ କରିବା ଲାଗି ଯୁବପିଢ଼ି, ଛାତ୍ରଛାତ୍ରୀ, କଳାକାର ଓ କଣ୍ଟେଣ୍ଟ କ୍ରିଏଟରମାନଙ୍କୁ ଆହ୍ୱାନ ଦେଇଛନ୍ତି। ନିଶା ବିରୋଧୀ ସଚେତନତା ପାଇଁ ଗୀତ, ନାଟକ ଓ ସୃଜନଶୀଳ ବିଷୟବସ୍ତୁ ପ୍ରସ୍ତୁତ କରିବା ସହ ନଶାମୁକ୍ତ ୟୁବା ହ୍ୟାସ୍ଟ୍ୟାଗ୍ରେ ଏହାକୁ ସେୟାର କରିବାକୁ ଶ୍ରୀ ମୋଦି କହିଛନ୍ତି। ସ୍ୱଚ୍ଛତା ଅଭିଯାନର ଉଦାହରଣ ଦେଇ ଶ୍ରୀ ମୋଦି ଉତ୍ତରପ୍ରଦେଶର ପଟୁଆଇ ଗାଁର ଯୁବକମାନଙ୍କ କ୍ଲିନ୍ ଅପ୍ ପଟୁଆଇ ପଦକ୍ଷେପ ଏବଂ ଅମରନାଥ ଯାତ୍ରା ସମୟରେ ସ୍ୱଚ୍ଛତା ପାଇଁ ହୋଇଥିବା ଜନସହଭାଗିତାର ପ୍ରଶଂସା କରିଛନ୍ତି। ଓଡ଼ିଶାର ଡେବ୍ରିଗଡ଼ ଅଞ୍ଚଳର ଧୋଡ୍ରା କୁସୁମ ଗାଁର ମୈଥିଲି ଭୂଏଙ୍କ ପ୍ରେରଣାଦାୟୀ କାହାଣୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ରେ ସ୍ଥାନିତ କରିଛନ୍ତି। ଜଙ୍ଗଲ ସୁରକ୍ଷା ସହ ଜୀବିକାର ନୂଆ ଦିଗ ଆପଣାଇଥିବା ମୈଥିଲିଙ୍କ ପ୍ରେରଣାରେ ଏବେ 60ରୁ ଅଧିକ ମହିଳା ଜଙ୍ଗଲ ସୁରକ୍ଷା, ବନ୍ୟଜନ୍ତୁ ସଂରକ୍ଷଣ, ତୃଣଭୂମି ବିକାଶ ଓ ଇକୋ ଟୁରିଜିମ୍ରେ ସାମିଲ ହୋଇଛନ୍ତି। ପ୍ରକୃତି ସୁରକ୍ଷା ସହ ସମୃଦ୍ଧି ସମ୍ଭବ ବୋଲି ସେମାନେ ପ୍ରମାଣ କରିଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ମହିଳା ସଶକ୍ତିକରଣ ପାଇଁ ପିଏମ୍ ସ୍ୱନିଧି ଯୋଜନାର ଭୂମିକା ସମ୍ପର୍କରେ ଶ୍ରୀ ମୋଦି କହିଛନ୍ତି, ଯୋଜନାର ପ୍ରାୟ 46% ହିତାଧିକାରୀ ମହିଳା ହୋଇଥିବା ବେଳେ ପ୍ରାୟ 35 ଲକ୍ଷ ମହିଳା ଏହା ମାଧ୍ୟମରେ ନିଜ ବ୍ୟବସାୟ ବୃଦ୍ଧି କରିଛନ୍ତି।
1: ଦେଶଭର ଲଗଭଗ 35 ଲକ୍ଷ ମହିଳା ଇସ୍ ଯୋଜନା ସେ ଜୁଡ଼କର ଆପଣ କାରୋବାର ଆଗେ ବଢ଼ା ରହି ହେ। ଗାଜିଆବାଦ କି ବବିତା ଶର୍ମା ଜୀ ଇସ୍କା ବହୁତ ଅଚ୍ଛା ଉଦାହରଣ ହେ। ପୂଜା କି ସାମଗ୍ରୀ କା ଏକ ଛୋଟା ସା ଷ୍ଟଲ ଲଗାତି ଥି, ଓ ଆପଣ ପରିବାର କି ଆଜୀବିକା ମେ ହାତ ବଣ୍ଟାତି ଥି। ପିଏମ୍ ସ୍ୱନିଧି ସେ ଉନ୍ହେ

0: ବିଧାୟକଙ୍କ ପେନ୍ସନ୍ ଓ ଭତ୍ତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ବୈଠକରେ ଅନ୍ୟ ରାଜ୍ୟର ବିଧାୟକମାନଙ୍କ ଦରମା ଓ ଆନୁଷଙ୍ଗିକ ଭତ୍ତା ସମ୍ପର୍କିତ ବିବରଣୀ ଉପସ୍ଥାପନ କରାଯାଇଥିଲା। ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ ଦୁଇ ଦିନ ମଧ୍ୟରେ 19 ଜଣ ସ୍କ୍ରବ୍ ଟାଇଫସ୍ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଗତକାଲି 43 ନମୁନା ମଧ୍ୟରୁ 12 ନମୁନା ପଜିଟିଭ୍ ଚିହ୍ନଟ ହୋଇଛି। ପୂର୍ବରୁ ଅନ୍ୟ 7 ଜଣ ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ନଟବରପୁର ଶାସନସ୍ଥିତ ବେଦଶାସ୍ତ୍ର ପାଠଶାଳା ପରିସରରେ ଏକଦିବସୀୟ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ସଂସ୍କୃତ ଭାଷାର ସମୃଦ୍ଧ ପରମ୍ପରା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ବାଂଲାଦେଶ ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ରାଜ୍ୟର 12 ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ 5 ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ପ୍ରବଳ ବର୍ଷା ହେବା ନେଇ 10 ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବାବେଳେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଅନ୍ୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ଓ ତତ୍ସଂଲଗ୍ନ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ସାମାଜିକ ପରିବର୍ତ୍ତନରେ ଜନଭାଗିଦାରୀର ଗୁରୁତ୍ୱ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ପ୍ରକୃତି ସଂରକ୍ଷଣ ପାଇଁ ଦେବୀରଗଡ଼ ଅଞ୍ଚଳର ମୈଥିଲି ଭୂୟାଙ୍କ କଲେ ପ୍ରଶଂସା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ମିଶନ ମୋଡ୍ରେ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି। ରାଜ୍ୟରେ ଧାନ ପଞ୍ଜୀକରଣ ଅବଧିକୁ ଆଉ 7 ଦିନ ବୃଦ୍ଧି କଲେ ସରକାର। ଏବଂ ଲଘୁଚାପ ପ୍ରଭାବରେ ବାଲେଶ୍ୱର କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: କଣ ଭାଇ ଏତେ ଦିନ ପରେ?
2: ହଁ ଭାଇ, ଆରେ ଶୁଣ, ଦାଢି କାଟିବାକୁ କେତେ ଲାଗିବ?
1: ଆରେ ସେଇ ଆମର 60 ଟଙ୍କା।
2: ଆରେ ଭାଇ, ଏବେ ମାତ୍ର ମୋ ପାଖରେ 30 ଟଙ୍କା କ୍ୟାଶ ଅଛି।
1: ତ ଦେଖ, ଦୁଇଟା ଉପାୟ ଅଛି। ପ୍ରଥମ, ଅଧା ଦାଢି କାଟି ପାରିବ।
2: ଆଉ ଅନ୍ୟଟା?
1: ଆରେ ଡିଜିଟାଲ ପେମେଣ୍ଟ କର, UPI ଦ୍ୱାରା।
2: ଏଇ ଦେଖ ଭାଇ, UPI ତ ବଞ୍ଚେଇ ଦେଲା।
1: ଗୋଟେ କାମ କର, ଫେସିଆଲ ବି କରେଇ ନିଅ, ଡିଜିଟାଲ ପେମେଣ୍ଟ କରିଦବ।
2: ଭାରତ ପରେ ଡିଜିଟାଲ ଦେୟ ପ୍ରଦାନ
3: ସହଜ ଅଟେ ପ୍ରତିଦିନ ନେଣ ଦେଣ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ସମୁଦ୍ରକୂଳରେ ପ୍ରକୃତିର ପ୍ରାଚୁର୍ଯ୍ୟ ଉପଭୋଗ କରିବା ଏବଂ ସମୁଦ୍ରକୂଳକୁ ପରିଷ୍କାର ରଖିବା ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବେଳାଭୂମି ଦିବସ। ସମୁଦ୍ରକୂଳକୁ ସଫା ରଖୁଥିବା, ସମୁଦ୍ରକୂଳର ସଂରକ୍ଷଣ ଏବଂ ସାମୁଦ୍ରିକ ଜୀବଙ୍କ ସୁରକ୍ଷା ସମ୍ବନ୍ଧରେ କାମ କରୁଥିବା ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ପାଇଁ 2014 ମସିହାରୁ ଅଗଷ୍ଟ 30 ତାରିଖରେ ଏହି ଦିବସ ପାଳନ କରାଯାଉଛି। ସମୁଦ୍ର ଓ ବେଳାଭୂମି ପ୍ରକୃତିର ଅନ୍ୟତମ ଆଶ୍ଚର୍ଯ୍ୟ। ଆଜି ବେଳାଭୂମି ଦିବସ ଅବସରରେ ଦେଶ ବିଦେଶର ଏପରି କେତେକ ଅଜବ ଏବଂ ରହସ୍ୟମୟ ବେଳାଭୂମି ସମ୍ପର୍କରେ ଆସନ୍ତୁ ଜାଣିବା। ଆମେରିକାର କାଲିଫର୍ଣ୍ଣିଆ ଅନ୍ତର୍ଗତ ଫୋର୍ଟ ବ୍ରାଗ୍ଠାରେ ବେଳାଭୂମିର ଏକ ଲୋକପ୍ରିୟ ଭାଗ ହେଉଛି ଗ୍ଲାସ୍ ବିଚ୍। ଏହି ବେଳାଭୂମିରେ ବାଲି ବଦଳରେ ଚାରିଆଡ଼େ ରଙ୍ଗ ବେରଙ୍ଗର ଚିକ୍କଣ କାଚଖଣ୍ଡ ବିଛା ହୋଇ ରହିଥାଏ। ଅସଲରେ ଦିନେ ଏହା ଏକ ଆବର୍ଜନା ପକାଇବା ସ୍ଥାନ ଥିଲା, ଯେଉଁଠାରେ ଲୋକେ ପ୍ରାୟ 1967 ମସିହା ପର୍ଯ୍ୟନ୍ତ ବର୍ଷ ବର୍ଷ ଧରି ଭଙ୍ଗା କାଚ ବୋତଲ ଏବଂ ଆବର୍ଜନା, ଏପରିକି ଖରାପ ହୋଇଯାଇଥିବା କାର୍କୁ ବି ଫିଙ୍ଗି ଦେଉଥିଲେ। ତେବେ ନଗରପାଳିକା 1967 ମସିହାରୁ ଏଠାରେ ଆବର୍ଜନା ଫିଙ୍ଗିବା ନିଷେଧ କରିଥିଲା। ଏହାପରେ ଦଶନ୍ଧି ଦଶନ୍ଧି ଧରି ପ୍ରଶାନ୍ତ ମହାସାଗରର ମାଡ଼ି ଆସୁଥିବା ଲହରୀ ଏହି କାଚଖଣ୍ଡଗୁଡ଼ିକୁ ଘଷି ଘଷି ଗୋଲାକାର ଓ ଚିକ୍କଣ ମୋତି ଭଳି କରିଦେଲା। ଏବେ ଏହା ପର୍ଯ୍ୟଟକମାନଙ୍କ ପାଇଁ ପ୍ରମୁଖ ଆକର୍ଷଣ ହୋଇଥିବାବେଳେ ମ୍ୟାକ୍ କେରିକର୍ ଷ୍ଟେଟ୍ ପାର୍କର ଅଂଶ ଭାବେ ସଂରକ୍ଷିତ। ଏଠାରୁ କାଚ ବାହାର କରିବା ତଥା ନେଇ ଆସିବା ନିଷେଧ କରାଯାଇଛି। ବିନା ସମୁଦ୍ରରେ ବେଳାଭୂମି ଥିବା କେବେ ଭାବିପାରିବେ? ସ୍ପେନ୍ର ଉତ୍ତରାଞ୍ଚଳ ଆସ୍ତୁରିଆସ୍ ନିକଟରେ ଲାନେସ୍ଠାରେ ରହିଛି ଏହି ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବା ଇନ୍ଲ୍ୟାଣ୍ଡ ବେଳାଭୂମି। ଏହାର ନାମ ପ୍ଲାୟା ଡି ଗୁଲ୍ ପିଉରି। ସମୁଦ୍ର କୂଳରୁ ପ୍ରାୟ 100 ମିଟର ଦୂରରେ ଏକ ସବୁଜ ଘାସ ଆଚ୍ଛାଦିତ ସମତଳ ଭୂମି ମଧ୍ୟରେ ଏହି ଛୋଟ ବେଳାଭୂମିଟି ଅଛି। ଏଠାକୁ କାଣ୍ଟାବ୍ରିଆନ୍ ସମୁଦ୍ରର ପାଣି, ଭୂତଳ ଗୁମ୍ଫା ଏବଂ ସୁଡ଼ଙ୍ଗଗୁଡ଼ିକ ଦେଇ ଆସି ପହଞ୍ଚିଥାଏ।

ଛୋଟ ପୋଖରୀ ପରି ଦେଖାଯାଉଥିବା ଏହି ବେଳାଭୂମି ମାତ୍ର 40 ମିଟର ଲମ୍ବା। ଲୁକାୟିତ ବେଳାଭୂମି ବା ପ୍ଲାୟା ଡେଲ୍ ଆମୋର ମେକ୍ସିକୋର ମାରିଏଟା ଦ୍ୱୀପରେ ନାୟାରିତ୍ ଉପକୂଳରେ ରହିଛି। ଆକାଶରୁ ଦେଖିଲେ ଏହା ଏକ ଗର୍ତ୍ତ ପରି ଦେଖାଯାଏ। ଅସଲରେ ଏହି ବେଳାଭୂମିଟି ଏକ ବିଶାଳ ଗର୍ତ୍ତ ବା କ୍ରେଟର ଭିତରେ ଲୁଚି ରହିଛି, ବାହାରୁ ଏହାକୁ ଦେଖିହୁଏ ନାହିଁ। ବେଳାଭୂମିରେ ପହଞ୍ଚିବାକୁ ହେଲେ ଏକ ଅନ୍ଧାରିଆ ଜଳ ସୁଡ଼ଙ୍ଗ ଦେଇ ପହଞ୍ଚିବାକୁ ପଡ଼େ। ପର୍ଯ୍ୟଟକ ବୋଟ୍ରେ ପ୍ରଥମେ ଯାଇ ପରେ ଲାଇଫ୍ ଜ୍ୟାକେଟ୍ ଏବଂ ହେଲମେଟ୍ ପିନ୍ଧି ସେହି ସୁଡ଼ଙ୍ଗ ଦେଇ 75 ରୁ 200 ଫୁଟ ଯିବା ପରେ ହିଁ ସେହି ବେଳାଭୂମିରେ ପହଞ୍ଚିପାରନ୍ତି। କୁହାଯାଏ ପ୍ରଥମେ ସାମରିକ ପରୀକ୍ଷଣ ପାଇଁ ବିସ୍ଫୋରଣ ଘଟି ଏହି ଅନନ୍ୟ ଗର୍ତ୍ତ ସୃଷ୍ଟି ହୋଇଥିଲା। ପରିବେଶର ସୁରକ୍ଷା ପାଇଁ ଦିନକୁ ଅତି ବେଶୀରେ 116 ଜଣ ପର୍ଯ୍ୟଟକଙ୍କୁ ମାତ୍ର ଅଧଘଣ୍ଟା ପାଇଁ ସେଠାକୁ ଯିବାକୁ ଦିଆଯାଏ। ସୋମବାର ଓ ମଙ୍ଗଳବାର ପ୍ରବେଶ ମନା। ପରିବେଶ ସୁରକ୍ଷା ପାଇଁ ସେଠାରେ ମଧ୍ୟ ସନ୍ସ୍କ୍ରିନ୍, ଖାଦ୍ୟ ତଥା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର କଡ଼ାକଡ଼ି ନିଷେଧ କରାଯାଇଛି। ମାଳଦ୍ୱୀପର ୱାଡ୍ହୁଠାରେ ଥିବା ଏହି ଗ୍ଲୋଇଂ ବିଚ୍ ବା ଉଜ୍ଜଳ ବେଳାଭୂମିରେ ରାତିର ଦୃଶ୍ୟ ଅତ୍ୟନ୍ତ ଚମତ୍କାର। ରାତିରେ ସମୁଦ୍ର ଲହରୀ ଯେତେବେଳେ ବେଳାଭୂମିର ବାଲୁକା ଶଯ୍ୟାରେ ମାଡ଼ ହୁଏ ସେତେବେଳେ ନିଅନ୍ ନୀଳ ରଙ୍ଗର ଆଲୋକ ଜଳି ଉଠିବା ପରି ଦେଖାଯାଏ। ସେଥିପାଇଁ ଏହାକୁ ତାରକାଙ୍କ ସମୁଦ୍ର ବା ସି ଅଫ୍ ଷ୍ଟାର୍ସ ବୋଲି କୁହାଯାଇଛି। ଅସଲରେ ଏପରି ଆଲୋକ ଡିନୋ ଫ୍ଲାଗେଲେଟ୍ସ ନାମକ ଏକ ପ୍ରକାର ଫାଇଟୋ ପ୍ଲାଙ୍କଟନ୍ଙ୍କ ବାୟୋଲୁମିନିସେନ୍ସ ପ୍ରକ୍ରିୟା ଯୋଗୁଁ ହୋଇଥାଏ। ଏହି କ୍ଷୁଦ୍ର ଜୀବଗୁଡ଼ିକ ଚଳନ୍ତା ପାଣି, ଲହଡ଼ି ତଥା ଓଦା ବାଲିରେ ପାଦ ପଡ଼ିବା ପରି ଗତି ସଂସ୍ପର୍ଶରେ ଆସିଲେ ପ୍ରତିକ୍ରିୟା ସ୍ୱରୂପ ଏକ ଉଜ୍ଜଳ ନୀଳ ରଙ୍ଗର ଆଲୋକ ସୃଷ୍ଟି କରିଥାନ୍ତି। ୱାଡ୍ହୁ ଦ୍ୱୀପର ରା ଆଟଲ୍ ଏହି ଦୃଶ୍ୟ ଦେଖିବାର ପ୍ରକୃଷ୍ଟ ସ୍ଥାନ। ଭାରତରେ ରହିଛି ବିପଦଜନକ ବୋଲି ଚର୍ଚ୍ଚିତ ଥିବା ଏକାଧିକ ବେଳାଭୂମି। ଏଗୁଡ଼ିକ ମଧ୍ୟରୁ ପ୍ରମୁଖ ହେଉଛି ଆରବ ସାଗର କୂଳର ଡୁମାସ ବେଳା। ଗୁଜରାଟର ସୁରଟଠାରୁ ପ୍ରାୟ 21 କିଲୋମିଟର ଦୂରରେ ଥିବା ଏହି ବେଳାଭୂମିର ଗୋଟିଏ ପାର୍ଶ୍ୱରେ ଶେଷକୃତ୍ୟ କରାଯାଉଥିବାରୁ ଏହା ଶ୍ମଶାନଘାଟ ଭାବେ ମଧ୍ୟ ନାମିତ କରାଯାଇଛି। ତେବେ ସନ୍ଧ୍ୟା ପରେ ଅନ୍ଧାର ହୋଇଆସିଲେ ଏହି ବେଳାଭୂମିରୁ ଚିତ୍କାର, କାନ୍ଦଣା ପରି ଶବ୍ଦ ଶୁଣାଯାଏ ବୋଲି ଲୋକେ କହନ୍ତି। ତେଣୁ ଦିନବେଳା ଏଠାକୁ ବୁଲିବା ଲାଗି ଆସୁଥିବା ପର୍ଯ୍ୟଟକ ସନ୍ଧ୍ୟା ପୂର୍ବରୁ ଫେରିଯାଇଥାନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସନ୍ଧ୍ୟା ପରେ ଏହି ବେଳାଭୂମିକୁ ଆସିଥିବା ଲୋକ ଆଉ ଫେରିପାରନ୍ତି ନାହିଁ। କଳା ବାଲି ପାଇଁ ପରିଚିତ ଏହି ବେଳାଭୂମିରେ ଆଧିଭୌତିକ କାର୍ଯ୍ୟକଳାପ ଦେଖାଯାଏ ବୋଲି ଲୋକଙ୍କ ମତ। ତେବେ ଆଉ କେତେକ କହନ୍ତି ଏହି ବେଳାଭୂମି ଅଞ୍ଚଳରେ ବହୁତ କୁକୁର ଥିବାରୁ ସେମାନଙ୍କ ଧାଁଦୌଡ଼, କାନ୍ଦଣା ଶବ୍ଦକୁ ଲୋକେ ଭୂତପ୍ରେତଙ୍କ କାର୍ଯ୍ୟକଳାପ ବୋଲି କହୁଛନ୍ତି। ତଥାପି ଭୟଙ୍କର ଅନୁଭବ ସତ୍ତ୍ୱେ ସୂର୍ଯ୍ୟାଲୋକରେ ସୁନ୍ଦର ଦେଖାଯାଉଥିବା ଏହି ବେଳାଭୂମି ଲଭର ସ୍ପଟ୍ ଭାବେ ବି ପରିଚିତ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଅଗସ୍ତ୍ୟ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ହ୍ୟୁମେନ୍ ସାଗର ଏବଂ ଅନନ୍ୟ ଶ୍ରୀତମ ନନ୍ଦ। ଗୀତ ରଚନା ସୁବ୍ରତ ସ୍ୱାଇଁ। ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀମାନେ ହେଲେ ସତ୍ୟଜିତ ଏବଂ ଅସୀମା, ଗୀତ ରଚନା ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର, ଚଳଚ୍ଚିତ୍ର କିଛି ଖଟା କିଛି ମିଠା।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ରାତି 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ, ପରେ ରାତି 7:25 ଶୁଣିବେ ଜିଲ୍ଲା ହଲଚଲ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ରଣନୀତିକ ସହଭାଗିତା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ। 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $5 ବିଲିୟନ୍ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କଲେ ଉଭୟ ଦେଶ। ଉଜ୍ବେକିସ୍ତାନର ସର୍ବୋଚ୍ଚ ସମ୍ମାନ ଓଲି ଦର୍ଜାଲି ଦୋସ୍ତଲିକ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ମହିଳା ସଶକ୍ତିକରଣ ସମ୍ଭବ ହୋଇପାରିଛି, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 768କୁ ବୃଦ୍ଧି, 2500ରୁ ଉର୍ଦ୍ଧ୍ୱ ଲୋକ ଏବେ ମଧ୍ୟ ନିଖୋଜ। ଏବଂ ମହିଳା T20 ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଉ କିଛି ସମୟ ପରେ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ଭାରତ ଏବଂ ଉଜ୍ବେକିସ୍ତାନ ସେମାନଙ୍କର ରଣନୀତିକ ସହଭାଗିତାକୁ ବ୍ୟାପକ ରଣନୀତିକ ସହଭାଗିତାରେ ପରିଣତ କରିବା ପାଇଁ ଘୋଷଣା କରିଛନ୍ତି। ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ଖଣି, ଆୟୁର୍ବେଦ, ପର୍ଯ୍ୟଟନ, ଅର୍ଥନୈତିକ ଓ ଆର୍ଥିକ ଆଲୋଚନା, ବ୍ୟାପକ ରଣନୀତିକ ସହଭାଗିତା, ଉଚ୍ଚଶିକ୍ଷା ଏବଂ ପରିବେଶ ଆଦି ରହିଛି। ଉଜ୍ବେକିସ୍ତାନ ଭାରତକୁ ଦୀର୍ଘକାଳୀନ ୟୁରାନିୟମ୍ ଯୋଗାଣ ପାଇଁ ବ୍ୟବସ୍ଥା ପ୍ରସ୍ତୁତ କରିବା ଓ ବିରଳ ମୃତ୍ତିକା ଖଣିଜ ପଦାର୍ଥର ଖନନ ପାଇଁ ସ୍ଥାନଗୁଡ଼ିକ ବିଷୟରେ ଆଲୋଚନା କରିବାକୁ ସହମତି ପ୍ରକାଶ କରିଛି। ଉଭୟ ଦେଶ 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $5 ବିଲିୟନ୍ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଆତଙ୍କବାଦ, ଉଗ୍ରବାଦ ଏବଂ ବିଚ୍ଛିନ୍ନତାବାଦ ବିରୋଧରେ ଦୁଇ ଦେଶ ଶୂନ୍ୟ ସହନଶୀଳତା ନୀତିକୁ ସମର୍ଥନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
2: दोनों देशों के बीच करीबी रक्षा और सुरक्षा सहयोग हमारे गहरे आपसी विश्वास को दर्शाता है। आने वाले समय में हम दोनों देशों की डिफेंस इंडस्ट्रीज के बीच डायरेक्ट लिंकेज, को प्रोडक्शन और को डेवलपमेंट को बढ़ावा देंगे। हमारा मानना है कि टेररिज्म, एक्सट्रीमिज्म और सेपरेटिज्म पूरे क्षेत्र के लिए गंभीर चुनौती है। इनके विरुद्ध जीरो टॉलरेंस हमारा साझा संकल्प रहा है और आगे भी रहेगा।
1: ଆମ ସମ୍ଭାଦଦାତାଙ୍କ ସୂଚନା ଅନୁସାରେ କେନ୍ଦ୍ରୀୟ ଏସିଆ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ବେକିସ୍ତାନ ରାଷ୍ଟ୍ରପତି ସାଭାକତ୍ ମିର୍ଜିଓ ୟେବ୍ଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ। ବାଣିଜ୍ୟ ଓ ବିନିଯୋଗ, ଭିତ୍ତିଭୂମି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ପ୍ରତିରକ୍ଷା, ନବସୃଜନ, କୃଷି, ଫାର୍ମାସ୍ୟୁଟିକାଲ୍ସ, ସ୍ୱାସ୍ଥ୍ୟ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଦି କ୍ଷେତ୍ର ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା। ଉଜ୍ବେକିସ୍ତାନକୁ ଅଧ୍ୟୟନ ପାଇଁ ଏବଂ ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମରେ ଯାଉଥିବା ଦେଶର ଯୁବପିଢ଼ିଙ୍କ ସପକ୍ଷରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତାସ୍କେଣ୍ଟ ୟୁନିଭର୍ସିଟି ଅଫ୍ ଓରିଏଣ୍ଟାଲ୍ ଷ୍ଟଡିଜ୍ରେ ଏକ ସଂସ୍କୃତ ଚେୟାର ପ୍ରତିଷ୍ଠା ସହ ହିନ୍ଦୀ ଭାଷା ପାଇଁ 100ଟି ଲାଲବାହାଦୁର ଶାସ୍ତ୍ରୀ ଛାତ୍ର

0: ସମ୍ପୃତି ଘୋଷଣା କରାଯାଇଛି। ଉଭୟ ଦେଶ କ୍ରୀଡ଼ା କ୍ଷେତ୍ରର ପ୍ରସାର ନିମନ୍ତେ ସହଯୋଗ ପାଇଁ କାର୍ଯ୍ୟ କରିବା ସହ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।
1: ଇସ୍ ବର୍ଷ ହମାରି ଷ୍ଟ୍ରାଟେଜିକ ପାର୍ଟନରସିପ୍ କେ 15 ସାଲ ହୋ ରହେ ହେ। ଇସ୍ ବିଶେଷ ଅବସର ପର ହମନେ ସମ୍ବନ୍ଧୋ କୋ କମ୍ପ୍ରିହେନ୍ସିଭ ଷ୍ଟ୍ରାଟେଜିକ ପାର୍ଟନରସିପ୍ କା ଦର୍ଜା ଦେନେ କା ନିର୍ଣ୍ଣୟ ଲିଆ ହେ। ଆଜ ହମନେ ହମାରି ସାଝେଦାରୀ କେ ଇସ୍ ନୟେ ସ୍ୱରୂପ ମେ तेज गति और ठोस परिणामों के साथ आगे बढ़ने का एम्बिशियस एजेंडा तैयार किया है। हमारा द्विपक्षीय व्यापार $1 बिलियन पार कर चुका है। अब हमने 2030 तक $5 बिलियन व्यापार का लक्ष्य रखा है। इसके लिए हम मार्केट एक्सेस, कनेक्टिविटी, बैंकिंग और पेमेंट जैसे जुड़े विषयों पर व्यवस्थागत रूप से आगे बढ़ेंगे।
0: ଏତଦ୍ବ୍ୟତୀତ ଉଜ୍ବେକିସ୍ତାନରେ ବ୍ୟବସାୟିକ ଦେଣନେଣ ପାଇଁ ଭାରତର ୟୁପିଆଇ ଆପ୍ଗୁଡ଼ିକୁ ସେଠାକାର ଜାତୀୟ କ୍ୟୁଆର୍କୁ ସ୍କାନ୍ କରିବାକୁ ସକ୍ଷମ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଉଲ୍ଲେଖନୀୟ କାର୍ଯ୍ୟ ଏବଂ ପ୍ରୟାସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜ୍ବେକିସ୍ତାନର ସର୍ବୋଚ୍ଚ ସମ୍ମାନ ଓଲି ଦର୍ଜାଲି ଦୋସ୍ତଲିକ୍ରେ ସମ୍ମାନିତ କରାଯାଇଛି। ବିଦେଶର ନେତାମାନଙ୍କ ପାଇଁ ଉଜ୍ବେକିସ୍ତାନର ଏହା ସର୍ବୋଚ୍ଚ ସମ୍ମାନ, ଯାହାର ଅର୍ଥ ହେଉଛି ସର୍ବୋଚ୍ଚ ସ୍ତରର ବନ୍ଧୁତା। ଏହି ସର୍ବୋଚ୍ଚ ସମ୍ମାନ କେବଳ ରାଷ୍ଟ୍ର ମୁଖ୍ୟ, ସରକାରୀ ମୁଖ୍ୟ ଏବଂ ସମକକ୍ଷ ଅନ୍ତର୍ଜାତୀୟ ବ୍ୟକ୍ତିତ୍ୱଙ୍କ ପାଇଁ ସଂରକ୍ଷିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜ୍ବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ କେନ୍ଦ୍ରମନ୍ତ୍ରୀମାନେ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏହି ସ୍କରଣୀୟ ସ୍ୱୀକୃତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ରହିଥିବା ଦୀର୍ଘଦିନର ବନ୍ଧୁତାକୁ ସଶକ୍ତ କରିବା ପାଇଁ ତାଙ୍କ ଦୃଢ଼ ପ୍ରୟାସର ପ୍ରମାଣ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହାକୁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଛନ୍ତି। ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନ ଦେଶବ୍ୟାପୀ ତ୍ୱରାନ୍ୱିତ ହୋଇଛି ବୋଲି ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନିଶାମୁକ୍ତ ଯୁବ ଏବଂ ନିଶାମୁକ୍ତ ଭାରତ କେବଳ ଏକ ଅଭିଯାନରେ ସୀମିତ ହୋଇ ରହିନାହିଁ, ବରଂ ବହୁ ସଂଖ୍ୟାରେ ଯୁବପିଢ଼ି ଏଥିରେ ସାମିଲ ହୋଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ମହିଳା ଅଧିକ ସଶକ୍ତ ହେଉଛନ୍ତି। ଦେଶବ୍ୟାପୀ ପ୍ରାୟ 35 ଲକ୍ଷ ମହିଳା ଏହି ଯୋଜନା ସହ ସାମିଲ ହୋଇ ସେମାନଙ୍କର ବ୍ୟବସାୟ ବୃଦ୍ଧି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କେତେକ ମହିଳା ହିତାଧିକାରୀଙ୍କ ଉପରେ ଆଲୋକପାତ କରିଥିଲେ। ସ୍ୱଚ୍ଛତା ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱଚ୍ଛତାକୁ ଏକ ସଂକଳ୍ପ ଭାବେ ଗ୍ରହଣ କଲେ ସ୍ଥାନୀୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇଥାଏ। ଏହି ଅବସରରେ ଶ୍ରୀ ମୋଦି ଓଡ଼ିଶାର ସମ୍ଭଲପୁର ଜିଲ୍ଲାସ୍ଥିତ ଡେବ୍ରିଗଡ଼ ଅଞ୍ଚଳର ଧୋଡ଼କୁସୁମର ମୈଥିଲି ଭୂୟାଙ୍କ ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାଧୀନତା ଦିବସ ଏବଂ ଜାତୀୟ ମହାକାଶ ଦିବସ ପ୍ରତ୍ୟେକ ନାଗରିକଙ୍କୁ ଗର୍ବିତ କରିଛି। ହର୍ ଘର୍ ତିରଙ୍ଗା ଅଭିଯାନ ଏହି ଭାବନାକୁ ଅଧିକ ସଶକ୍ତ କରିଛି। ଚଳିତ ବର୍ଷ ବନ୍ଦେ ମାତରମ୍ର 150ତମ ବାର୍ଷିକ ପାଳନ ହେଉଥିବାରୁ ହର୍ ଘର୍ ତିରଙ୍ଗା ଅଭିଯାନ ସ୍ୱତନ୍ତ୍ର ଥିଲା। ଚଳିତ ବର୍ଷ 8 କୋଟିରୁ ଅଧିକ ତିରଙ୍ଗା ସେଲ୍ଫି ଅପ୍ଲୋଡ୍ ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ଆଗାମୀ ପାର୍ବଣ ଋତୁରେ ଜନ୍ମାଷ୍ଟମୀ, ବିଶ୍ୱକର୍ମା ପୂଜା, ଗଣେଶ ପୂଜା ଆଦି ପଡ଼ୁଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପାର୍ବଣ ଋତୁରେ ଭୋକାଲ୍ ଫର୍ ଲୋକାଲ୍କୁ ଆପଣେଇବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଫ୍ୟାସନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ନିଫ୍ଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହି ଉତ୍ସବରେ ସମଗ୍ର ଦେଶର 18ଟି ନିଫ୍ଟି କ୍ୟାମ୍ପସର ସ୍ନାତକ ହାସଲ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। କେନ୍ଦ୍ର କାର୍ମିକ, ଜନ ଅଭିଯୋଗ ଓ ପେନ୍ସନ୍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ସଶସ୍ତ ବାହିନୀ ମୁଖ୍ୟାଳୟ ସଂଘର ଏକ ପ୍ରତିନିଧି ଦଳଙ୍କୁ ଭେଟିଛନ୍ତି। କର୍ମଚାରୀଙ୍କ ବିଭିନ୍ନ ଦାବି ଏବଂ ସେବା ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା ହୋଇଛି। ନେପାଳରେ ଆକସ୍ମିକ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା 768କୁ ବୃଦ୍ଧି ପାଇଛି। ଆହୁରି ଅନେକ ମୃତଦେହ ଉଦ୍ଧାର କରାଯାଉଛି। ବିପର୍ଯ୍ୟୟ ପରେ 2500ରୁ ଅଧିକ ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି। ବିପର୍ଯ୍ୟୟର ପଞ୍ଚମ ଦିନରେ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ କରିବା ଏବଂ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ପ୍ରୟାସ ଜାରି ରଖିଛନ୍ତି। ନେପାଳର ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସୂଚନା ଦେଇ କହିଛି ଉଦ୍ଧାରକାରୀମାନେ ଏପର୍ଯ୍ୟନ୍ତ ପ୍ରଭାବିତ ଜିଲ୍ଲାଗୁଡ଼ିକରୁ 227 ଜଣ ବିଦେଶୀଙ୍କ ସମେତ 8186 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଏପର୍ଯ୍ୟନ୍ତ 108 ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ପୂର୍ବରୁ ସନ୍ଧାନ ମିଳୁନଥିବା 50 ଜଣ ଭାରତୀୟ ନାଗରିକଙ୍କ ସହ ପୁନଃ ଯୋଗାଯୋଗ ସ୍ଥାପନ କରାଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁସାରେ 275 ଜଣ ଭାରତୀୟ ନାଗରିକ ନିଖୋଜ ଥିବା ସୂଚନା ମିଳିଛି। ଏତଦ୍ବ୍ୟତୀତ ପ୍ରାୟ 128 ଜଣ ଭାରତୀୟ ବଂଶୋଦ୍ଭବ ଅନ୍ୟ ଦେଶର ନାଗରିକ ନିଖୋଜ ଥିବା ଜଣାପଡ଼ିଛି। ଗତ 2 ଦିନ ମଧ୍ୟରେ 598 ଜଣ ଭାରତୀୟ ନାଗରିକ ଚୀନ୍ରୁ ନେପାଳକୁ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଚୀନ୍ରୁ ପ୍ରସ୍ଥାନ କରି ନଥିବା 900

0: ଆପଣ ଭାରତୀୟ ନାଗରିକ ସୁରକ୍ଷିତ ଅଛନ୍ତି ଏବଂ ବେଜିଂରେ ଥିବା ଭାରତୀୟ ଦୂତାବାସ ସେମାନଙ୍କ ସହ ଯୋଗାଯୋଗରେ ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବନ୍ୟା ପ୍ରଭାବିତଙ୍କ ଆଶୁ ଉଦ୍ଧାର ଏବଂ ସହାୟତା ପାଇଁ ଭାରତ ସରକାର ନେପାଳ ଓ ଚୀନ୍ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି। ଭାରତରୁ 11 ଟନ୍ ରିଲିଫ୍ ସାମଗ୍ରୀ ନେଇ ଚତୁର୍ଥ ବିମାନ କାଠମାଣ୍ଡୁରେ ଅବତରଣ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସୂଚନା ଅନୁସାରେ ସେହି ବିମାନରେ ନେପାଳରେ ଜାରି ରହିଥିବା ଉଦ୍ଧାର ଓ ସହାୟତା ସମର୍ଥନ ପାଇଁ ଆବଶ୍ୟକ ସାମଗ୍ରୀ ଏବଂ ବୈଷୟିକ କ୍ଷମତା ସମ୍ପନ୍ନ ଦଳ ପଠାଯାଇଛି। ପୂର୍ବରୁ ଭାରତ 3 ବିମାନରେ 57 ଟନ୍ରୁ ଅଧିକ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ ପଠାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନେପାଳରେ ଭୟାବହ ଆକସ୍ମିକ ବନ୍ୟା ପ୍ରଭାବିତଙ୍କ ପାଇଁ 1.5 ଲକ୍ଷ ଆମେରିକୀୟ ଡଲାର ସହାୟତା ରାଶି ମଞ୍ଜୁର କରିଛି। ଏହି ଅର୍ଥ ଦକ୍ଷିଣ ପୂର୍ବ ଏସିଆ ଆଞ୍ଚଳିକ ସ୍ୱାସ୍ଥ୍ୟ ଜରୁରୀକାଳୀନ ପାଣ୍ଠିରୁ ପ୍ରଦାନ କରାଯାଇଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଆଇସ୍ଲ୍ୟାଣ୍ଡର ଭୋଟରମାନେ ୟୁରୋପୀୟ ସଂଘରେ ସାମିଲ ହେବା ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ୟୁରୋପୀୟ ସଂଘ ସଦସ୍ୟତାକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିତର୍କର ଅନ୍ତ ଘଟିଛି। ଦେଶର ଜାତୀୟ ପ୍ରସାରଣକାରୀ ସଂସ୍ଥା ଅନୁସାରେ ପ୍ରାୟ 53% ଭୋଟର ସଦସ୍ୟତା ଆଲୋଚନା ପୁନଃ ଆରମ୍ଭ ସଂକ୍ରାନ୍ତ ସରକାରଙ୍କ ପ୍ରସ୍ତାବକୁ ବିରୋଧ କରିଛନ୍ତି। ଗ୍ରୀନ୍ଲ୍ୟାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାରମ୍ଭାର ମିଳୁଥିବା ଧମକ ମଧ୍ୟରେ ଗତକାଲି ଏହି ଗଣଭୋଟ ଅନୁଷ୍ଠିତ ହୋଇଥିଲା। ମହିଳା ଟି20 ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଥାଇଲାଣ୍ଡକୁ ଭେଟିବ। ଭାରତୀୟ ସମୟ ରାତି 8:30 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ରଣନୀତିକ ସହଭାଗିତା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ। 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $5 ବିଲିୟନ୍ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କଲେ ଉଭୟ ଦେଶ। ଉଜ୍ବେକିସ୍ତାନର ସର୍ବୋଚ୍ଚ ସମ୍ମାନ ଓଲି ଦର୍ଜାଲି ଦୋସ୍ତଲିକ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ମହିଳା ସଶକ୍ତିକରଣ ସମ୍ଭବ ହୋଇପାରିଛି। ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 768କୁ ବୃଦ୍ଧି। 2500ରୁ ଉର୍ଦ୍ଧ୍ୱ ଲୋକ ଏବେ ମଧ୍ୟ ନିଖୋଜ ଏବଂ ମହିଳା ଟି20 ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଉ କିଛି ସମୟ ପରେ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟରଞ୍ଜନ କର। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଯାଜପୁରର ହରିପୁରସ୍ଥିତ ଭାରତୀ ବିହାର ମହାବିଦ୍ୟାଳୟରେ ବିକଶିତ ଭାରତ ଯୁବା କନେକ୍ଟ ସ୍ପୋର୍ଟସ୍ ଏଡିସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମେରା ଯୁବା ଭାରତ ଏବଂ ମହାବିଦ୍ୟାଳୟର ଏନ୍ଏସ୍ଏସ୍ର ମିଳିତ ସହଯୋଗରେ ଏହା ଆୟୋଜିତ ହୋଇଥିଲା। ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା କ୍ରୀଡ଼ା ଶୃଙ୍ଖଳା ନେତୃତ୍ୱ ଓ ରାଷ୍ଟ୍ର ନିର୍ମାଣରେ ଯୁବକମାନଙ୍କ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ।
3: ମାନନୀୟ ପ୍ରଧାନମନ୍ତ୍ରୀ ସବୁ ଯୁବ ପ୍ରତିଭା ଭର୍ଚୁଆଲ ମୋଡ୍ ଆସି ଖେଲୋ ଇଣ୍ଡିଆ ଉପରେ ସମ୍ବାଦ ଦେଲେ। ଖେଲୋ ଇଣ୍ଡିଆ ମାନେ ପ୍ରତି ପଞ୍ଚାୟତରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ହେବ, ପ୍ରତି ପଞ୍ଚାୟତରେ ଷ୍ଟାଡିୟମ୍ ହେବ ଏବଂ ସେଥିରେ ତାଙ୍କର ଯେଉଁ ଅନ୍ତର୍ନିହିତ ପ୍ରତିଭା ଅଛି ସେ ଟ୍ୟାଲେଣ୍ଟକୁ ପ୍ରତିହତ କରନ୍ତୁ।
2: ଚଳିତ ମାସରେ ହୋଇଥିବା ବନ୍ୟାରେ ଯାଜପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦଶରଥପୁର ଯାଜପୁର କୋରେଇ ବଡ଼ଚଣା ବିଞ୍ଝାରପୁର ରସଲପୁର ଧର୍ମଶାଳା ଓ ବରୀ ବ୍ଲକ ପ୍ରଭାବିତ ହୋଇଛି। ବୈତରଣୀ ବୁଢ଼ା କାଣୀ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ପରିସ୍ଥିତି ଗମ୍ଭୀର ହୋଇଛି। ବନ୍ୟାରେ 112,099 ଜଣ ପ୍ରଭାବିତ ହୋଇଥିବା ବେଳେ 71,665 ଜଣ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। 41,360 ଜଣଙ୍କୁ ଉଦ୍ଧାର କରାଯାଇ 87 ଆଶ୍ରୟସ୍ଥଳୀରେ ରଖାଯାଇଛି। ସେହିପରି 87 ମାଗଣା ରୋଷେଇ କେନ୍ଦ୍ର ମାଧ୍ୟମରେ ରନ୍ଧା ଖାଦ୍ୟ ପରିବେଷଣ କରାଯାଉଛି। ଦଶରଥପୁର ଓ ବିଞ୍ଝାରପୁର ବ୍ଲକର 2 ସ୍ଥାନରେ ନଦୀବନ୍ଧ ଭାଙ୍ଗିଯାଇଥିବାରୁ ଘାଇ ସୃଷ୍ଟି ହୋଇଛି। 10 ମେଡିକାଲ ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରାୟ 68 ରାସ୍ତା ପୋଲ ଓ କଲଭର୍ଟ କ୍ଷତିଗ୍ରସ୍ତ ହୋଇଛି। 13,478 ଜଣ ବିଦ୍ୟୁତ୍ ଉପଭୋକ୍ତା ଏଥିରେ ପ୍ରଭାବିତ ହୋଇଛନ୍ତି। ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି ପ୍ରଭାବିତ ଲୋକଙ୍କୁ

0: ରିଲିଫ୍, ଖାଦ୍ୟ, ପାନୀୟ ଜଳ ଓ ଚିକିତ୍ସା ସେବା ଯୋଗାଇ ଦେବା ସହ କ୍ଷତିଗ୍ରସ୍ତ ଭିଭିଭୂମିର ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି।
1: ଆମେ ଯାହା ହେଇଛି ତୃତୀୟ ଥର ପାଇଁ ଯୋଉଟା ଥିଲା ଯେତିକି ଆମର ରିଲିଫ୍ କୋର୍ଟ ପକ୍ଷରେ ଅଛି ଲୋକଙ୍କୁ ଯଥାସାଧ୍ୟ ଆମେ କରିବାକୁ ଚେଷ୍ଟା କରିଛୁ। ଏଗ୍ରିକଲଚର ଯେହେତୁ ପ୍ରତି ପ୍ଲଟ୍ ୱାଇଜ୍ କରିବାକୁ ପଡ଼ିବ, ହୁଏତ ପାଞ୍ଚ ସାତ ଦିନ ଦଶ ଦିନ ଲାଗିପାରେ, ବଟ୍ ସବୁ ଗୁଡ଼ାକ ପ୍ରାୟ ଶେଷ ପ୍ରସ୍ତୁତି ସମୟ ହୋଇଛି। ଆଶା କରୁଛୁ ସମସ୍ତ ଯାହା ପ୍ରକ୍ରିୟା ଅଛି ଆମେ ଯଥା ଜଲ୍ଦି ସମ୍ଭବ ସମ୍ପନ୍ନ।
0: ଯାଜପୁର ଜିଲ୍ଲାର ବରୀ ବ୍ଲକ କଳାମାଟିଆ ଗୁଳିକାଣ୍ଡର 84ତମ ସ୍କୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। 1942 ମସିହା ଅଗଷ୍ଟ 26 ତାରିଖରେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ବ୍ରିଟିଶ ପୁଲିସର ଗୁଳିରେ ଚାରିଜଣ ସ୍ୱାଧୀନତା ସଂଗ୍ରାମୀ ଶହୀଦ ହୋଇଥିଲେ। ସେମାନେ ହେଲେ ଶ୍ରୀରାମପୁରର ସାଉଣ୍ଟି ମଲ୍ଲିକ, କୃଷ୍ଣନଗରର ସାନନ୍ଦ ସ୍ୱାଇଁ ଓ ହାଡ଼ିବନ୍ଧୁ ପଣ୍ଡା ଏବଂ ହାଟସାହିର ମାୟାଧର ଭୂୟାଁ। ଶହୀଦମାନଙ୍କ ସ୍କୃତିରେ ଶହୀଦ ସ୍ତମ୍ଭ ନିର୍ମାଣ କରାଯାଇଛି। ପ୍ରତିବର୍ଷ ରକ୍ଷାବନ୍ଧନ ଅବସରରେ ଏଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଏ। ଚଳିତ ବର୍ଷ ଶହୀଦ ସ୍ମାରକୀ ଚାରିଟେବୁଲ ଟ୍ରଷ୍ଟ ଓ ଓଡ଼ିଶା ସରକାରଙ୍କର ସଂସ୍କୃତି ବିଭାଗ ପକ୍ଷରୁ ସ୍ମୃତିଚାରଣ ସଭା ଆୟୋଜିତ ହୋଇଥିଲା।
2: ଜିଲ୍ଲା ହାଲଚାଲରେ ଶୁଣିଲେ ଯାଜପୁର ଜିଲ୍ଲା ସମ୍ପର୍କରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିଲେ ଯାଜପୁର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ସମୟ ରାତି 7:30। ଶୁଣନ୍ତୁ, ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ ଦୁବାଇଠାରେ ମହିଳା ଏସିଆ କପ୍ T20 କ୍ରିକେଟ ଟୁର୍ଣ୍ଣାମେଣ୍ଟ 2026 ଅନ୍ତର୍ଗତ ଭାରତ ବନାମ ଥାଇଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଖେଳର ଉଭୟ ହିନ୍ଦୀ ଏବଂ ଇଂରାଜୀରେ ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆଜ୍ଞା ହଁ ଦିଲ୍ଲୀ, ଯାହାକୁ ଆମେ ମନ ବୋଲି କହୁ। ଆଜ୍ଞା, ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟେ କମନ୍ ଆଉ ରୋମାଣ୍ଟିକ ଶବ୍ଦ, ଏକଦମ୍ ଫେମସ। ଫେମସ ମାନେ ଜରୁର ସେ ଜାଦା କହିଲେ କୋଉ ଗୀତିକାର ଦିଲ୍ ଶବ୍ଦକୁ ଛାଡ଼ିଦେଇ ଗୀତ ଲେଖିଛନ୍ତି? ଆଜ୍ଞା, ସମୀରଙ୍କଠୁ ଆରମ୍ଭ କରି ମନୋଜ ମଣ୍ଟାଶ୍ରୀ ପର୍ଯ୍ୟନ୍ତ ସମସ୍ତେ ପାଗଳ ଏଇ ଦିଲ୍ ପାଇଁ। କାହିଁକି ନା ସବୁର ମୂଳ ହେଉଛି କେବଳ ଏଇ।

କହିଲେ କହିଲେ ଦିଲ୍ ଶବ୍ଦକୁ ଛାଡ଼ିଦେଲେ ହିନ୍ଦୀ ଫିଲ୍ମରେ ଗୀତ ଲେଖାଯାଇ ପାରେ କି? ଆପଣ ଲକ୍ଷ୍ୟ କରିଥିବେ ପ୍ରତ୍ୟେକଟି ହିନ୍ଦୀ ଫିଲ୍ମରେ ଦିଲ୍ ଶବ୍ଦକୁ ନେଇ ଗୋଟେ ଗୋଟେ ଗୀତ ନିଶ୍ଚୟ ଲେଖା ହେଇଥିବ, ଗୋଟେ ଗୋଟେ କାହିଁକି ପ୍ରାୟ ଅଧିକାଂଶ ଗୀତ। କୋଉ ଫିଲ୍ମରେ ହିରୋ ହିରୋଇନ୍ର ଦିଲ୍ କଥା କହେ, କୋଉ ଫିଲ୍ମରେ ପୁଣି ଋଷି ଯାଏ, ତ ଆଉ କୋଉ ଫିଲ୍ମରେ ଲମ୍ବା କାହାଣୀ କହେ, ପୁଣି କୋଉଠି ଚୁପଚାପ ହେଇଯାଏ। ଖାଲି ଦିଲ୍ ଦିଲ୍ ଆଉ।

ଆପଣ କଣ ଭାବୁଛନ୍ତି ଆଜ୍ଞା, ଆମର ଏଇ ଦିଲ ସବୁବେଳେ ଚୁପଚାପ ଥାଏ, କେତେବେଳେ କେମିତି ଆମେ ଚମକିଗଲେ ଭୟ ପାଇଲେ ଆହୁରି ଜୋରରେ ଥକ୍ ଥକ୍ ହୁଏ, ବିଶେଷ କରି ପ୍ୟାର ମହବତ ମାମଲାରେ।

ସମସ୍ତେ କହନ୍ତି ଆଜ୍ଞା, ମନକୁ ବସ କରିବା ଖୁବ କଷ୍ଟ, ଆଉ ଯିଏ ଥରେ ବସ କରିଦେଲା ସରିଗଲା କଥା, ସେ ପାର ପାଇଗଲା। କିନ୍ତୁ ଏ ଦିଲକୁ ସମ୍ଭାଳିବା ସତରେ କଣ ଏତେ ସହଜ? ଆପଣ ସମ୍ଭାଳି ପାରନ୍ତି?

0: ଉଡୁଥିବା କଥା ଆପଣ ଶୁଣିଥିବେ। ଉଡ଼ିମାନେ ପ୍ରବଳ ବେଗରେ, ପବନଠୁ ଆହୁରି ବେଗବାନ।
1: ସେ ପୁଣି ଧରା ଦେବ କେମିତି, କେମିତି ବୋଲ ମାନିବ କହିଲେ।

0: ଶୁଣୁଥିଲେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ ଦୁବାଇଠାରେ ମହିଳା ଏସିଆ କପ୍ ଟି ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ 2026 ଅନ୍ତର୍ଗତ ଭାରତ ବନାମ ଥାଇଲାଣ୍ଡ ମଧ୍ୟରେ ଚାଲିଥିବା ଖେଳର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଆପଣମାନେ ପୁଣିଥରେ ଏହି ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଶୁଣିପାରିବେ ଆଜି ରାତି 9:30 ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତା ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ର ଏହି ନୂତନ ଅଧ୍ୟାୟରେ ମୁଁ ଆପଣ ସମସ୍ତଙ୍କୁ ପୁଣିଥରେ ସ୍ୱାଗତ କରୁଛି। ଆପଣମାନେ ଜାଣିଛନ୍ତି ଯେ ଏହା ଏଭଳି ଗୋଟିଏ ମଞ୍ଚ ଯେଉଁଠି ଆମେ ନୂଆ ନୂଆ ପ୍ରଚେଷ୍ଟା ଉପରେ ଆଲୋକପାତ କରିଥାଉ, ଦେଶବାସୀଙ୍କ ଇନୋଭେଟିଭ୍ ଆଇଡିଆଜ୍ ଉପରେ ଆଲୋଚନା କରିଥାଉ। ଏଗୁଡ଼ିକ ମଧ୍ୟରୁ ଅନେକ ଆଇଡିଆ ଏଭଳି ହୋଇଥାଏ ଯାହା ପଛରେ ଲୋକେ ନିଜ ଜୀବନର ସମସ୍ତ ଶକ୍ତି ବିନିଯୋଗ କରିଦେଇଥାନ୍ତି। ବନ୍ଧୁଗଣ, କିଛିଦିନ ପୂର୍ବେ ସୋସିଆଲ ମିଡିଆରେ କେହି ଜଣେ ଲେଖିଥିଲେ ଯେ ଆଷାଢ଼ ଏକାଦଶୀର ପବିତ୍ର ଅବସରରେ ମୋତେ ଏହା ଜଣାଇବାରେ ବହୁତ ଖୁସି ଲାଗୁଛି ଯେ ଇତିହାସକୁ ରୁଚିକର କରିବାର ନିଜ ପ୍ରଚେଷ୍ଟାର ମୁଁ ଶୁଭାରମ୍ଭ କରିବାକୁ ଯାଉଛି। ଆଗକୁ ସେ ଲେଖିଥିଲେ ଯେ ଏହି ଚିନ୍ତାଧାରାଟି ଖୁବ୍ ସହଜ, ଆପଣ ଏହି ୱେବ୍ସାଇଟ୍କୁ ଯାଆନ୍ତୁ ଏବଂ ଯେକୌଣସି ବର୍ଷକୁ ଚୟନ କରନ୍ତୁ। ସେଠାରେ ଆପଣ ଜାଣିପାରିବେ ଯେ ସେହି କାଳରେ ଭାରତର କେଉଁ ଅଞ୍ଚଳ କାହାର ଶାସନାଧୀନ ଥିଲା। ମୋତେ ମଧ୍ୟ ଏହା ବହୁତ ଚିତ୍ତାକର୍ଷକ ଲାଗିଲା। ଏହା ସମ୍ପର୍କରେ ଅଧିକ ଜାଣିବା ପାଇଁ ମୋର ଆଗ୍ରହ ହେଲା। ମୁଁ ଜାଣିପାରିଲି ଯେ ଏହି କାର୍ଯ୍ୟ ମୁମ୍ବାଇରେ ରହୁଥିବା ଶ୍ରୀଯୁକ୍ତ କୃଷ୍ଣ ଶେଷାଦ୍ରୀ ମହୋଦୟ କରିଛନ୍ତି। ମଜା କଥା ହେଲା ଯେ କୃଷ୍ଣଜୀ ଏହି ୱେବ୍ସାଇଟ୍ର ନାଁ ମଧ୍ୟ ଖୁବ୍ ସହଜ ରଖିଛନ୍ତି, www.bharatrajya.com। ତାଙ୍କର ଏହି ପ୍ରଚେଷ୍ଟା ସମ୍ପର୍କରେ ସୂଚନା ଆପଣମାନଙ୍କ ନିକଟକୁ ମଧ୍ୟ ପହଞ୍ଚିବା ଆବଶ୍ୟକ, ତେଣୁ ମୁଁ ଚିନ୍ତା କଲି ଏ ବିଷୟରେ କୃଷ୍ଣଜୀଙ୍କ ସହିତ ସିଧାସଳଖ କାହିଁକି କଥା ନ ହେବା। ବନ୍ଧୁଗଣ, କୃଷ୍ଣଜୀ ଆମ ସହିତ ଫୋନ୍ରେ ଯୋଡ଼ି ହେଉଛନ୍ତି। କୃଷ୍ଣଜୀ ନମସ୍କାର।
2: ନମସ୍କାର ସାର୍। ନମସ୍କାର
1: ଭାଇ। ମୁଁ ଜାଣିବାକୁ ପାଇଲି ଯେ ନା ଆପଣ ବୈଷୟିକ କୌଶଳ ଦୁନିଆର ଲୋକ ନା ଇତିହାସ ଶିକ୍ଷକ, ତଥାପି ଆପଣ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ଇତିହାସ ଉପରେ ଆଧାରିତ ଗୋଟିଏ ୱେବ୍ସାଇଟ୍ ତିଆରି କରିଦେଇଛନ୍ତି, ତେଣୁ ଏହା କେମିତି କଲେ ସେସବୁ ବିଷୟରେ ଜାଣିବା ପାଇଁ ମୁଁ ବହୁତ ଉତ୍କଣ୍ଠିତ।
2: ଧନ୍ୟବାଦ ସାର୍, ଆପଣଙ୍କ ସହିତ କଥା ହେବା ମୋର ବହୁତ ବଡ଼ ସୌଭାଗ୍ୟ। ସାର୍, ଯଦି ମୁଁ ମୋ ବିଷୟରେ କିଛି କହେ, ତେବେ ମୁଁ ଜଣେ ଇଞ୍ଜିନିୟର ଥିଲି, ପରେ ମୁଁ MBA କଲି, ତାପରେ ମୁଁ ମାର୍କେଟିଂ କ୍ଷେତ୍ରକୁ ଚାଲିଗଲି। କିନ୍ତୁ ଏସବୁ କରିବା ସତ୍ତ୍ୱେ ପିଲାଦିନୁ ମୋର ଇତିହାସରେ ଗଭୀର ରୁଚି ଥିଲା, ତେଣୁ ଇତିହାସ ଉପରେ କିଛି କରିବା ପାଇଁ, ଏହାକୁ ରୁଚିକର କରିବା ପାଇଁ ସବୁବେଳେ ମୋ ମନରେ ଆଗ୍ରହ ରହୁଥିଲା। ମୁଁ ଏହା ମଧ୍ୟ ଅନୁଭବ କରୁଥିଲି ଯେ ଆମେ ଯେଉଁଭଳି ଭାବରେ ଇତିହାସର ଶିକ୍ଷା ଦେଉଛୁ, ସେଥିରେ ଆମେ ବହୁତ କିଛି ସୁଧାର କରିପାରିବା, ବହୁତ କିଛି ପରିବର୍ତ୍ତନ କରିପାରିବା, ଇତିହାସକୁ କାହାଣୀ ଆକାରରେ ଲୋକଙ୍କ ନିକଟକୁ ପହଞ୍ଚାଇ ପାରିବା।
1: କୃଷ୍ଣଜୀ, ଭାରତୀୟ ଇତିହାସର ଏଭଳି କେଉଁ ଦିଗ ରହିଛି ଯେଉଁ ବିଷୟରେ ଅଧିକରୁ ଅଧିକ ଲୋକେ ଜାଣିବା ଦରକାର ବୋଲି ଆପଣ ଅନୁଭବ କଲେ?
2: ସାର୍, ଆପଣ ଲକ୍ଷ୍ୟ କରିଥିବେ ଯେ ଆମ ସ୍କୁଲ କଲେଜମାନଙ୍କରେ ଇତିହାସ ଶିକ୍ଷାଦାନ ସମୟରେ ଏହା କୌଣସି ଏକ ସାମ୍ରାଜ୍ୟ କିମ୍ବା ରାଜ୍ୟର ଦୃଷ୍ଟିକୋଣରୁ ଶିଖାଯାଇଥାଏ,

0: ଏବଂ ସେହି ସାମ୍ରାଜ୍ୟ ଉପରେ ଅସମାନୁପାତିକ ଧ୍ୟାନ ଦିଆଯାଇଥାଏ। ଏଭଳି ପରିସ୍ଥିତିରେ ଅନ୍ୟ ବହୁତ ମହାନ ସାମ୍ରାଜ୍ୟ ଯେମିତିକି ଚୋଳ, ପଲ୍ଲବ, କର୍କଟ ବଂଶ ଥିଲେ। କାଶ୍ମୀରରେ ମଧ୍ୟ ଅହୋମ ଥିଲେ, ଯେଉଁମାନେ ଅତି କମ୍ରେ 600 ବର୍ଷ ଆସାମରେ ନିଜ ସଂସ୍କୃତି, ନିଜ ମୂଲ୍ୟବୋଧକୁ ବଜାୟ ରଖିଥିଲେ। ଏସବୁ ବିଷୟରେ ପ୍ରାୟତଃ ଆମେ ଜାଣିପାରୁନାହିଁ। ତେଣୁ ମୁଁ ଭାବିଲି ଯେ ଏଭଳି କୌଣସି ଗୋଟିଏ ୱେବସାଇଟ୍ ତିଆରି କରାଯିବା ଉଚିତ, ଯାହାଦ୍ୱାରା ଏଭଳି ମହାନ ସାମ୍ରାଜ୍ୟଗୁଡ଼ିକ ସହ ମଧ୍ୟ ଲୋକେ ପରିଚିତ ହେବେ।
1: କୃଷ୍ଣଜୀ, ଆପଣ ଏତେ ପରିଶ୍ରମ କରୁଛନ୍ତି, ମୁଁ ଆପଣଙ୍କୁ ଗୋଟେ

0: ଖାଇବାକୁ ଚାହିଁବେ ଆଉ କାହିଁକି?
1: ହଁ ସାର୍, ପ୍ରଥମେ ମୁଁ ରାଜରାଜ ଚୋଳ କିମ୍ବା ରାଜେନ୍ଦ୍ର ଚୋଳଙ୍କ ସହିତ କଥା ହେବାକୁ ଚାହିଁବି, ଯିଏ ଚୋଳ ସାମ୍ରାଜ୍ୟର ସବୁଠାରୁ ଶକ୍ତିଶାଳୀ ଏବଂ ଗୁରୁତ୍ୱପୂର୍ଣ୍ଣ ରାଜାମାନଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କଠାରୁ ମୁଁ ଜାଣିବାକୁ ଚାହିଁବି ଯେ ବୃହଦେଶ୍ୱର ମନ୍ଦିର କିମ୍ବା ଗଙ୍ଗେଇକୁଣ୍ଡା ଚୋଳପୁରମ୍ରେ ରହିଥିବା ବଡ଼ ଶିବ ମନ୍ଦିର ନିର୍ମାଣ କରିବାର ଦୂରଦୃଷ୍ଟି କେଉଁଠୁ ପାଇଲେ? ଏଭଳି ଚିନ୍ତାଧାରା କେମିତି ଜୁଟିଲା ଯେ ଏମିତି କିଛି ନିର୍ମାଣ କରିଦେବା ଯାହା ଆଗାମୀ ହଜାର ଦୁଇ ହଜାର ବର୍ଷ ପର୍ଯ୍ୟନ୍ତ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇ ପାରିବ? ତାଙ୍କଠାରୁ ମୁଁ ଏକଥା ଜାଣିବାକୁ ଚାହୁଁଛି। ଦ୍ୱିତୀୟ ବ୍ୟକ୍ତିତ୍ୱ ମୋ ମତରେ ଭାରତୀୟ ଇତିହାସର ଜଣେ ଅଣ୍ଡର ରେଟେଡ୍ ପର୍ସନାଲିଟି ସାର୍, ତାଙ୍କ ନାଁ ହେଉଛି ହେମୁ। ଭାରତୀୟ ଇତିହାସରେ ତାଙ୍କ ବିଷୟରେ ଅତି ବେଶୀରେ ମାତ୍ର ଦୁଇ ତିନି ଧାଡ଼ି ଦେଖିବାକୁ ମିଳେ। ସେ ଜଣେ ସାଧାରଣ ମଣିଷ ଥିଲେ, ଜଣେ ବ୍ୟବସାୟୀ ଥିଲେ, ଯିଏ ଗୋଟିଏ ସାମ୍ରାଜ୍ୟ ସୃଷ୍ଟି କଲେ। ଏବଂ କେବଳ ଯେ ସାମ୍ରାଜ୍ୟ ସୃଷ୍ଟି କଲେ ତାହା ନୁହେଁ, ସେ ଜଣେ ମିଲିଟାରୀ ଥିଙ୍କର ଥିଲେ, ଜଣେ ମିଲିଟାରୀ ଜିନିୟସ୍ ଥିଲେ, ଯିଏ ନିଜ ସମୟରେ 23ଟି ଯୁଦ୍ଧ ଲଢ଼ିଥିଲେ ଏବଂ ସେଥିରୁ 22ଟି ଯୁଦ୍ଧରେ ବିଜୟ ଲାଭ କରିଥିଲେ। ଜଣେ ସାଧାରଣ ମଣିଷଠୁ ଏତେ ବଡ଼ ରାଜା ହେବା ପଛରେ ରହିଥିବା ତାଙ୍କର ଚିନ୍ତାଧାରା ଏବଂ ତାଙ୍କ ଜୟଯାତ୍ରା ସମ୍ପର୍କରେ ଜାଣିବା ପାଇଁ ମୋର ବହୁତ ଆଗ୍ରହ ରହିଛି। ତୃତୀୟ ବ୍ୟକ୍ତିତ୍ୱ ଜଣକ ଅଧିକ କୌତୁହଳପ୍ରଦ ସାର୍। ସେ ଜଣେ ମହିଳା, ସେ ହେଉଛନ୍ତି ତ୍ରିଭୁବନ ମହାଦେବୀ। ସେ ତତ୍କାଳୀନ ଓଡ଼ିଶାର ଭୌମକର ବଂଶ ସହିତ ଜଡ଼ିତ। ତାଙ୍କ କାହାଣୀ ମଧ୍ୟ ବହୁତ କୌତୁହଳପ୍ରଦ। ଖ୍ରୀଷ୍ଟାବ୍ଦ 850 ପାଖାପାଖି ଯେତେବେଳେ ତାଙ୍କ ପଡ଼ୋଶୀ ପାଳ ସାମ୍ରାଜ୍ୟ ତାଙ୍କ ରାଜ୍ୟ ଉପରେ ଆକ୍ରମଣ କରିଥିଲା, ସେଥିରେ ଏଠାକାର ରାଜା ଯିଏକି ତାଙ୍କ ସ୍ୱାମୀ ଥିଲେ, ସେ ଏହି ଯୁଦ୍ଧରେ ଶହୀଦ ହୋଇଯାଇଥିଲେ, ଯାହାଫଳରେ ତାଙ୍କ ରାଜ୍ୟର ସୀମା ବହୁତ ଛୋଟ ହୋଇଯାଇଥିଲା। ଏବଂ ଯିଏ ଏହାର ସର୍ଦ୍ଦାର ଥିଲେ ଏବଂ ଯିଏ ତାଙ୍କର ଲିଡର ଥିଲେ, ସେ ସେହି ସାମ୍ରାଜ୍ୟ ତ୍ୟାଗ କରି ଚାଲିଯାଇଥିଲେ। ସେହିଭଳି ସମୟରେ ତ୍ରିଭୁବନ ମହାଦେବୀ ଜଣେ ମହିଳା ହୋଇଥିବା ସତ୍ତ୍ୱେ ଶାସନ ଭାର ନିଜ ହାତକୁ ନେଇଥିଲେ ଏବଂ ଭାରତୀୟ ଇତିହାସରେ ସେ ପ୍ରଥମ ସ୍ୱାଧୀନ ଶାସକ ହୋଇପାରିଥିଲେ। ସେ ଶାସନକୁ କେବଳ ଯେ ସ୍ଥିରତା ପ୍ରଦାନ କଲେ ତାହା ନୁହେଁ, ବରଂ ଏହାକୁ ଏତେ ଶକ୍ତିଶାଳୀ କରି ଗଢ଼ିଦେଲେ ଯେ ଏହାର ପରବର୍ତ୍ତୀ 100 ବର୍ଷ ପର୍ଯ୍ୟନ୍ତ କଳିଙ୍ଗ ଏବଂ ସେହି ଅଞ୍ଚଳରେ ରାଜୁତି କରିପାରିଲେ। ତେଣୁ ସାର୍, ଇତିହାସର ଏହି ତିନି ମହାନ ବ୍ୟକ୍ତିତ୍ୱଙ୍କ ସହ ମୁଁ ସାକ୍ଷାତ କରିବାକୁ ଚାହିଁବି।
0: କୃଷ୍ଣଜୀ, ଲାଗୁଛି ଆପଣ ସମ୍ପୂର୍ଣ୍ଣ ଭାବେ ଇତିହାସରେ ନିମଗ୍ନ। ମୁଁ ମଧ୍ୟ ଅତି ଉତ୍କଣ୍ଠାର ସହିତ ଆପଣଙ୍କ ୱେବ୍ସାଇଟ୍ ଦେଖିଛି ଏବଂ ମୋତେ ଏହା ସବୁଠାରୁ ଭଲ ଲାଗିଲା ଯେ ଆପଣ ଏହି ୱେବ୍ସାଇଟ୍ରେ ଏଭଳି ଗୋଟିଏ ଟ୍ୟାବ୍ ରଖିଛନ୍ତି ଯେଉଁଠାରେ ଲୋକେ ଏଥିରେ ସଂଶୋଧନ ଏବଂ ପରାମର୍ଶ ପାଇଁ ମତାମତ ଦେଇପାରିବେ। ଏହିଭଳି ଗଠନମୂଳକ ମତାମତକୁ ସ୍ୱାଗତ କରିବା ଆପଣଙ୍କର ବହୁତ ବଡ଼ ବଦାନ୍ୟତା। କ'ଣ ଆପଣ ଲୋକଙ୍କଠାରୁ କିଛି ପ୍ରସ୍ତାବ ପାଇଲେଣି ଏବଂ ଏହା ଉପରେ ଆପଣ କିଛି କାମ କଲେଣି କି?
1: ହଁ ସାର୍, ଲୋକଙ୍କଠାରୁ ଅନେକ ପରାମର୍ଶ ମିଳୁଛି। ବିଶେଷତଃ ଦୁଇ ପ୍ରକାରର ପରାମର୍ଶ ମିଳୁଛି। ପ୍ରଥମତଃ ଏଭଳି ପରାମର୍ଶ ମିଳୁଛି ଯାହା ତତ୍ସମୂଳକ ସଂଶୋଧନ ବିଷୟରେ ରହୁଛି, ଯେମିତିକି କୌଣସି ନିର୍ଦ୍ଦିଷ୍ଟ ସମୟରେ କୌଣସି ରାଷ୍ଟ୍ରରେ ଏହି ରାଜାଙ୍କ ରାଜତ୍ୱ ଥିଲା କିମ୍ବା ଏହି ସମୟରେ ଏହି ଯୁଦ୍ଧ ହୋଇଥିଲା। ଦ୍ୱିତୀୟତଃ ଏହି ୱେବ୍ସାଇଟ୍ରେ ବିଭିନ୍ନ ଫିଚର ସାମିଲ କରିବା ପାଇଁ ମଧ୍ୟ ଲୋକେ ପରାମର୍ଶ ଦେଉଛନ୍ତି, ଯେମିତିକି କୌଣସି ନିର୍ଦ୍ଦିଷ୍ଟ ସମୟରେ ଏହି ପ୍ରଦେଶରେ ଅମୁକ ରାଜା ଥିଲେ, କିମ୍ବା ଜଣେ କେହି ପରାମର୍ଶ ଦେଲେ ଯେ ଭାରତ ସ୍ତରରେ ତ ଆପଣ ଦେଖାଇଛନ୍ତି କିନ୍ତୁ ଯଦି ପ୍ରଦେଶ ସ୍ତରରେ ମଧ୍ୟ ଏହାକୁ ଦର୍ଶାଇ ପାରନ୍ତେ ତେବେ ଆହୁରି ଭଲ ହୁଅନ୍ତା। ଏହାକୁ ଭିତ୍ତି କରି ଆମେ ସେହି ସୁବିଧା ମଧ୍ୟ କାର୍ଯ୍ୟକାରୀ କଲୁ। ଅନ୍ୟ ଗୋଟିଏ ଫିଚର ସମ୍ପର୍କରେ ପ୍ରସ୍ତାବ ଆସିଥିଲା ଯେଉଁଥିରେ ଆମେ ଗୋଟିଏ ଟ୍ରମ୍ପ କାର୍ଡ ଭଳି ବ୍ୟବସ୍ଥା କରିଥିଲୁ, ଯେଉଁଥିରେ ସମସ୍ତ ସାମ୍ରାଜ୍ୟଗୁଡ଼ିକର ତଥ୍ୟ ଆଧାରିତ ପରିସଂଖ୍ୟାନ ରହିଥିଲା, ଯାହାଫଳରେ ଏହା ପିଲାଙ୍କ ନିକଟକୁ ପହଞ୍ଚିପାରିବ। ଏହି ସମସ୍ତ ତଥ୍ୟକୁ ଗୋଟିଏ ସ୍ଥାନରେ ଦେବା ପାଇଁ କେହି ଜଣେ ପରାମର୍ଶ ଦେଲେ, ଯାହାଫଳରେ ସେ ଏହି ତଥ୍ୟକୁ ଡାଉନ୍ଲୋଡ୍ କରି ସେୟାର କରିପାରିବେ। ଆମେ ଏହି ଫିଚରକୁ ମଧ୍ୟ ଇମ୍ପ୍ଲିମେଣ୍ଟ କରିବାକୁ ଯାଉଛୁ। ଆମେ ଏକଥା ଜାଣିବା ଦରକାର ଯେ ଆମ ଦ୍ୱାରା କୌଣସି ତ୍ରୁଟି ବିଚ୍ୟୁତି ହୋଇପାରେ, କାରଣ ଆମେ ସର୍ବଶ୍ରେଷ୍ଠ ନୁହଁ। ସେଥିପାଇଁ ଆମେ ଏହି କରେକ୍ସନ୍ ଟ୍ୟାବ୍ ବ୍ୟବସ୍ଥା କରିଥିଲୁ, ଯାହାଫଳରେ ଏହା ଆମ ସମସ୍ତଙ୍କ ୱେବ୍ସାଇଟ୍ ହେବ ଓ ଆଗକୁ ସମସ୍ତଙ୍କ ସହଯୋଗରେ ଆମେ ଏଭଳି ଗୋଟିଏ ୱେବ୍ସାଇଟ୍ ତିଆରି କରିପାରିବା ଯାହା ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ଇତିହାସକୁ ଗୋଟିଏ ରୁଚିକର ବିଷୟ ଭାବେ ଗଢ଼ି ତୋଳିବ।
0: କୃଷ୍ଣଜୀ, ଆପଣ ପ୍ରକୃତରେ ଗୋଟିଏ ବହୁତ ବଡ଼ କାମ କରିଛନ୍ତି। ଆଚ୍ଛା, ଇତିହାସ ବ୍ୟତୀତ ଆପଣଙ୍କର ଆହୁରି ଅନେକ ହବିଜ୍ ଥିବ ଏବଂ ଆହୁରି ବହୁତ କିଛି ଆପଣ କରୁଥିବେ।
1: ଆଜ୍ଞା ନା ସାର୍, ମୁଁ ଟିକେ ବୋରିଂ ଟାଇପ୍ର ଲୋକ ତ ସାର୍। ମୁଁ ଟେକ୍ନୋଲୋଜିରେ ଖୁବ୍ ରୁଚି ରଖେ ଆଉ ଇତିହାସରେ ବି। ବର୍ତ୍ତମାନ ଯେତେବେଳେ ଟେକ୍ନୋଲୋଜି ଆଉ ଇତିହାସ ମିଶିଗଲାଣି, ମୁଁ ଏଇଥିରେ ସାରା ଦିନ ମଜି ରହୁଛି।
0: କୃଷ୍ଣଜୀ, ଆପଣଙ୍କୁ ମୋର ଅନେକ ଅନେକ ଶୁଭକାମନା। ଆପଣ ଏକ ଭଲ କାମ ଆରମ୍ଭ କରିଛନ୍ତି ଆଉ ଆପଣଙ୍କ କାର୍ଯ୍ୟଶୈଳୀ ମଧ୍ୟ ଏଭଳି ଯେ ଲୋକମାନେ ଏଥିରେ ଯୋଡ଼ି ହେବେ, ଏହା ମୋର ପୂର୍ଣ୍ଣ ବିଶ୍ୱାସ। ମୋ ତରଫରୁ ଆପଣଙ୍କୁ ଅନେକ

ବ୍ୟବସାୟରେ ବୃଦ୍ଧି କଲେ। ଏହାଫଳରେ ଗ୍ରାହକ ବଢ଼ିଲେ, ଆମଦାନୀ ବଢ଼ିଲା, ଆଉ ଧୀରେ ଧୀରେ ସଡ଼କ କଡ଼ରେ ଥିବା ତାଙ୍କର ଏହି ଛୋଟ ଷ୍ଟଲ ଏକ ଦୋକାନରେ ପରିଣତ ହୋଇଗଲା। ବନ୍ଧୁଗଣ, ବେଙ୍ଗାଲୁରୁର ଟିଏସ୍ ନିନ୍ଗମାଜୀଙ୍କର ଉଦାହରଣ ମଧ୍ୟ ଖୁବ୍ ପ୍ରେରଣାଦାୟୀ। ନିନ୍ଗମାଜୀ ଓ ତାଙ୍କ ସ୍ୱାମୀ ଦୁହେଁ ମିଶି ଇଟିଲି, ଦୋସା ଓ ସାମ୍ବର ବିକ୍ରି କରିବାର ଏକ ଛୋଟ କାମ ଆରମ୍ଭ କଲେ। କାମ ଆରମ୍ଭ ହୋଇଗଲା, କିନ୍ତୁ ଏହାକୁ ଆଗକୁ ନେବା ପାଇଁ ପୁଞ୍ଜିର ଆବଶ୍ୟକତା ଥିଲା। ନିନ୍ଗମାଜୀଙ୍କୁ ମଧ୍ୟ ପିଏମ୍ ସ୍ୱନିଧିରୁ ସହଯୋଗ ମିଳିଲା। ସେ ତାଙ୍କ କାର୍ଡକୁ ସରସ ସୁନ୍ଦର କଲେ, ପାଇକାରୀ ଦରରେ ଜିନିଷ କିଣିଲେ ଓ ମେନ୍ୟୁରେ କିଛି ନୂଆ ନୂଆ ଖାଦ୍ୟ ଜିନିଷ ଯୋଡ଼ିଲେ। ଏହାଫଳରେ ଗ୍ରାହକ ବଢ଼ିଲେ, ଉପାର୍ଜନ ବି ବଢ଼ିଲା, ତତ୍ସଙ୍ଗେ ପରିବାରର ଆର୍ଥିକ ସ୍ଥିତି ବି ସ୍ୱଚ୍ଛଳ ହୋଇପାରିଲା। ଆଜି ସେ ନିଜର ତିନିଜଣ ପିଲାଙ୍କୁ ଉନ୍ନତମାନର ଏଜୁକେସନ୍ ଦେବାରେ ସକ୍ଷମ ହୋଇପାରିଛନ୍ତି। ବନ୍ଧୁଗଣ, ଯେତେବେଳେ ଜଣେ ମହିଳାର ବ୍ୟବସାୟ ବଢ଼େ, ତା ସହିତ ତା ପରିବାରର ଭବିଷ୍ୟତ ମଧ୍ୟ ଆଗକୁ ବଢ଼ିଥାଏ। ପିଲାମାନଙ୍କୁ ଉନ୍ନତମାନର ଏଜୁକେସନ୍ ମିଳେ, ଘରର ଆବଶ୍ୟକତା ପୂରଣ ହୁଏ ଓ ମହିଳାଙ୍କ ଆତ୍ମବିଶ୍ୱାସ ଆହୁରି ସୁଦୃଢ଼ ହୋଇଥାଏ। ଏହା ହିଁ ତ ମହିଳା ସଶକ୍ତିକରଣର ଏକ ଜୀବନ୍ତ ରୂପ। ମୁଁ ଉଠା ଦୋକାନ ସହ ଜଡ଼ିତ ସବୁ ଭଉଣୀମାନଙ୍କୁ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ସ୍ୱଚ୍ଛତାର ଏକ ବହୁତ ବଡ଼ ବିଶେଷତ୍ୱ ରହିଛି। ଯେତେବେଳେ କୌଣସି ଜାଗାକୁ ପରିଷ୍କାର ରଖିବାର ସଂକଳ୍ପ ସେଠାକାର ଲୋକମାନଙ୍କର ନିଜସ୍ୱ ସଂକଳ୍ପ ହୋଇଯାଏ, ସେତେବେଳେ ପରିବର୍ତ୍ତନ କେବଳ ପରିଷ୍କାର ପରିଚ୍ଛନ୍ନତା ପର୍ଯ୍ୟନ୍ତ ସୀମିତ ହୋଇ ରହିନାହିଁ। ଏହାଦ୍ୱାରା ସେହି ଜାଗାର ପରିଚୟ ହିଁ ବଦଳିଯାଏ। ଦେଶର ବିଭିନ୍ନ ଭାଗରେ ସ୍ୱଚ୍ଛତା ପାଇଁ ହେଉଥିବା ଏପରି ପ୍ରଚେଷ୍ଟା ଆମକୁ ନିରନ୍ତର ପ୍ରେରଣା ଯୋଗାଇଥାଏ। ଉତ୍ତରପ୍ରଦେଶର ରାମପୁରର ଏକ ଗାଁ ହେଉଛି ପଟୱାଇ। ସେହି ଗାଁର ଆକାଶ ଓ ରୋହନ ନାମକ ଦୁଇ ସାଙ୍ଗ ଦେଖିଲେ ଯେ ତାଙ୍କ ଆଖପାଖ ଅଞ୍ଚଳ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଛି। ବାସ୍, ତାପରେ ଆଉ କ'ଣ, ଆକାଶ ଓ ରୋହନ ଦୁହେଁ ଅଳିଆ ଡବା ହାତରେ ଧରି ପରିଷ୍କାର କରିବା ପାଇଁ ବାହାରି ପଡ଼ିଲେ। ଧୀରେ ଧୀରେ ଅନ୍ୟ ଯୁବକମାନେ ବି ତାଙ୍କ ସହିତ ଯୋଡ଼ି ହେବାରେ ଲାଗିଲେ। ତାପରେ ଏକ ଟିମ୍ ଗଢ଼ି ଉଠିଲା, ଯାହାର ନାଁ ହେଲା କ୍ଲିନ୍ ଅପ୍ ପଟୱାଇ। ଏହି ଯୁବକମାନେ ଆଜି ସୁଦ୍ଧା ଚାରୋଟି ଗଙ୍ଗାଘାଟ ପରିଷ୍କାର କରିସାରିଲେଣି, ଏକ ଟନ୍ରୁ ଅଧିକ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ବାହାର କରିସାରିଲେଣି। ଏମାନେ ଅନେକ ପୁଷ୍କରିଣୀ ଓ ସାର୍ବଜନିକ ସ୍ଥାନମାନଙ୍କୁ ପରିଷ୍କାର କରିଛନ୍ତି। ବନ୍ଧୁଗଣ, ଏଥର ଶ୍ରୀ ଅମରନାଥଜୀଙ୍କ ଯାତ୍ରାରେ ବି ସ୍ୱଚ୍ଛତା ଓ ଜନସହଯୋଗର ଏପରି ପ୍ରେରଣାଦାୟୀ ଚିତ୍ର ଦେଖିବାକୁ ମିଳିଛି। କଠିନ ରାସ୍ତାରେ ହଜାର ହଜାର ସ୍ୱଚ୍ଛତା କର୍ମୀ ଦିନରାତି ସେବା କାର୍ଯ୍ୟରେ ଲାଗି ରହିଥିଲେ। ଏହି ବର୍ଷ ଯାତ୍ରା ସମୟରେ 400 metric tonରୁ ଅଧିକ ଆବର୍ଜନାକୁ କଲେକ୍ଟ ଓ ପ୍ରୋସେସ୍ କରାଯାଇଛି। ଏହି ପ୍ରଚେଷ୍ଟାରେ ମୋତେ ଗୋଟିଏ କଥା ବିଶେଷ ରୂପେ ଭଲ ଲାଗିଲା, ସ୍ୱଚ୍ଛତାର ଏହି ଅଭିଯାନରେ ଶ୍ରଦ୍ଧାଳୁମାନେ ମଧ୍ୟ ଭାଗ ନେଇଥିଲେ। 16,000ରୁ ଉର୍ଦ୍ଧ ଯାତ୍ରୀ ସ୍ୱଚ୍ଛତାର ସଂକଳ୍ପ ନେଲେ। 10,000ରୁ ଉର୍ଦ୍ଧ ଯାତ୍ରୀଙ୍କୁ ରେସ୍ପନ୍ସିବୁଲ ଯାତ୍ରୀ ସାର୍ଟିଫିକେଟ୍ ବି ଦିଆଗଲା। ଏଠାରେ ଏକ ଅଦ୍ଭୁତ ପ୍ରୟୋଗ ବି ହେଲା, ଯାତ୍ରାରେ ଘୋଡ଼ା ଓ ଖଚରମାନଙ୍କ ଗୋବରକୁ ବାୟୋଗ୍ୟାସରେ ପରିଣତ କରାଗଲା ଓ ସେହି କ୍ଲିନ୍ ଏନର୍ଜି ଦ୍ୱାରା ସ୍ୱଚ୍ଛତା ଜ୍ୟୋତି ପ୍ରଜ୍ୱଳିତ କରାଗଲା। ଅର୍ଥାତ୍ ବାବା ବର୍ଫାନୀଙ୍କର ଏହି ପବିତ୍ର ଯାତ୍ରାରେ ସ୍ୱଚ୍ଛତା ବି ସେବା ଓ ଆସ୍ଥାର ଏକ ସ୍ୱରୂପରେ ପରିଣତ ହେଲା। ବନ୍ଧୁଗଣ, ଆମ ଗାଁ ହେଉ ବା ସହର, ଆମ ନଦୀ ହେଉ ବା ତୀର୍ଥସ୍ଥଳ, ଆମ ବ୍ୟବହାରରୁ ଏହାର ପରିଚୟ ସୃଷ୍ଟି ହୁଏ। ଆଉ ଯେତେବେଳେ ସ୍ୱଚ୍ଛତା ଏହି ବ୍ୟବହାରରେ ସାମିଲ ହୋଇଯାଏ, ସେତେବେଳେ ଏହି ସ୍ଥାନର ଶୋଭା ଆହୁରି ଅଧିକ ବଢ଼ିଯାଏ। ମୋର ପ୍ରିୟ ଦେଶବାସୀଗଣ, କେବେ କେବେ ଆମର ଛୋଟିଆ ରୁଚିଟିଏ ଆମ ଜୀବନର ଗୋଟିଏ ବଡ଼ ସମ୍ଭାବନାର ରାସ୍ତା ଖୋଲିଦିଏ। ନାଗାଲାଣ୍ଡର ଫେକ୍ ଜିଲ୍ଲାର ୱେସେଲୁ ପୁରୋଜୀଙ୍କର ଯାତ୍ରା ମଧ୍ୟ କିଛି ଏହିଭଳି ଥିଲା। ୱେସେଲୁଜୀଙ୍କ ଲାଳନ ପାଳନ ଗୋଟିଏ କୃଷକ ପରିବାର ରହିଥିଲା। ବାଲ୍ୟକାଳରୁ ସେ ତାଙ୍କର ପିତାମାତା କୃଷି କରୁଥିବାର ଦେଖିଆସିଛନ୍ତି ଏବଂ ତାଙ୍କ ନିଜର ମଧ୍ୟ ଫୁଲ ଚାଷ ପ୍ରତି ବଡ଼ ଆଗ୍ରହ ଥିଲା। 2021 ସେ ଏକ ସଉକ ଭାବରେ ଏକ ଛୋଟ ଧରଣର ଫୁଲ ଚାଷ ଆରମ୍ଭ କଲେ। ଧୀରେ ଧୀରେ ତାଙ୍କୁ ଏଥିରେ ଏକ ବଡ଼ ସମ୍ଭାବନା ଦେଖିବାକୁ ମିଳିଲା। ସେ ଦେଖିଲେ ବିବାହ ହେଉ ବା ଅନ୍ୟ କିଛି ପର୍ବ ହେଉ, ସବୁଥିରେ ଫୁଲର ବେଶ ଚାହିଦା ରହୁଛି। ୱେସେଲୁଜୀ ତାଙ୍କର ଏହି ସଉକ ବା ରୁଚିକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କଲେ। ତାଙ୍କର ଏହି ଯାତ୍ରାରେ ସେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ବୈଜ୍ଞାନିକ ପ୍ରଣାଳୀରେ ଫୁଲ ଚାଷର ପ୍ରଶିକ୍ଷଣ ନେଲେ। ତାପରେ ସେ ମାତ୍ର 1/4 ଏକର ଜମିରେ ଗ୍ଲାଡିଓଲ୍ସ ଫୁଲର ଚାରା ଲଗାଇଲେ। ପ୍ରଥମ ଚେଷ୍ଟାରେ ସେହି ଜମିରେ 5,000ରୁ ଅଧିକ ଫୁଲ ଫୁଟି ଉଠିଲା। ବନ୍ଧୁଗଣ, ଏହି ସଫଳତା ୱେସେଲୁଜୀଙ୍କ ପାଇଁ ଏକ ନୂତନ ଶୁଭାରମ୍ଭ ଥିଲା। ସେ ଫୁଲ ଚାଷକୁ ଆହୁରି ଆଗକୁ ବଢ଼ାଇଲେ। ଯେଉଁ ଫୁଲ ପ୍ରଥମେ ସ୍ଥାନୀୟ ବଜାରରେ ବିକ୍ରି ହେଉଥିଲା, ଏବେ ତାହା ନାଗାଲାଣ୍ଡରୁ ବାହାରି ଦିଲ୍ଲୀ ଏବଂ ମୁମ୍ବାଇ ଭଳି ସହରମାନଙ୍କୁ ପଠାଯାଉଛି। ୱେସେଲୁଜୀଙ୍କର ଏହି ଯାତ୍ରାରୁ ଜଣାଯାଉଛି ଯେ ଛୋଟିଆ ରୁଚିଟିଏ ଯେତେବେଳେ ପରିଶ୍ରମ ଏବଂ ମାର୍ଗଦର୍ଶନ ସହିତ ଯୋଡ଼ି ହୋଇଯାଏ, ସେତେବେଳେ ଗୋଟିଏ ନୂତନ ସମ୍ଭାବନା।

ତାର ରାସ୍ତା ଖୋଲି ଦେଇପାରେ। ମୋର ପ୍ରିୟ ଦେଶବାସୀଗଣ, ଆମ ଆଖପାଖରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଗୋଟିଏ ଛୋଟିଆ ପ୍ରୟାସ ଆରମ୍ଭ କରନ୍ତି ଏବଂ ଦେଖୁ ଦେଖୁ ତାହା ବହୁ ଲୋକଙ୍କ ଜୀବନରେ ପରିବର୍ତ୍ତନ ରାସ୍ତା ଖୋଲି ଦେଇଥାଏ। ଓଡ଼ିଶାର ଦେବ୍ରିଗଡ଼ରେ ଧୋଡ଼ର କୁସୁମ ବୋଲି ଗାଁଟି ଅଛି। କିଛି ବର୍ଷ ପୂର୍ବେ ଏହି ଗାଁର ମୈଥିଳି ଭୁଏଜୀ ପ୍ରାୟ ପ୍ରତିଦିନ ଜଙ୍ଗଲକୁ ଯାଉଥିଲେ, କେବେ ଜାଳେଣୀ କାଠ ଆଣିବାକୁ, କେବେ ମହୁଲ, କେବେ କେନ୍ଦୁପତ୍ର ତୋଳିବା ପାଇଁ, ଆଉ କେତେବେଳେ ବାଉଁଶ କରଡ଼ି କିମ୍ବା ଅନ୍ୟ ବନ୍ୟଜାତ ଜିନିଷ ପାଇଁ। ତାଙ୍କର ଓ ତାଙ୍କ ଗାଁର ଅନେକ ପରିବାରର ବହୁତ ଆବଶ୍ୟକତା ଏହି ଜଙ୍ଗଲରୁ ପୂରଣ ହେଉଥିଲା। କିନ୍ତୁ ପୁଣି ମୈଥିଳିଜୀ ଦେବ୍ରିଗଡ଼ର ଇକୋ ଟୁରିଜିମ୍ କାମରେ ଲାଗିଲେ। ଏବେ ଜଙ୍ଗଲ ସହିତ ତାଙ୍କର ସମ୍ପର୍କ ଗୋଟିଏ ନୂତନ ଦିଗକୁ ବଦଳିଗଲା। ଏବେ ଜଙ୍ଗଲ ସଂରକ୍ଷଣ ମଧ୍ୟ ତାଙ୍କ ଜୀବନଧାରଣର ମାଧ୍ୟମ ହୋଇଗଲା। ବନ୍ଧୁଗଣ, ମୈଥିଳିଜୀଙ୍କ ଜୀବନରେ ଆସିଥିବା ଏହି ପରିବର୍ତ୍ତନ ଅନ୍ୟ ମହିଳାମାନଙ୍କୁ ମଧ୍ୟ ପ୍ରେରିତ କଲା। ଆଜି 60 ଜଣରୁ ଅଧିକ ମହିଳା ଜଙ୍ଗଲ ସଂରକ୍ଷଣ କାମରେ ଲାଗିପଡ଼ିଛନ୍ତି। କିଏ ବନ୍ୟ ଜୀବମାନଙ୍କର ସୁରକ୍ଷାର ଦାୟିତ୍ୱ ସମ୍ଭାଳୁଛି, ଆଉ କିଏ ଘାସ ପଡ଼ିଆର ବିକାଶରେ ଲାଗିଛି, ତ କିଛି ମହିଳା ଇକୋ ଟୁରିଜିମ୍ ଆକ୍ଟିଭିଟିଜ୍ରେ ଯୋଗଦାନ ଦେଉଛନ୍ତି। ବନ୍ଧୁଗଣ, ମୈଥିଳିଜୀ ଏବଂ ଦେବ୍ରିଗଡ଼ର ଏହି ଭଉଣୀମାନେ ଦେଖାଇ ଦେଇଛନ୍ତି ଯେ ପ୍ରକୃତିର ସଂରକ୍ଷଣ ବି ହୋଇପାରେ ଏବଂ ଜୀବନରେ ସମୃଦ୍ଧି ମଧ୍ୟ ଆସିପାରେ। ଏ ସମସ୍ତ ଭଉଣୀମାନଙ୍କର ପ୍ରୟାସ ଆମ ସମସ୍ତଙ୍କ ପାଇଁ ବହୁତ ବଡ଼ ପ୍ରେରଣାର ସ୍ରୋତ ଅଟେ। ବନ୍ଧୁଗଣ, ଆଜି ଆମ ଝିଅମାନଙ୍କର ସ୍ୱପ୍ନର ଉଡ଼ାଣ ପୃଥିବୀରୁ ବାହାରି ଅନ୍ତରୀକ୍ଷକୁ ଛୁଇଁଲାଣି ଏବଂ ଆପଣ ଜାଣି ଗର୍ବ ଅନୁଭବ କରିବେ ଯେ ଭାରତ ଏଭଳି ସ୍ୱପ୍ନ ଦେଖୁଥିବା ଦୁନିଆର ହଜାର ହଜାର ଝିଅମାନଙ୍କୁ ଗୋଟିଏ ଡୋରିରେ ବାନ୍ଧୁଛି। ଏହି ପ୍ରୟାସର ନାଁ ହେଲା ମିଶନ ଶକ୍ତି ସ୍ୟାଟ୍। ଏହା ମାଧ୍ୟମରେ 108ଟି ଦେଶର 12,000 ଛାତ୍ରୀଙ୍କୁ ସାଟେଲାଇଟ୍ ଟେକ୍ନୋଲୋଜି ଶିଖିବା ଏବଂ ନବସୃଜନ କ୍ଷେତ୍ରରେ ଆଗକୁ ବଢ଼ିବାର ସୁବିଧା ମିଳୁଛି। ଅଗଷ୍ଟ 23 ନ୍ୟାସନାଲ ସ୍ପେସ୍ ଡେ ଅବସରରେ ଏହି ମିଶନର ଗୋଟିଏ ସୁନ୍ଦର ଚିତ୍ର ଉତ୍ତରପ୍ରଦେଶର ଗ୍ରେଟର ନୋଇଡାରେ ଦେଖିବାକୁ ମିଳିଲା। ଗୌତମ ବୁଦ୍ଧ ବିଶ୍ୱବିଦ୍ୟାଳୟରେ ମିଶନ ଶକ୍ତି ସ୍ୟାଟ୍ର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ ହେଲା। ଏହି ଅବସରରେ ପୃଥିବୀର ଭିନ୍ନ ଭିନ୍ନ ଦେଶରୁ ଏବଂ ଭାରତରୁ ଆସିଥିବା ପ୍ରାୟ 100 ଛାତ୍ରୀ ଏକତ୍ରିତ ହୋଇଥିଲେ। ଭାରତର ଦୂରଦୂରାନ୍ତ ଅଞ୍ଚଳରୁ ଚୟନ କରାଯାଇଥିବା ଛାତ୍ରୀମାନେ ମଧ୍ୟ ଏଥିରେ ଭାଗ ନେଉଛନ୍ତି। ଏହି ସମଗ୍ର ପ୍ରୟାସର ଲକ୍ଷ୍ୟ ମଧ୍ୟ କିଛି ବିଶେଷ। କେବଳ ଛାତ୍ରୀମାନଙ୍କ ଦ୍ୱାରା ତିଆରି ହୋଇଥିବା ଗୋଟିଏ ସାଟେଲାଇଟ୍କୁ ଚନ୍ଦ୍ରର କକ୍ଷକୁ ପ୍ରେରଣ କରିବାର ପ୍ରସ୍ତୁତି ଚାଲିଛି। ବନ୍ଧୁଗଣ, ମୋର ବିଶ୍ୱାସ ଅଛି ଯେ ଏମାନଙ୍କ ମଧ୍ୟରୁ ଅନେକ ଛାତ୍ରୀ ଆଗାମୀ ଦିନରେ ସାଇନ୍ସ, ଟେକ୍ନୋଲୋଜି ଏବଂ ଇନୋଭେସନ୍ କ୍ଷେତ୍ରରେ ନିଜର ନୂତନ ପରିଚୟ ସୃଷ୍ଟି କରିବେ। ମୋର ପ୍ରିୟ ଦେଶବାସୀଗଣ, ଆଜିକାଲି ଆଭୋକାଡୋ ଫଳ ବଡ଼ ଚର୍ଚ୍ଚାରେ ଅଛି। ଏହି ଫଳକୁ ଆଗରୁ ବୋଧହୁଏ କେହି ଜାଣୁନଥିଲେ। ଏହାର ମୂଲ୍ୟ ଏବଂ ଚାହିଦା ଉଭୟ ଖୁବ୍ କମ୍ ଥିଲା, କିନ୍ତୁ ଆଜିକାଲି ଏହାକୁ ଡାଇନିଂ ଟେବୁଲରେ ପ୍ରାୟ ଦେଖିବାକୁ ମିଳୁଛି। ଆଜିକାଲି ଏହା ହେଲ୍ଥ ଏବଂ ପ୍ରିମିୟମ୍ ମାର୍କେଟର ପସନ୍ଦ ହୋଇଯାଇଛି। ଆମର କୃଷକ ଭାଇ ଭଉଣୀମାନଙ୍କ ପାଇଁ ମଧ୍ୟ ଏହା ବହୁତ ଲାଭକାରୀ। ଆନ୍ଧ୍ରପ୍ରଦେଶର କଡ୍ଡପାର ବର୍ଦରାଜୀ ହେଉଛନ୍ତି ଏହାର ଉଦାହରଣ। ସେ ଅନେକ ବର୍ଷ ଧରି ନିଜ ଜମିରେ ବିଲାତି ବାଇଗଣ ଏବଂ କଦଳୀ ଚାଷ କରୁଥିଲେ। ଦିନେ ସେ ନିଜ ବନ୍ଧୁଙ୍କ ଜମିରେ ଆଭୋକାଡୋ ଚାଷ ହୋଇଥିବାର ଦେଖିଲେ। ତାପରେ ସେ ୟୁଟ୍ୟୁବ୍ରୁ ସୂଚନା ଏକାଠି କଲେ। ଏ ଯାଏ ସେ ପ୍ରାୟ 4 ଟନ୍ ଆଭୋକାଡୋ ଉତ୍ପାଦନ କରିସାରିଲେଣି। ଏବେ ସେ ସ୍ଥାନୀୟ ଦୋକାନଗୁଡ଼ିକୁ ସିଧାସଳଖ ସପ୍ଲାଏ କରୁଛନ୍ତି। ନୂଆ ଫସଲ, ବୈଜ୍ଞାନିକ ପରାମର୍ଶ ଏବଂ ଡାଇରେକ୍ଟ ମାର୍କେଟିଂ ପାଇଁ ତାଙ୍କର ଛୋଟିଆ ଫାର୍ମର ରୋଜଗାର ସମ୍ପୂର୍ଣ୍ଣ ବଦଳି ଯାଇଛି। ତାମିଲନାଡୁର କୋଡାଇକାନାଲର କୃଷକ ଚନ୍ଦ୍ରଶେଖରନ୍ ଜୀ 0.5 ହେକ୍ଟର ଜମିରେ ଆଭୋକାଡୋ ଉତ୍ପାଦନ ଆରମ୍ଭ କଲେ। ତାଙ୍କୁ ଏହାର ଭଲ ଦାମ୍ ମିଳୁଛି ଏବଂ ତାଙ୍କର ରୋଜଗାର ମଧ୍ୟ ବଢ଼ିଛି। କର୍ଣ୍ଣାଟକର ଚିକ୍କମଗଲୁରର କେତେକ କୃଷକ ଭାଇ ଭଉଣୀ ତ କଫି ପ୍ଲାଣ୍ଟେସନ ମଝିରେ ଆଭୋକାଡୋ ଲଗାଇଛନ୍ତି। ଏହାଦ୍ୱାରା ସେମାନଙ୍କୁ କଫି ଏବଂ ଗୋଲମରିଚ ସହିତ ଅତିରିକ୍ତ ରୋଜଗାର ମଧ୍ୟ ମିଳୁଛି। ବନ୍ଧୁଗଣ, ଆମେମାନେ ସହରର ରେଷ୍ଟୁରାଣ୍ଟରେ ପ୍ରାୟ ଆଭୋକାଡୋ ଟୋଷ୍ଟ ବିଷୟରେ ଶୁଣୁଛୁ, କିନ୍ତୁ ଏହି ଆଭୋକାଡୋ ଜରିଆରେ ଆମର ଇନୋଭେଟିଭ୍ କୃଷକ ରୋଜଗାରର ଆଉ ଏକ ପନ୍ଥା ମଧ୍ୟ ଖୋଜି ନେଇଛନ୍ତି। ଅର୍ଥାତ୍ ଆମ ଦେଶର ଆଭୋକାଡୋରୁ ଆପଣଙ୍କ ଟୋଷ୍ଟର ସ୍ୱାଦ ମଧ୍ୟ ବଢ଼ିଛି ଏବଂ କୃଷକମାନଙ୍କର ରୋଜଗାର ମଧ୍ୟ ବଢ଼ିଛି। ମୋର ପ୍ରିୟ ଦେଶବାସୀଗଣ, ଏହି କିଛିଦିନ ଭିତରେ ସେପ୍ଟେମ୍ବର 3 ଆମେମାନେ ମହାନାୟକ ଉତ୍ତମ କୁମାରଜୀଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବା। ବନ୍ଧୁଗଣ, ଉତ୍ତମ କୁମାରଜୀ ଜଣେ ବହୁମୁଖୀ ଅଭିନେତା ଥିଲେ, ଯିଏକି ନିଜ ଅଭିନୟ ଦ୍ୱାରା ଲୋକମାନଙ୍କ ହୃଦୟରେ ସ୍ଥାନ ପାଇଥିଲେ। ଚଳଚ୍ଚିତ୍ର ପ୍ରେମୀଙ୍କ କହିବା ଅନୁଯାୟୀ ଶ୍ରୀ ସତ୍ୟଜିତ ରାୟ

ଏକ ଚଳଚ୍ଚିତ୍ର ନାୟକ ଦି ହିରୋର ସମ୍ପୂର୍ଣ୍ଣ ସଂଳାପ ମହାନାୟକ ଉତ୍ତମ କୁମାର ଜୀଙ୍କୁ ଧ୍ୟାନରେ ରଖି ଲେଖିଥିଲେ। ଶ୍ରୀ ସତ୍ୟଜିତ ରାୟ କହିଥିଲେ ଯେ ତାଙ୍କଠାରେ ଡିଗ୍ନିଟି ସହିତ ଗଭୀର ଭାବପ୍ରବଣତା ମଧ୍ୟ ଥିଲା। ଚରିତ୍ରକୁ ଜୀବନ୍ତ ଭାବେ ଉପସ୍ଥାପନ ପାଇଁ ସେ ବହୁତ ପରିଶ୍ରମ କରୁଥିଲେ। ଉତ୍ତମ କୁମାର ଜୀ ତାଙ୍କ ନିଜର ସରଳତା ସହିତ ଦାନଶୀଳତା ପାଇଁ ମଧ୍ୟ ଲୋକପ୍ରିୟ ଥିଲେ। ତାଙ୍କ ଜୀବନରୁ ଆଉ ଏକ ବଡ଼ ଶିକ୍ଷା ମିଳେ ଯେ ଜୀବନରେ କେବେ ବି ହାର ମାନିବା ନାହିଁ। ତାଙ୍କର ପ୍ରାରମ୍ଭିକ ଫିଲ୍ମଗୁଡ଼ିକ ସେତେ ଚାଲିଲା ନାହିଁ, କିନ୍ତୁ ସେ ତାଙ୍କର କାମ ଉପରେ ଧ୍ୟାନ ଜାରି ରଖିଲେ, ଫଳରେ ସେ ଶିଖରକୁ ଛୁଇଁ ପାରିଥିଲେ। ବନ୍ଧୁଗଣ, ମୋର ମନେ ଅଛି ଯେତେବେଳେ ମୁଁ କଲିକତାରେ ରୋଡ୍ ଶୋ କରୁଥିଲି, ସେତେବେଳେ ମୁଁ ଉତ୍ତମ କୁମାରଜୀଙ୍କର ଘର ଆଗ ଦେଇ ଯାଇଥିଲି। ସେଠାରେ ଜଣେ ଲୋକ ମୋତେ ତାଙ୍କର ଫଟୋଟିଏ ଉପହାର ଦେଇଥିଲେ। ମୁଁ ପୁଣି ଥରେ ମହାନାୟକ ଉତ୍ତମ କୁମାରଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେ ସଦାସର୍ବଦା ଆମମାନଙ୍କ ହୃଦୟରେ ରାଜା ହୋଇ ରହିବେ। ମହାନାୟକ ଉତ୍ତମ କୁମାର ଚିରଦିନ ମନୁଷ୍ୟର ହୃଦୟ ରାଜ କରବେନ। ମୋର ପ୍ରିୟ ଦେଶବାସୀଗଣ, ଆମର ପର୍ବ ଏବଂ ଉତ୍ସବଗୁଡ଼ିକ ଆମ ପରମ୍ପରା ସହିତ ଆମକୁ ଯୋଡ଼ି ହେବାର ସୁଯୋଗ ଦେଇଥାଏ। ଆଗାମୀ ଦିନରେ ଆମେମାନେ ଆହୁରି ଅନେକ ବିଶିଷ୍ଟ ପର୍ବ ପାଳନ କରିବାକୁ ଯାଉଛୁ। ସେପ୍ଟେମ୍ବର 4 ତାରିଖରେ ଜନ୍ମାଷ୍ଟମୀର ପବିତ୍ର ଉତ୍ସବ, ସେହି ସେପ୍ଟେମ୍ବରରେ ଆମେ ବିଶ୍ୱକର୍ମା ପୂଜା ମଧ୍ୟ ପାଳନ କରିବା। ଏହି ଅବସରରେ ନିଜ ଆଖପାଖର କାରିଗର, ଶିଳ୍ପକାର ଏବଂ ବିଶ୍ୱକର୍ମା ସାଥୀମାନଙ୍କୁ ସମ୍ମାନ କରିବା ଉଚିତ। କିଛି ମାସ ପରେ ଦୀପାବଳି ମଧ୍ୟ ଆସିବ, ଏଥିପାଇଁ ଧୀରେ ଧୀରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଉତ୍ସବର ଏହି ଋତୁରେ ମୁଁ ପୁଣି ଥରେ ଆପଣମାନଙ୍କୁ ଭୋକାଲ ଫର ଲୋକାଲ ପାଇଁ ପୁନଃ ଅନୁରୋଧ କରୁଛି। ଭୋକାଲ ଫର ଲୋକାଲର ଅର୍ଥ ଖାଲି ମାଟିର ଦୀପ କିଣିବା ନୁହେଁ, ତାର ଦୂରଦୃଷ୍ଟି ବହୁତ ଅଧିକ। ଆମେ ନିଜ ଘର ପାଇଁ ଯେଉଁ ଜିନିଷ କିଣୁଛେ, ତାକୁ ଥରେ ନିଶ୍ଚୟ ଦେଖିନିଅନ୍ତୁ ଯେ ତାହା ଭାରତରେ ତିଆରି ହୋଇଥିବ। ଭାରତରେ ତିଆରି ହେଉଥିବା ଜିନିଷ ପାଇଁ ଗର୍ବ କରିବା ଦ୍ୱାରା ଭାରତ ଆତ୍ମନିର୍ଭରଶୀଳ ହେବାର ଦ୍ୱାର ପ୍ରଶସ୍ତ ହେବ। ଏହି ସନ୍ଦେଶକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ମଧ୍ୟ ଆମମାନଙ୍କର ଦାୟିତ୍ୱ। ଆମ କ୍ରିଏଟିଭ୍ ୱାର୍ଲଡର ସାଥୀ, ଇନ୍ଫ୍ଲୁଏନ୍ସର୍ସ ଏବଂ ସେଲିବ୍ରିଟିଜ୍ମାନଙ୍କର ମଧ୍ୟ ଏଥିରେ ବହୁତ ବଡ଼ ଭୂମିକା ଅଛି। ମୋର ଆପଣମାନଙ୍କୁ ଅନୁରୋଧ ଯେ ନିଜେ ବି ଭୋକାଲ ଫର ଲୋକାଲକୁ ଆପଣେଇ ନିଅନ୍ତୁ ଏବଂ ଅନ୍ୟକୁ ମଧ୍ୟ ଏଥିପାଇଁ ପ୍ରେରଣା ଦିଅନ୍ତୁ। ବନ୍ଧୁଗଣ, ଆପଣଙ୍କ ଆଖପାଖରେ ମଧ୍ୟ ଏମିତି ଅନେକ ଲୋକ ଥିବେ ଯେଉଁମାନେ ନିଜର ଛୋଟ ଛୋଟ ଚେଷ୍ଟା ଦ୍ୱାରା ସମାଜରେ ବଡ଼ ପରିବର୍ତ୍ତନ ଆଣିପାରୁଛନ୍ତି। ଆପଣ ମନ୍ କି ବାତ୍ ପାଇଁ ସେମାନଙ୍କ ବିଷୟରେ ଲେଖନ୍ତୁ। ଆପଣ ପଠାଇଥିବା ଅନୁଭୂତି ଦେଶର କେଉଁ କୋଣରେ କୌଣସି ଲୋକ ପାଇଁ ନୂଆ ପ୍ରେରଣା ହୋଇପାରେ। ଆପଣଙ୍କ ପରାମର୍ଶ ଏବଂ ଅନୁଭୂତିର ଅପେକ୍ଷାରେ ରହିଲି। ବହୁତ ବହୁତ ଧନ୍ୟବାଦ। ନମସ୍କାର।

ଶୁଣୁଥିଲେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତା ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଆକାଶବାଣୀ ଜୟପୁର।

ଆକାଶବାଣୀ ଜୟପୁର ସମୟ ରାତି 8:30 ହେବାକୁ ଯାଉଛି। ଶୁଣନ୍ତୁ ସମାଚାର ଦର୍ପଣ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:45 ଶୁଣିବେ ସମାଚାର ସନ୍ଧ୍ୟା ଏବଂ ରାତି 9:00 ଶୁଣିବେ ନ୍ୟୁଜ୍ ଆଟ୍ 9। ପରେ ରାତି 9:15 ଶୁଣିବେ ସ୍ପଟ୍ଲାଇଟ୍। ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ସମାଚାର ଦର୍ପଣ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ସମାଚାର ଦର୍ପଣ

0: ଲଘୁଚାପ କାରଣରୁ ଏବେ ପ୍ରବଳ ବର୍ଷା ହୋଇ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ୁଛି। ଏକାଧିକ ସ୍ଥାନରେ ବାରମ୍ଭାର ବନ୍ୟା ବିତ୍ପାତ ମଧ୍ୟ ଦେଖାଯାଉଛି। କେବଳ ଗ୍ରାମାଞ୍ଚଳ ନୁହେଁ, ସହରଗୁଡ଼ିକରେ ମଧ୍ୟ ଜଳବନ୍ଦୀ ଅବସ୍ଥା ଦେଖାଯାଉଛି। ବନ୍ୟାପାଣି ସହିତ ସହରକୁ ଜଳବନ୍ଦୀ କରିଥିବା ନାଳନର୍ଦ୍ଦମାର ପାଣି ବର୍ଷାପାଣି ଅପେକ୍ଷା ଅଧିକ ପ୍ରଦୂଷିତ। ଦୀର୍ଘ ସମୟ ଧରି ଏପରି ପ୍ରଦୂଷିତ ଜଳ ସଂସ୍ପର୍ଶରେ ଆସିବା ବିଭିନ୍ନ ପ୍ରକାରର ଚର୍ମ ଏବଂ ପାକସ୍ଥଳୀ ସଂକ୍ରମଣର କାରଣ ହୋଇପାରେ। ଏହା ସହିତ ଥଣ୍ଡା ପାଗ ବର୍ଷାରେ ଭିଜିବା ମଧ୍ୟ ଅସୁସ୍ଥ କରିଥାଏ। ନିୟମିତ ସ୍ୱଚ୍ଛତା ଅଭ୍ୟାସ ଏପରି କ୍ଷେତ୍ରରେ ସଂକ୍ରମଣରୁ ବର୍ତ୍ତିବା ପାଇଁ ସାହାଯ୍ୟ କରେ। ବର୍ଷାଦିନେ ସବୁଠାରୁ ବେଶି କଷ୍ଟଦାୟକ ହୋଇଥାଏ ଥଣ୍ଡା ଜ୍ୱର। ଏଥିରେ ବଡ଼ଲୋକଙ୍କ ସହିତ ପିଲାମାନେ ଅଧିକ ପ୍ରଭାବିତ ହୋଇଥାନ୍ତି। ଏ ସମ୍ପର୍କରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଜାନକୀ ବଲ୍ଲଭ ପ୍ରଧାନ କହନ୍ତି,
1: ବର୍ଷା ଦିନ ତ ସବୁ ନାନାଦି ପ୍ରକାର ରୋଗ ପିଲାଙ୍କ ପାଖରେ ବ୍ୟାପି ଥାଏ। ନର୍ମାଲି ଆମେ ଦେଖୁ ଯେ ବର୍ଷା ଦିନେ ଥଣ୍ଡା ଜ୍ୱର ଠୁ ଆରମ୍ଭ କରି କାଶ, ନର୍ମାଲି ଭାଇରାଲ ଫିଭର ଯେତିକି ଅଛି, ଇନ୍ଫ୍ଲୁଏଞ୍ଜା କୁହନ୍ତୁ, ଡାଇରିଆ କୁହନ୍ତୁ, ସେଗୁଡ଼ା ସବୁ ଭାଇରାଲ ଡିଜିଜ୍ ଯୋଉଟା ଜଣେ ପିଲାକୁ ହେଲେ ଆଉ ଜଣେ ପିଲାକୁ ବ୍ୟାପି ଥାଏ। ତ ଏହାର ମୁଖ୍ୟ କାରଣ ଗୁଡା ହେଇଥାଏ ଯେ ବର୍ଷା ଦିନ ଗୁଡାରେ ପିଲାମାନେ ଭିଜି ଯାଇଥାନ୍ତି, ତାଙ୍କର ଇମ୍ୟୁନିଟି ପାୱାର ବି ଏହି ସମୟରେ କମ୍ ଥାଏ। ବର୍ଷା ଦିନେ ନର୍ମାଲି ସ୍କୁଲ ଗୁଡା ଖୋଲେ, ବହୁତ ଦିନ ପରେ ସ୍କୁଲ ଗୁଡା ଖୋଲିବା ଭିତରେ ଆମେ ଦେଖୁଛେ ପିଲାଙ୍କ ଗ୍ୟାଦରିଂ ଗୋଟେ ଜାଗାରେ ହେଇଥାଏ। ଏହି କାରଣ ଯୋଗୁଁ ନର୍ମାଲି ପିଲାଙ୍କ କ୍ଷେତ୍ରରେ ଦେଖୁଛେ ଗୋଟେ ପିଲାକୁ ଯଦି ଥଣ୍ଡା ହେଇଥିବ ଆଉ ଗୋଟେ ପିଲାକୁ ଥଣ୍ଡା ଜ୍ୱର ହଉ, ସେଗୁଡା ଡିଆଁ ରୋଗ କହୁ ଆମେ, ସଂସ୍ପର୍ଶରେ ଆସିଲେ ନିହାତି ଥଣ୍ଡା ହେବାର ଚାନ୍ସ ଅଛି। କାହିଁକି ଏମାନଙ୍କର ଇମ୍ୟୁନିଟି ବି କମ୍ ଥାଏ, ପ୍ଲସ୍ ଯେହେତୁ ଏକ୍ସପୋଜର କମ୍ ଥାଏ ପିଲାଙ୍କ କ୍ଷେତ୍ରରେ, ସେମାନେ ବାରମ୍ବାର ଚାନ୍ସ ହେଇଥାଏ ଏଇ ଟାଇମ୍ରେ ତାଙ୍କୁ ଥଣ୍ଡା ଜ୍ୱର ହେବା ବା କାଶ ଛିଙ୍କ ହେଇଥାଏ। ଆଉ ଗୋଟେ ଜିନିଷ ଦେଖିଥାଉ, ଏଇ ଟାଇମ୍ରେ ନର୍ମାଲି ଆମେ ପିଲାଙ୍କ କ୍ଷେତ୍ରରେ ଦେଖୁ ଯେ ଆଲର୍ଜି ଯୋଉଟା କହୁ, ଏକ୍ଜିମା କଥା କହୁ, ସେଗୁଡା ବି ଏଇ ଟାଇମ୍ରେ ହେଇଥାଏ ବେଶୀ। ସେମାନଙ୍କର ବି ଆଲର୍ଜି ହେଇକି ଆସ୍ମା ହେବାର ଚାନ୍ସ ବେଶୀ ଥାଏ, ଯୋଉଥିରେ ସେମାନଙ୍କୁ ବାରମ୍ବାର ନେବୁଲାଇଜେସନ୍ ନେବାକୁ ପଡ଼େ ବା ଅଣନିଶ୍ୱାସ ହେଇପଡ଼େ। ବର୍ଷା ଦିନରେ ଆମେ ଦେଖିଥାଉ ବହୁତ ମାତ୍ରାରେ ବଢି ଯାଇଥାଏ। ଆଉ ଗୋଟେ ଦେଖୁ ଯେ ଫଙ୍ଗାଲ ଇନଫେକ୍ସନ୍ ଏଇ ଟାଇମ୍ରେ ବେଶୀ ହେଇଥାଏ ପିଲାଙ୍କ କ୍ଷେତ୍ରରେ। ଆମେ ଦେଖୁ ଯେ ଯଦି ସେମାନେ ଭ୍ୟାକ୍ସିନ୍ ନେଇନଥିବେ ଇନ୍ଫ୍ଲୁଏଞ୍ଜା ଭ୍ୟାକ୍ସିନ, ତାକୁ ଗୋଟେ ଆମେ ଇନ୍ଫ୍ଲୁଏଞ୍ଜା ଭ୍ୟାକ୍ସିନ୍ ଦେଇଥାଉ। ଯଦି ପିଲାଙ୍କର ହାଇଡ୍ରେସନ୍ ମୁଖ୍ୟତଃ ଆମେ ତାଙ୍କୁ ଯଦି ଭାଇରାଲ ଫିଭର ଫିଭର ହେଇକି ଥାଏ, ହାଇଡ୍ରେସନ୍ ତାକୁ ମେଣ୍ଟେନ୍ କରୁ। ଯଦି କୌଣସି ଥଣ୍ଡା ଜ୍ୱର ହଉଛି, ତାକୁ ଆମେ ଆଣ୍ଟିବାୟୋଟିକ୍ସ ଯୋଉଟା ନର୍ମାଲି ଥଣ୍ଡା କୋଲ୍ଡ ଆଣ୍ଟିକୋଲ୍ଡ ଏଗୁଡ଼ା ସବୁ ଦେଇପାରିବା। ଯଦି ସେମାନେ ଡିହାଇଡ୍ରେସନ୍ ଯଦି ଫିଭର ଫିଭର ହଉଛି ସେମାନଙ୍କୁ ଅଧିକା ମାତ୍ରାରେ ଆମେ ଯଦି ଡାଇରିଆ ହେଇଥାଏ ତ ଓଆର୍ଏସ୍ ପାଣି ନିହାତି ଦରକାର ପଡ଼ିଥାଏ ଏହି ସମୟରେ।
0: ଆଉ ଏକ ସ୍ୱାସ୍ଥ୍ୟ ସମସ୍ୟା ବର୍ଷା ପାଣିରେ ବେଶୀ ଦେଖାଯାଏ, ତାହା ହେଉଛି ଚର୍ମ ସଂକ୍ରମଣ। ପାଣିରେ ବେଶୀ ସମୟ ପାଦ ଭିଜିବା, ଆର୍ଦ୍ର ପରିବେଶ ଏପରି ସଂକ୍ରମଣର କାରଣ ହୋଇଥାଏ। ଚର୍ମରେ ଫଙ୍ଗାଲ ସଂକ୍ରମଣ ଯେପରିକି କାଛୁ କୁଣ୍ଡିଆ ଏବଂ ଆଙ୍ଗୁଠି ସନ୍ଧି ପାଣି ଖାଇବା ଭଳି ସମସ୍ୟା ବହୁତ ବଢ଼ିଯାଏ। ଏହାର ନିରାକରଣ ସମ୍ପର୍କରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପୁହାଣ କହନ୍ତି,
2: ଦେଖନ୍ତୁ ଏବେ ବର୍ଷା ଦିନ ଆସିଲେ ଯେହେତୁ ହ୍ୟୁମିଡିଟି ବଢ଼ିଯାଏ ବା ଆର୍ଦ୍ରତା ବଢ଼ିଯାଏ, ତେଣୁ ଆମର ସ୍କିନ୍ରେ ଯାବତୀୟ ପ୍ରକାର ପ୍ରୋବ୍ଲେମ୍ ଦେଖାଯାଇଥାଏ। ପ୍ରଥମ ଜିନିଷ ହେଉଛି ଫଙ୍ଗାଲ ଇନଫେକ୍ସନ୍ ବା ଯୋଉଟା ଆମେ ଯାଦୁ କହୁ। ସୋ ଫଙ୍ଗସ୍ ବଢ଼ିବା ପାଇଁ ଆମକୁ କ'ଣ ଦରକାର ନା, ଆମକୁ ଅଧିକା ହ୍ୟୁମିଡିଟି ଦରକାର ହୁଏ। ସେଥିପାଇଁ ଯେତେବେଳେ ବର୍ଷା ଦିନେ ଆମର ଯେତେବେଳେ ଆର୍ଦ୍ରତା ବଢ଼ିଯାଏ, ଫଙ୍ଗସ୍ ଗୁଡ଼ା ଇଜିଲି ଗ୍ରୋଥ୍ ହୋଇଯାଏ। ଆଉ ଯୋଉ ଫୋଲ୍ ଗୁଡ଼ା ଆମର ଜଙ୍ଘସନ୍ଧି ରହିଲା, କାକରେ ରହିଲା, ଯୋଉଠି ଯୋଉ ଜାଗାରେ ଆପଣଙ୍କର ଲୁଗା ରହୁଛି, ଉଦା ଲୁଗା ପିନ୍ଧିକି ବେଶୀ ସମୟ ରହିଲେ, ସେହେତୁ ସେଠି ପାଣି ରୁହେ, ତେଣୁ ଫଙ୍ଗସ୍ ପାଇଁ ପାଣି ଦରକାର ଆଉ ଅନ୍ଧାର ଦରକାର। ତେଣୁ ସେହିସବୁ ଜାଗାରେ ଦେଖିବେ ଆପଣ, ପ୍ରଥମେ ରେଡ୍ନେସ୍ ହେବ, ଟିକେ ରାଉଣ୍ଡ ରାଉଣ୍ଡ ବା ଗୋଲେଇ ଭଳିଆ ହେବ, ରିଙ୍ଗ ଭଳିଆ ହେବ ଏବଂ ବଢି ବଢି ଯିବ। କାହିଁକି ନା ଏଇ ଫଙ୍ଗସ୍ଟା କେବଳ ଡେଡ୍ ସ୍କିନ୍ ତାର ଖାଦ୍ୟ, ତେଣୁ ଆମର ଚର୍ମର ଉପରଭାଗଟା ହେଉଛି ଡେଡ୍ ସ୍କିନ୍। ସେଇ ଡେଡ୍ ସ୍କିନ୍କୁ ଖାଇ ଖାଇ ସେମାନେ ସାଇଡ୍କୁ ମାଡ଼ି ମାଡ଼ି ଯାଆନ୍ତି। ତେଣୁ ଯେତେବେଳେ ଦେଖିବେ ଆପଣ କୌଣସି ଯାଦୁ ବା ରିଙ୍ଗ ହେଉଛି ସାଇଡ୍କୁ ବଢି ବଢି ଯାଉଛି, ସେଗୁଡ଼ା ସବୁ ଫଙ୍ଗାଲ ଇନଫେକ୍ସନ୍। ଏବଂ ସେଇଥିରେ ବେସିକାଲି ଆମେ ଯୋଉ ଦୋକାନରୁ କିଣିକି ସମସ୍ତେ ଗୋଟେ ଷ୍ଟିରଏଡ୍ କ୍ରିମ୍ ଲଗାଇ ଦେଉଛନ୍ତି, ସେଇଥିପାଇଁ ଆଜିକାଲି ସେଟା ବଢ଼ିଯାଉଛି। ଯେତେବେଳେ ବି ଏହା ହେଉଛି ଆପଣ କୌଣସି କ୍ରିମ୍ ଦୋକାନରୁ କିଣିକି ଲଗାନ୍ତୁ ନାହିଁ, ଡାକ୍ତରଙ୍କ ପରାମର୍ଶ ଅନୁସାରେ।

0: ଆଣ୍ଟିଫଙ୍ଗାଲ ମାନେ ଓରାଲ ଟାବଲେଟ୍ ଖାଆନ୍ତୁ ଏବଂ ଲଗାନ୍ତୁ, ତାଦ୍ୱାରା ସେଗୁଡ଼ା ଠିକ୍ ହେଇପାରିବ। ଆଉ ଗୋଟେ ଇସ୍ୟୁ ହେଲା ଯେତେବେଳେ ଏକ୍ଜିମା, ଆମେ ଦେଖୁ ଏକ୍ଜିମା ଜାତୀୟ ରୋଗ ଗୁଡ଼ା କ'ଣ ହୁଏ, ସେଥିରେ ଦେଖିବେ କିଛି କୁଣ୍ଡେ ହେବ, ଟିକେ ପାଣି ବାହାରିବ, ଦାନା ଦାନା ହେବ, ତ ଉଦା ହେଲେ କ'ଣ ହୁଏ, ସ୍କିନ୍ଟା ଡ୍ୟାମେଜ୍ ହୁଏ ବା ସ୍କିନ୍ଟା ବତୁରି ଯାଏ ସ୍କିନ୍ଟା, ତେଣୁ ଟିକେ ଖଣ୍ଡିଆ ହେଇଗଲେ କିମ୍ବା କୌଣସି କାରଣରୁ ଟିକେ ଘଷିଦେଲେ ଜାଗାରେ ବେଳେବେଳେ ସେଗୁଡ଼ା ଫୁଲିଯାଏ, ମଧ୍ୟ ପ୍ରୋବ୍ଲେମ୍ ହେଇଥାଏ। ଆଉ ଗୋଟେ ପ୍ରୋବ୍ଲେମ୍ ହେଲା ବର୍ଷା ଦିନେ ଦେଖିବେ ଯୋଉ କୁହନ୍ତି ବାଲି ଖାଇଗଲା, ମାନେ ବେସିକାଲି କ'ଣ ହୁଏ ଆପଣଙ୍କର ଯେତେବେଳେ ବର୍ଷା ପାଣିରେ ଆପଣ ଚଲାବୁଲା କରନ୍ତି ବା ବେଶି କାମ କରନ୍ତି, ସବୁ ଯୋଉ ଆଙ୍ଗୁଳି ସନ୍ଧି ଗୁଡ଼ାରୁ ଆମର ଯୋଉ ନେଚୁରାଲ ଅଏଲ୍ ସିକ୍ରେସନ୍ ସେଗୁଡ଼ା ପଳାଏ, ତେଣୁ ସେଇ ନେଚୁରାଲ ଅଏଲ୍ ସିକ୍ରେସନ୍ ପଳେଇଗଲା ପରେ ସେଠି ମଧ୍ୟ ବିଭିନ୍ନ ପ୍ରକାର ଫଙ୍ଗାଲ ଇନଫେକ୍ସନ୍ ହେଇଥାଏ, ତେଣୁ ତାକୁ ମଧ୍ୟ ତାର ଟ୍ରିଟମେଣ୍ଟ ହେଉଛି ବେସିକାଲି ଯେତେବେଳେ ଆପଣ ବାହାରୁ ଆସୁଛନ୍ତି ଗୋଡ଼ ହାତ ଧୋଇକି ବା ପାକାଦରେ କାମ କରିକି ଆସୁଛନ୍ତି, ସାଙ୍ଗେ ସାଙ୍ଗେ ତେଲ ଲଗେଇ ଦିଅନ୍ତୁ, କାହିଁକିନା ସେହି ସମୟରେ ଯେହେତୁ ନେଚୁରାଲ ଅଏଲ୍ ଗୁଡ଼ା ବଡିରୁ ଆପଣଙ୍କର ପଳଉଛି, ତେଣୁ ଭଲକି ଯଦି ତେଲ ଲଗେଇବେ, ନର୍ମାଲି ବର୍ଷା ଦିନେ ସେଇଟା କେହି ଲଗାନ୍ତିନି, ଦେଖନ୍ତୁ ତେଲ ଆଉ ପାଣି ଦିଟା ଏକା ସାଙ୍ଗରେ ରହିପାରିବ ନାହିଁ, ତେଣୁ ଆପଣ ତେଲ ଲଗେଇଲେ ସେ ଜାଗାରେ ଆଉ ପାଣି ରହିବ ନାହିଁ, ତାଦ୍ୱାରା ସେହିସବୁ ଜାଗାରେ ଆଉ ସେକେଣ୍ଡାରୀ ବା ଫଙ୍ଗାଲ ଇନଫେକ୍ସନ୍ ହବ ନାହିଁ। ଆଉ କ'ଣ ହୁଏ ବର୍ଷା ଦିନେ ଯେତେବେଳେ ମାନେ ଆମର ଥଣ୍ଡା କାଶ ହୁଏ, ବହୁତ ସମୟରେ ଯୋଉ ଥଣ୍ଡା କାଶ ଛିଙ୍କ ହୁଏ, ନର୍ମାଲି ଯେଉଁମାନେ ଆଟୋପିକ୍ ଡର୍ମାଟାଇଟିସ୍ ବା ଆଲର୍ଜିକ୍ ସ୍କିନ୍କୁ ସେମାନଙ୍କର ବର୍ଷା ଦିନେ କମିଯାଏ, କିନ୍ତୁ ଯେଉଁମାନେ ବାର ବାର ବର୍ଷାରେ ଉଦା ହୁଅନ୍ତି ବା ବେଶୀ ସମୟ ପାଣିରେ ରୁହନ୍ତି, ଯେମିତି କହିଲେ ସେମାନଙ୍କର ଦେହରୁ ତେଲୀୟ ଅଂଶ କମିଯାଏ, ତେଲୀୟ ଅଂଶ କମିଲେ ମଧ୍ୟ ସେମାନଙ୍କର ଏକ୍ଜିମା ବଢ଼ିବାର ଚାନ୍ସ ଥାଏ। ଯେଉଁମାନେ ବର୍ଷା ଦିନେ ଘରେ ରହୁଛନ୍ତି ସେମାନଙ୍କୁ ଅସୁବିଧା ନାହିଁ, ବଟ୍ ଯେଉଁମାନେ ପାଣିରେ କାମ କରୁଛନ୍ତି ସେମାନଙ୍କୁ ସବୁବେଳେ ଯେତେବେଳେ କାମ ସାରିକି ଆସିଲେ ଧୁଆଧୋଇ ହେଇକି ଭଲକି ତେଲ ମାଲିସ କରିବା କିମ୍ବା ମଶ୍ଚରାଇଜର ଲଗେଇବା ବହୁତ ଆବଶ୍ୟକ। ତାଦ୍ୱାରା କ'ଣ ହବ, ଯେଉଁ ସ୍କିନ୍ର ମାନେ ଯୋଉ କନ୍ସିଷ୍ଟେନ୍ସିଟା ମେଣ୍ଟେନ୍ ହେଇକି ରହିବ, ଆଉ ଯେତେବେଳେ ସ୍କିନ୍ ବତୁରି ଯାଏ, ଦେଖିବେ ଆପଣ ହଠାତ୍ ଯେତେବେଳେ ଝାଳଫାଳ ବହୁଥିବ ତାପରେ ଗାଧୋଇ ପଡ଼ିବେ, ସେତେବେଳେ କ'ଣ ହେଇଥିବ, ସେଇ ସମୟରେ ସେ ଯୋଉ ଝାଳ ମାନେ ଯୋଉ ସ୍ୱେଟ୍ ଗ୍ରନ୍ଥି ଗୁଡା ବନ୍ଦ ହେଇକି ସେକେଣ୍ଡାରୀ ଇନଫେକ୍ସନ୍ ହୁଏ, ତାକୁ ପେରିପୋରାଇଟିସ୍ କୁହନ୍ତି, ସେଇ ମଧ୍ୟ ତାର ମଧ୍ୟ ବହୁତ ଚାନ୍ସ ଥାଏ। ତେଣୁ ସେଇସବୁକୁ ଏଭଏଡ୍ କରିବା ପାଇଁ ଆପଣ ସାଙ୍ଗେ ସାଙ୍ଗେ ଯେତେବେଳେ ଝାଳଫାଳ ବୋହିକି ଆସୁଛନ୍ତି ସାଙ୍ଗେ ସାଙ୍ଗେ ଗାଧାନ୍ତୁ ନାହିଁ, ଆଉ ଯଦି ବର୍ଷାରେ ଉଦା ହେଇକି ଆସୁଛନ୍ତି ଭଲକି ପୋଛାପୋଛି ହେଇକି ତେଲ ଲଗାନ୍ତୁ, ଏସବୁ ଜିନିଷରୁ ଆପଣ ରକ୍ଷା ପାଇପାରିବେ। ଛୁଆମାନଙ୍କର ମଧ୍ୟ ଏହି ସମୟରେ ବହୁତ ଅସୁବିଧା ହୋଇଥାଏ, ବିଶେଷ କରି ଦେଖିବେ ବର୍ଷା ଦିନେ ଟିକେ ପୋକ ଯୋଗ ସବୁ ବଢ଼ିଯାନ୍ତି, ତେଣୁ ଯେତେବେଳେ ଇନସେକ୍ଟ ବାଇଟ୍ ହୁଏ ତାକୁ ଆମେ କହୁ ଇନସେକ୍ଟ ବାଇଟ୍ ହାଇପର ସେନ୍ସିଟିଭ୍ ପପୁଲାର ଟିକେ, ସେଥିରେ କ'ଣ ହୁଏ ଦେଖିବେ ଗୋଡ଼ ହାତ ଯୋଉଟା ଖୋଲା ଜାଗାରେ ଟିକେ ଦାନା ଦାନା ହେଇଯାଏ, ଏବଂ ଆଉ କିଛି ଦେଖିବେ ଯେଉଁମାନେ ହଷ୍ଟେଲରେ ରହୁଛନ୍ତି ସେମାନଙ୍କର ଗୋଟେ ମାଛି ଭଳିଆ ଅଛି, ସେମାନଙ୍କର ବସିଗଲେ ତାର ଗୋଟେ ଷ୍ଟ୍ରଙ୍ଗ ଏସିଡ୍ ସେ ଛାଡ଼ିଦିଏ, ୟୁରିନ୍ ଭଳିଆ ଛାଡ଼ିଦିଏ, ସେଥିରେ ଘା ହେଇଯାଏ, ଦେଖିବେ ହଠାତ୍ କିଛି ନଥିବ ସକାଳକୁ ଆପଣଙ୍କର ବହୁତ ଘା ହବ, ଲୋକ ତାକୁ ହର୍ପିସ୍ କରିକି ଟ୍ରିଟମେଣ୍ଟ କରନ୍ତି, ବଟ୍ ଆକ୍ଚୁଆଲି ସେଗୁଡ଼ା ସବୁ
1: ବର୍ଷାରେ ବାୟୁମଣ୍ଡଳରେ ବୃଦ୍ଧି ପାଉଥିବା ଆର୍ଦ୍ରତା ଏବଂ ପ୍ରଦୂଷିତ ବର୍ଷା ପାଣି ପବନ ଯୋଗୁଁ ଆଖି ଧରିବା ବା କଞ୍ଜକ୍ଟିଭାଇଟିସ୍ ସଂକ୍ରମଣ ବହୁତ ଶୀଘ୍ର ବ୍ୟାପିଥାଏ। ଆଖି ଲାଲ ପଡ଼ିବା, କୁଣ୍ଡେଇ ହେବା ଭଳି ପ୍ରାଥମିକ ଲକ୍ଷଣ ଦେଖାଗଲେ ମନକୁ ମନ କୌଣସି ଆଇଡ୍ରପ୍ ନ ପକାଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ମୋନାଲିସା ମହାପାତ୍ର ଏ ନେଇ କହିଛନ୍ତି,
2: ବର୍ଷା ଦିନେ କମନ୍ ଆଇ ଡିଜିଜ୍ ଯୋଉଟା ଆମେ ଦେଖୁ ସେଟା ହେଉଛି କଞ୍ଜକ୍ଟିଭାଇଟିସ୍। ସେଇଟା କାହିଁକି ହୁଏ, ଏଇଟା ମୋଷ୍ଟଲି ଦୁଇଟା କାରଣ ପାଇଁ ହୁଏ, ଗୋଟେ କମନ୍ କାରଣ ହେଉଛି ଇନଫେକ୍ସନ୍, ଆଉ ଗୋଟେ କାରଣ ହେଉଛି ଆଲର୍ଜି। ଇନଫେକ୍ସନ୍ କଞ୍ଜକ୍ଟିଭାଇଟିସ୍ ଦି ଟାଇପ୍ର ହେଇଥାଏ, ଗୋଟେ ଭାଇରାଲ କଞ୍ଜକ୍ଟିଭାଇଟିସ୍ ଆଉ ଗୋଟେ ବ୍ୟାକ୍ଟେରିଆଲ ଇନଫେକ୍ସନ୍। ମୋଷ୍ଟ କମନ୍ଲି ଆମେ ଦେଖୁ ଭାଇରାଲ କଞ୍ଜକ୍ଟିଭାଇଟିସ୍। ତ ଭାଇରାଲ କଞ୍ଜକ୍ଟିଭାଇଟିସ୍ ବା ବ୍ୟାକ୍ଟେରିଆଲ କଞ୍ଜକ୍ଟିଭାଇଟିସ୍ ଯଦି କାହାର ହେଇଥାଏ ତାହେଲେ ସେମାନଙ୍କର ସିମ୍ପଟମ୍ ଥାଏ କି ଆଖି ହେଇଯାଏ, ଆଖି ଲାଲି ହେଇଯାଏ, ଆଖିରୁ ୱାଟରି ଡିସଚାର୍ଜ ହୁଏ ପାଣି ବାହାରେ, ଆଖିରୁ ଲେଞ୍ଜରା ବାହାରେ, ଆଖି ପୋଡ଼ାଜଳା କରେ, ଆଖିରେ ସ୍ୱେଲିଂ ହେଇଯାଏ, ଆଇଲିଡ୍ ସ୍ୱେଲିଂ ହେଇଯାଏ, ଆଖିରେ ଫରେନ୍ ବଡି ସେନ୍ସେସନ୍ ହୁଏ, ମାନେ ଆଖିରେ କିଛି ପଡ଼ିଲା ପରି ଲାଗେ। ଯେ ଭାଇରାଲ କଞ୍ଜକ୍ଟିଭାଇଟିସ୍ ଯୋଉ ପେସେଣ୍ଟର ହେଇଥାଏ ୟୁଜୁଆଲି ସେମାନଙ୍କର ଆମେ ଟ୍ରିଟମେଣ୍ଟ କରିଥାଉ ଓନ୍ଲି ଲୁବ୍ରିକେଣ୍ଟ ଆଇଡ୍ରପ୍, ୟୁଜୁଆଲି ଏଇଟା ସେଲ୍ଫ ଲିମିଟିଂ, ମାନେ କିଛି ଦିନରେ ସେଇଟା ଆପଣଙ୍କୁ ଭଲ ହେଇଯାଇପାରେ। ତ ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି କିଛି ଆପଣ ପ୍ରିକସନ୍ ନେବେ ଯଦି ଆପଣଙ୍କର କଞ୍ଜକ୍ଟିଭାଇଟିସ୍ ହେଇଛି। ଫାର୍ଷ୍ଟ ହେଉଛି ଆପଣ ବାରମ୍ବାର ଆଖିକୁ ଟଚ୍ କରିବେ ନାହିଁ ଯଦି ଆପଣଙ୍କର ଆଖିରେ ଇନଫେକ୍ସନ୍ ହେଇଛି। ଯଦି ଆପଣ ଆଖିକୁ ଟଚ୍ କଲେ ତାହେଲେ ହାତକୁ ଭଲସେ ସାବୁନରେ ଧୁଅନ୍ତୁ। ଯଦି ଆଖିରୁ କିଛି ଡିସଚାର୍ଜ ବାହାରୁଛି କି କିଛି ପାଣି ବାହାରୁଛି ତାହେଲେ ଆପଣ ଡିସ୍ପୋଜେବଲ କଟନ୍ ବା ଟିସୁ ପେପରରେ ଆଖି କ୍ଲିନ୍ କରିକି ତାକୁ ଡିସ୍କ୍ରାଇବ୍ କରନ୍ତୁ ଓ ହାତକୁ ଭଲରେ ସାବୁନରେ ଧୁଅନ୍ତୁ। କେବେ କେବେ ଆମେ ଦେଖିଥାଉ ଇନଫେକ୍ଟିଭ କଞ୍ଜକ୍ଟିଭାଇଟିସ୍ ଦ୍ୱାରା ହେଇଥାଏ, ତାର କେରାଟାଇଟିସ୍ ବି ହେଇପାରେ। କେରାଟାଇଟିସ୍ ମାନେ ଆଖିର ଯୋଉ କଳାଦଳା ଅଛି କର୍ନିଆ, ସେ ପର୍ଯ୍ୟନ୍ତ ବି ଆଖିକୁ ଇନଫେକ୍ସନ୍ ସ୍ପ୍ରେଡ୍ ହେଇଥାଏ। ତ ଯେକୌଣସି ଆପଣ ଆଖିରେ ଇନଫେକ୍ସନ୍ ଅଛି, ଆଖିରେ ରେଡ୍ନେସ୍ ଅଛି, ଆପଣ ସବୁବେଳେ ଆଗ ଡକ୍ଟରଙ୍କୁ ଦେଖାନ୍ତୁ, ଆଇ ସ୍ପେଶାଲିଷ୍ଟକୁ ଦେଖାନ୍ତୁ। ତ କାହିଁକି ନା ଆମେ ଆଖିରେ କ'ଣ ହେଇଛି ଏକ୍ଜାକ୍ଟଲି, ଖାଲି କଞ୍ଜକ୍ଟିଭାଇଟିସ୍ କି କେରାଟାଇଟିସ୍ ଆମେ

0: ନିଟଲା ଏକ୍ସାମିନେସନ କଥା ଗୋଟେ ମେସିନ ଅଛି, ସେଇଥିରେ ଆମେ ଆଖିକୁ ଆମେ ଚେକ୍ କରୁ, ତାପରେ ଆମେ ତାର ଟ୍ରିଟମେଣ୍ଟ କ'ଣ ଆମେ ସେଇଟା ଡିସାଇଡ୍ କରିଥାଉ। ତ ଆପଣ ନିଜେ କୌଣସି ଟ୍ରିଟମେଣ୍ଟ କେବେ ବି ଆଖିରେ ଷ୍ଟାର୍ଟ କରନ୍ତୁ ନାହିଁ ବିନା ଡକ୍ଟରର କନସଲଟେସନରେ, ବା ଡାଇରେକ୍ଟଲି ଯାଇକି ଫାର୍ମାସିରୁ କୌଣସି ବି ମେଡିସିନ ଆଣିକି ୟୁଜ୍ କରନ୍ତୁ ନାହିଁ।
1: ବର୍ଷା ଦିନରେ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିବା ସହ ପ୍ରଦୂଷିତ ଜଳ ଏବଂ ମଶା ବଂଶବୃଦ୍ଧି ଯୋଗୁଁ ଡେଙ୍ଗୁ, ମ୍ୟାଲେରିଆ, ଟାଇଫଏଡ୍ ଏବଂ ଜଣ୍ଡିସ୍ ଭଳି ରୋଗ ବହୁତ ଜୋରରେ ବ୍ୟାପିଥାଏ। ଏହିସବୁ ଲକ୍ଷଣ ପ୍ରତି ପ୍ରାରମ୍ଭିକ ପର୍ଯ୍ୟାୟରୁ ସଜାଗ ରହି ତୁରନ୍ତ ରକ୍ତ ପରୀକ୍ଷା କରାଇବା ଏବଂ ଡାକ୍ତରୀ ଚିକିତ୍ସା ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ। ଏହା ସହିତ ମୁଖ୍ୟତଃ ଶିଶୁ ଓ ବୟସ୍କମାନଙ୍କ ପ୍ରତି ଅଧିକ ଯତ୍ନଶୀଳ ରହିବା ଲାଗି ସଚେତନ କରାଇଛନ୍ତି ଡାକ୍ତର ଲକ୍ଷ୍ମୀଧର ସେଣ୍ଢ।
2: ବର୍ଷା ଦିନରେ ଶିଶୁମାନେ ବର୍ଷାରେ ଖେଳିବାକୁ ବହୁତ ପସନ୍ଦ କରନ୍ତି, କିନ୍ତୁ ଅତ୍ୟଧିକ ବର୍ଷାରେ ଭିଜିବା ଦ୍ୱାରା ଥଣ୍ଡା, ଜ୍ୱର ଓ ଅନ୍ୟାନ୍ୟ ଅସୁବିଧା ହୋଇଥାଏ, ଝାଡ଼ା ବାନ୍ତି ହୋଇଥାଏ। ତେଣୁ ଅଭିଭାବକମାନେ ଶିଶୁମାନଙ୍କୁ ଆବଶ୍ୟକ ଭାବେ ବର୍ଷାରେ ଭିଜିବାକୁ ଦେବା ଉଚିତ ନୁହେଁ। ବାହାରକୁ ଯିବା ସମୟରେ ଛତା, ରେନକୋଟ୍, ଉପଯୁକ୍ତ ଜୋତା ବ୍ୟବହାର କରିବା ଉଚିତ। ବର୍ଷା ସମୟରେ ରାସ୍ତା ଓ ଘର ପାଖରେ ପାଣି ଜମି ରହିଥାଏ, ସେହି ପାଣିରେ ଖେଳିବାକୁ ଶିଶୁମାନଙ୍କୁ ଦିଆଯିବା ଉଚିତ ନୁହେଁ। ଜମା ପାଣିରେ ମଶା ଓ ଅନ୍ୟାନ୍ୟ ଜୀବାଣୁ ବଢ଼ିଥାନ୍ତି। ପିଇବା ପାଣି ସଫା ଏବଂ ସୁରକ୍ଷିତ ହେବା ଅତ୍ୟନ୍ତ ଜରୁରୀ। ବର୍ଷା ଦିନରେ ଦୂଷିତ ପାଣି ଯୋଗୁଁ ଡାଇରିଆ, ବାନ୍ତି ଓ ଅନ୍ୟାନ୍ୟ ପେଟ ସମସ୍ୟା ହୋଇଥାଏ, ଜ୍ୱର ବାରମ୍ବାର ହୋଇଥାଏ। ତେଣୁ ପିଲାମାନଙ୍କୁ ସବୁବେଳେ ପାଣି ଫୁଟେଇକି ଦେବା ଆବଶ୍ୟକ। ସାବୁନରେ ସବୁବେଳେ ହାତ ଧୋଇବା ଦରକାର। ଯେତେବେଳେ ବି ପିଲାମାନେ ଶୌଚ ହେବାକୁ ଯିବେ ଆଉ ଖାଇବା ପୂର୍ବରୁ ହାତ ସାବୁନରେ ଭଲକି ଧୋଇବା ଆବଶ୍ୟକ। ମଶା ରୋଗରୁ ସୁରକ୍ଷା ପାଇଁ ସବୁବେଳେ ତାଙ୍କୁ ମଶାରୀ ଟାଙ୍ଗି ଶୋଇବାକୁ କୁହନ୍ତୁ। ବର୍ଷା ପରେ ଜମା ପାଣିରେ ସବୁବେଳେ ମଶା, ଡେଙ୍ଗୁ ଏମାନେ ବ୍ୟାପିଥାନ୍ତି, ତେଣୁ ସବୁବେଳେ ମଶା ଧୂପ ଦିଅନ୍ତୁ ଏବଂ ମଶାରୀ ଟାଙ୍ଗିଲେ ସବୁଠୁ ଭଲ। ପୁରୁଣା ଚେୟାର, ବାଲ୍ଟି ଏସବୁରେ ପାଣି ଜମିକି ରଖନ୍ତୁ ନାହିଁ, ତାକୁ ସବୁବେଳେ ଫୋପାଡ଼ି ଦିଅନ୍ତୁ ନହେଲେ ସଫା ସୁତୁରା ରଖନ୍ତୁ। ବୃଦ୍ଧାମାନଙ୍କୁ ଏଇ ଇଏରେ ସବୁବେଳେ ତାଙ୍କୁ କୁହନ୍ତୁ ବର୍ଷାରେ ଘରୁ ବାହାରିବେ ନାହିଁ। ବର୍ଷା ସମୟରେ ଘରର ମାଟି, ଶିଳି ଓଦା ହୋଇଥାଏ, ସେଗୁଡ଼ାରେ ଗୋଡ଼ ଖସିଯିବାର ଆଶଙ୍କା ଥାଏ, ଏଣୁ ଗୋଡ଼ ଯେମିତି ନ ଖସେ ସେଥିପାଇଁକା ଜଗିବା ନିହାତି ଆବଶ୍ୟକ। ଆଉ ଯଦି କେଉଁମାନଙ୍କର ଡାଇବେଟିସ୍ ରୋଗ, ବ୍ଲଡ୍ ପ୍ରେସର ରୋଗ ଅଛି, ସେମାନଙ୍କୁ ନିୟମିତ ଔଷଧ ଦେବାକୁ ପଡ଼ିଥାଏ। ଶ୍ୱାସ ରୋଗ ଥିଲେ ତାକୁ ନିହାତି ଜଗିବା ଦରକାର, ନଚେତ ବର୍ଷା ଦିନେ ସେମାନଙ୍କର ଶ୍ୱାସ ରୋଗ ବଢ଼ିଯାଏ, ଆଉ ଶ୍ୱାସ ରୋଗ ବଢ଼ିଲେ ସେମାନଙ୍କର ନିମୋନିଆ ହେବାର ଆଶଙ୍କା ଥାଏ। ବୃଦ୍ଧା ବୟସରେ ନିମୋନିଆ ହେଲେ ତାଙ୍କୁ ଠିକ୍ କରିବା ଟିକେ ଅଧିକା ସମୟ ସାପେକ୍ଷ ଲାଗେ, ଏଣୁ ସେଥିପାଇଁ ତାଙ୍କୁ ଟିକେ ଜଗିବା ଦରକାର। ତାଙ୍କୁ ସବୁବେଳେ ଉଷୁମ ପାଣି ପିଇବାକୁ ଦେବା ଦରକାର। କିଛି ଦେହ ଖରାପ ହେଲା ତୁରନ୍ତ ଡାକ୍ତରଙ୍କୁ ଦେଖେଇବା ଆବଶ୍ୟକ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ।
1: ମନେ ରଖିବା କଥା, ବର୍ଷା ବେଳେ ପରିବେଶର ଆର୍ଦ୍ରତା କାରଣରୁ ସଂକ୍ରମଣ ବଢ଼ିଥାଏ, ତେଣୁ କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ଶିଶୁ ଏବଂ ବୟସ୍କ ବ୍ୟକ୍ତିମାନଙ୍କର ସ୍ୱତନ୍ତ୍ର ଯତ୍ନ ନେବା ନିହାତି ଜରୁରୀ। ଏହି ସମୟରେ ସେମାନଙ୍କୁ ଫୁଟାଯାଇଥିବା ଉଷୁମ ପାଣି ଏବଂ ସଜ ତଥା ସହଜରେ ହଜମ ହୋଇପାରୁଥିବା ଉଷୁମ ଖାଦ୍ୟ ହିଁ ଖାଇବାକୁ ଦିଅନ୍ତୁ। ବାସି ତଥା ବାହାର ଖାଦ୍ୟଠାରୁ ସେମାନଙ୍କୁ ସମ୍ପୂର୍ଣ୍ଣ ଦୂରେଇ ରଖନ୍ତୁ। ସ୍ୱାସ୍ଥ୍ୟ ଖରାପର କୌଣସି ପ୍ରାଥମିକ ଲକ୍ଷଣ ଦେଖାଗଲେ ବିଳମ୍ବ ନ କରି ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।

ଏତେବେଳ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ଜୟପୁର। ଶୁଣନ୍ତୁ, ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ ଦୁବାଇଠାରେ ମହିଳା ଏସିଆ କପ୍ ଟି20 କ୍ରିକେଟ ଟୁର୍ଣ୍ଣାମେଣ୍ଟ 2026 ଅନ୍ତର୍ଗତ ଭାରତ ବନାମ ଥାଇଲାଣ୍ଡ ମଧ୍ୟରେ ଚାଲିଥିବା ଖେଳର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆଜ୍ଞା, ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ସୁପର ଡୁପର ଜଣାଶୁଣା ଫିଲ୍ମ ଷ୍ଟାର ସଲମାନ ଖାଁ, ଫିଲ୍ମ ଟାଇଗର ଜିନ୍ଦା ହେ। ଆଜ୍ଞା, ସେଇ ଫିଲ୍ମରେ ଦିଲକୁ ନେଇ ସଲମାନ ଖାଁ ଅଭିନୀତ ଏକ ସୁନ୍ଦର ଦୃଶ୍ୟ ଆପଣମାନେ ଦେଖିଥିବେ। ଆଉ ଗୀତ ଏକଦମ ସୁପର ହିଟ୍ ରୋମାଣ୍ଟିକ।

ଏଠି ଆଜ୍ଞା ଦିଲ୍ କଥା କହିଲା ବେଳକୁ ଆପଣଙ୍କର ମନେ ପଡ଼ିଯାଉଥିବ ଫିଲ୍ମ ଦିଲ୍ ତୋ ପାଗଲ ହେ କଥା। ଆଜ୍ଞା ହଁ, 1997 ଏକ ଧମାକାଦାର ଏବଂ ରୋମାଣ୍ଟିକ ଫିଲ୍ମ ଯାହା ସେହି ବର୍ଷ 31 ଅକ୍ଟୋବରରେ ରିଲିଜ ହୋଇଥିଲା। ଡାଇରେକ୍ଟର ଥିଲେ ୟଶ ଚୋପ୍ରା। ଟାଇଟଲ୍ ସଙ୍ଗ୍ ୱାଓ ରୋମାଣ୍ଟିକ।

ସମ୍ପର୍କ ଭିତରେ କାଳେ ମନର ସମ୍ପର୍କ ଖୁବ୍ ବଡ଼। ଥରେ ଯଦି ମନ ମିଶିଯାଇଛି ପର ନିଜର ପାଖ ପରିସ୍ଥିତି କିଛି ଦେଖାଯାଏନି, କେବଳ ସେହି ସମ୍ପର୍କ ହିଁ ମନ ଭିତରେ ଥାଏ।

କହିଛି, ପ୍ରେମରେ ପଡ଼ିଲେ ଏ ଦିଲ ଅଜବ ପାଗଳାମି କରେ। କ'ଣ କ'ଣ ଇଚ୍ଛା କରେ, କ'ଣ କ'ଣ ଭାବେ, କ'ଣ କ'ଣ ହୁଏ। ଯିଏ ଥରେ ପ୍ରେମରେ ପଡ଼ିଛି ସେ ହିଁ

ପ୍ରଥମେ ବାଦଶାହ ଚଳଚ୍ଚିତ୍ରରେ ଅଭିଜିତ ଏବଂ ମାଲକା ୟାଗ୍ନିକ ସମୀରଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁ ମଲ୍ଲିକ।

ଜିନ୍ଦଗି ତେରେ ନାମ ଏହି ଚଳଚ୍ଚିତ୍ରର ଗୋଟିଏ ଗୀତ ଶୁଣନ୍ତୁ, ଗାଇଛନ୍ତି ସୁନିଧି ଚୌହାନ ଏବଂ ୱାଜିଦ୍ ଖାଁ। ଜଲିସ୍ ସର୍ଭାନ୍ଙ୍କ ରଚନା, ସଙ୍ଗୀତ ପରିଚାଳନା ସାଜିଦ୍ ୱାଜିଦ୍।

ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଲଢ଼ାଇ ଚଳଚ୍ଚିତ୍ରରୁ। ଇନ୍ଦିବରଙ୍କ ରଚନାରୁ ଗାଇଛନ୍ତି ଅନୁ ମଲ୍ଲିକ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ନିର୍ଦ୍ଦେଶକ କଲେ ଅନୁ ମଲ୍ଲିକ।

ଏଥର ମାସୁକ ଚଳଚ୍ଚିତ୍ରରେ ଗୌହର କାନପୁରୀଙ୍କ ରଚନାରୁ ଶିଳ୍ପୀମାନେ ହେଲେ ଅଭିଜିତ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ସଙ୍ଗୀତ ନିର୍ଦ୍ଦେଶକ ହେଲେ ଶ୍ୟାମ ସୁନ୍ଦର।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଅନୁପମା ଦେଶପାଣ୍ଡେ ଏବଂ କିଶୋର କୁମାର। ଗୀତିକାର ହେଲେ ଫାରୁକ କାଇଜର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ ରୋଶନ। ଚଳଚ୍ଚିତ୍ର କାଶ।

ଏଥର ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ସାଧନା ସରଗମ, ତାବିଶ ରୋମାନୀ ଏବଂ ସୁନୀଲ ଝାଙ୍କ ରଚନା, ସଙ୍ଗୀତ ପରିଚାଳନା କରିଛନ୍ତି ଦିଲୀପ ସେନ, ସମୀର ସେନ, ଚଳଚ୍ଚିତ୍ର ଏକ ହି ଭୁଲ୍।

ଏଥର ଶୁଣନ୍ତୁ ବେତାବୀ ଚଳଚ୍ଚିତ୍ରର ଗୋଟିଏ ଗୀତ। ଗାଇଛନ୍ତି କୁମାର ସାନୁ ଏବଂ ସୁରେଶ ୱାଡେକର। ଡକ୍ଟର ବସିର ବଦ୍ରଙ୍କ ରଚନା। ସଙ୍ଗୀତ ନିର୍ଦ୍ଦେଶକ ହେଲେ ବିଶାଲ।

ଜୀବନ ପରି ହସକାନ୍ଦ ଜନ୍ମମରଣ ଜୁଆର ଭଟ୍ଟାକୁ ଚୁପଚାପ ଛାତି ତଳେ ଚାପି ମୁଠାଏ ଆକାଶ ଖୋଜୁଥିବା ମଣିଷଟି, ତା ହୃଦୟ ବେଦନା ଅବା ପ୍ରୀତିର ଗଜଲକୁ ଭାଷା ଦେବା ପାଇଁ

ଶବ୍ଦ ଖୋଜୁଥିବା ମଣିଷଟିଏ। ଖାସ୍ ସେହି ମଣିଷଙ୍କ ପାଇଁ ନେଇ ଆସିଛି ଆଜିର ଏହି ବିଶେଷ କାର୍ଯ୍ୟକ୍ରମ। ନମସ୍କାର, ମୁଁ ଆପଣଙ୍କ ଉପସ୍ଥାପିକା ଅମିତା ଦାସ। ହଁ ବନ୍ଧୁ, ଗଜଲ ଉର୍ଦ୍ଦୁ ଭାଷାରେ ଲିଖିତ ଦୁଇ ବା ଚାରିଧାଡ଼ିର କବିତା, ଶେର ବା ଶାୟରୀ, ଯାହା ମଣିଷର ନିହାତି ନିଜର ଖୁବ୍ ନିଜସ୍ୱ ଅନୁଭବର କଥା କହେ, ଯାହା କେବଳ ଅନୁଭବୀ ହିଁ ବୁଝେ। ଚେତନ ଅବଚେତନର ଉର୍ଦ୍ଧରେ ସେ ଏକ ସ୍ୱତନ୍ତ୍ର ଇଲାକାର ଅନୁଭବ।

ପ୍ରଥମେ ସୁଫି କବିତାର ନୈସର୍ଗିକ ଚିନ୍ତା ଚେତନାରୁ ସୃଷ୍ଟି ହୋଇଥିବା ଏହି ଶେର ପରବର୍ତ୍ତୀ ସମୟରେ ସଙ୍ଗୀତର ରୂପ ନେଇ ଝରିଗଲା ସଙ୍ଗୀତ ପ୍ରେମୀଙ୍କ ହୃଦୟରେ। ତେଣୁ ତ ଗଜଲ ଆଜି ତା ଶାସ୍ତ୍ରୀୟ ଆବରଣରୁ ମୁକୁଳି ବ୍ୟବସାୟିକ ଚଳଚ୍ଚିତ୍ରରେ ସ୍ଥାନ ପାଇଛି, ଆଉ ପିଲାଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ପ୍ରତ୍ୟେକ ଅନ୍ତର୍ମୁଖୀ ମଣିଷର ହୃଦୟରେ ରାଜତ୍ୱ କରୁଛି। ବୋଧ ହୁଏ ମୋ ଜୀବନ ଅପେକ୍ଷା କରିଛି ସେହି ଧାରାକୁ, ବୋଧ ହୁଏ ମୋ ଜୀବନ ଅପେକ୍ଷା କରିଛି ସେହି ଧାରାକୁ। ଆସିବ ଆସିବ କହୁଛି ମୋ ସ୍ୱପ୍ନରେ, ମୋ କାନରେ ବାର ବାର ତତଲା ପବନରେ। ଆସିବ ତ ସେ ନିଶ୍ଚୟ, ଆସିବ ତ ସେ ନିଶ୍ଚୟ, ଆସିବ ସେ ଆଗାମୀ ବର୍ଷାରେ।

ସତରେ ଏବେ କଣ ତମେ ଫେରିଛ? ସତରେ ଏବେ କଣ ତମେ ଫେରିଛ? ଫେରିଛ ଏ ଜୀବନ ଅଗଣାକୁ, ଅନ୍ଧାରିଆ ବିସ୍ତୀର୍ଣ୍ଣ ଶୂନ୍ୟତାକୁ ଚିରିଦେଇ ମଳୟ ଛୁରୀରେ? ଆମ ଘର ସାମ୍ନା ଆମ୍ବ ଗଛରେ ଏବେ କିଛି ସବୁଜତା, ହଁ ତାହେଲେ ତମେ ଆସିଛ ନିଶ୍ଚୟ।

ସ୍ୱପ୍ନ ସବୁ ଯେବେ ସତ ସତ ଲାଗନ୍ତି, ହାତ ପାହାନ୍ତାରେ ଥିଲା ପରି ଅନୁଭବ ହୁଅନ୍ତି, ମୁହୂର୍ତ୍ତମାନଙ୍କ ଦେହରେ ଟିଣା ଲାଗେ। ସ୍ୱପ୍ନ ସବୁ ଯେବେ ସତ ସତ ଲାଗନ୍ତି, ହାତ ପାହାନ୍ତାରେ ଥିଲା ପରି ଅନୁଭବ ହୁଅନ୍ତି, ମୁହୂର୍ତ୍ତମାନଙ୍କ ଦେହରେ ଟିଣା ଲାଗେ। ତମ ସହ ଦେଖା ହେଲା ପରେ ଆଉ ଥରେ ଜୀବନଟା ଶୂନରୁ ଆରମ୍ଭ ହେବାର ଇଚ୍ଛା କରେ।

ଏବେ ମୋଠାରୁ ଦୂରେଇ ରହୁଛି ମଧ୍ୟାହ୍ନର ଖରା। ଜହ୍ନବୀ ଖୁବ୍ ହସୁଛି ତମ ଆସିବାର ଖବର ପାଇ। ସତରେ ଏକ ନିବିଡ଼ ନିଃସର୍ତ୍ତ ଭଲ ପାଇବାର ପରିଭାଷା ଆଉ କ'ଣ ବା ହେଇପାରେ।

ସବୁ ସପନର ଇତି କଥା ଯଦି ଜୀବନରେ ସତ ହୁଏ, ସତ କେବେ ଆଉ ଲୁହ ଦିଅନ୍ତାନି। ସବୁ ସପନର ଇତି କଥା ଯଦି ଜୀବନରେ ସତ ହୁଏ, ସତ କେବେ ଆଉ ଲୁହ ଦିଅନ୍ତାନି। ଆଜି ଫୁଲ ଅଛି, ବଗିଚା ବି ଅଛି, କାହିଁକି କେଜାଣି ପାଦ ଅଟକିଯାଏ, ନିସ୍ତେଜ ହୋଇଯାଏ, ଭାଷା ହୋଇଯାଏ ଧୂସର।

ଶୁଣୁଥିଲେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ ଦୁବାଇଠାରେ ମହିଳା ଏସିଆ କପ୍ ଟି ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ 2026 ଅନ୍ତର୍ଗତ ଭାରତ ବନାମ ଥାଇଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଖେଳର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର ସମୟ ରାତି 11:23:46। ଆଜିର ସାନ୍ଧ୍ୟ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ମାସର 31 ସୋମବାରରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତି ସଂହିତାର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05। ଶିଳ୍ପୀମାନେ ହେଲେ ଶରତ ସୁତବଣି, ତୃପ୍ତି ଦାସ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ପ୍ରଣବ କିଶୋର ପଟ୍ଟନାୟକ। ରାମଚରିତ ମାନସ ଶୁଣିବେ 6:25। ଆଜିର ଅନୁଚିନ୍ତା ଶୁଣିବେ 6:35। 6:45 ରିଞ୍ଜୁଡ଼ିରେ ଶୁଣିବେ କନ୍ଧ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ରାମଚନ୍ଦ୍ର ସାରକା ଏବଂ ସାଥୀ। ବର୍ଣ୍ଣାଳୀ କ୍ରମରେ ସୁରଭି କାର୍ଯ୍ୟକ୍ରମ ଶୁଣିବେ 7:25। ଏଥିରେ ଶୁଣିବେ ପ୍ରଣବ ପଟ୍ଟନାୟକଙ୍କ ସହ ସାକ୍ଷାତକାର। ସୁରଲହରୀ ପ୍ରଚାର କରିବୁ 8:30। ଶିଳ୍ପୀମାନେ ହେଲେ ଲକ୍ଷ୍ମୀ ନାରାୟଣ ବେହେରା ଏବଂ ମଧୁସ୍ମିତା ମହାନ୍ତି। ସୁଗମ ସଂଗୀତ ପ୍ରଚାର କରିବୁ 8:45। ଶିଳ୍ପୀମାନେ ହେଲେ ସୁବାସ ଦାସ, ଶୈଳଭାମା ଏବଂ ଶକ୍ତି ମିଶ୍ର। ଗୀତିଧାରା କ୍ରମରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ 9:00। ସପ୍ତଧାରା କ୍ରମରେ ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ 9:30। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05 ଏବଂ ଦିନ 2:15। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00। ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ପ୍ରଚାର କରିବୁ ଦିନ 12:00। ଯନ୍ତ୍ର ସଂଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ ପ୍ରଚାର କରିବୁ ଦିନ 1:05। ଏଥିରେ ସୀତାରେ ଧୁନ୍ ପରିବେଷଣ କରିଛନ୍ତି ଭୀମସେନ ମହାରଣା ଏବଂ ବିଜୟ କୁମାର ସାମନ୍ତରାୟ। ଘରଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଏଥିରେ ଆମରି ନାରୀ ଦେଶର ସିରି ଏହି କ୍ରମରେ ଶୁଣିବେ ଉଷା ମେହେତାଙ୍କ ସହିତ ସାକ୍ଷାତକାର, କ୍ଷମା କରିବେ ଉଷା ମେହେତାଙ୍କ ସହିତ ସମ୍ପର୍କରେ ଏବଂ ପରେ ପରେ ରହିଛି ଆମେ ପାଠ ପଢ଼ିବା କାହିଁକି ଏ ସମ୍ପର୍କରେ ସାକ୍ଷାତକାର। ଶୁଣିଲେ ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ମାସର 31 ସୋମବାରରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।